ଆକାଶବାଣୀ କଟକ ଏବଂ ଏଫ୍ଏମ୍ ରେନ୍ବୋ କଟକ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 18 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 8 ତାରିଖ ସମୟ ସକାଳ 5:58 45 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ କଟକ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ଭକ୍ତି ଗୀତ ହରପ୍ରିୟା ଦେବୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ।

0: ବନ୍ଦନାରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 38.6 মিটার ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ଯେତେବେଳେ ଚିତ୍ତଶୁଦ୍ଧି କଥା ଭାବୁ ମନରେ ଆସେ ଏହା କ'ଣ କରିବା ସହଜ, ଏହା କ'ଣ ସମ୍ଭବ। ପ୍ରକୃତରେ ବିଚାର କଲେ ଏହା ସହଜ ନୁହେଁ କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଚିତ୍ତଶୁଦ୍ଧି ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଆମର ଆଚରଣ ଶୁଦ୍ଧି ଏବଂ ବ୍ୟବହାର ଶୁଦ୍ଧି। ଯଦି ଚାହିଁବା ତେବେ ଆମେ ଆଜିଠାରୁ ବା ଏବେଠାରୁ ସିନା ଏହା କରିପାରିବା, ଏଣିକି ଆଉ ଆମ ଚିତ୍ତ ଅଶୁଦ୍ଧ ହେଲାଭଳି କିଛି ଘଟିବ ନାହିଁ। କିନ୍ତୁ ଆମ ଚିତ୍ତର ବର୍ତ୍ତମାନ ଅବସ୍ଥାଟିକୁ ମଧ୍ୟ ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ। ସେଠି କ'ଣ ସବୁ ମଇଳା ଜମା ହୋଇଛି ତାକୁ ଦେଖିବାକୁ ପଡ଼ିବ। ଆମେ ଏଣିକି ସିନା ଚିତ୍ତକୁ ଆଉ ଅଶୁଦ୍ଧ କରିବା ନାହିଁ, କିନ୍ତୁ ଥିବା ମଇଳାତକ କୁଆଡ଼େ ଯିବ? କୌଣସି ରୋଗର ଚିକିତ୍ସା କରିବା ପାଇଁ ଆମେ ଯେତେବେଳେ ଜଣେ ହୋମିଓପାଥିକ ଚିକିତ୍ସକଙ୍କ ପାଖକୁ ଯାଉ, ସେ ଆଗ ପଚାରନ୍ତି କ'ଣ ସବୁ ଏଲୋପାଥିକ ଔଷଧ ଖାଇଛନ୍ତି। ପ୍ରଥମେ ସେ ଏଲୋପାଥିକ ଔଷଧର ପ୍ରଭାବକୁ କାଟିବା ପାଇଁ କିଛି ଔଷଧ ଦିଅନ୍ତି, ତା ସାଥିରେ ଅନ୍ୟ ଔଷଧ ଦିଅନ୍ତି। ଉଦ୍ଦେଶ୍ୟ ହେଲା ଏଲୋପାଥିକ ଔଷଧର ପ୍ରଭାବଟା କଟିଲେ ହୋମିଓପାଥିକ ଔଷଧ କାମ କରିବାକୁ ଆରମ୍ଭ କରେ। ଇଏ ହେଉଛି ଗୋଟିଏ ପଦ୍ଧତି। ଆମର ଚିତ୍ତଶୁଦ୍ଧି କ୍ଷେତ୍ରରେ ମଧ୍ୟ ଏହିଭଳି କଥା କାମ କରେ। ଆମେ ଲକ୍ଷ୍ୟ କଲେ ଜାଣିପାରିବା ଆମ ଭିତରେ ଅନେକ ଅଶୁଦ୍ଧ ଭାବନା ବିଚାର ଅଛନ୍ତି। ମନ କେତେବେଳେ ନା କେତେବେଳେ ସେମାନଙ୍କୁ ବାହାରୁ ଆଣିଛି, କେତେବେଳେ ନିଜେ ତିଆରି କରିଛି। ସେଗୁଡ଼ିକ ଜମା ହୋଇ ରହିଛନ୍ତି ଆମ ଭିତରେ। କେଉଁଠୁ କ'ଣ ଶୁଣିଛୁ, କେଉଁଠି କ'ଣ ଦେଖିଛୁ, କିଏ ଆମକୁ କ'ଣ କହିଛି, ଆମେ କାହାକୁ କ'ଣ କହିଛୁ, ସେସବୁ ଆମ ଭିତରେ ଆସି ଜମା ହୋଇଛନ୍ତି। ସେଗୁଡ଼ିକୁ ପ୍ରଥମେ ବାହାର କରିବାକୁ ହେବ। ଏଥିପାଇଁ ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ସେଗୁଡ଼ିକ ବାଜେ କଥା, ଅକାରଣରେ ସେଗୁଡ଼ିକ ଜମା ହୋଇଛନ୍ତି ଆମ ଭିତରେ।

ଆମେ ଘରେ ବି ଦେଖୁ ଯେ କିଛିଦିନ ପରେ ଜଣାପଡ଼େ ଗୁଡ଼ାଏ ଜିନିଷ ଅକାରଣରେ ଘରେ ଜାଗା ମାଡ଼ି ବସିଛନ୍ତି, କୌଣସି କାମରେ ସେଗୁଡ଼ିକ ଲାଗିବେ ମଧ୍ୟ ନାହିଁ। କିଏ ଅଳିଆ ଗଦାକୁ ଯିବା କଥା ଖଟ ଉପରେ ବୈଠକ ଘରେ ପଡ଼ିଛନ୍ତି, ସେଗୁଡ଼ିକୁ ଗୋଟେ ଗାଟେଇ ଫିଙ୍ଗିଦେଲେ ଘରଟି ଫର୍ଚ୍ଚା ଏବଂ ସଫା ଲାଗେ। ଆମ ଭିତରଟା ମଧ୍ୟ ସେହିଭଳି ଅଯଥା ଭାବନାଗୁଡ଼ିକୁ ଆମ ଭିତରୁ କାଢ଼ି ନ ଦେଲେ ସେମାନେ ଆମ ଚିତ୍ତକୁ ଜାବୁଡ଼ି ଧରି ପଡ଼ିଥାନ୍ତି। ଆମର ଚିତ୍ତଶୁଦ୍ଧି କରିବାର ଚେଷ୍ଟାକୁ ମଧ୍ୟ ଏମାନେ ବାଧା ଦିଅନ୍ତି। ତେଣୁ ଆମେ ଯଦି ଚିତ୍ତଶୁଦ୍ଧି ପାଇଁ ଚେଷ୍ଟା କରୁଛୁ, ତେବେ ପ୍ରଥମ ଆବଶ୍ୟକତା ହେଉଛି ଆମ ଭିତରର ଅଶୁଦ୍ଧ ଭାବନାମାନଙ୍କୁ କାଢ଼ିଦେବା। ଏଗୁଡ଼ିକ ବାହାରିଗଲେ ଶୁଦ୍ଧ ଭାବନାମାନେ ଆସି ଆମ ଚିତ୍ତକୁ ପ୍ରଫୁଲ୍ଲ ରଖିବେ। ଭିତରଟି ସଫା ହୋଇଯାଇଥିବ, ଚେତନାର ଆଲୋକ ତା ଉପରେ ପଡ଼ି ସୁନ୍ଦର ଦିଶିବ। ଆକାଶରେ ମେଘ ଥିଲେ ସୂର୍ଯ୍ୟକିରଣ ତଳକୁ ଆସିପାରେ ନାହିଁ, ମେଘ ସେ ପାଖରେ ସୂର୍ଯ୍ୟ ଥାଏ, କିନ୍ତୁ ମେଘଖଣ୍ଡ ସବୁ ତା'ର କିରଣ ଆସିବାକୁ ଅଟକେଇଥାନ୍ତି। କିନ୍ତୁ ମେଘଟା ହଟିଗଲେ କେତେ ସୁନ୍ଦର ଭାବରେ ସୂର୍ଯ୍ୟକିରଣର ରେଖାମାନ ତଳକୁ ଓହ୍ଲେଇ ଆସନ୍ତି। ଆପଣ ବି ଦେଖିଥିବେ ଏ ଦୃଶ୍ୟ, ବିପୁଳ ଆଲୋକ ଯେମିତି ଅପେକ୍ଷା କରିଥାଏ, ମେଘ ହଟିଗଲେ ସେ ଅଜାଡ଼ି ହୋଇପଡ଼େ ଆମ ଉପରେ, କେତେ ସୁନ୍ଦର ଏ ଦୃଶ୍ୟ। ସେହିଭଳି ହେଉଛି ଆମର ଚେତନା, ସେ ଆମ ଭିତରେ ହିଁ ଥାଏ, କିନ୍ତୁ ଟିକେ ଉପର ସ୍ତରରେ ଥାଏ, ଆମେ ଥାଉ ତଳେ, ମଝିରେ ଥାଏ ମଇଳା ଚିତ୍ତ। କେମିତି ପଡ଼ିବ ଆମ ଉପରେ ଚେତନାର ଆଲୋକ? ବିପୁଳ ଚେତନା ଏ ବିଶ୍ୱର ସମସ୍ତ ଆଲୋକ ଆଉ ଆଶୀର୍ବାଦ ନେଇ ଅପେକ୍ଷା କରିଛି ଆମକୁ ଆଲୋକିତ କରିବା ପାଇଁ। ବାଧକ ହେଉଛି ଆମର ଅଶୁଦ୍ଧ ଚିନ୍ତାମାନଙ୍କର ମେଘଖଣ୍ଡମାନ, ତାକୁ ହଟେଇଦେଲେ ସେ ଆଲୋକପୁଞ୍ଜ ଆମ ଉପରେ ଝରି ପଡ଼ିବ। ସେଥିପାଇଁ ଆମର ମୁନିଋଷିମାନେ ପ୍ରାର୍ଥନା କରୁଥିଲେ, ମୋତେ ଅନ୍ଧାରରୁ ଆଲୋକ ଆଡ଼କୁ ନିଅ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 60ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ବ୍ରହ୍ମା ସ୍ତୁତି କରି କହିଲେ, ତୁମର ମହିମାକୁ ଜାଣିବା ଶକ୍ତି କାହାର ଅଛି? ମୋତେ ସୃଷ୍ଟି ସର୍ଜନା କରିବାକୁ ଆଦେଶ କରନ୍ତୁ। ସୃଷ୍ଟି କରିବା ବିଷୟରେ ମୋର ଜ୍ଞାନ ନାହିଁ, ତୁମର ଅନୁଗ୍ରହ ହେଲେ ମୁଁ ସୃଷ୍ଟି କରିପାରିବି। ଭଗବାନ କହିଲେ, ସୃଷ୍ଟି କରିବାର ଗୁପ୍ତ କଥା ହେଉଛି ଭକ୍ତି ଯୋଗ। ମୋରି ଭିତରେ ରହିଛି ଆଦି ଆଉ ଅନ୍ତ, ସବୁଠାରେ ମୋରି ମାୟା ପ୍ରକାଶିତ ହୁଏ। ଆତ୍ମା ସବୁଠାରେ ସବୁବେଳେ ଅଛି। ତତ୍ତ୍ୱଜ୍ଞାନୀମାନେ ଏକଥା ଜାଣି ମାୟା ସଂସାରକୁ ଅନୁମାନ କରନ୍ତି। ତୁମର ଚିତ୍ତ କେବେ ମୋହଗ୍ରସ୍ତ ନ ହେଉ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803।

0: ଧାନ 408 409 410 411 412 ସିଆର ଧାନ 413 414 416 ଏଥିସହିତ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର ଧାନ 405 ସିଆର ଧାନ 403 ସିଆର ଧାନ 412 ସିଆର ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର ଧାନ 701 ସିଆର ଧାନ 702 ସିଆର ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳରୁ ଅତି ପ୍ରବଳ ଗୁଳୁଗୁଳିର ସମ୍ଭାବନା ରହିଛି ଏବଂ ତା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 42ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30। ଆଲୋଚନାର ବିଷୟ ରହିଛି ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଆଲୋଚିକା ଶିଶୁ ଅଧିକାର କର୍ମୀ ବିନ୍ଦୁ ନିବେଦିତା। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 7:02। କୋରାପୁଟ ଜିଲ୍ଲା ହାଲିଚାଲ ପ୍ରଚାର କରିବୁ 7:25। କୃଷି ସଂସାର 7:30। ଆଲୋଚନାର ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ସୋୟାବିନ୍ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ହିନ୍ଦୀ କଥାଚିତ୍ର ଗୀତ 8:02। ଓଡ଼ିଶୀ ଗୀତ 8:30। ଶିଳ୍ପୀ ବାଳକୃଷ୍ଣ ବେହେରା। ପବ୍ଲିକ୍ ସ୍ପିକ୍ 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତିପୂରଣ ଉପଲକ୍ଷେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆଜି ରାତି 10:00। ଶାସ୍ତ୍ରୀୟ ସଂଗୀତ କ୍ରମରେ ଅଲି ଆକବର ଖାନ୍ଙ୍କ ଦ୍ୱାରା ସରୋଦ ବାଦନ ପ୍ରଚାର କରିବୁ ଆଜି ରାତି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରୀ ସହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝୀ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏହି ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ତାରିଖ ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି

0: 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ତାଲିକା ଅନୁଯାୟୀ 551ଟି ସହର ଏବଂ ବିଦେଶର 14ଟି ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ନବମ ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚାଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5ଟି ଲ୍ୟାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଏନ୍ଏସି ଅନ୍ତର୍ଗତ ମନ୍ଦିରପଡ଼ାସ୍ଥିତ ଏକ ଗୋଦାମଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନ୍ସିପ୍ 2026ର ସେମିଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଦିନ ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7°C ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ଆଜିର ମହାସ୍ୱାଧ୍ୟ କାଲିର ବିଷ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହୋଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହି ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ, ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା।

0: ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହେଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକ ମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ, ସିସାପ୍ରାଇଡ, ପ୍ରକ୍ଟାଲଲ, ଫେନାସେଟିନ, ଗାଟିଫ୍ଲକ୍ସାସିନ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି, ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝଡ଼ା, ନାଳଝଡ଼ା ପାଇଁ ଏଣ୍ଟ୍ରୋକୁଇନ୍ ବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ୍ନିଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କ'ଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହୋଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ, ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏକଥା କହିହେବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋଷଧି କାଲିର ବିଷ, ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୁହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୁହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବାବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400କୁ ବୃଦ୍ଧି

ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ ବାରବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ଭଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ ଏପ୍ରିଲ 8 ତାରିଖରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ୱଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ସତର୍କ କରାଇଛନ୍ତି, ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି, ୱାଶିଂଟନ୍ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା ଅଷ୍ଟମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବାବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିଛନ୍ତି।
କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା

0: ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ ଅଗଷ୍ଟ 1-15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ କୃଷକ ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁ ରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପଭି ନେଇଥିବାବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014 ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃୟାରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗାନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଜନସହଯୋଗ ନବସୃଜନ ଉଦ୍ୟମିତା ଓ ସାମୁହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନେଟ୍ ୟୁଜି 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷର ବୁଦ୍ଧି ବିବେକ ଅଛି। ଭଲ ମନ୍ଦ, ଭୁଲ ଠିକ୍ ଆଉ ଉଚିତ ଅନୁଚିତକୁ ବୁଝିପାରିଲା ଭଳି ଶକ୍ତି ମଧ୍ୟ ରହିଛି। ମଣିଷ ତା'ର ବୁଦ୍ଧି ବଳରେ ଓ କୌଶଳ କ୍ରମେ ହାତୀ ଭଳି ବିଶାଳକାୟ ଜୀବ ଏବଂ ବାଘ ସିଂହ ଭଳି ହିଂସ୍ର ପ୍ରାଣୀମାନଙ୍କୁ ମଧ୍ୟ ବଶ କରିପାରେ। ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଅଞ୍ଚଳ, ରାଜ୍ୟ ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ ସେ ଚିନ୍ତା କରିଥାଏ। ହେଲେ ଶ୍ରୋତାବନ୍ଧୁ, କିଛି ମଣିଷଙ୍କଠାରେ ଦେଖାଯାଏ ଏସବୁର ବ୍ୟତିକ୍ରମ। ଜାଣିଶୁଣି ବୁଝି ସୁଝି ସେମାନେ ଅବାଟରେ ଯାଇଥାନ୍ତି, ଅନେକ ଭୁଲ କାମ କରିବସନ୍ତି କ୍ଷଣିକ ସୁଖ ପାଇଁ। ନିଶାଗ୍ରସ୍ତ ହୋଇ କେତେକ ଅମାନବୀୟ କାର୍ଯ୍ୟ କରିଥାନ୍ତି ସେମାନେ। ଏହାଦ୍ୱାରା ତାଙ୍କ ନିଜର, ପରିବାରର, ସର୍ବୋପରି ରାଷ୍ଟ୍ରର ମଧ୍ୟ ଅନେକ କ୍ଷତି ହୋଇଥାଏ। ନିଶା ଛାଡ଼ିଲା ବେଳକୁ କେବଳ ଅନୁତାପ ଛଡ଼ା ଆଉ କିଛି ନଥାଏ। ନିଶା ଆମ ସମାଜର ଅନେକ କ୍ଷତି କରୁଛି। ରାସ୍ତାରେ

0: ଦୁର୍ଘଟଣାଠାରୁ ଆରମ୍ଭ କରି ପାରିବାରିକ ହିଂସା, ଆର୍ଥିକ ଦୁର୍ଗତି, ପରିବେଶ ପ୍ରଦୂଷଣ ହୋଇଥାଏ ନିଶା କାରବାର ଯୋଗୁଁ। ଏସବୁ ଛଡ଼ା ନିଶା ସେବନକାରୀ ଅନେକ ରୋଗ ଏପରିକି କେତେକ ଦୂରାରୋଗ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି। ହେଲେ ଏସବୁକୁ ଅଣଦେଖା କରି ସେମାନେ ନିଶାରେ କବଳିତ ହୋଇଥାନ୍ତି। ଆଜି ପ୍ରଭାତରେ ଏ ସମ୍ପର୍କରେ ମନର ଭାବ ପ୍ରକଟ କରନ୍ତି କେନ୍ଦ୍ରାପଡ଼ା ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ।
1: ଈଶ୍ୱରଙ୍କର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ସୂକ୍ଷ୍ମ ବୁଦ୍ଧି ବଳରେ ସେ ସବୁରି ଉପରେ ପ୍ରଭୁତ୍ୱ ବିସ୍ତାର କରିଛି, ମାତ୍ର ନିଜ ମନ ନିକଟରେ କେତେକ ସାଜିଯାଉଛନ୍ତି ଦାସ। ମଣିଷର ମନ ଅସ୍ଥିର, ଅଣାୟତ, ବିଭିନ୍ନ ସମସ୍ୟା ଉପଗତ ହେଲେ ବା ନିଜର ଅଭିଳାଷା ପୂରଣ ନ ହେଲେ ସେ ଦୁଃଖ ଅନୁଭବ କରେ ଓ ବିଷାଦଗ୍ରସ୍ତ ହୋଇ ପଡ଼େ। ନିଜର ଖୁସି, ଆନନ୍ଦ ତଥା ଶାନ୍ତି ହରାଇ ବସେ। ଅଣାୟତ ମନକୁ ଆୟତକୁ ଆଣିବା ପାଇଁ ମଣିଷ କେତେକ କୃତ୍ରିମ ମାର୍ଗର ଆଶ୍ରୟ ନିଏ, ବିଭିନ୍ନ ନିଶାକୁ ଆପଣାର କରିନିଏ, ପୁନଶ୍ଚ ନିଜର ଇଚ୍ଛା ନଥାଏ।

0: ସେ ଦୁଃଖ ଅନୁଭବ କରେ ଓ ବିଷାଦଗ୍ରସ୍ତ ହୋଇ ପଡ଼େ। ନିଜର ଖୁସି ଆନନ୍ଦ ତଥା ଶାନ୍ତି ହରାଇ ବସେ। ଅଣାୟତ ମନକୁ ଆୟତକୁ ଆଣିବା ପାଇଁ ମଣିଷ କେତେକ କୃତ୍ରିମ ମାର୍ଗର ଆଶ୍ରୟ ନିଏ, ବିଭିନ୍ନ ନିଶାକୁ ଆପଣାର କରିନିଏ। ପୁନଶ୍ଚ ନିଜର ଇଚ୍ଛା ନଥିଲେ ବି ସାଙ୍ଗସାଥୀଙ୍କ ସହିତ ଟିକେ ଟିକେ ନିଶା ଗ୍ରହଣ କରୁ କରୁ ଅଭ୍ୟାସଗତରେ ପଡ଼ିଯାଏ। ପାନ, ବିଡ଼ି, ଗୁଣ୍ଡି, ଗୁଟ୍କା, ସିଗାରେଟ୍, ଭାଙ୍ଗ, ଗଞ୍ଜେଇ, ହାଣ୍ଡିଆ, ତାଡ଼ି, ମହୁଲି, ରମ୍, ବିୟର, ଚରସ, ବ୍ରାଉନ୍ ସୁଗାର, ନିଶା ବଟିକା ଇତ୍ୟାଦି ସବୁ ଗୋଟିଏ ଗୋଟିଏ ନିଶା ଦ୍ରବ୍ୟ। ଆଜିର ସମାଜ ଆପଣଙ୍କୁ ସଭ୍ୟ, ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ବୋଲି ଯେତେ ପ୍ରକାରରେ ବିଜ୍ଞାପିତ କଲେ ମଧ୍ୟ ନିଜର ସଂସ୍କାରହୀନତା ଆପେ ଆପେ ପଦାରେ ପଡ଼ିଯାଉଛି। ପାଶ୍ଚାତ୍ୟ ସଭ୍ୟତାର ଅସୁରୀ ମାୟାରେ ମାନସିକ ଅବସାଦ ଦୂର କରିବା ଆଳରେ ମଣିଷ ସମାଜ ପାଲଟିଯାଉଛି ନିଶାଗ୍ରସ୍ତ, ପ୍ରକାରାନ୍ତରରେ ରୋଗଗ୍ରସ୍ତ ଓ ସମସ୍ତ ଧ୍ୱଂସର କାରଣ। ସଭ୍ୟ ଶିକ୍ଷିତ ମାନବ ସମାଜ ଜ୍ଞାତ ସାରରେ ବିଶ୍ୱପାନ କରିଚାଲୁଛି। ଆଜିର ସମାଜରେ ନିଶା କ୍ରମଶଃ ଭୋଜି, ମହୋତ୍ସବ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏପରିକି ପବିତ୍ର ଶିକ୍ଷାତନରେ ମଧ୍ୟ ପ୍ରବେଶ କରିସାରିଲାଣି। କଥାରେ ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। କେବଳ ପାନ ବିଡ଼ି କାହିଁକି, ପ୍ରତ୍ୟେକ ପ୍ରକାର ନିଶାଦ୍ରବ୍ୟ ମଣିଷକୁ ବହୁ ଖର୍ଚ୍ଚାନ୍ତ କରିଥାଏ। ନିଶାଗ୍ରସ୍ତ ମଣିଷର ଆର୍ଥିକ ଅବସ୍ଥା ଖରାପ ହୁଏ। ନିଶାଗ୍ରସ୍ତ ମଣିଷ ପରିବାରକୁ ଅବହେଳା କରିବସେ। ନିଶା ଅଭ୍ୟାସଗ୍ରସ୍ତ ହେବା ଫଳରେ ସମ୍ପତ୍ତି ବିକିବାକୁ ପଛାଏ ନାହିଁ। ସବୁ ସରିଗଲେ ଚର୍ଯ୍ୟବୃତ୍ତି, ଲୁଣ୍ଠନ ଓ ନରହତ୍ୟାକୁ ରୋଜଗାର ବାଟ ଧରି ଜେଲ୍ ଭୋଗେ। ନିଜ ପରିବାର ନଷ୍ଟ ହୋଇଯାଆନ୍ତି। ନିଶାଗ୍ରସ୍ତ ବ୍ୟକ୍ତି ଅନେକ ରୋଗରେ ପଡ଼ନ୍ତି। ଯକ୍ଷ୍ମା ଓ କର୍କଟ ଆଦି ରୋଗରେ ପୀଡ଼ିତ ହୋଇ ମୂଲ୍ୟବାନ ଜୀବନ ହରାନ୍ତି। ଚିକିତ୍ସା ଦ୍ୱାରା ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ ହୁଏ। ସ୍ୱାଧୀନ ଭାରତରେ ନିଶା ନିବାରଣ ପାଇଁ ସରକାରୀ ସ୍ତରରେ ଆଇନ ପ୍ରଣୟନ କରାଯାଇଛି। ନିଶାଦ୍ରବ୍ୟ ପକେଟ୍ ବା ସିଗାରେଟ୍ ଖୋଳ ଉପରେ ଖାଲି ଲେଖିଦେଲେ ହେବ ନାହିଁ। ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହାର ଭୟଭୟତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଉଚିତ। ଜନଗହଳି ଓ ରାସ୍ତାକଡ଼ରେ ମାଦକ ଦ୍ରବ୍ୟ ବିକ୍ରୟ ନ ହେବା ଉଚିତ। ଶିକ୍ଷାନୁଷ୍ଠାନ ପାଖାପାଖି ନିଶାଦ୍ରବ୍ୟ ବିକ୍ରୟରେ ବାରଣ ରହିବା ଆବଶ୍ୟକ। ଏଥିପାଇଁ ସରକାର ଆବଶ୍ୟକ ଆଇନ ପ୍ରଣୟନ କରିଛନ୍ତି ଓ ଶିକ୍ଷାନୁଷ୍ଠାନମାନଙ୍କୁ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ନିଶା ସେବନର କୁପ୍ରଭାବ ଓ ପରିଣତି ସମ୍ପର୍କରେ ଜନମତ ସୃଷ୍ଟି ହେବା ଉଚିତ। ମଦ୍ୟପକୁ ସାମାଜିକ ବାଛନ୍ଦର ଭୟ ଦେଖାଇବା ସଙ୍ଗେ ସଙ୍ଗେ ସେ କିପରି ନିଶା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବ ସେଥିପାଇଁ ତାର ପରିବାର ଆତ୍ମସଜନ ଚେଷ୍ଟା କରିବା ଉଚିତ। କଥାରେ ଅଛି, ପାପକୁ ଘୃଣା କର ପାପୀକୁ ନୁହେଁ। ବେଆଇନ ନିଶା କାରବାରରୁ ଆଇନ ଦ୍ୱାରା ବନ୍ଦ କରାଯିବା ଉଚିତ। ରେଡିଓ, ଦୂରଦର୍ଶନ, ସମ୍ବାଦପତ୍ର, ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମ ଓ ହୋର୍ଡିଂ ଦ୍ୱାରା ନିଶା ସେବନର କୁପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଚିତ। ମୁଖ୍ୟତଃ ଶିକ୍ଷିତ ଯୁବଗୋଷ୍ଠୀ ଏଥିପ୍ରତି ସଚେତନ ରହିବା ବିଧେୟ। ସମାଜର ପ୍ରତ୍ୟେକ ନିଶାଗ୍ରସ୍ତ ମଣିଷ ଯେଉଁଦିନ ଆତ୍ମସଚେତନ ହେବ, ସରକାର କଠୋର ଆଇନ ପ୍ରଣୟନ କରିବେ, ନିଶା ସେବନ ମୁକ୍ତ ଅଞ୍ଚଳ ଘୋଷଣା କରିବେ, ସେଦିନ ହେବା ନିଶା ନିବାରଣ ସମ୍ଭବ।
1: ଶ୍ରୋତାବନ୍ଧୁ, ପୃଥିବୀର ଚାରି ଭାଗରୁ ତିନି ଭାଗ ଜଳ ଆଉ ମାତ୍ର ଏକ ଭାଗ ସ୍ଥଳ। ଏହି ଜଳଭାଗ ହେଉଛି ମୁଖ୍ୟତଃ ସମୁଦ୍ର ବା ମହାସାଗର, ଯାହାକୁ ଆମ ସଂସ୍କୃତିରେ ରତ୍ନାକର ବୋଲି ଅଭିହିତ କରାଯାଇଛି। ଅର୍ଥାତ୍ ସବୁ ମୂଲ୍ୟବାନ ରତ୍ନର ସମୁଦ୍ର ହେଉଛି ଘର। ଏହି ସମୁଦ୍ର ବା ମହାସାଗର ସମଗ୍ର ପୃଥିବୀ ପାଇଁ ଜଳବାୟୁର ନିୟନ୍ତ୍ରକ। ପୃଥିବୀକୁ ଶସ୍ୟ ଶ୍ୟାମଳା କରିବାରେ, ବର୍ଷା କରାଇବାରେ ସମୁଦ୍ର ହିଁ ପ୍ରଧାନ ଉତ୍ସ। ଏବେ ବିଭିନ୍ନ କାରଣରୁ ସମୁଦ୍ରର ଜଳ ପ୍ରଦୂଷିତ ହେବାରେ ଲାଗିଛି। ପରିବେଶବିତ୍, ଭୂବିଜ୍ଞାନୀ ଏବଂ ଜଳବିଜ୍ଞାନୀମାନଙ୍କ ମତରେ ସମୁଦ୍ର ବା ମହାସାଗରର ସ୍ୱଚ୍ଛତା ପ୍ରତି ସମଗ୍ର ମାନବ ସମାଜ ସଚେତନ ନ ହେଲେ ପରିସ୍ଥିତି ଅଣାୟତ ହେବ। ଜଳବାୟୁ ପରିବର୍ତ୍ତନରେ ଦେଖାଦେବ ବିରାଟ ଅସନ୍ତୁଳନ, ଯାହା ମାନବ ସଭ୍ୟତାର ଅସ୍ତିତ୍ୱ ଉପରେ ମଧ୍ୟ ଆଶଙ୍କା ସୃଷ୍ଟି କରିପାରେ। ସମୁଦ୍ର, ସାଗର ବା ମହାସାଗର ପ୍ରତି ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 8 ତାରିଖରେ ପାଳନ କରାଯାଏ ବିଶ୍ୱ ମହାସାଗର ଦିବସ ବା ୱାର୍ଲଡ ଓସେନ୍ ଡେ। ସ୍ୱଚ୍ଛ ସାଗର ଓ ସ୍ୱଚ୍ଛ ବେଳାଭୂମି, ଏ ସମ୍ପର୍କରେ ନିଜର ଅଭିମତ ରଖନ୍ତି ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ।
2: ସମୁଦ୍ର ଉପରେ ଆମେ ସମସ୍ତେ ଅନେକ ଭାବରେ ନିର୍ଭରଶୀଳ, ସେଥିପାଇଁ ସମଗ୍ର ବିଶ୍ୱରେ ସମୁଦ୍ର ଉପକୂଳରେ ଅଧିକ ଜନସଂଖ୍ୟା ପରିଲକ୍ଷିତ ହୁଏ। ଏ ହେଉଛି ସମୁଦ୍ର ଏବଂ ସ୍ଥଳ ଭାଗର ମିଳନ ସ୍ଥଳ। ଅନେକ ବେଳାଭୂମି ରହିଛି ଯାହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥାଏ। ପର୍ଯ୍ୟଟକମାନେ ଏଠି ଆନନ୍ଦ ଅନୁଭବ କରନ୍ତି, ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ସମୁଦ୍ର ଉପକୂଳରେ ଯେଉଁଭଳିଆ ଭାବରେ ବିକାଶ ବର୍ତ୍ତମାନ ବିଭିନ୍ନ ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି, ତାକୁ ବିଚାର କଲେ କ୍ରମଶଃ ସ୍ଥଳ ଭାଗରୁ ବହୁ ପରିମାଣର ବର୍ଜ୍ୟ ପଦାର୍ଥ ସେ ସମୁଦ୍ର ମଧ୍ୟକୁ ଗତି କରୁଛି। ଯଦି ପ୍ଲାଷ୍ଟିକ ନିର୍ଦ୍ଦିଷ୍ଟ

ସଭାପତି ଦେଖିବା, ଜାତିସଂଘର ଗୋଟିଏ ତଥ୍ୟ ରହିଛି, ପ୍ରତ୍ୟେକ ବର୍ଷ 13 ନିୟୁତ ଟନ୍ର ପ୍ଲାଷ୍ଟିକ ବର୍ଜ୍ୟ ପଦାର୍ଥ ସମୁଦ୍ର ମଧ୍ୟକୁ ପ୍ରବେଶ କରୁଛି ନଦୀ ନାଳ ମାନଙ୍କ ଦ୍ୱାରା। କ୍ରମଶଃ ସମୁଦ୍ର ପରିସଂସ୍ଥା ବିଶେଷ ଭାବରେ ଉପକୂଳ ପରିସଂସ୍ଥା ଏଭଳି ପ୍ରଦୂଷଣରେ ପ୍ରଭାବିତ ହେଉଛି। ପ୍ରଦୂଷିତ ଜଳ, ପ୍ରଦୂଷିତ ପ୍ଲାଷ୍ଟିକ, ଅନ୍ୟାନ୍ୟ ବିଭିନ୍ନ ପଦାର୍ଥ ସମୁଦ୍ର ପରିସଂସ୍ଥା ମଧ୍ୟକୁ ଆସିଯାଉଛି ଏବଂ ଏଠି ଯୋଉ ଜୀବଜନ୍ତୁ ମାନେ ଜୀବନଯାପନ କରୁଛନ୍ତି ସେମାନେ ତାର ନକାରାତ୍ମକ ପ୍ରଭାବରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ହେଉଛି ଯେ କିଭଳି ଭାବରେ ଆମ ସମୁଦ୍ର, ଆମ ବେଳାଭୂମିକୁ ସୁରକ୍ଷା ପ୍ରଦାନ କରିବା ଏବଂ ସେସବୁର ସଂରକ୍ଷଣ ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେବଳ ସରକାର ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣ ମଧ୍ୟ ଏହି କ୍ୟାମ୍ପେନ୍ ବା ଅଭିଯାନରେ ସାମିଲ ହେବାର ଆବଶ୍ୟକତା ରହିଛି। ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର, ଆମେ ଯୋଉ ଯୋଉ ସ୍ଥାନରେ ଜୀବନଯାପନ କରୁଛେ, ବସବାସ କରୁଛେ ଏବଂ ଯୋଉ ସ୍ଥାନକୁ ଯାଉଛେ, ବିଶେଷ କରିକି ଉପକୂଳ କଥା ଯେତେବେଳେ ଆଲୋଚନା କରୁଛେ, ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଆମ ମାଧ୍ୟମରେ କୌଣସି ପ୍ଲାଷ୍ଟିକ ପଦାର୍ଥ ବେଳାଭୂମିରେ ନ ପହଞ୍ଚୁ ଆମେ ତା ପ୍ରତି ଯତ୍ନବାନ ହେବା ଦରକାର। ଏହା ସହିତ ଯୋଉ ମଇଳା ଜଳ ବିଭିନ୍ନ ଅଞ୍ଚଳରୁ, ବସତି ଅଞ୍ଚଳରୁ ସମୁଦ୍ର ମଧ୍ୟକୁ ଯାଉଛି, ଏ ସବୁକୁ କିଭଳି ଆଗାମୀ ଦିନରେ ତାର ସମସ୍ୟାର ସମାଧାନ କରାଯିବ ସେଇଟା ମଧ୍ୟ ଆମ ଦୃଷ୍ଟିରେ ରହିବା ଦରକାର।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କଥିକା। ଆଜି ରହିଛି ଆଲୋଚନା ରତ୍ନଗର୍ଭା ମହାସାଗର। ଆଲୋଚକ ଡକ୍ଟର ନଚିକେତା ଦାସ।
2: ଜୁନ୍ ମାସ 8 ତାରିଖ ଦିନ ସାରା ପୃଥିବୀରେ ଆମେ ବିଶ୍ୱ ସମୁଦ୍ର ଦିବସ ପାଳନ କରୁଛେ। ଜନସାଧାରଣଙ୍କୁ ସମୁଦ୍ର ବିଷୟରେ ସଚେତନ କରାଇବା ଏ ଉତ୍ସବର ଉଦ୍ଦେଶ୍ୟ। ବ୍ରାଜିଲ ଦେଶର ବିଖ୍ୟାତ ସହର ରିଓରେ 1992 ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ କାନାଡା ଦେଶ ବିଶ୍ୱ ସମୁଦ୍ର ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲା। ସେହି ବର୍ଷରୁ କିଛି ଦେଶ ବେସରକାରୀ ଭାବେ ଏ ଉତ୍ସବ ପାଳନ କରିବା ଆରମ୍ଭ କଲେ। ସରକାରୀ ଭାବେ ମିଳିତ ଜାତିସଂଘର ପ୍ରାୟ ସମସ୍ତ ସଦସ୍ୟ ଦେଶମାନେ 2008 ବିଶ୍ୱ ସମୁଦ୍ର ଦିବସ ପାଳନ କରୁଛନ୍ତି। ସମୁଦ୍ର ଭୂପୃଷ୍ଠର 70% ଆୟତନ ଅଧିକାର କରିଛି। ସମୁଦ୍ର ଓ ସମୁଦ୍ରରେ ପ୍ରବାହିତ ସ୍ରୋତମାନଙ୍କ ଦ୍ୱାରା ପୃଥିବୀର ଜଳବାୟୁ ନିୟନ୍ତ୍ରିତ ହୋଇଥାଏ। ମୌସୁମୀ ପ୍ରବାହ ସନ୍ତୋଷଜନକ ହେଲେ ବର୍ଷା ଠିକ୍ ସମୟରେ ହୁଏ ଏବଂ ବର୍ଷା ଠିକ୍ ମାତ୍ରାରେ ହୁଏ। ଏ ବର୍ଷର ମୌସୁମୀ ପ୍ରବାହ ଠିକ୍ ହେଲେ ଚାଷ କାମ ଠିକ୍ ସମୟରେ ଆରମ୍ଭ ହେବ, ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ମିଳିବ, ସାରା ଦେଶରେ ପ୍ରଚୁର ଫସଲ ଉତ୍ପନ୍ନ ହେବ। ମୌସୁମୀ ପ୍ରବାହ ସମୁଦ୍ରରୁ ଆରମ୍ଭ ହୁଏ ଆଉ ମୌସୁମୀ ପ୍ରବାହ ରତ୍ନଗର୍ଭା ସମୁଦ୍ରର ମଣିଷ ସମାଜ ପ୍ରତି ସବୁଠାରୁ ବଡ଼ ଅବଦାନ। ଆଜି ବିଶ୍ୱ ସମୁଦ୍ର ଦିବସରେ ଆସନ୍ତୁ ଆମେ ସମସ୍ତେ ସାମୁଦ୍ରିକ ଅବଦାନର ପ୍ରଶଂସା କରିବା ସହିତ ସମୁଦ୍ରକୁ ଆମର ଗଭୀର କୃତଜ୍ଞତା ଜଣାଇବା। ଆପଣମାନେ ସମସ୍ତେ ମନେ ରଖନ୍ତୁ ଯେ ଶସ୍ୟଶ୍ୟାମଳା ପୃଥିବୀ, ଘଞ୍ଚ ଜଙ୍ଗଲରେ ଢଙ୍କା ପାହାଡ଼ ପର୍ବତ, ପାଣିରେ ଭରା ସୁନ୍ଦର ଝରଣା ଓ ନଈମାନେ ସମୁଦ୍ରର ଅବଦାନ। ଆମକୁ ପାଣି ଯୋଗାଇବା ଛଡ଼ା ସମୁଦ୍ର ମଣିଷ ସମାଜକୁ ଅନେକ ସମ୍ପଦ ଯୁଗ ଯୁଗ ଧରି ଦେଇଆସିଛି। ସାରା ପୃଥିବୀରେ ଆମେ ବ୍ୟବହାର କରୁଥିବା ପେଟ୍ରୋଲିୟମ୍ ଓ ଗ୍ୟାସ୍ ଚୁଲାର ଇନ୍ଧନ ନ୍ୟାଚୁରାଲ ଗ୍ୟାସ୍ର ଅଧିକାଂଶ ଆମେ ସମୁଦ୍ର ଭିତରେ ଥିବା ପେଟ୍ରୋଲିୟମ୍ ଫିଲ୍ଡରୁ ଉତ୍ପାଦନ କରିଥାଉ। ଫ୍ରାନ୍ସ ଓ ସ୍କଟଲ୍ୟାଣ୍ଡ ଦେଶରେ ସମୁଦ୍ର ଲହଡ଼ିରୁ ଓ ସମୁଦ୍ରର ଜୁଆର ଭଟ୍ଟାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳମାନଙ୍କରେ ସମୁଦ୍ର ଭିତରେ ଓ ସମୁଦ୍ରକୂଳରେ ଜମି ଉପରେ ବଡ଼ ବଡ଼ ପବନ ଚକ୍ରୀ ବା ୱିଣ୍ଡ ଟର୍ବାଇନ୍ ବସାଇ ସମୁଦ୍ରରୁ ବହୁଥିବା ପବନରୁ ବହୁ ପରିମାଣରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ସମୁଦ୍ରରୁ ବହୁ ପରିମାଣରେ ମାଛ ଧରାଯାଏ, ଏକଥା ଆପଣମାନେ ସମସ୍ତେ ଜାଣନ୍ତି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ସମୁଦ୍ର ପାଣିରେ ଘେରି ବସାଇ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଉଚ୍ଚଶ୍ରେଣୀର ଶାମୁକା, ଗେଣ୍ଡା ଇତ୍ୟାଦି ବ୍ୟାପକ ଭାବରେ ଚାଷ କରାଯାଇଥାଏ। ସମୁଦ୍ର ପାଣିରୁ

0: ଆମେ ଆମର ନିତ୍ୟ ବ୍ୟବହାର୍ଯ୍ୟ ଲୁଣ ଓ ପାଣି ପରିଷ୍କାର କରିବା ପାଇଁ କ୍ଲୋରିନ୍ ଗ୍ୟାସ୍ ଉତ୍ପାଦନ କରୁ। ସମୁଦ୍ର ଚଟାଣ ଉପରୁ ଓ ସମୁଦ୍ର ଚଟାଣ ତଳୁ ଆମେ ମ୍ୟାଙ୍ଗାନିଜ୍, କପର, ଲେଡ୍ ଓ ଜିଙ୍କ ପ୍ରଭୃତି ଧାତୁ ସଂଗ୍ରହ କରୁ। ସାଉଦି ଆରବ ଭଳି ମରୁଦେଶମାନଙ୍କରେ ସମୁଦ୍ର ପାଣିରୁ ଡିସାଲିନେସନ୍ ପ୍ଲାଣ୍ଟ ବସାଇ ପିଇବା ପାଣି ଉତ୍ପାଦନ କରାଯାଏ। ଆମ ଦେଶରେ ଏହି ଜଳକଷ୍ଟରୁ ବଞ୍ଚିବା ପାଇଁ ଭବିଷ୍ୟତରେ ଆମକୁ ମଧ୍ୟ ଡିସାଲିନେସନ୍ ପ୍ଲାଣ୍ଟ ବସାଇବାକୁ ପଡ଼ିବ। ଆମେ ସମୁଦ୍ରକୁ ନୌ ବାଣିଜ୍ୟର ରାଜପଥ ଭାବେ ବ୍ୟବହାର କରିଆସିଛୁ। ରତ୍ନଗର୍ଭା ସମୁଦ୍ର ଆମକୁ ଏତେ କିଛି ଦେଉଛି, ତେଣୁ ପ୍ରତିଦାନରେ ଆମକୁ ସମୁଦ୍ରକୁ ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ରଖିବାକୁ ପଡ଼ିବ। ଆମ ଓଡ଼ିଶା ଗୋଟିଏ ସମୁଦ୍ର ତଟବର୍ତ୍ତୀ ପ୍ରଦେଶ ଏବଂ ଆମ ସମୁଦ୍ର ଉପକୂଳ 480 କିଲୋମିଟର ଲମ୍ବା। ଆପଣମାନେ ଜାଣି ରଖନ୍ତୁ ଯେ ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନ ଧୀରେ ଧୀରେ ଉପରକୁ ବଢ଼ୁଛି। ଗତ 18,000 ବର୍ଷରେ ସମୁଦ୍ର ପତନ 130 ମିଟର ବା 425 ଫୁଟ ଉପରକୁ ଉଠିଛି। ଏହି ଏକବିଂଶ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ପତନ ଅତି କମ୍ରେ 1 ମିଟର କିନ୍ତୁ ସମ୍ଭବତଃ 2 ମିଟର ଉପରକୁ ଉଠିବ। ସମୁଦ୍ର 1 ମିଟର ବଢ଼ିଲେ ଗୋଟାଏ କିଲୋମିଟର ମାଡ଼ିଆସେ। ତେଣୁ ଏହି ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାଖାପାଖି 1,000 ବର୍ଗ କିଲୋମିଟର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରରେ ବୁଡ଼ିଯିବ। ଏହି ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଭବିଷ୍ୟତରେ ସାମୁଦ୍ରିକ ଝଡ଼ ତୋଫାନଗୁଡ଼ିକ ଆହୁରି ଭୟାବହ ହେବ। ଆଜିର ବିଶ୍ୱ ସମୁଦ୍ର ଦିବସରେ ମୁଁ ଆପଣମାନଙ୍କୁ ଏ ସମସ୍ତ ବିଷୟରେ ସଚେତନ ହେବା ପାଇଁ ଅନୁରୋଧ କରୁଛି।
1: ରତ୍ନଗର୍ଭା ମହାସାଗର ଆଲୋଚକ ଥିଲେ ଡକ୍ଟର ନଚିକେତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଅତସି କୁସୁମରେ ପ୍ରଚାର କରୁଛୁ କେତୋଟି ଓଡ଼ିଶୀ ଗୀତ। ଶିଳ୍ପୀ ବିଜୟ କୁମାର ଜେନାଙ୍କ କଣ୍ଠରେ ଶିଳ୍ପୀ ଗାଇଛନ୍ତି ବେଣୁଧରଙ୍କ ରଚନାରୁ। ସଙ୍ଗୀତ ବିଜୟ କୁମାର ଜେନା।

0: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এপর্যন্ত এত স্ট্রং কেমিতে আছে?
1: আরে এটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଅତସୀ କୁସୁମ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମ ଶିଳ୍ପୀ ନିବେଦିତା ଗାଇଛନ୍ତି ନିଜାମଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 48ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣା ଦାସ।

ସୀତାଙ୍କୁ ବନର ଶୋଭା ଦେଖାଇ ରଘୁନାଥ ଶ୍ରୀରାମ ସର୍ବନାମକ ଅଳଙ୍କାରରେ କହୁଛନ୍ତି। ଏଥିରେ ପ୍ରଥମ ଧାଡ଼ି ଯାହା, ଦ୍ୱିତୀୟ ଧାଡ଼ି ତାହା, କିନ୍ତୁ ଅର୍ଥ ଭିନ୍ନ। ଶ୍ରୀରାମ କହିଲେ, ସୁମନା ଅର୍ଥାତ୍ ହେ ଉଦାର ମନା, ଏ ବନରେ ବହୁ ସୁମନା ବା ମାଳତୀ ଫୁଲ ଫୁଟିଛି। ଏଠି ବୈଦେହୀ ବା ଅସ୍ୱସ୍ଥ ଗଛ, ସୁମନା ବା ଲବଙ୍ଗ ଗଛ, ସୁରଭି ବା ଚମ୍ପା ଫୁଲ, ସୁମନା ବା ମନୋରମା ସୁରଭି ଜାଇଫଳ ଗଛ ଅଛି। ସେହି ସର୍ବଜମକ ପ୍ରୟୋଗ କରି କହିଲେ, ଦେଖ ଏଠି ତୁଳସୀ ଗଛ ଲୋକପ୍ରିୟକ, ଏଠାରେ ପ୍ରିୟକ ବା କଦମ୍ବ ବୃକ୍ଷ ଶୋଭା ପାଉଛି, ଏହାକୁ ଜଡ଼ି ହୋଇ ରହିଛି ମାଧବୀଲତା। ପତି ପତ୍ନୀଙ୍କ ଏହି ଆସକ୍ତି ବାହ୍ୟ ପ୍ରକୃତିରୁ ସଂଗ୍ରହ କରି ଅନ୍ତରର ଅନୁଭୂତିକୁ ଦୀପ୍ତ କରିବା ପାଇଁ ସୀତାଙ୍କୁ ଅନୁପ୍ରାଣିତ କରୁଛନ୍ତି ରସିକ ରାମଚନ୍ଦ୍ର। ସେ ପ୍ରକୃତିର ଉପାସକ, ପ୍ରକୃତି ତାଙ୍କ ପାଇଁ ପ୍ରଣୟର ପ୍ରକୃଷ୍ଟ ଉପାଦାନ। ଏଭଳି ଅପୂର୍ବ ଶବ୍ଦ ସଂଯୋଜନାରେ ଚମତ୍କାର ଅର୍ଥପୂର୍ଣ୍ଣ ଉନବିଂଶ ଛାନ୍ଦ ଏଇଠି ଶେଷ ହୋଇଛି।

ଆପଣମାନେ ଶୁଣୁଥିଲେ ବୈଦେଶ ବିଳାସର 48ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣା ଦାସ। କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ଶ୍ୟାମମଣି ଦେବୀ ଏବଂ ସ୍ନିଗ୍ଧାରାଣୀ କର।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ସଦାବନ୍ଧୁ, ଏଠି ଅତୀତକୁ ଭୁଲିଯିବା ବେଳେ ବେଳେ ଅତି ସହଜ ମନେ ହେଲେ ମଧ୍ୟ ସମ୍ପର୍କଟିଏ ଗଢ଼ିହେବା ଏତେ ସହଜ ମନେ ହୁଏ ନା, ଯାହାପାଇଁ ଆମ ଏ ଜୀବନ ସେହି ସାଗର ମହାସାଗର। ଏଠି ସୁନ୍ଦର ବୈଚିତ୍ର୍ୟମୟ ପୃଥିବୀ ଭିତରେ ଆମ ଏ ଜୀବନ, ଅଗ୍ନାଗ୍ନି ବନସ୍ଥ ପାହାଡ଼ ପର୍ବତ ନଦ ନଦୀ ଝରଣା ସମୁଦ୍ର ସାଗର ମହାସାଗର ଏମିତି। ଆମ ମହାସାଗର ଆମ ଭବିଷ୍ୟତ, ଅର୍ଥାତ୍ ସମୁଦ୍ରର ସୁରକ୍ଷା ଏବଂ ସ୍ଥାୟୀ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଏକ ବିଶ୍ୱସ୍ତରୀୟ ଚିନ୍ତାଧାରା। ମହାସାଗର ଆମ ପାଇଁ ଅମ୍ଳଜାନ, ଖାଦ୍ୟ ଏବଂ ଜଳବାୟୁ ନିୟନ୍ତ୍ରଣର ମୁଖ୍ୟ ଆଧାର। ଏବେ ବିଚାର ଆପଣମାନଙ୍କ ହାତରେ, ଜୀବନର ଏଇ ଛକିଶୂନର ଖେଳ ଭିତରେ ବିଚାର ଆପଣଙ୍କର।

ଶ୍ରୋତାବନ୍ଧୁ, ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସାଗରକୁ ସର୍ବଦା ପ୍ରଦୂଷଣମୁକ୍ତ ରଖିବା ଦରକାର। କିନ୍ତୁ ସରକାରୀ ବା ବେସରକାରୀ ସ୍ତରରେ ଯେତେ ଯେତେ ସଚେତନତା କାର୍ଯ୍ୟକ୍ରମ କରାଗଲେ ମଧ୍ୟ ବେଳେବେଳେ ଜଳବାୟୁ ପ୍ରଦୂଷଣ ହେବାର ମୁଖ୍ୟ କାରଣ ଆମେ ନିଜେ, ଯାହାଦ୍ୱାରା ଜଳବାୟୁର ପରିବର୍ତ୍ତନ ସହିତ ଆମେ ବିଭିନ୍ନ ବିପଦର ମଧ୍ୟ ସେତିକି ମାତ୍ରାରେ ସମ୍ମୁଖୀନ ହୋଇଥାଉ। କିନ୍ତୁ ସବୁପରି ଶ୍ରୋତାବନ୍ଧୁ କହିଲେ ଦେଖି ସେହି ସାଗର ଆଉ ତାର ଅମାନିଆ ଢେଉ, ତାର ନୀଳ ରଙ୍ଗ ତରଙ୍ଗକୁ ଦେଖିଲେ ମନ ଏଠି ଗାଏ, ମନ ଏଠି କହେ।

କିନ୍ତୁ ଶ୍ରୋତାବନ୍ଧୁ, ସାଗର କୂଳରେ ବଢୁଥିବା ଜଳଜୀବ ତଥା ସାଗର ବାଲିର ସୌନ୍ଦର୍ଯ୍ୟ ସତରେ ସେତିକି ମନଲୋଭା। ବେଳେବେଳେ ନାଲି କଙ୍କଡ଼ାମାନଙ୍କର ବାଲିରେ ସେ ଧାଡ଼ି ଧାଡ଼ି ଖେଳ, ଚୋଚକାଳି ଖେଳ କେବେ ବେଳାଭୂମିରେ ସେଇ ସାମୁକା। ସାଗର ବାଲି ଝାଉଁବଣ ଆକାଶରେ ଜହ୍ନ ପର୍ଯ୍ୟଟକମାନଙ୍କର ଭିଡ଼ ମନକୂଳରେ ବସି କେବେ ଭାବେ ଅତୀତକୁ ଅବ କେବେ ବର୍ତ୍ତମାନରେ।

ତେଣୁ ଶ୍ରୋତା ବନ୍ଧୁ, ଆମ ମଣିଷ ସମାଜ ପାଇଁ ସାଗରର ସେତିକି ମହତ୍ତ୍ୱ ରହିଛି, ଏମିତିକି ବିଶ୍ୱର ଜଳବାୟୁକୁ ମଧ୍ୟ ସେ ନିୟନ୍ତ୍ରଣ କରିଥାଏ। ଅନେକ ଲୋକ ନିଜ ନିଜର ଜୀବନ ଓ ଜୀବିକା ପାଇଁ ସାଗର ଉପରେ ନିର୍ଭର କରିଥାନ୍ତି। କେବେ ନାଁରେ ଯାଇ ଦରିଆ ମଝିରେ, କେବେ ଦୁଃଖ ବାଣ୍ଟେ ସାଗର ସାଥିରେ ସେଇ ନୀଳ ତରଙ୍ଗ ଭିତରେ।

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି

0: ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ।

ଯାହାଦ୍ୱାରା ଜଳରେ ବଢୁଥିବା ଜୀବନମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ନିଜେ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏଥିପାଇଁ ଶ୍ରୋତାବନ୍ଧୁ ଆମେ କ'ଣ ଦାୟୀ ନୁହନ୍ତି?

ଶ୍ରୋତା ବନ୍ଧୁ, କହୁଥିଲି ଆପଣଙ୍କୁ ସବୁର କାରଣ ଆମେ ନିଜେ, ତେଣୁ ସବୁର କାରଣକୁ ଖୋଜି ତା'ର ସମାଧାନ ଯାହା ଆମର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ଯେମିତିକି ଆଜି ଜନସଂଖ୍ୟା ବୃଦ୍ଧି, ସହରୀ ନବୀକରଣ ପାଇଁ ବୃକ୍ଷକଟା, ବହୁଳ ପରିମାଣରେ ଶିଳ୍ପାୟନରୁ ବାହାରୁଥିବା ଅପରିଷ୍କାର ଜଳ ସାଗରରେ ମିଶି ଜଳକୁ ମଧ୍ୟ ସେତିକି ପରିମାଣରେ ବିଷାକ୍ତ କରିଥାଏ।

0: ରାଜ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
2: ଶ୍ରୋତାବନ୍ଧୁ, ଆଜି ଗୀତ ଗୀତିକାରେ କଥା ରହିଛି ଆମ ମହାସାଗର, ଆମ ଭବିଷ୍ୟତ। ସେମିତିରେ ଶ୍ରୋତାବନ୍ଧୁ, ଆମେ ଯଦି ଆଲୋଚନା କରିବା, ଆମେ କହିପାରିବା ଆମ ଜୀବନ ହେଉଛି ଅମୂଲ୍ୟ, କିନ୍ତୁ ଆଜି ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ପାଇଁ ଆମେ ବିପଦକୁ ଡାକି ଆଣୁଛେ। ଏଇ ଯେମିତି ଆଜିକା ସମୟରେ ପ୍ଲାଷ୍ଟିକ୍ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ମାଟି ଏବଂ ଜଳ ସେତିକି ବିଷାକ୍ତ ହେଉଛି, କାହିଁକିନା ମାଟି ପାଣି ପବନକୁ ନେଇ ଆମ ଜୀବନ, ତେଣୁ ପ୍ରକୃତି ଏବଂ ମଣିଷ ସେତିକି ପରିପୂରକ। ପ୍ରକୃତି ଆମର ବନ୍ଧୁ, ତେଣୁ ମଣିଷ ପ୍ରକୃତି ସହିତ ଖେଳିଲେ ପ୍ରକୃତି ମଣିଷ ଉପରେ ନିଏ ଭୟଙ୍କର ପ୍ରତିଶୋଧ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଆଜିର ସମୟରେ ଯେଉଁ କଥାକୁ ଓଠରେ କହିବା ଯେତିକି ସହଜ ହୁଏ, କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। ତେଣୁ ଆଜି ଭାବିବାର ସମୟ ଆସିଛି। ସାଗର ମହାସାଗରର ସୁରକ୍ଷା, ଯାହା ଆମର ଦାୟିତ୍ୱ। ସମୁଦ୍ରରେ ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା, ଅଧିକ ମାଛ ଧରିବା ପ୍ରକ୍ରିୟାକୁ ରୋକିବା ଏବଂ ସାମୁଦ୍ରିକ ଜୀବମାନଙ୍କର ପ୍ରଜାତିକୁ ସୁରକ୍ଷା ଦେବା, ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମକୁ କମାଇବା ଯାହାଦ୍ୱାରା ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ପତନ ବୃଦ୍ଧି ଭଳି ବିଭିନ୍ନ ସମସ୍ୟାକୁ ଆମେ ରୋକିପାରିବା,

ପରେ ସକାଳ ସଞ୍ଜ ସଞ୍ଜ ପରେ ପୁଣି ଏଠି ରାତି ଆସୁଛି। ତଥାପି ସବୁପରେ ଆମେ କାରଣକୁ ଖୋଜି ନ ପାଇଲେ ଆମେ ପରସ୍ପରକୁ ପଚାରୁଛେ କାହିଁକି। କିନ୍ତୁ ଶ୍ରୋତାବନ୍ଧୁ, ସବୁ କାହିଁକିର ଉତ୍ତର ତ ଅଛି ଆମ ଭିତରେ। ତାହେଲେ ଆସନ୍ତୁ, ଯେତେ ଯାହା ହୋଇଗଲେ ବି ପ୍ରଥମେ ଭଲ ପାଇବା ନିଜକୁ, ଭଲ ପାଇବା ଆମ ପ୍ରକୃତିକୁ, ସେହି ସାଗର ମହାସାଗରକୁ। ଏହି କଥା ସହ ଗୀତ ଗୀତିକି ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 972 কিলোহার্টজ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମହାନାଟକ, ରଚନା ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ନାଟକ ମହାନାଟକ।
1: ବୁଝିଲୁ ନା ଭାଇ? ଦାସ କାଠି ଗୀତ ଭାଇ ଆରମ୍ଭ ହୋଇଲା, ତୁ ଗାୟକ ମୁଁ ପାଳିଆ। ନାଇଁ ନାଇଁ, ମୁଁ ଗାୟକ।

0: କୁମ୍ଭକର ପୁରାଣ ନମସ୍କାର କରି।
1: ନମସ୍କାର ଶ୍ରୋତା ମାନଙ୍କୁ, ନମସ୍କାର ସଭାଜନକୁ, ନମସ୍କାର ଗଣପତିକୁ, ନମସ୍କାର ସରସ୍ୱତୀକୁ, ନମସ୍କାର। ଆଜି କୋଉ ପୁରାଣ କହିବ ହେ ଭାଇନା?
2: ବଜ୍ରବାହୁ ପୁରାଣ।
1: ସେଇଟା ପୁଣି କିସ? ଏ ନାକ ଉଠିବା ଦିନ ତ ଆମେ ଏମିତିଆ ପୁରାଣ ଶୁଣିନା।
2: ଆହେ ଯଦି ଶୁଣିନାହ ତାହେଲେ ଆଉ ହଳେ କାନ ଲଗେଇକିରି ଶୁଣ।
1: କଣ ଶୁଣିବି?
2: ଏଇ ଶୁଣ, ହସ୍ତିନା ନାମେ ନଗର ରାଜା ବଜ୍ରବାହୁ, ମହିମା କିରତି ତାଙ୍କ କି କହିବି, ଆଉ ତାଙ୍କ ଶାସନରେ।

0: ଅଛି ଗଧ ସବୁ କାର୍ଯ୍ୟ ସୁରୁଖୁରୁ ନାହିଁ ପରମାତ ଆଜି ତାଙ୍କ ଶାସନର ପଚିଶ ବରଷ ରାଜାଙ୍କର ମନ
1: କି ବପୁ କି ଶରୀର କି ବୁଦ୍ଧି କି ଚାଲି କି ଠାଣି କି ଛୋଟା
2: ଚାଲ ଭାଇ ରାଜାଙ୍କ ପାଖରେ ବିଦୂଷକ ହେଇ ରହିଯିବା
3: ଖାଲି ତେଲ ମାରିବା ତେଲ ମାରିବାରେ ରାଜାକୁ କଣ କରିଦବା
2: ମାର ତେଲ ରାଜାଙ୍କର କି ବସ୍ତ୍ର କି ଉତ୍ତରୀ କି ମୁକୁଟ
3: କି କଙ୍କଣ କି କୁଣ୍ଡଳ ଆଉ କି ମେଖଳା
4: ପରାକ୍ରମୀ କୋଟି ବର୍ଗେଶ୍ୱର ଭାରତେଶ୍ୱର ହସ୍ତିନାପୁରେଶ୍ୱର ସମ୍ରାଟ ବଜ୍ରଙ୍କର ଜୟ ହେଉ
5: ମୁଁ ପୃଥିବୀର ସବୁଠାରୁ ସୁନ୍ଦର ପୁରୁଷ ମୁଁ ଏ ପୃଥିବୀର ସବୁଠାରୁ ପରାକ୍ରମୀ ସମ୍ରାଟ ଆମ୍ଭେ ହସ୍ତିନାପୁରର ନର ବିଷ୍ଣୁ ବଜ୍ରବାହୁ ଅଟୁ ଆମ୍ଭ ସମ୍ମୁଖରେ ଏକ ମୃତ୍ତିକା ଭାଣ୍ଡ ଅଛି ଏହା ଆମ୍ଭର କ୍ଷମତାର ପ୍ରତୀକ ଏହା ଭିତରେ ଥିବା ଜଳରେ ଆମ୍ଭେ ନିଜର ମୁଖ ପ୍ରତିବିମ୍ବ ଦର୍ଶନ କରୁଅଛୁ
2: ସୁନ୍ଦର ମୁଖ
5: କିନ୍ତୁ ଏ ମୃତ୍ତିକା ଭାଣ୍ଡ ଏତେ କ୍ଷୁଦ୍ର କାହିଁକି ମୁଁ ଚାହେଁ ଏ ମୃତ୍ତିକା ଭାଣ୍ଡ ପ୍ରତିଦିନ ବଡ଼ ହଉ
6: ମୃତ୍ତିକା ଭାଣ୍ଡ ଏକ ବସ୍ତୁବାଚକ ବିଶେଷ ତାହାର

0: ବର୍ଧନଶୀଳତା ନାହିଁ ଛାମୁ, ବ୍ରହ୍ମଦତ୍ତ ଛାମୁ, ଆମ୍ଭ ଭଣ୍ଡାର ଘରେ କେତେ ପରିମାଣରେ ବସ୍ତୁବାଚକ ବିଶେଷ୍ୟ ଅଛି
1: ଛାମୁ କଣ କହୁଛନ୍ତି କିଛି ବୋଧଗମ୍ୟ ହେଉନାହିଁ।
0: କାରଣ ଆମ୍ଭେ ନର ବିଷ୍ଣୁ, ବ୍ରହ୍ମଦତ୍ତ ଛାମୁ,
2: ଏ ଦୁଇ ଜଣ କିଏ?
1: ବିଦୂଷକ ଛାମୁ, ଆପଣଙ୍କ ମନୋରଞ୍ଜନ ପାଇଁ ଏଠାରେ ଉପସ୍ଥିତ ଅଛନ୍ତି।
2: ବିଦୂଷକ?
3: ହଁ ଛାମୁ।
2: ବସ୍ତୁବାଚକ ବିଶେଷ୍ୟ ମାନେ କଣ?
3: ଛାମୁ ଯାହା ବୁଝିଛନ୍ତି ଠିକ ସେୟା।
2: ଏ ମୃତ୍ତିକା ଭାଣ୍ଡ ବଡ ହେବ କି ନାହିଁ?
4: ଏହା ଅସମ୍ଭବ ଛାମୁ।
2: ଆମ୍ଭେ ହସ୍ତିନାପୁରର ସମ୍ରାଟ ବଜ୍ରବାହୁ, ଆମ୍ଭେ ଆଦେଶ କରୁଅଛୁ ଏ ମୃତ୍ତିକା ଭାଣ୍ଡ ବଡ ହେଉ।
4: ହସ୍ତିନାକଣ୍ଡରେ କେବେ ଏମିତି ଘଟଣା ଘଟିନି
2: କାହିଁକି? ଘଟି ନାହିଁ, ଅମାତ୍ୟ
1: ଛାମୁ। କେବଳ ମନୁଷ୍ୟ, ପଶୁପକ୍ଷୀ ଇତ୍ୟାଦି ପ୍ରାଣୀମାନେ ହିଁ ବଢ଼ନ୍ତି, କିନ୍ତୁ ମୃତ୍ତିକା ଭାଣ୍ଡ?
2: ତାହେଲେ ଉପାୟ, ଆମ୍ଭେ ଚାହୁଁ ଏ ମୃତ୍ତିକା ଭାଣ୍ଡ ପ୍ରତିଦିନ ବଡ଼ ହେବ। ଆମ୍ଭ ମୃତ୍ୟୁ ଦିବସ ବେଳକୁ ଯେପରି ତା ଭିତରେ ସପ୍ତ ସାଗର ରହିପାରୁଥିବ, ଏବଂ ଆମ୍ଭେ ସେହି ସପ୍ତ ସମୁଦ୍ର ଜଳରେ ମୁଖ ଦର୍ଶନ କରି ଇହଲୀଳା ତ୍ୟାଗ କରିବୁ।
1: ଯଥାଜ୍ଞା ଛାମୁ।
2: ଆଉ ରାଜ୍ୟର ସମ୍ବାଦ କଣ? ଚନ୍ଦ୍ର ଆଉ ସୂର୍ଯ୍ୟ ଠିକ ସମୟରେ ଉଦୟ ଅସ୍ତ ହେଉଛନ୍ତି କି ନାହିଁ?
1: ହେଉଛନ୍ତି ଛାମୁ।
2: ପ୍ରଜାମାନଙ୍କୁ ଆବଶ୍ୟକ ପରିମାଣ ଆଲୋକ, ପବନ ଓ ଜଳ ମିଳୁଛି କି ନାହିଁ?
1: ମିଳୁଅଛି ଛାମୁ।
2: ସେଥିପାଇଁ ଆମ୍ଭେ ଏତେ ଦୀର୍ଘ ଦିନ ଧରି ସୁଶାସନ କରି ଆସିଲୁ।
1: ଛାମୁଙ୍କ ବ୍ୟକ୍ତିତ୍ୱ ପ୍ରଭାବରୁ ଦେଶରେ କୌଣସି ଜଟିଳ ସମସ୍ୟା ନାହିଁ।
2: ଆମ୍ଭେ ବଜ୍ରବାହୁ ଜଣେ ସୁଶାସକ,
1: ସୁପଣ୍ଡିତ ମଧ୍ୟ।
3: ହସ୍ତିନାପୁରରେ ବର୍ତ୍ତମାନ ସୁବର୍ଣ୍ଣ ଯୁଗ ଛାମୁ।
4: ସମ୍ରାଟଙ୍କ ନାମ, ନଗର, ଜନପଥ, ପ୍ରସାଦ ଓ ପଲ୍ଲ ସବୁଠି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
2: ଆମ୍ଭେ ଏହି ରଜତ ଜୟନ୍ତୀର ରାତ୍ରିକୁ ଉପଭୋଗ କରିବାକୁ ଚାହୁଁ।
3: ଛାମୁ, ହସ୍ତିନାପୁରର ଶ୍ରେଷ୍ଠ ନର୍ତ୍ତକୀ ଆଜି ନୃତ୍ୟ ପରିବେଷଣ କରିବେ ଛାମୁ।
4: କର୍ଣ୍ଣାଟକ ଦେଶର କାପାଳିକ ଛାମୁଙ୍କ ଦରବାରରେ ଭୋଜବିତ୍ତ ପରିବେଷଣ କରିବେ।
3: ଗାନ୍ଧାର ଦେଶରୁ ସୁଗନ୍ଧ ଅତର ଆସିବ ଛାମୁ।
4: ଉଡ୍ର ଦେଶର ଦାସକାଠି,
3: ଗୌଡ ଦେଶର ସଂକୀର୍ତ୍ତ
2: ଅମାତ୍ୟ ବ୍ରହ୍ମଦତ୍ତ
1: ଛାମୁ,
2: ଅମାତ୍ୟ ଶୀଳଭଦ୍ରଙ୍କୁ ଡକାଇ କୁହନ୍ତୁ ଆମ୍ଭ ଭଣ୍ଡାର ସମସ୍ତଙ୍କ ପାଇଁ ଖୋଲା ରଖିବେ।
1: ଯଥାଜ୍ଞା ଛାମୁ।
2: ରାସ୍ତାରେ ରାସ୍ତାରେ ପୁରପଲ୍ଲୀରେ ସୋମରସ ବଣ୍ଟନ କରାଯାଉ
1: ଛାମୁ।
2: ଆମ୍ଭେ ଆଦେଶ କଲୁ, ଆଜିଠାରୁ ଆମ୍ଭ ସାମ୍ରାଜ୍ୟ କେବଳ ଅନ୍ଧାର ଭିତରେ ପରିଚାଳିତ ହେବ, ହସ୍ତିନାପୁରରେ ଆଲୋକ ପ୍ରୟାସ କରିପାରିବ ନାହିଁ।
1: ଯଥାଜ୍ଞା ଛାମୁ।
2: ଅନ୍ୟ ରାଜ୍ୟମାନଙ୍କରେ ଯେତେବେଳେ ସୂର୍ଯ୍ୟ ଉଦୟ ହେବେ, ଆମ୍ଭ ପ୍ରଜାକୁଳ ସେତିକି ବେଳେ ଗଭୀର ନିଦ୍ରାରେ ଅଭିଭୂତ ହେଇ ପଡ଼ିବେ।
1: ସମ୍ପୂର୍ଣ୍ଣ ନିଦ୍ରା ନହେଲେ ମଧ୍ୟ ଅର୍ଦ୍ଧନିଦ୍ରା।
2: ଏ ରାଜ୍ୟର ସମସ୍ତ ପଶୁ ପକ୍ଷୀ କାକ କୁକୁଟଙ୍କୁ ଏ ସମ୍ବାଦ ଜଣାଇ ଦିଅ, ଏ ରାଜ୍ୟରେ ଆଲୋକ ଓ ଅନ୍ଧାରର ପ୍ରଭେଦ ରହିବ ନାହିଁ।
5: ଜୟ ରାଜା ବଜବାହୁଙ୍କର, ଜୟ ରାଜା ବଜବାହୁଙ୍କର, ଜୟ ରାଜା ବଜବାହୁଙ୍କର।
2: ରାଜକାର୍ଯ୍ୟରେ ଆମ୍ଭେ ଯଥେଷ୍ଟ ଆନନ୍ଦ ପାଉଅଛୁ, ଆମ୍ଭେ ପ୍ରଜାବତ୍ସଳ ରାଜା, ତେଣୁ ଆଜିଠାରୁ ରାଜକାର୍ଯ୍ୟ ପ୍ରମୋଦଶାଳାରେ ହିଁ ସମ୍ପାଦିତ ହେବ। ବ୍ରହ୍ମଦତ୍ତ
1: ଛାମୁ,
2: ଅମାତ୍ୟ ଶୀଳଭଦ୍ରଙ୍କୁ ଆସିବାକୁ କୁହ।
6: ବୀର ଶ୍ରୀ ବୀରବର ପ୍ରବଳ ପରାକ୍ରମୀ ସମ୍ରାଟ ବଜ୍ରବାହୁ KCIEBL ପଦ୍ମଭୂଷଣ ପରମବୀର ଚକ୍ର MBBS PhD MMS ସଭାପତି IAF ପ୍ରତିଷ୍ଠାତା ବିଶ୍ୱେଶ୍ୱର ମନ୍ଦିର PMG ସମ୍ପାଦକ ICS ଜୟ ହେଉ।
2: ଆସନ୍ତୁ ଆସନ୍ତୁ ଅମାତ୍ୟ ଶୀଳଭଦ୍ର, ଆମ୍ଭେ ହସ୍ତିନାପୁରର ରଜତ ଜୟନ୍ତୀ ଉପଲକ୍ଷେ ଏକ ନୂତନ ଆଇନ ପ୍ରଣୟନ କରିଅଛୁ।
7: ଏ ଅକିଞ୍ଚନ ସେ ସମ୍ବାଦ ଜାଣିପାରେ କି ଛାମୁ?
1: ସମ୍ରାଟଙ୍କ ଆଦେଶରେ ଆଜିଠାରୁ ରାଜ୍ୟରେ ଆଲୋକ ଅନ୍ଧାର ଭିତରେ ପ୍ରଭେଦ ଉଠିଗଲା, ଏଥୁ ଅନ୍ତେ ଏ ରାଜ୍ୟରେ କେବଳ ଅନ୍ଧକାର ହିଁ ଅନୁଭୂତ ହେବ।
7: ସାଧୁ ଉଦ୍ୟମ ପ୍ରଭୁ, ସମ୍ରାଟଙ୍କ ବିନା କିଏ ଏହି ନୂତନ ଯୁଗର ଆହ୍ୱାନ ଦେଇପାରେ?
2: ଶୀଳଭଦ୍ର
7: ଛାମୁ,
2: ରାଜ୍ୟର ସମ୍ବାଦ ଆମ୍ଭେ ପୋଛା କରୁଅଛୁ।
7: କର୍ଣ୍ଣାଟକ ଦେଶର ସାମନ୍ତ ରାଜା ଆସିଛନ୍ତି ଛାମୁ,
2: ଶୀଘ୍ର ତାଙ୍କୁ ଏଠାକୁ ଅଣା କର।
8: ମହାରାଜା ବଜ୍ରବାହୁଙ୍କର ଜୟ ହେଉ।
2: ଏ କଣ, କର୍ଣ୍ଣାଟକ ଜମିଦାର କଣ ସାଧାରଣ ସୌଜନ୍ୟ ଶିକ୍ଷକ?

0: କରିଥିବା ଯୋଗୁଁ କଳିଙ୍ଗ ରାଜକୁମାର କ୍ଷମତା ଅର୍ଥନ କରୁଅଛି।
1: କି ସମ୍ବାଦ ପ୍ରକାଶ କର, ଆମ୍ଭେ କ୍ଷମା କଲୁ।
0: ଛାମୁ, କଳିଙ୍ଗରେ ଘୋର ରାଜନୈତିକ ଅସ୍ଥିରତା।
1: କାହିଁ ପାଇଁ?
0: ଛାମୁ, ଜରଦଗବ ନେତାମାନେ ସିଂହାସନ ଚାହୁଁଛନ୍ତି।
1: ଖାଲି ଚାହିଁଲେ ଭଦ୍ରବାହୁଙ୍କ ରାଜ୍ୟରେ କିଛି ମିଳେ ନା।
0: ରାଜ୍ୟରେ ସଭା ସମିତି କିଛି କରେଇ ଦେଉନାହାନ୍ତି, ସାରଗର୍ବକ ଭାଷଣ ଦେଲାବେଳେ ଷଣ୍ଢ ପୁରେଇ ଦେଉଛନ୍ତି।
1: ଅନ୍ୟ ସମ୍ବାଦ କୁହ।
0: ଛାମୁ, କଳିଙ୍ଗରେ ବିନା ମେଘରେ ବର୍ଷା ହେଉଛି।
1: ବିନା ମେଘରେ ବର୍ଷା?
0: ହଁ ଛାମୁ, ଆପଣଙ୍କର 25 ବର୍ଷ ରାଜତ୍ୱ କାଳରେ 65 ଥର ବନ୍ୟା ହେଲାଣି।
1: 65 ଥର? ଏହା ଆମର କର୍ଣ୍ଣକୁ ଗୋଚର ନଥିଲା କିପରି? ଅମାତ୍ୟ!
2: ଏଇ ନଗଣ୍ୟ କଥା ପୁଣି ଶ୍ରୀ ଛାମୁ ଶୁଣିଥାନ୍ତେ
1: ନା? ଏତଦ୍ୱାରା ଆମ୍ଭେ ଦୁଃଖ ପ୍ରକାଶ କଲୁ କଳିଙ୍ଗ ରାଜକୁମାର। ଏହା ହସ୍ତିନାପୁରର ପ୍ରମୋଦଶାଳା ବୋଲି ନୀରବରେ ଦୁଃଖ ପ୍ରକାଶ କରି ସମବେଦନା ଜଣାଉଛୁ। ବିଚାରାଳୟ ହୋଇଥିଲେ ଅଶ୍ରୁ ବିସର୍ଜନ କରିଥାନ୍ତି।
0: ସେଠାରେ ପୁଷ୍କରଣୀ ଆଉ କୂପରେ ମଧ୍ୟ ବନ୍ୟା ହୁଏ ଛାମୁ।
1: ତାହେଲେ ସିଂହଦ୍ୱାର ଆଗରେ ଏକ ବିରାଟ ସ୍ତମ୍ଭ ତିଆରି ହେବ। ତଥିପରେ କଳିଙ୍ଗ ରାଜ୍ୟରେ ହୋଇଥିବା 65 ଥର ବନ୍ୟାର କରୁଣ ଚିତ୍ର ଖୋଦିତ ହେବ।
3: ଶ୍ରୀ ଛାମୁଙ୍କର ଖ୍ୟାତି ଦିଗ୍ବିଦିଗରେ ପ୍ରସାରିତ ହେବ। ପ୍ରଜାମାନେ ଜାଣିବେ ଦିନେ ରାଜା ବଜ୍ରବାହୁ କଳିଙ୍ଗ ଖଣ୍ଡରେ ହୋଇଥିବା ବନ୍ୟା ପାଇଁ ଦୁଃଖ ପ୍ରକାଶ କରିଥିଲେ।
4: ଶ୍ରୀ ଛାମୁଙ୍କର ଦୁଃଖ ଦେଖି ଆମ୍ଭ ଆଖିରୁ ମଧ୍ୟ ଅଶ୍ରୁ ନିଗିଡି ପଡୁଛି। ଛାମୁ,
5: ଏପରି ଜଣେ ପ୍ରଜାବତ୍ସଳ ରାଜାଙ୍କ ସମୀପରେ ବସିଛି ବୋଲି ଭାବି ଭାବି

0: ଆଖରୁ ମଧ୍ୟ ଅଶ୍ରୁନିକୃତ ହେଇସାରିଲାଣି।
1: ଆପଣମାନେ ଏତେ କାନ୍ଦିଲେ ବନ୍ୟାବାଦୀ ହସ୍ତିନଗରକୁ ମଧ୍ୟ ସଂକ୍ରମିତ ହେଇପାରିଛ ମୁଁ।
2: ସାଧୁ ସାଧୁ, ବନ୍ୟା ମଧ୍ୟ ଏକ ବ୍ୟାଧି।
3: ଛାମୁ, ଏ ବ୍ୟାଧି ବର୍ତ୍ତମାନ ହସ୍ତିନଗରକୁ ବ୍ୟାପି ଗଲାଣି।
2: ନା
0: ଆସିଲାଣି ଛାମୁ, କଳିଙ୍ଗ ରାଜକୁମାରଙ୍କ ସାଙ୍ଗରେ ବନ୍ୟା ମଧ୍ୟ ମାଡ଼ି ଆସିଲା।
3: ହସ୍ତିନଗର ନଦ ନଦୀ ପାଗଳ ହେଇଯାଇଛନ୍ତି ଛାମୁ।
0: ଚାରିଆଡ଼େ ବନ୍ୟା ଜଳ,
3: ମିଳୁନାହିଁ କୂଳ,
0: ଲାଗୁଛି ମତେ ଡର।
3: ଧର ଥର ଧର
0: ବର୍ଷା, ଧର ଧର
3: ଭାସି ଗଲାଣି ଘର,
0: ଘରୁ ନୁହେଁ ନର,
3: ଭାସିଲା ଫସଲ,
0: ଭାସିଗଲା ବିଲ,
3: ଭାଙ୍ଗିଲା ସ୍କୁଲ,
0: ଭାସିଲା ସହର,
3: ହେଲା ଛାର ଖାର।
0: ଧର ଧର ମତେ ଧର,
3: ମିଳୁନାହିଁ କୂଳ।
1: ଛାମୁ, ଏ ହସ୍ତିନଗର ବନ୍ୟା ଜଳରେ ଭାସିଯିବ, ଆପଣଙ୍କର ସୃଷ୍ଟି ପ୍ରଳୟର ସମ୍ମୁଖୀନ ହେବ, ଏ ନଗରକୁ ରକ୍ଷା କରନ୍ତୁ ପ୍ରଭୁ।
2: ଆମ୍ଭେ ପ୍ରଜାବତ୍ସଳ ରାଜା, ଆମ୍ଭେ ନିଶ୍ଚୟ ଏହାର ପ୍ରତିକାର କରିବୁ।
1: କିପରି ଛାମୁ?
2: ଆମ୍ଭେ ଆଦେଶ କଲୁ, ନଦୀମାନଙ୍କୁ ହତ୍ୟା କର, ଏମାନେ ଅବାଧ୍ୟ। ରାଜା ବଜ୍ରବାହୁଙ୍କ ଶାସନ କାଳରେ କେହି ଅବାଧ୍ୟ ହେଇନାହାନ୍ତି। ମୁଁ ମୁଁ ଜଳମାନଙ୍କୁ ଶାସ୍ତି ଦେବି।
4: କିନ୍ତୁ ଏହା କଣ ସମ୍ଭବ ଛାମୁ?
2: କାହିଁକି ସମ୍ଭବ ନୁହେଁ? ଆମ୍ଭ ରାଜ୍ୟର ଆକାଶରେ ଏକ ଛାତ ପକାଇ ଦିଆଯିବ
4: ଛାମୁ।
2: ହଁ, ହସ୍ତିନା ରାଜ୍ୟର ପଞ୍ଚଶତ ସହସ୍ର ଯୋଜନ ଆକାଶ ଉପରେ ଏକ ଛାତ ନିର୍ମାଣ କରାଯିବ। ତେଣିକି ଯେତେ ମୂଷଳଧାରାରେ ବର୍ଷା ହେଉ ନା କାହିଁକି, ହସ୍ତିନା ସାମ୍ରାଜ୍ୟରେ ଯେମିତି ବିନ୍ଦୁଏ ମାତ୍ର ଜଳ ନ ପଡ଼େ।
1: ପଞ୍ଚଶତ ସହସ୍ର ଯୋଜନର ଆକାଶ ଆଉ ତା ତଳେ ଏକ ଛାତ, କେତେ ଅର୍ଥ ଯେ ଆବଶ୍ୟକ ହେବ ତାର କଳନା କରିହେଉ ନାହିଁ ଛାମୁ।
2: ଅମାତ୍ୟଶୀଳ ଭଦ୍ର
4: ଛାମୁ,
2: ଆମ୍ଭର ସମସ୍ତ ଭଣ୍ଡାର ଶେଷ ହେଇଯାଉ ପଛେ ଆମ୍ଭେ ବନ୍ୟାକୁ ନିଶ୍ଚୟ ନିୟନ୍ତ୍ରଣ କରିବୁ।
4: ଶ୍ରୀ ଛାମୁଙ୍କ ଭଣ୍ଡାରରେ ଏତେ ଅର୍ଥ ନାହିଁ ପ୍ରଭୁ।
2: ସମଗ୍ର ରାଜ୍ୟରେ ଧେଣ୍ଡୁରା ପିଟି ଜଳାଇ ଦିଅ, ଆକାଶ ଛତା ଯୋଜନା ପାଇଁ ସମସ୍ତେ ବେଠି ଖଟିବେ, ଗୁରୁକୁଳ ଆଶ୍ରମ ମାନଙ୍କୁ ବନ୍ଦ କରି ଦିଆଯାଉ। ଆଜିଠାରୁ ଆଚାର୍ଯ୍ୟ ଓ ଋଷି ପୁତ୍ର ମାନେ ଇଟା ପଥର ବୋହିବେ।
1: ଶ୍ରୀ ଛାମୁଙ୍କ ମସ୍ତିଷ୍କ ଆଉ ଠିକ କାମ କରୁନାହିଁ ପ୍ରଭୁ, ବୋଧହୁଏ ଆପଣଙ୍କୁ କ୍ଷୁଦା ଅନୁଭୂତ ହେଉଅଛି। ଆପଣ ମଣୋଇ ଉପଲକ୍ଷେ ବିଜେ ହୁଅନ୍ତୁ ଛାମୁ।
2: ସାଧୁ ସାଧୁ, ତୁମ୍ଭେ ଆମ୍ଭ ମନ କଥା ଠିକ ଜାଣିପାରୁଅଛ ବ୍ରହ୍ମଦତ୍ତ। ଆଜି ରାଜକାର୍ଯ୍ୟ ଏତିକିରେ ବନ୍ଦ ରଖାଗଲା, ବିଦୂଷକ ଦ୍ୱୟ
3: ଛାମୁ
2: ଓ ଆପଣମାନଙ୍କ ଉପରେ ପ୍ରୀତ ହୋଇ ଆମ୍ଭେ ଆପଣମାନଙ୍କୁ ଭୋଜନ ସଭାକୁ ନିମନ୍ତ୍ରଣ କଲୁ। ଆସନ୍ତୁ, ସେଠାରେ ଉପବେଶନ କରି ଆମ୍ଭର ମନୋରଞ୍ଜନ କରନ୍ତୁ।
3: ହଁ ଛାମୁ।

0: ତମର କଙ୍ଗନା ଶୁଣି ଶୁଣିଲେ ମୋ ଚକ୍ଷୁରୁ ମଧ୍ୟ ଅଶ୍ରୁ ନିର୍ଗତ ହେଇପାରେ।
1: ସଖା, ସେ ମୋ ଚିପକୁ ଉପରେ ଚପିତ ଆଘାତ କଲା। ତୁମେ କୁହ ସଖା, ଅର୍ଥମନ୍ତ୍ରୀ ଶୀଳଭଦ୍ର କଣ ମୋ ଠାରୁ ଅଧିକ ସୁନ୍ଦର?
0: ତାଙ୍କର ଅର୍ଥ ଅଛି, କ୍ଷମତା ଅଛି, ବୁଦ୍ଧି ଅଛି,
1: ଆଉ ଆମ୍ଭ ନିକଟରେ ମଧ୍ୟ ତୈଳ ଅଛି।
0: ତୈଳ ଅଛି ମାନେ ସବୁ ଅଛି। ତେଣୁ ସଖା, ବାନପ୍ରସ୍ଥରେ ନ ଯାଇ ତୈଳ ମର୍ଦ୍ଦନ କର, ଦେଖିବା ତୈଳ ଦାନ କରି ଅର୍ଥ କ୍ଷମତା ଆସିପାରୁଛି କି ନାହିଁ। ମୋର ବିଶ୍ୱାସ ନିଶ୍ଚୟ ଆସିବ।
1: କିନ୍ତୁ ସଖା, ରାଣୀଙ୍କର ଦ୍ୱିତୀୟ ସଖୀ
0: ଅକୁଣ୍ଠିତ ଚିତ୍ତରେ ତୈଳ ଦାନ କଲେ ସେ ମଧ୍ୟ ତୁମ ପାଖକୁ ଆସିବ, ନିଶ୍ଚୟ ଆସିବେ ବୋଲି ମୋର ବିଶ୍ୱାସ।
1: ନିଶ୍ଚୟ ଆସିବ, ତାହେଲେ ତାହେଲେ ମୁଁ ଆଉ ସନ୍ନ୍ୟାସୀ ହେବି ନାହିଁ।
0: ନା ନା, ଚାଲ ଚାଲ, ବର୍ତ୍ତମାନ ସମ୍ରାଟଙ୍କ ପାଖରେ ଅଧିକା ପଡିବା। ଚାଲ ସଖା,
1: ଚାଲ ସଖା, ଚାଲ ଚାଲ।
2: କି ଆଶ୍ଚର୍ଯ୍ୟ କଥା ଦେଖ ତ ଶୈଳଭଦ୍ର, ଶୂନ୍ୟ ଶୂନ୍ୟ ଆକାଶରେ ଛାତଟେ କେମିତି ନିର୍ମାଣ ହେବ ଯେ?
3: କାହିଁକି ହେବ ନାହିଁ ଅମାତ୍ୟ ବ୍ରହ୍ମଦତ୍ତ, ଆପଣ କଣ ଚୀନ ଦେଶର ସେଇ ବିରାଟ ପ୍ରାଚୀର କଥା ଶୁଣିନାହାନ୍ତି?
2: ତା ମାନେ ସମ୍ରାଟ କଣ ପୃଥିବୀର ସର୍ବବୃହତ ଛାତ ନିର୍ମାଣ କରିବେ ନା କଣ? ସେଥିପାଇଁ ଆପଣଙ୍କ ପାଣ୍ଠିରେ ଅର୍ଥ ଅଛି ତ?
3: ଆପଣ କଣ କହିବାକୁ ଚାହୁଁଛନ୍ତି, ହସ୍ତିନାନଗ୍ରରେ କଣ ଅର୍ଥ ନାହିଁ?
2: ଅର୍ଥ କାହିଁ, ହସ୍ତିନାର ରାଜପଥ ଦସ୍ୟୁ ପରିପୂର୍ଣ୍ଣ, ହସ୍ତିନାର ଆକାଶରୁ ହେସାର ସବୁ ଅଛି, ଏ ଦେଶର ଗ୍ରାମବାସୀ ବନ୍ୟଜନ୍ତୁ ଉପବୃତ, ରାଜା ରପୁଂସକ ଓ ରାଣୀ ବୁନ୍ଧା।
4: ମହାମାନ୍ୟ ଅମାତ ଦ୍ୱୟଙ୍କୁ ଦୂତ ପ୍ରଣାମ କରୁଛି।
3: କି ସମ୍ବାଦ ଆଣିଛ ଦୂତ?
4: ଜଣେ ଶ୍ୱେତାଙ୍ଗ ସୌଦାଗର ଆପଣଙ୍କର ଦର୍ଶନ ପ୍ରାର୍ଥୀ।
3: ତାଙ୍କୁ ପ୍ରବେଶ କରାଅ।
5: ଶ୍ୱେତାଙ୍ଗ ସୌଦାଗର ଆପଣ ମାନଙ୍କୁ ସମ୍ମାନ ଜଣାଉଛି।
3: ଇଏ ହେଲେ ଶିକ୍ଷା ଓ ସଂସ୍କୃତି ବିଭାଗ ମାତ୍ୟ ବ୍ରହ୍ମଦତ୍ତ,
2: ଏବଂ ଇଏ ହେଲେ ଅର୍ଥ ମାତ୍ୟ ଶୀଳଭଦ୍ର। ଆପଣଙ୍କର ଆସିବାର ଅଭିପ୍ରାୟ?
5: ଆମ୍ଭେ ଶୁଣିଛୁ ହସ୍ତିନାରେ ସଂସ୍କୃତି ସାହିତ୍ୟ ସବୁ ଅଛି, ଆପଣମାନଙ୍କର ପ୍ରଚୁର ବୁଦ୍ଧି ମଧ୍ୟ ଅଛି, ତେଣୁ ଆମ୍ଭେ ହସ୍ତିନାରେ କିଛି ବ୍ୟବସାୟ କରିବୁ, ଆପଣମାନଙ୍କ ଅନୁମତି ମିଳିଲେ।
3: ଆପଣ ଏ ସମ୍ପର୍କରେ ସମ୍ରାଟଙ୍କ ସହ କଥାବାର୍ତ୍ତା କରନ୍ତୁ, ମଧ୍ୟରାତ୍ରିରେ ତାଙ୍କର ନ୍ୟାୟାଳୟ ବସିବ।
5: ମଧ୍ୟରାତ୍ରିରେ?
3: ହଁ, ରାଜା ବଜ୍ରବାହୁ ଅନ୍ଧାରକୁ ଭଲ ପାଆନ୍ତି।
5: ଚାଦୁ ଚାଦୁ ଚୁଞ୍ଜର ବ୍ୟବସ୍ଥା, ଆମ୍ଭେ ସମ୍ରାଟଙ୍କୁ ଶୁଭେଚ୍ଛା ଜଣାଇଲୁ। ଆଚ୍ଛା, ମହାରାଣୀଙ୍କ ସହ କିପରି ଦେଖା ହେଇପାରିବ?
2: ଅସମ୍ଭବ, ରାଣୀଙ୍କ ସହ ଆପଣଙ୍କର ସାକ୍ଷାତ ହେବା ଅସମ୍ଭବ। ଆପଣ ମଧ୍ୟରାତ୍ରିରେ ଆସନ୍ତୁ, ଆମ୍ଭେ ସମ୍ରାଟଙ୍କ ସହ ସାକ୍ଷାତ ବ୍ୟବସ୍ଥା କରାଇ ଦେଇପାରିବୁ।
5: ଚାଦୁ ଚାଦୁ, ଆମ୍ଭେ ତାହେଲେ ଆଚୁ।
2: ଆଚ୍ଛା, କେଉଁ ପ୍ରକାର ବ୍ୟବସାୟ କରିବେ ତା ବିଷୟରେ କିଛି ସଂକ୍ଷିପ୍ତ ସୂଚନା ଦେଇଥିଲେ ଉତ୍ତମ ହୁଅନ୍ତା।
5: ନିଶ୍ଚୟ ନିଶ୍ଚୟ, ବ୍ୟବସାୟ ମାନେ ଆମ୍ଭେ ଚୁଣିଲୁ, ଆପଣଙ୍କ ହସ୍ତିନାରେ ଲୋକଙ୍କ ପ୍ରାଚୁର ବୁଦ୍ଧି ଅଛି, ଆମ୍ଭେ ଆପଣଙ୍କ ଦେଶରୁ କିଛି ବୁଦ୍ଧି କିଣିବାକୁ ଚାହୁଁ।
2: ସାଧୁ ସାଧୁ ଉଦ୍ୟମ ଶ୍ୱେତାଙ୍ଗ ସୌଦାଗର, ଆମେ ସମ୍ରାଟକୁ ଆପଣଙ୍କ ସମ୍ପର୍କରେ ନିଶ୍ଚୟ କହିବୁ।
5: ତାହେଲେ ମୁଁ ଆସୁଛି।
2: ଅଦ୍ଭୁତ ଏଇ ସୌଦାଗର, ଅଦ୍ଭୁତ ତାର ରୂପ, ହସ୍ତିନାନଗ୍ରକୁ ଆସିଛି ବୁଦ୍ଧି କିଣିବା ପାଇଁ।
3: ଆଜିକାଲି ଅନେକ ପ୍ରକାର ସୌଦାଗର ହସ୍ତିନାରେ ବୁଲୁଛନ୍ତି, ଜାଣିଛ ବ୍ରହ୍ମଦତ୍ତ, ମୁଁ ଗୋଟାଏ ଭିତିରି ଖବର ଶୁଣିଲି।
2: ହେ ରାଜପ୍ରାସାଦରେ ତ ଅନେକ ଭିତିରି ଖବର ମିଳୁଛି, କୋଉଟା ଶୁଣିଲ ତମେ?
3: ମାଳବ ଦେଶରୁ ଜଣେ ନୂଆ ସାଧବ ପୁଅ ଆସିଛି, ଦେଖିବାକୁ ଦିବ୍ୟ ସୁନ୍ଦର, କିନ୍ତୁ କରୁଛି ଗୋଟାଏ ଚୋରା କାରବାର।
2: ଚୋରା କାରବାର କଣ ବିକୁଛି?
3: ସ୍ୱପ୍ନ ବିକୁଛି, ସ୍ୱପ୍ନ।
2: ଏ ଦେଶରେ କଣ ସ୍ୱପ୍ନ ମିଳୁନାହିଁ ନା କଣ?
3: ରାତିରେ ତ ସମସ୍ତେ ଚାହିଁଲେ, ଆଉ ସ୍ୱପ୍ନ ମିଳିବ କୁଆଡୁ?
2: ପ୍ରଜାମାନେ କଣ ସ୍ୱପ୍ନ କିଣିବା ପାଇଁ ପାଗଳ?
3: ଆହେ, ପ୍ରଜାମାନେ କାହିଁକି ପାଗଳ ହେବେ, ରାଣୀ କେତକୀ ଗନ୍ଧାପରା ନିଜେ ସ୍ୱପ୍ନ ଦେଖିବା ପାଇଁ ପାଗଳୀ ହୋଇ ଉଠିଲେଣି।
2: ହେବେନି, ରାଜା ଯଦି ସୃଷ୍ଟିର ବିରୋଧୀ କାର୍ଯ୍ୟ କରିବେ ତାହେଲେ ରାଣୀଙ୍କ ଅବସ୍ଥା କଣ ହେବ? ସନ୍ତାନ ଜନ୍ମ କରିବା ଲୋକଙ୍କୁ ଶୁଣି ଦିଆଯାଉଛି, ସମଗ୍ର ହସ୍ତିନାର ସୁଜଳା ସୁଫଳା ମାଟି ଆଜି ଶୁଷ୍କ, ଚାରିପଟେ ଫଟାଫୁଇ, ଅରଣ୍ୟରୁ ସବୁ ଜିମା ଚୋରି ହେଇଯାଉଛି, ମନ୍ଦିରରୁ ମୂର୍ତ୍ତି ଚୋରି, ଝରଣାର ଜଳ ଶୁଷ୍କ, ପାହାଡ଼ ସବୁ ଫାଟିଗଲାଣି,
6: ଆଉ ରାଣୀଙ୍କର କି ବିକଳ ଅବସ୍ଥା,

0: ତମେ ସିନା ଜାଣିପାରୁ ନାହଁ ବ୍ରହ୍ମଦତ୍ତ, ହେଲେ ମୁଁ ଜାଣୁଛି ତାଙ୍କର ଦ୍ୱିତୀୟ ସଖୀଟି ଆମ୍ଭ ପ୍ରଣୟ ପାଶରେ ଆବଦ୍ଧ, ତେଣୁ ମଝିରେ ମଝିରେ ମୁଁ ରାଣୀ ହଂସପୁର ଯାଏ। ସେଠି ମୁଁ ଯାହା ଦେଖୁଛି ଆଉ ଶୁଣୁଛି ବ୍ରହ୍ମଦତ୍ତ, ରାଣୀଙ୍କର ଅବସ୍ଥା ଅତି ଶୋଚନୀୟ।
1: ରାଜା ଯଦି ଧର୍ମାତ୍ମା ତାହେଲେ ପ୍ରଜାମାନଙ୍କର ଏତେ ଦୁଃଖ କାହିଁକି? କାହିଁକି ଏହି ବନ୍ଧାତ୍ଵ ଫଳେ ପୁଷ୍ପେ ଶସ୍ୟ କ୍ଷେତ୍ରେ ଏବଂ ଜନନୀ ଗର୍ଭରେ?
0: ଜାଣେ ନା, ଏତେ ଗଭୀର କଥା ଚିନ୍ତା କରିବା ପାଇଁ ମୋର ସମୟ କାହିଁ।
1: ହସ୍ତିନାପତି ବଜ୍ରବାବୁ ଆଜି ନିର୍ବିଚ୍ୟ, ସେଇଥିପାଇଁ ଏ ଦେଶର ମୃତ୍ତିକା ଶୁଷ୍କ, ଶୁଷ୍କ ନବତଳ, ରୁଥ ତେଣୁ ସବୁ ବାତାୟନ, ତେଣୁ ରୁଥ ଋତୁରାଜ ବସନ୍ତ ମଳୟ, ଏ ରଗ୍ରରେ ନାହିଁ ତେଣୁ ଗୋବତ୍ସା ସନ୍ତାନ।
0: ଖାଲି ଜନନୀ ଜଠୁରେ ନୁହେଁ ବ୍ରହ୍ମଦତ୍ତ, ଏ ରାଜ୍ୟର ବସୁମତୀ ମଧ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ଅକ୍ଷମ।
1: ପୃଥିବୀର ଅନ୍ୟ କେଉଁ ଦେଶରେ ଏଭଳି ଉତ୍ପଟ ଦୃଷ୍ଟାନ୍ତ ନାହିଁ। ଦେଖିଛ, ଦେଖିଛ କେଉଁ ଦେଶରେ ଗୁରୁକୁଳ ଆଶ୍ରମମାନଙ୍କୁ ବନ୍ଦ କରାଯାଇଛି?
0: ବଜ୍ରବାହୁଙ୍କର ସଂସ୍କୃତି ଅମାତ୍ୟ ହୋଇ ତମେ ଏମିତି ବିବ୍ରତ ହୋଇ ପଡ଼ିଲେ ଚଳିବ ବ୍ରହ୍ମଦତ୍ତ? ଆସ, ରଜତ ଜୟନ୍ତୀ ପାଇଁ ପଶ୍ଚିମ ଦେଶରୁ ମୁଁ କେତେକ ସ୍ୱାଦିଷ୍ଟ ପାନୀୟ ଆଣିଛି, ସୋମଦ୍ୱୀପର ସୋମରସ। ଚାଲ, ରାତି ହୋଇ ଆସିଲାଣି, ଆକାଶରେ ଜହ୍ନ, ଆମେ ସୋମରସ ପାନ କରି ଏ ରାଜା ଆଉ ରାଜ୍ୟର ସମସ୍ତ ଦୁଃଖ ଭୁଲିଯିବା। ଆସ ବ୍ରହ୍ମଦତ୍ତ, ଆସ।

0: ସାତ ତଳ ପାଣି ତଳେ ସତ୍ୟ ବା ପ୍ରବାଳର ଦ୍ୱୀପ, କୁହୁଡ଼ିର ମାଳତୀ ଲତାରୁ ଝରୁଥିବା ଟୋପାଇ ଯମୁନା ଏବଂ କିଛି କଦମ୍ବର ସ୍ୱପ୍ନ।
1: ରାଣୀ ମା, ତମର ଯଦି ସ୍ୱପ୍ନ ଲୋଡ଼ା କୁହ।
0: ହଁ ସଖି, ସ୍ୱପ୍ନ ସ୍ୱପ୍ନ ଏକ ନବଜାତକର। ଆପଣ ଚାହିଁଲେ ମନ ଭରି ସ୍ୱପ୍ନ ଆମେ ନିଶ୍ଚିତ ବୁହାଣି, କଣ କହୁଛ ସଖି?
1: ହଁ ରାଣୀ ମା, ଅବନ୍ତୀ ନଗର ଏକ ଆସିଛି ସାଧବ ସୁଦର୍ଶନ, ବଇଁଶୀ ବଜାଏ ସିଏ, ମୂର୍ଚ୍ଛନାରେ ବାୟା କଲା ସବୁ ଗୋପୀମାନ,

0: ସମୁଦ୍ରର ଢେଉ ଯେମିତି ରଙ୍ଗ କିଣି ଉଦିତ ସୂର୍ଯ୍ୟରୁ, ହେ ଆର୍ଯ୍ୟ, ତୁମର ସ୍ୱପ୍ନ ସଞ୍ଚର ଜୀବନ, ରାଣୀଙ୍କ ନିଛାଟିଆ ବଞ୍ଜର ମନରେ
1: ଚିନ୍ତାର କାରଣ ନାହିଁ, ଦେଉଛି ମୁଁ ସ୍ୱପ୍ନ ଯୋଗେ ଯୋଗେ ବଞ୍ଚିତକୁ ବଞ୍ଚାଇବା ସୂତ୍ର, ହତାଶ ବୁକରେ ରୂପି ସ୍ୱପ୍ନର ମଧୁମୟ ଚାରା, ମୁଁ ସେଇ ସୌଦାଗର ବିକ୍ରି କରେ ସଞ୍ଜୀବନୀ ମନ୍ତ୍ର, କିନ୍ତୁ
0: କିନ୍ତୁ କଣ ଆର୍ଯ୍ୟ, ମତ୍ସ୍ୟ ଜେନି ଧରା ଦିଏ ଦୀପର ଜାଲରେ, ପତଙ୍ଗ ଜେସନୀ ଆସେ ଶିଖା ନିକଟକୁ, ସେଭଳି ପ୍ରସ୍ତୁତ ନୁହେଁ ସରଳ ବିଶ୍ୱାସୀ, ଉନ୍ମୁକ୍ତ ଅଗଣା ମୋର ଏ ଶୂନ୍ୟ ହୃଦୟ, ପ୍ରବାହିତ ହୁଅ ଯଥା ମନ୍ଦ ସମୀରଣ।
1: ତା ପୂର୍ବରୁ ମୁଁ ଚାହେଁ ଏ ପ୍ରମୋଦ ଶାଳା ଶୂନ୍ୟ ହେବ, ସମୀରଣ ସୌରଭ ଛଡ଼ା ଅନ୍ୟ କିଏ ସ୍ୱପ୍ନକୁ ଛୁଇଁ ପାରେ ନାହିଁ।
2: ଆମେ ତେବେ ରୁଚି ଅଛୁ ପୁଷ୍ପ ବିଥିକାର,
0: ମୁଁ ମଧ୍ୟ ରୁଚି ବିଶାଖି ଲତା ଗୁଞ୍ଜି ତୋଳେ,
1: ମୁଦ୍ରିତ ହେଉ ଦେବେ ନୀଳପଦ୍ମ ନେତ୍ର,
0: ହେଉ ଦେବ ଚକ୍ଷୁ ବନ୍ଦ କଲି,
1: ହସ୍ତକୁ ଉର୍ଦ୍ଧରେ ରଖି କର ପ୍ରସାରିତ, ସେ ହସ୍ତ ଯେପରି ଛୁଏ ଦିଗ୍ବଳୟ ସୀମା,
0: ହେଲା ଆର୍ଯ୍ୟ
1: ମୁଦ୍ରିତ ଚକ୍ଷୁରେ ଦେଖ ଅନ୍ତହୀନ ସଙ୍ଗମର ରୂପକଳ୍ପ ଯେତେ, ଏଇଠି ଜାଗ୍ରତ ଅଛି ସୁପ୍ତ ସ୍ନାୟୁ ହସ୍ତିନା ନକ୍ରର, ସ୍ୱପ୍ନ ସବୁ କ୍ରିୟାଶୀଳ ଅଛି ଏଇ ସ୍ୱପ୍ନରେ ନିବାରିତ ତୃଷ୍ଣ ଯେତେ ପ୍ରତିକା ବକ୍ଷର, ଜାଗ ସପ୍ତ ଜାଗ ରକ୍ତ ଜାଗି ଉଠ ସୃଷ୍ଟିର ଅଙ୍କୁର, ଝରି ଯାଉ ଅମୃତର ବିନ୍ଦୁ ଶରୀରରୁ ସ୍ନାୟୁରୁ ଓ ସମଗ୍ର ସୃଷ୍ଟିରୁ, ବନସ୍ପତି ସାରାଝରୁ ମଧୁର କଣିକା, ମଧୁଝରୁ ଗାଭୀର ସ୍ଥାନରୁ ସମୁଦ୍ରରୁ ମଧୁଝରୁ ବହାନ୍ତି ଉଷାରୁ, ସୃଷ୍ଟି ସାରା ମଧୁଝରୁ ପୁଷ୍ପ ପାଖୁଡ଼ାରୁ, ମଧୁ ସ୍ୱପ୍ନ ମଧୁମୟ ଅଙ୍ଗ ସାରା ମଧୁମୟ ଛନ୍ଦ, ପ୍ରକୃତରୁ ମଧୁଝରୁ ମଧୁ ହେଉ ଏଇ ସୃଷ୍ଟି ହୋଇ ଉଠୁ ସବୁ ମଧୁମୟ।

0: ସନ୍ତୁଷ୍ଟୁ ପ୍ରୀତ ଅଛୁ।
1: ଆଜି ସମ୍ରାଟଙ୍କର ପ୍ରୀତ ହବା ଦିନ ଅଠାଇ ଛାମୁ, ଆଜି ଛାମୁଙ୍କର କ୍ଷୌର ଉତ୍ସବ।
0: ନାପିତ ଯଥାଶୀଘ୍ର କ୍ଷୌର କାର୍ଯ୍ୟ ସମାପନ କର।
2: ମଣିମା, ଛାମୁଙ୍କର କ୍ଷୌର ଉତ୍ସବ ପାଇଁ ମହେନ୍ଦ୍ର ବେଳା ଆବଶ୍ୟକ।
0: ଉତ୍ତମ ରୂପେ କ୍ଷୌର କ୍ରିୟା ସମାପନ କରିବ।
1: ମହେନ୍ଦ୍ର ବେଳା ଯେତେବେଳେ ଆସୁନା କାହିଁକି, କ୍ଷୌର କ୍ରିୟା କିନ୍ତୁ ମହାସମାରୋହରେ ସମାପ୍ତ ହେବା ଆବଶ୍ୟକ।
0: କର୍ତ୍ତବ୍ୟରେ ସାମାନ୍ୟତମ ତ୍ରୁଟି ହେଲେ ତୁମ୍ଭେ ଶୁଳିଦଣ୍ଡ ପାଇବ।
2: ମଣିମା, କର୍ତ୍ତବ୍ୟରେ ତ୍ରୁଟି ଥିଲେ ଏ ଅକିଞ୍ଚନ କଣ କ୍ଷୌର କାର୍ଯ୍ୟ କରିବା ପାଇଁ ଏ ସୌଭାଗ୍ୟର ଅଧିକାରୀ ହୁଅନ୍ତା।
0: ଯଥାଶୀଘ୍ର କ୍ଷୌର କାର୍ଯ୍ୟ ଆରମ୍ଭ କରାଯାଉ।
2: ଗାନ୍ଧାର ଦେଶରୁ ଆସିଥିବା ଏହି ସୁଶୀତଳ ସୁଗନ୍ଧ ଜଳରେ ଛାମୁଙ୍କର ମୁଖ ପ୍ରକ୍ଷାଳନ କରାଯିବ।
1: ଆଘ୍ରାଣ କାହିଁ, ଦେଖି ଦେଖି ଆମ୍ଭେ ଟିକେ ଆଘ୍ରାଣ କରିବୁ।
2: ଆଘ୍ରାଣ କରିବ ରୁହ, ଛାମୁଙ୍କର ପୁରା ମୁଖ ପ୍ରକ୍ଷାଳନ କରାଯିବ।
0: ନାପିତ, ବିଦୂଷକଙ୍କୁ ସୁଗନ୍ଧ ଜଳ ଆଘ୍ରାଣ କରିବା ପାଇଁ ସୁଯୋଗ ଦିଅ।
1: କି ବାସ୍ନା,
3: ସତେ ଯେମିତି ହାସ୍ନା ହେ ନା।
0: କ୍ଷୌର କାର୍ଯ୍ୟ ଆରମ୍ଭ କର ନାପିତ।
2: କରୁଛି ଛାମୁ, କି ତାଡି,
1: ଏହା ଏପରି ସେପରି ଦାଢି ନୁହେଁ ନାପିତ ମହାଶୟ, ଖୋଦ ସମ୍ରାଟଙ୍କର ଦାଢ଼ିଟି।
2: କି କୋମଳ, କି ମସୃଣ,
3: ମନେ ହେଉଛି ଯେପରି ଅବିକଳ ଗାନ୍ଧାର ଦେଶର ରେଶମ,
2: ମୟୂର ଚନ୍ଦ୍ରିକା ପରି ନିଶ ଧୋଇଟି।
1: ଦେଖ ତ, ଦେଖ ତ, କି ଗାଢ କୃଷ୍ଣ ବର୍ଣ୍ଣ,
2: ପୌରୁଷର ଲକ୍ଷଣ।
1: ନାପିତ ମହାଶୟ, ଏ ମଣିମାଙ୍କ ଦାଢ଼ି କର୍ତ୍ତନ ପରେ ମତେ ସେଥିରୁ ମୁଠେ ଖଣ୍ଡେ ଦେବେ।
3: ମୋ ପାଇଁ ମତେ ଛୋଟିଆ ପୁରିଆଟି ବାନ୍ଧି ଦେଇଥିବେ।
2: ଏସବୁ ଅତି ମହାର୍ଘ୍ୟ ଦ୍ରବ୍ୟ।
0: ନାପିତ,
2: ମଣିମା,
0: ବିଦୂଷକ ଦ୍ୱୟଙ୍କୁ ଆମ୍ଭ ଦାଢ଼ିରୁ କିଞ୍ଚିତ କିଞ୍ଚିତ ପ୍ରଦାନ କର।
1: ହଁ ମଣିମା।
2: ଛାମ, ଏଣିକି ମଣିମାଙ୍କର ଦାଢ଼ି ନିଶକୁ ଭଣ୍ଡାର ଘରେ ରଖାଯାଉ।
0: କାହିଁ ପାଇଁ?
2: ଛାମୁ, ହସ୍ତିନାନଗରର ପ୍ରଜାମାନେ ଆପଣଙ୍କର ଦାଢ଼ି ନିଶ ନଖ ପୂଜା କରିବେ।
1: ପୂଜା କରି ଧନ୍ୟ ହେଇଯିବେ,
3: ପବିତ୍ର ହେଇଯିବେ।
0: ଏବଂ ତ ଗଭୀର କଥା ଏହା ମଧ୍ୟରେ ନିହିତ ଅଛି। ତାହେଲେ ଧେଣ୍ଡୁଡ଼ା ପିଟି ମୋ ସାମ୍ରାଜ୍ୟରେ ଏକଥା ପ୍ରଚାର କରାଯାଉ।
1: ଆଜି କରାଯିବ ଛାମୁ, ଆଜି କରାଯିବ। ମଣିମା, ଏତେ ଦିନ ଧରି ଆମେ ଦି ଜଣ ଆପଣଙ୍କ ରାଜପ୍ରାସାଦରେ ରହିଲୁ, ଆମ୍ଭ କଥା ଟିକେ ବୁଝିଲେ ନାହିଁ ଛାମୁ?
0: ତୁମ୍ଭେ ଦୁହେଁ ଆମ୍ଭର ଅତି ପ୍ରିୟଜନ।
1: ହଁ ଛାମୁ।
0: ତେଣୁ ଆଜି ମୁଁ ତୁମ୍ଭଙ୍କୁ ସୁଖଦା ଗୁରୁକୁଳ ଆଶ୍ରମକୁ ପଠାଉଛି।
1: ହଁ ଛାମୁ।
0: ସେଠାରେ ତୁମ୍ଭେ କୁଳପତି ହେଇ ରହିବ। ଅବଶ୍ୟ ଆଜିକାଲି ଆଶ୍ରମରେ ନାବାଳକ ଆର୍ଯ୍ୟପୁତ୍ର ମାନଙ୍କ ଗାଲରେ ନୂତନ ଶ୍ମଶୃଗ ଜୁରୁଛି, ତେଣୁ ମାନସିକ ବିକୃତି ହେଉଛି, ଏବଂ ମଝିରେ ମଝିରେ ସେମାନେ କୁଳପତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି।
1: ଅଶ୍ଳୀଳ ଗାଳି ଶୁଣିବା ମୋର ଅଭ୍ୟାସ ଅଛି ମଣିମା।
3: ମଣିମା, ଟିକେ ମୋ କଥା ଶୁଣିବା ହଉ ମଣିମା।
0: ଆଚ୍ଛା, ଏ ଦେଶର କଳା ସଂସ୍କୃତି ଏବଂ ନୃତ୍ୟ ଇତ୍ୟାଦି ପର୍ଯ୍ୟବେକ୍ଷଣ କରିବା ପାଇଁ ଆମ୍ଭେ ରାଜା ବଜ୍ରବାହୁ ଏକ ସମିତି ସ୍ଥାପନ କରିଛୁ, ତୁମ୍ଭେ ଯାଇ ସେଇ ସମ୍ପାଦକ ହୋଇ ରହିଯାଅ।
3: କିନ୍ତୁ ଛାମୁ, ହସ୍ତିନା ସାମ୍ରାଜ୍ୟର ପ୍ରତିବର୍ଷ ଯେଉଁ ସାହିତ୍ୟ ସଂସ୍କୃତି ପଢୁଅଛି, ତା ଉତ୍ତମ କି ଅଧମ ଆମେ କିପରି ଜାଣିବୁ? ଆମ୍ଭେ ଯେ ସମ୍ରାଟଙ୍କ ଉଆସ ରହି କଳା ସଂସ୍କୃତିକୁ ପାଶୁରୀ ଦେଲୁ।
0: ସାହିତ୍ୟ ଏକ ମାୟା, ତାହା ଆମ୍ଭ ଭଳି ଜ୍ଞାନୀ ସମ୍ରାଟଙ୍କୁ ମଧ୍ୟ ଅଗୋଚର। ତେବେ ତୁମ୍ଭେ ଗୋଟିଏ କାର୍ଯ୍ୟ କରିବ, ସୀମାନ୍ତ ଉପାନ୍ତ ଅନୁନ୍ନତ ଅଞ୍ଚଳକୁ ବୁଲିଯିବ। ଥରେ କେବଳ ହସ୍ତିନାନଗରରେ ବୁଲି ଆସିଲେ ଘୋଟକ ସହିଷ ମଧ୍ୟ ସାହିତ୍ୟ ଚାଷ କରିବା ଦେଖିପାରିବ।

ତେଣୁ ଉତ୍ତମ ସାହିତ୍ୟିକ ନିର୍ବାଚନ କଲାବେଳେ କେବଳ ହସ୍ତିନା ନଗରରୁ ହିଁ କରିବ।

0: ସମ୍ରାଟ ବଜ୍ରବାଙ୍କର ଆଜ୍ଞା। ସମ୍ରାଟଙ୍କର ଦାଢ଼ି ନିଶ ଓ ନଖ ଏଣିକି ହସ୍ତିନାର ଭଣ୍ଡାର ଘରେ ମହଜୁଦ ରହିବ। ଯେଉଁମାନେ ବିଭିନ୍ନ ଓଷା ବ୍ରତ କରୁଛନ୍ତି ସେମାନେ ତାହା ନ କରି ଏଣିକି ସମ୍ରାଟଙ୍କର ଦାଢ଼ି ନିଶକୁ ପୂଜା କରିବେ।
1: ସଖା, ଏହି ରାଜପ୍ରାସାଦ ଛାଡ଼ି ଚାଲିଯିବା ପାଇଁ ଭାରି ଦୁଃଖ ଲାଗୁଛି ସଖା।
2: ସଖା, କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ମଞ୍ଚ ତଳେ।
1: ତୁମକୁ ମନେ ରଖିଥିବ ସଖା,
2: ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ଆପଣଙ୍କ ନିକଟରେ ମୁଁ କିଛି ଦୋଷ କରିଥିଲେ କ୍ଷମା ଦବ ମତେ ସଖା।
1: ବିଧା ବେଳାରୁ ହୃଦୟ ଖାଲି ଆନ୍ଦୋଳିତ ହେଇଯାଉଛି ସଖା।
2: ସଖା ସଖା
3: କଣ ଧରି ଆସିଲାଣି
4: ଶୀଳଭଦ୍ର? ଏ ସୋମରସ କେଉଁ ଦେଶର?
5: ଆସ୍ତି ଆସ୍ତି,
4: କାହିଁକି ଆସ୍ତେ କହିବେ? ମୋର କଣ କହିବାର ଅଧିକାର ନାହିଁ?
5: ବ୍ରହ୍ମଦତ୍ତ, ତମେ କିଛି ସମୟ ପାଇଁ ବିଶ୍ରାମ କର। ନିଶା ଦ୍ରବ୍ୟ ସେବନ କଲେ ତୁମ୍ଭେ ମହର୍ଷି ମାନଙ୍କ ପରି ବ୍ୟବହାର କରୁଅଛ।
4: ଆମ୍ଭେ ଏ ନଗର ସର୍ବଶ୍ରେଷ୍ଠ ଜ୍ଞାନୀ ପୁରୁଷ, ଆବଶ୍ୟକ ହୁଅନ୍ତେ ଆମେ ମହର୍ଷି ମଧ୍ୟ ହୋଇପାରୁ।
5: ଆହେ, ଏତେ ଉଚ୍ଚ ସ୍ତରରେ ଚିତ୍କାର କରୁଅଛ କାହିଁକି? ସମ୍ରାଟ ବଜ୍ରବାହୁଙ୍କର ପରାକ୍ରମ କଣ ଜାଣିନ?
4: ସମ୍ରାଟଙ୍କୁ ଗୋଳି ମାର, ସେ ଜୀବିତ ନା ମୃତ? ଜୀବିତ ଥିଲେ ହସ୍ତିନାପୁରର ସମସ୍ତ ଶିକ୍ଷାଶ୍ରମକୁ ଲୋପ କରି ଦିଆଯାଇଥାନ୍ତା।
5: ଦେଖନ୍ତୁ, ଘନ ଘୋର ଅରଣ୍ୟ ମଧ୍ୟରେ ଥିବା ଶିକ୍ଷାଶ୍ରମ ଗୁଡିକୁ ଖାଦ୍ୟ ଓ ପରିଚ୍ଛଦ ପଠାଇବା ପାଇଁ ଅର୍ଥ ନାହିଁ।
4: ସେଥିପାଇଁ ଆପଣଙ୍କ ଅର୍ଥ ମନ୍ତ୍ରଣାଳୟ ଦାୟୀ।
3: ରାଜା ବଜ୍ରବାହୁଙ୍କ ଶାସନରେ ଆପଣ ଉଚ୍ଚ ସ୍ତରରେ କଥାବାର୍ତ୍ତା କରିପାରିବେ ନାହିଁ।
4: ରାଜ୍ୟ ସାରା ସମ୍ରାଟଙ୍କ ବିରୁଦ୍ଧରେ ବିପ୍ଳବ ହେଲାଣି।
3: ସମ୍ରାଟ ଜାଣିଲେ ସେମାନେ ଶୁଣି ଦଣ୍ଡ ପାଇବେ।
4: ତା ପୂର୍ବରୁ ମୁଁ ଏ ରାଜ୍ୟ ଛାଡ଼ି ଚାଲିଯିବାକୁ ଚାହେଁ।
3: ରାଜ୍ୟ ଛାଡ଼ି ଚାଲିଯିବ? ତମେ କୃତଜ୍ଞ? ସମ୍ରାଟଙ୍କର ଏହି ସଙ୍କଟମୟ ପରିସ୍ଥିତିରେ ତମେ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ସ୍ଥିର କରିଛ?
4: କାରଣ ତମେମାନେ ସବୁ ଦୁର୍ନୀତିଗ୍ରସ୍ତ, ଆଉ ଏ ରାଜା ଜଣେ ପାଗଳ।
3: ରାଜ୍ୟର ନିରାପତ୍ତା ଦୃଷ୍ଟିରୁ ମୁଁ ତୁମକୁ ବନ୍ଦୀ କରିବି। ରାଜାଙ୍କ ସମ୍ମୁଖରେ ତୁମର ବିଚାର ହେବ।
4: ମୁଁ ତମ ସମ୍ରାଟଙ୍କୁ ସ୍ୱୀକାର କରେ।
3: ବିଶ୍ୱାସଘାତକ ଶୀଳଭଦ୍ର ଶାଣିତ ତରବାରୀ ଦିଲେ ତୁମର ଉଚିତ ଜବାବ ଦେବ।

0: ବାହୁଙ୍କୁ ଜୁଗାଳ ଚେନ୍ ଚୌଦାଗରଙ୍କ ଚମ୍ମାନ ଜଣାଉଛି। ଆସ ଆସ ଶ୍ୱେତାଙ୍ଗ ସୌଦାଗର ଆସ, ଆମେ ଚୁଣିବାକୁ ପାଇଲୁ ଯେ ଚମ୍ରାଟଙ୍କ ରାଜ୍ୟରେ ବହୁ ପ୍ରଜା ବୁଦ୍ଧିମା ମମାତ୍ୟୁ ଶିଳଭଦ୍ର। ଶ୍ୱେତାଙ୍ଗ ସୌଦାଗର କଣ କହୁଛନ୍ତି କିଛି ବୁଝିଲୁ ନାହିଁ।
1: ସେ କହୁଛନ୍ତି ଆମ୍ଭ ଦେଶରେ ପ୍ରଚୁର ବୁଦ୍ଧି ଅଛି।
0: ତାହା ପୁଣି କି ଦ୍ରବ୍ୟ ଶିଳଭଦ୍ର?
1: ଶିକ୍ଷା ଦ୍ୱାରା ବୁଦ୍ଧି ଆସେ, ବୁଦ୍ଧି ଦ୍ୱାରା ବହୁ ଅସାଧ୍ୟ କାର୍ଯ୍ୟ ସମ୍ପାଦନ କରାଯାଇପାରେ। ଛାମୁ
0: ଆଚ୍ଛା ଏମନ୍ତ କଥା, ଆମ୍ଭ ଦେଶରେ ତାହେଲେ ବୁଦ୍ଧି ଅଛି?
1: ଆମ୍ଭ ଦେଶରେ ତାହା ଅନେକ ପରିମାଣରେ ଅଛି ଛାମୁ।
0: ଆମ୍ଭ ଭଣ୍ଡାର ଘରେ ତାହେଲେ କେତେ ପରିମାଣରେ ବୁଦ୍ଧି ଅଛି?
1: ବୁଦ୍ଧି ଭଣ୍ଡାର ଘରେ ନଥାଏ ଛାମୁ, ତାହା ମସ୍ତିଷ୍କ ଭିତରେ ଥାଏ।
0: ବେଶ ଆଜି ଘୋଷକ ଦ୍ୱାରା କଥାଟା ଜଣାଇ ଦିଅ।
1: କଣ ବୋଲି ଜଣେଇବି ଛାମୁ?
0: ହସ୍ତିନାନଗ୍ର ସମ୍ରାଟ ତଦ୍ୱାରା ଆଦେଶ ଦେଉଅଛନ୍ତି ଯେ ଏ ରାଜ୍ୟରେ ପ୍ରଜାମାନଙ୍କଠାରେ ଯେତେ ପରିମାଣରେ ବୁଦ୍ଧି ଅଛି ସେ ସବୁକୁ ଅମାତ୍ୟ ଶିଳଭଦ୍ରଙ୍କ ଠାରେ ଜମା ଦେବେ।
2: ଆମେ କିନ୍ତୁ ଯାବୁ।

0: ଉପାୟ କରିବୁ ନା କାରଣ ବିଭିନ୍ନ ଦେଶରୁ ମସ୍ତିଷ୍କ କିଣିନେଲା ପରେ ଦେଖିଲୁ ସେଥିରୁ ଅନେକ ଗୋପୁର ବାହାରିଲା ଏବଂ ଆମ୍ବ ବ୍ୟବସାୟ ମାଡ଼ ଖାଇଲା
1: ଏ ଦେଶରେ ଉତ୍ତମ ବୁଦ୍ଧି ଥିବା ମାନବ କେତେ ଜଣ ଅଛନ୍ତି ଅମାତ୍ୟଶୀଳ ଭଦ୍ର
0: ମୁଁ ନିଜେ ଥାଉ ଥାଉ ଏ ଦେଶରେ ଯେ ଆଉ କାହାରି ବୁଦ୍ଧି ଥିବ ସେ ଆଶା ମୋର ନାହିଁ
2: ବୁଦ୍ଧି ଖୋଜିବା ପାଇଁ ଅନେକ ସମୟ ଲାଗିବ ସମ୍ରାଟଙ୍କର ଅନୁମତି ମିଳିଲେ ଆମ୍ଭେ ଯାଇ ବୁଦ୍ଧି ଅନ୍ୱେଷଣ କରିବୁ
1: ବେଶ ଆଦେଶ ପ୍ରଦାନ କରାଗଲା କୁହନ୍ତୁ ଅମାତ୍ୟଶୀଳ ଭଦ୍ର ରାଜ୍ୟର ସମ୍ବାଦ କଣ
3: ଛାମୁ ଦେଶରେ ଚାରିଆଡ଼େ ମରୁଡ଼ି ପଡ଼ିଛି ବହୁ ଲୋକ ଅନାହାରରେ ମୃତ ବୋଲି ସମ୍ବାଦ ପହଞ୍ଚିଛି
1: ଆଶ୍ଚର୍ଯ୍ୟ ପ୍ରଜାମାନେ ହଠାତ୍ ଏମିତି ମଲେ କାହିଁକି କାହିଁକି ମଲେ କାହା ଦେଶରେ ମଲେ
3: ସେ ରହସ୍ୟ ଆମ୍ଭକୁ ଅଗୋଚର ପ୍ରଭୁ
1: ଆମ୍ଭେ ସମ୍ରାଟ ବଜ୍ରବାହୁ ଏ ସମ୍ବାଦ ଶୁଣି ଅତ୍ୟନ୍ତ କ୍ରୋଧ ହୋଇଅଛୁ ଆମ୍ଭେ ଆଦେଶ କଲୁ ଯେଉଁମାନେ ଅନାହାରରେ ମୃତ ସେମାନଙ୍କ ମଧ୍ୟରୁ ଜଣେ ପ୍ରତିନିଧି ସ୍ଥାନୀୟ ମୃତ ବ୍ୟକ୍ତିଙ୍କୁ ଏଠାକୁ ପଠାଅ ତୁମ୍ଭେ ସେହି କୁଶ୍ଚିତ ମାନବ ଆମ୍ଭେ ପୂଜା କରୁଛୁ
4: ମୁଁ କିନ୍ତୁ ତୁମ୍ଭକୁ ଚିହ୍ନି ପାରୁନାହିଁ
1: ଅତି ଆଚମ୍ବିତ କଥା ହସ୍ତିନାର ନର ବିଷ୍ଣୁଙ୍କୁ ଏ ମୃତ ବ୍ୟକ୍ତି କିପରି ଚିହ୍ନି ନାହିଁ ତୁମ୍ଭେ କିପରି ମୃତ ହେଲ
4: ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭକୁ ଆହାର ମିଳିନଥିଲା କିଛି ଦିନ ଆମ୍ଭେ ତେଜ ବି କାଳ ଯାପନ କଲୁ ତାପରେ ଚାକୁଣ୍ଡା ପତ୍ର ସିଝେଇ ଖାଇ କିନ୍ତୁ କିନ୍ତୁ ହସ୍ତିନା ରାଜ୍ୟରେ ଚାକୁଣ୍ଡା ଶାଗ ମଧ୍ୟ ନ ମିଳନ୍ତେ ଆମ୍ଭେ ବଜାର ରାସ୍ତାରେ କୁକୁର ମାନଙ୍କ ସାଙ୍ଗରେ ଖଲିପତ୍ର ଚାଟିବା ଆରମ୍ଭ କଲୁ ଦିନେ ଦେଖିବାକୁ ମିଳିଲା କୁକୁର ମାନେ ସବୁ ଉଚ୍ଛିଷ୍ଟକୁ ଆହାର କରିଦେଇଛନ୍ତି ଏବଂ ସେହି ଦିନ ସିଂହ ଦ୍ୱାର ସମ୍ମୁଖରେ ସୁଧର ଜ୍ୱାଳ ସହି ନ ପାରି ଆମ୍ଭେ ପ୍ରାଣତ୍ୟାଗ କଲୁ
1: କାହିଁକି ପ୍ରାଣତ୍ୟାଗ କଲ ଏହା ଏହା ଏକ ଗୁରୁତର ଅପରାଧ
3: ଅତି ଗୁରୁତର ମଣିମା
1: ସୁବର୍ଣ୍ଣ ଯୁଗରେ ଅନାହାର ମୃତ୍ୟୁ ଘୋର ଅପରାଧ ଘୋର ଅପରାଧ ଦୂତ ଏହାକୁ ଏହାକୁ ଆଉ ଥରେ ଶୁଣି ଦିଅ
4: ଦିଅ ଆଉ କୋଉ କୋଉ ଦଣ୍ଡ ଅଛି ଦିଅ ମୋ କୌଣସି ସମ୍ରାଟକୁ ଭୃକ୍ଷେପ କରେ ନାହିଁ ମାଟି ହାଣ୍ଡି ଭିତରେ କ୍ଷମତାକୁ ଧରି ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଛ କିନ୍ତୁ ମନେ ରଖ ମୂର୍ଖ ସମ୍ରାଟ ଏଇ କ୍ଷମତାର ମାଟି ହାଣ୍ଡି ଯେତେବେଳେ ଭାଙ୍ଗିଯିବ ମୋ ଭଳି କ୍ଷୁଦାର୍ଥ ପ୍ରେତମାନେ ତମକୁ ଉଚିତ ଶାସ୍ତି ଦେବେ କିନ୍ତୁ ମନେ ରଖ ମୂର୍ଖ ସମ୍ରାଟ ଏ ଅନ୍ଧାରି ମୂଳକର ରାତି ପାହି ଆସୁଛି ମୋ ପରି ଅଗଣିତ ଅନାହାର କ୍ଲିଷ୍ଟ ମୃତ ବ୍ୟକ୍ତିମାନଙ୍କର

0: ମୁଁ ଦେଖୁଛି ଏ ସାମ୍ରାଜ୍ୟରେ ଭୂତପ୍ରେତମାନେ ମଧ୍ୟ ବି
1: କିନ୍ତୁ ଏ ବ୍ୟକ୍ତି ନିଜର କ୍ଲେଶ ବର୍ଣ୍ଣନା କଲାବେଳେ ତାର ନାସିକା ଆନ୍ଦୋଳିତ ହେଉଥିଲା କାହିଁକି
0: ମୃତ ବ୍ୟକ୍ତିଙ୍କ ହୃଦୟ ଆନ୍ଦୋଳିତ ହେଉଥିଲା
1: ହୃଦୟ ତାହା ପୁଣି କଣ ଅମାତ୍ୟ ଶୈଳଭଦ୍ର
0: ତାହା ଏକ ବସ୍ତୁ ଗୋଟେ ଛାଉ ତାଦ୍ୱାରା ରାଗ ପ୍ରେମ ଘୃଣା ଇତ୍ୟାଦି ଜାତ ହୁଏ
1: ସତେ ପୃଥିବୀରେ ହୃଦୟ ନାମକ ଏହି ଆଶ୍ଚର୍ଯ୍ୟ ଦ୍ରବ୍ୟ ଅଛି ବୋଲି ଆମ୍ଭେ ତ ଜାଣିନଥିଲୁ ସୁନ୍ଦର ଅତି ସୁନ୍ଦର ଶୈଳଭଦ୍ର
0: ଛାମୁ
1: ଆମ୍ଭ ରାଜ୍ୟରେ ହୃଦୟ ନାମକ ଏହି ବସ୍ତୁ ଅଛି
0: କ୍ଷମା କରିବେ ମଣିମା ଆମ୍ଭ ରାଜକୋଷରେ ହୃଦୟ ନାହିଁ କିନ୍ତୁ ଲୋକଙ୍କ ପାଖରେ ଏ ଯାବତ କିଛି କିଛି ହୃଦୟ ଅଛି ବୋଲି ମୋର ବିଶ୍ୱାସ
1: ତାହେଲେ ଆଦେଶ ଜାରି କର ଜନତା ହୃଦୟ ଗୁଡିକୁ ନିଜ ପାଖରେ ନ ରଖି ଜାତୀୟ ପାଣ୍ଠିକୁ ଦାନ କରନ୍ତୁ
0: କିନ୍ତୁ ଛାମୁ ଗୋଟିଏ ଦୁଃସମ୍ବାଦ ଅଛି ଅମାତ୍ୟ ବ୍ରହ୍ମଦତ୍ତ ଗୁରୁକୁଳ ଆଶ୍ରମର ଶିଷ୍ୟମାନଙ୍କୁ ଉତ୍ତେଜିତ କରାଇଅଛନ୍ତି
1: ବ୍ରହ୍ମଦତ୍ତ
0: ବର୍ତ୍ତମାନ ରାଜ୍ୟରେ ବିପ୍ଳବର ଅଗ୍ନି ଜଳୁଛି ମଣିମା
1: ନା ଆମ୍ଭ ବିପକ୍ଷରେ ସ୍ୱର ଉତ୍ତୋଳନ କରିବା ପାଇଁ ଏ ରାଜ୍ୟରେ କେହି ଜନ୍ମ ହୋଇନାହାନ୍ତି
2: ମୁଁ ଜନ୍ମ

ଆପଣମାନେ ଶୁଣୁଥିଲେ ନାଟକ ମହାନାଟକ, ରଚନା କରିଥିଲେ ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି।

ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସମ୍ରାଟ ବ୍ରଜବାହୁ, ଅଭୟ କୁମାର ପଟ୍ଟନାୟକ, ବ୍ରହ୍ମତତ୍ତ ରବି ନାରାୟଣ ମିଶ୍ର, ଶୀଳଭଦ୍ର ଧୀରା ଚୌଧୁରୀ, ବିଦୂଷକ ଦୀନବନ୍ଧୁ ଦାସ, ଦ୍ୱିତୀୟ ବିଦୂଷକ ନରେନ୍ଦ୍ର କୁମାର ବେହେରା, କର୍ଣ୍ଣାଟକ ଜମିଦାର ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, କଳିଙ୍ଗ ରାଜକୁମାର, ଦାଉଦର ରହମାନ, ଶ୍ୱେତାଙ୍ଗ ସୌଦାଗର ରବିନୀ ଘୋଷ, ଅବନ୍ତୀ ସାଧବ ରଜନୀକାନ୍ତ ମହାନ୍ତି, ଦୂତଗନାପିତ ଅନନ୍ତ କୁମାର ଦାସ, ଘୋଷକ ଅନାଦିଚରଣ ସାହୁ, ମୃତ ବ୍ୟକ୍ତି ବିଭୁ ପ୍ରସାଦ ସ୍ୱାଇଁ, ପ୍ରଥମ ସଖୀ ଚୌଧୁରୀ ରଞ୍ଜିତା ପ୍ରହରାଜ, ଦ୍ୱିତୀୟ ସଖୀ ରାଣୀ ମହାନ୍ତି, ରାଣୀ କେତକୀ ଗନ୍ଧା ଭୂମିକାରେ ମାଳବିକା ରାୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅବୁଲା ଗୀତ ପ୍ରଚାର କରିବୁ ଆଜି ଦିନ 11:10 ଏଥିରେ ଶୁଣିବେ କେତୋଟି ଭଜନ ଏବଂ ଆଧୁନିକ ଗୀତ ଶିଳ୍ପୀ ଗୋପାଳକୃଷ୍ଣ ସାହୁଙ୍କ କଣ୍ଠରେ। ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ କୈଳାସ ଚନ୍ଦ୍ର ଜେନା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଆଜି ଦିନ 12:00। ଯୋଡ଼ି ମହୁରୀ ବାଦ୍ୟ ଦିନ 1:10 ପରିବେଷଣ କରିବେ ବାବାଜୀ ଚରଣ ସାମଲ।

ଦିନ ଗୋଟେ ବାଜି 20 ମିନିଟ୍ରେ ନାରୀ ମହଲରେ ଲେଖା ଓ ଲେଖିକା ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 3:00। ଚିରହରିତ୍ରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 4:00।

ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 5:00, ଅପରାହ୍ନ 5:30 ଯୁବବାଣୀରେ ଅନ୍ୱେଷା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ 3D ପେଣ୍ଟିଂ ଶୁଭଶ୍ରୀ ନାୟକଙ୍କ ସହିତ କଥାବାର୍ତ୍ତା। ଶେଷରେ ସ୍ପୋର୍ଟସ୍ ରାଉଣ୍ଡ ଅଫ୍।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 42ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30 ଆଲୋଚନାର ବିଷୟ ରହିଛି ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଆଲୋଚିକା ଶ୍ୱେତା ରାଉତ। ଓଡ଼ିଆ କଥା ଚିତ୍ରଗୀତ ପ୍ରଚାର କରିବୁ 7:02। କୋରାପୁଟ ଜିଲ୍ଲାର ହାଲଚାଲ ପ୍ରଚାର କରିବୁ 7:25। କୃଷି ସଂସାର 7:30। ଆଲୋଚନାର ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ହିନ୍ଦୀ କଥା ଚିତ୍ର ଗୀତ 8:02। ଓଡ଼ିଶୀ ଗୀତ 8:30। ଶିଳ୍ପୀ ବାଳକୃଷ୍ଣ ବେହେରା। ପବ୍ଲିକ ସ୍ପିକ୍ 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ପୂରଣ ଉପଲକ୍ଷେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆଜି 10:00। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଅଲି ଆକବର ଖାନ୍ଙ୍କ ଦ୍ୱାରା ସରୋଦ ବାଦନ ଶୁଣିପାରିବେ ଆଜି 10:35।

ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳରୁ ଅତି ପ୍ରବଳ ଗୁଳିଗୁଳିର ସମ୍ଭାବନା ରହିଛି ଏବଂ ତା' ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅବଲା ଗୀତରେ ପ୍ରଚାର କରୁଛୁ କେତୋଟି ଗୀତ, ଆଧୁନିକ ଏବଂ ଭଜନ, ଶିଳ୍ପୀ ଗୋପାଳ କୃଷ୍ଣ ସାହୁଙ୍କ କଣ୍ଠରେ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଭଜନ କୁଳମଣି ଦାସଙ୍କ ରଚନାରୁ।

ଅଭୁଲା ଗୀତରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ଗୋପାଳ କୃଷ୍ଣ ସାହୁଙ୍କ କଣ୍ଠରେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଗୀତ ରଚନା କରିଥିଲେ କୁଳମଣି ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ଭାୟୋଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, କିବୋର୍ଡ଼ରେ ସୁନୀଲ କୁମାର ମହାପାତ୍ର ଏବଂ ତବ୍ଲରେ ପ୍ରଦ୍ୟୁମ୍ନ କିଶୋର ନାୟକ। ଅଭୁଲା ଗୀତ ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆପଣଙ୍କୁ ପୁନର୍ବାର କହି ରଖୁଛୁ ଯେ ଆଜି ଦିନ 1:20 ନାରୀମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଚିରହରିତ୍ରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 4:00।

ଯୁବଶକ୍ତି ଆଜି ସନ୍ଧ୍ୟା 6:30 ଆଲୋଚନାର ବିଷୟ ରହିଛି ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଆଲୋଚିକା ଶ୍ରୋତା ରାଉତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: perfect on Great Choice.
1: ଆକାଶବାଣୀ କଟକ ଲୋକଗୀତ କ୍ରମରେ ପ୍ରଚାର କରୁଛି ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି କୈଳାଶ ଚନ୍ଦ୍ର ଜେନା ଏବଂ ସାଥୀ
2: ଶ୍ରୀ ଗୁରୁ ଗୌରବ ପ୍ରମାଣ।

ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ କୈଳାଶ ଚନ୍ଦ୍ର ଜେନା ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୋମନାଥ ସାହୁ ଜିକରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଖତ୍ରୋ କି ଖିଲାଡ଼ି ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ତାଙ୍କର ସୁଦାମ ଭାଇ ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ତ୍ରିନାଥମିଳା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୁଭାଷ ଦାସ ଏବଂ ସିଟ୍ରା ବୋଷ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବୈରାଗଚରଣ ବୈରାଗୀଚରଣ ସାହୁ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମେହବୁବ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି କିଶୋର କୁମାର ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇଥର ଆପଣମାନେ ହେଲେ ସୁନୀଲକାନ୍ତ ମହାନ୍ତି, ସିଲୁ ଆକୃତି, ଦେହକଳା ଶଙ୍ଖତ୍ରାସ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ପ୍ୟାର କିଆ ହେ ପ୍ୟାର କରେଙ୍ଗେ ଚଳଚ୍ଚିତ୍ର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ସବୀର କୁମାର ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ଆପଣେଇଲି ଉତ୍ସବଚରଣ ସାହୁ ଧରାପୁର ମହାଙ୍ଗା କଟକରୁ ଆପଣ ଅନୁରୋଧ କରିଛନ୍ତି କାବେରୀ ଚଳଚ୍ଚିତ୍ରର ଉଡ଼ିଗଲା ପକ୍ଷୀ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ସୁରେଶ ସର୍କାର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ।

କନ୍ତଲ ଆଠଗଡ଼ରୁ ଆପଣମାନେ ହେଲେ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆଦ୍ୟାଶା। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ମନ ଆକାଶରେ ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଏଚ୍ପି ଗୀତା ଏବଂ ସିକନ୍ଦର ଆଲାମ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଏହିଷ୍ଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ। ଆପଣ ଅନୁରୋଧ କରିଛନ୍ତି ସପନବଣିଙ୍କ ଚଳଚ୍ଚିତ୍ରର ପର୍ବତ ଝରଣା ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟିକୁ ଦେଇଛନ୍ତି ଶଶଧର ନାୟକ, ରାଜପାଟିନଗର ଆଠଗଡ଼ରୁ। ଆପଣ ଅନୁରୋଧ କରିଛନ୍ତି ମୀରାକା ମୋହନ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୁରେଶ ୱାଡକର ଏବଂ ଅନୁରାଧା ପୋଡଲ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସଏମଏସଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ମେଲ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛି।

ଗୌତମ ଦେବତା ମହମ୍ମଦପୁର ବିଲହାଟ କଟକରୁ ଆପଣମାନେ ସମସ୍ତେ ମନ ଆକାଶ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ଏଚ୍ପି ଗୀତା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ମାମା, ବାପୁ ଏବଂ ତାଙ୍କର ମା ଓ ବାପା। ସିମିଳିପଡ଼ା ଅନୁଗୁଳରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସତ୍ୟମ ଶିବମ ସୁନ୍ଦରର ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟିକୁ ଶୁଣିବା ପାଇଁ। ଆପଣଙ୍କର ଅନୁରୋଧରେ ଆପଣଙ୍କୁ ସେ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନିଆଳି ମାଧବରୁ ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଶିକାରୀ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କୁମାର ସାନୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ଲୋକସଙ୍ଗୀତରେ ଶୁଣିଲେ ଯୋଡ଼ି ମୋହରୀ ବାଦ୍ୟ ପରିବେଷଣ କରିଥିଲେ ବାବାଜି ଚରଣ, ସାମଲି ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ। ତା ପୂର୍ବରୁ ଏହି ବିଜ୍ଞାପନ।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2000

0: 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସ୍ୱାଗତିକା ସ୍ୱାଇଁ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଜି ଏଥିରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ଆମର ଏହି କାର୍ଯ୍ୟକ୍ରମ ଲେଖା ଓ ଲେଖିକା, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ଭଉଣୀ, ଆଜିର ଲେଖା ଓ ଲେଖିକା କାର୍ଯ୍ୟକ୍ରମର ଅତିଥି ହେଉଛନ୍ତି ସ୍ୱନାମଧନ୍ୟ କବି କଥାକାର ଡକ୍ଟର ସ୍ୱପ୍ନା ମିଶ୍ର। ସାମାଜିକ ଭେଦଭାବ, ନାରୀମାନଙ୍କର ସମସ୍ୟା ଏବଂ ଶବ୍ଦହୀନଙ୍କର ଶବ୍ଦ ପାଲଟି ନିଜର ସୃଜନ ଜାରି ରଖିଥିବା ଏକ ପ୍ରମୁଖ ସ୍ୱର। ପ୍ରଥମ ପୃଥିବୀ ରାତି ପାହିବା ଆଗରୁ ଶବ୍ଦ ବଞ୍ଚି ରହେ, ମୃତ୍ୟୁ ସହ ଆଖି ମିଳାଏ, ଉଡ଼ାଣର ଦୁଇ ଡେଣା, ସ୍ୱପ୍ନ ଶିକାର, ବୃକ୍ଷ ଜାତକ, ଶୋକ ଛାୟା, ଏହି ଶୀର୍ଷକରେ ତାଙ୍କର ରହିଛି ଅନେକ ସୁଖପାଠ୍ୟ କବିତା ସଂକଳନ। ତାଙ୍କ ରଚିତ ଗଳ୍ପ ପୁସ୍ତକଗୁଡ଼ିକ ହେଉଛି ପ୍ରାର୍ଥନାର ନିଆଘେର, ଶୁକ୍ଳପକ୍ଷ, ଅସମାପ୍ତ ସାରାଂଶ, ନବଗୁଞ୍ଜର, ବୁରାପେନୁ ଓ ବୁଢ଼ାର କାହାଣୀ ପ୍ରଭୃତି। ଦାଗ, ଜାଲ, ନିରବତାର ଉଚ୍ଚାରଣ ଏବଂ ଫେଟା ଶୀର୍ଷକରେ ତାଙ୍କର ରହିଛି କେତୋଟି ଉପନ୍ୟାସ ବହି ମଧ୍ୟ। ନିଜର ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଏବଂ ସମ୍ମାନ, ସେଥିମଧ୍ୟରେ ଅମୃତାୟନ ନବପର୍ବ ପୁରସ୍କାର, ରାଜଧାନୀ ପୁସ୍ତକମେଳା କବିତା ପୁରସ୍କାର, ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ, ଇସ୍ତାହାର କବିତା ପୁରସ୍କାର, ମହାନଗର ପୁସ୍ତକମେଳା ଗଳ୍ପ ସମ୍ମାନ ଏବଂ ପୂଜ୍ୟ ପୂଜା ପୁରସ୍କାର ପ୍ରଭୃତି ଅନ୍ୟତମ। ଆଜି ଆମର ଏହି ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ସେ ଅଛନ୍ତି ଆମ ସହିତ। ତାହେଲେ ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା ଏବଂ ତାଙ୍କ ଲେଖକୀୟ ଜୀବନ ସମ୍ପର୍କରେ କିଛି ଜାଣିବା ତାଙ୍କରିଠାରୁ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: କେମିତି ଅଛନ୍ତି?
1: ହଁ, ମୁଁ ଭଲ ଅଛି।
0: ଆଉ ଲେଖାଲେଖି କେମିତି କ'ଣ ଚାଲିଛି?
1: ଲେଖାଲେଖି କାମଟା ସେଟା ଗୋଟେ ଅନବରତ ପ୍ରକ୍ରିୟା, ପ୍ରତି ମୁହୂର୍ତ୍ତରେ ତ ଜଣେ ଲେଖକ ଲେଖିବ ନାହିଁ, ଗୋଟେ ବିଷୟବସ୍ତୁ ତା ଭିତରେ ଆନ୍ଦୋଳନ ସୃଷ୍ଟି କରିବ, ତାକୁ ନେଇ ସେ ଭାବିବ, ତାପରେ ଲେଖିବ।
0: ଆଜ୍ଞା,
1: ସେଇଭଳି ଲେଖାଲେଖି ଚାଲିଛି,
0: ଅନବରତ ଚାଲିଛି।
1: ହଁ, ପ୍ରତି ମୁହୂର୍ତ୍ତରେ ଲେଖାଲେଖି ସହିତ, ବହି ପଢା ସହିତ ଜଡିତ ହୋଇ ରହିବାକୁ ହୁଏ, ଖୁସି ମିଳେ।
0: ଆଜ୍ଞା, ଆପଣ ତ ଉଭୟ ପଦ୍ୟ ଏବଂ ଗଦ୍ୟ ମାନେ କବିତା ସହିତ ଗପ, ଉପନ୍ୟାସ, ପ୍ରବନ୍ଧରେ ମଧ୍ୟ ସକ୍ରିୟ, ତେବେ ଆମେ ପ୍ରଥମେ ଟିକେ ଜାଣିବାକୁ ଚାହିଁବୁ ଯେ ଲେଖାଲେଖିର ଏ ଯୋଉ ଧାରାଟି କ'ଣ କେମିତି ଆରମ୍ଭ ହୋଇଥିଲା?
1: କହିବାକୁ ଗଲେ କିଛି ପ୍ଲାନ କରି ଜଣେ ମୁଁ ଲେଖକ ହେବି ଭାବି ଲେଖା କେହି ଆରମ୍ଭ କରେନି, ସେମିତି ଅଚାନକ ଯାହା ଭିତରେ ସେଇ ଅନୁଭବଟେ ଥାଏ, ଯାହା ଭିତରେ ସେମିତି ନିଜକୁ ପ୍ରକାଶିତ କରିବାର ଦକ୍ଷତାଟି ଥାଏ, ଇଚ୍ଛାଟି ଥାଏ, ସେ ସେମିତି ଆରମ୍ଭ କରେ। ଛୋଟ ଛୋଟ ଲେଖାରୁ ଛୋଟ ଛୋଟ ଚାରିଧାଡ଼ିଆ କବିତା ବା ଡାଇରୀ ଏମିତି ଲେଖୁ ଲେଖୁ ଆଗକୁ ଯାଏ। ସେମିତି ମୋର ମଧ୍ୟ ହୋଇଥିଲା, ମୁଁ ଡାଇରୀ ଲେଖୁଥିଲି। ମୋର ଅନୁଭବ ମାନଙ୍କୁ ମୁଁ ଜାଣିନଥିଲି ମୁଁ ତାକୁ କେମିତି ରୂପ ଦେବି, ଗଦ୍ୟ ଆକାରରେ ହଉ କିମ୍ବା ପଦ୍ୟ ଆକାରରେ, ଏମିତି ଲେଖିବାକୁ ଚେଷ୍ଟା କରୁଥିଲି ଯେମିତି ସମସ୍ତେ ଆରମ୍ଭ କରନ୍ତି, ସେଇଭଳି ମୋର ଲେଖାଲେଖିର ଆରମ୍ଭ ହୋଇଥିଲା। ତାପରେ ସାଙ୍ଗମାନେ ପଢି କୁହନ୍ତି ହଁ ତୁ କେମିତି ଏଇଟା ଲେଖିଦେଲୁ, ସେଇଠୁ ମିଳେ ଉତ୍ସାହ ସେଇ ସାଙ୍ଗମାନଙ୍କରୁ ଆଖପାଖରୁ। ଆଉ ନହେଲେ ଘର ଲୋକ ତ କେବେ ବି ଲେଖାଲେଖିକୁ ସେତେବେଳେ ପ୍ରୋତ୍ସାହନ ଦେବାର କୌଣସି ସୁଯୋଗ ନଥିଲା, କାରଣ ସେମାନେ କହନ୍ତି କ୍ୟାରିୟରକୁ ଧ୍ୟାନ ଦିଅ, ଆଉ ଲେଖାକୁ ଝିଅ ନେଇକିରି ଆଗକୁ ଯାଉ ସେଟା କେବେ ନଥାଏ। ଆଉ ସେଇଭଳି ଆମେ ନିଜେ ନିଜେ କିନ୍ତୁ ଅଖ୍ୟାତରେ ଲେଖୁ ଲେଖୁ ଦିନେ ଆବିଷ୍କାର କଲେ କଲେଜ

0: ରେ ପଢିଲା ବେଳେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଥିଲେ ମୋର ଟିଚର। କଲେଜ ମାଗାଜିନରେ ଯୋଉ ଲେଖା ସେଇ ଲେଖାକୁ ପଢିକିରି ସେ ମତେ ରୁମକୁ ଡାକିଥିଲେ ଆଉ ପଚାରିଥିଲେ ଏ ଲେଖା ତୁମର? ମୁଁ ହଁ କହିଥିଲି। ତାପରେ ସେ ମତେ ଯାହା କହିଥିଲେ ସେଠୁ ମତେ ଟିକେ ଉତ୍ସାହ ମିଳିଲା ଯେ ହଁ ମୁଁ ଲେଖିପାରିବି।
1: କଣ କହିଥିଲେ?
0: କହିଥିଲେ ଏଇଟା ଗୋଟେ ପ୍ଲସ୍ ଟୁ ପିଲାର ଲେଖା ଭଳି ଲାଗୁନି, ଏଇଟା କଣ ତୁମେ ନିଜେ ଲେଖିଛ? ମୁଁ କହିଥିଲି ହଁ ମୁଁ ଲେଖିଛି ଏଠି।
1: ଆଜ୍ଞା,
0: ତାହେଲେ ତମେ ଭଲ ଲେଖିପାରିବ, ଏତିକି କହିଥିଲେ। ବେଶୀ ବଡ କଥା କିଛି ନୁହେଁ, କିନ୍ତୁ ସେଇଟା ଗୋଟେ ବଡ ଜିନିଷ
1: ନିଶ୍ଚିତ ଭାବରେ
0: ବୋଲିକି 35 ବର୍ଷ ପରେ କି 40 ବର୍ଷ ପରେ ସେଇ କଥାଟି ମୋ ଭିତରେ ଅଛି, ସେଇ ତ ପ୍ରେରଣା। ତ ମୋ ହାତରେ ହେଇପାରିବ ସେଇ ଯୋଉ ବିଶ୍ୱାସଟି ସେ ମତେ ଦେଇଥିଲେ। ମୁଁ ଲେଖୁଥିଲି, ସେମିତି ଲେଖୁଥିଲି ଏମ୍ଏ ପଢିଲା ବେଳେ, ସେତେବେଳେ ମୋର ଲେଖା ସବୁ ଭଲ ଭଲ ମାଗାଜିନ୍ରେ ଆସିସାରିଥିଲା। ନିଜକୁ ଗୋଟେ ପ୍ରକାଶିତ କରିବାର ଇଚ୍ଛା ମୋ ଭିତରେ ଏଇଭଳି କଥା ସବୁ ଆସୁଛି, ଏଇଭଳି ଭାବନା କି ଚିନ୍ତନ ସବୁ ଆସୁଛି। ମୁଁ ଲେଖୁଥିଲି, ସେ ସମୟରେ ଏତେ ପତ୍ରିକା ନଥିଲା ଯେ ଯାହା ଆମେ ଲେଖିକି ଦେଇଦବୁ ତା ଛପିଯିବ କି ଏତେ ବେଶୀ। ଏବେ ଯେମିତି ସୋସିଆଲ ମିଡିଆରେ ଅଛି, ସାଙ୍ଗେ ସାଙ୍ଗେ ଲେଖିକିରି ତୁମେ ପକେଇଲ, ତୁମେ ସାଙ୍ଗେ ସାଙ୍ଗେ ମତାମତ ପାଇଗଲ, ସେସବୁ ନଥିଲା। ତେଣୁ ଆମେ ଦଉଥିଲୁ, ଲେଖା ରିଜେକ୍ଟ ହଉଥିଲା, ନିରୁତ୍ସାହିତ ଲାଗୁଥିଲା, ତଥାପି ଆମେ ଲେଖିକି ପୁଣି ପଠାଉଥିଲୁ। ଲେଖାଟା ବାହାରିଲା ପରେ ଆମ ଭିତରେ ସେତିକି ବିଶ୍ୱାସ ଆସୁଥିଲା ଯେ ହଁ ମୋ ଲେଖାଟା, କେତେଥର ରିଜେକ୍ଟ ହେଲା ପରେ ସେ ଲେଖାଟା ବାହାରିଥିବ, ଏଇସବୁ ଥିଲା ପ୍ରେରଣା।
1: ସେମିତି କରିକି ଲେଖାଲେଖି ଆରମ୍ଭ ହେଇଥିଲା। ଆପଣ ନିଜ କବିତାରେ ମୁଖ୍ୟତଃ କଣ କହିବାକୁ ଚାହିଁଥାନ୍ତି?
0: ପ୍ରଥମେ ମୁଁ ଯେତେବେଳେ କବିତା ଲେଖୁଥିଲି ସେତେବେଳେ ତ ମୁଁ କେବଳ ତରଳ, ନରମ, କୋମଳ ଆବେଗ ସବୁକୁ ଲେଖୁଥିଲି। ସେତେବେଳେ ମୋ ପାଖରେ କୌଣସି ଆଦର୍ଶ ନଥିଲା, କୌଣସି ଦର୍ଶନ ନଥିଲା, ବୁଦ୍ଧି ନଥିଲା, କିଛି ନଥିଲା, କେବଳ କୋମଳ ଆବେଗମାନଙ୍କୁ ମୁଁ ଲେଖୁଥିଲି ପ୍ରଥମେ ପ୍ରଥମେ କବିତାରେ। କିନ୍ତୁ ସମୟ ଅନୁସାରେ ସେସବୁ ବଦଳିଲା, ଚେତନାରେ ପରିବର୍ତ୍ତନ ହେଲା, ସମାଜକୁ ଆଉ ଟିକେ ଭଲ ଭାବରେ ଦେଖିପାରିଲୁ, ଦେଶ ଦୁନିଆକୁ ଦେଖିବାର ସୁଯୋଗ ପାଇଲୁ, ଅନୁଭୂତି ବ୍ୟାପକ ହେଲା, ସେ ଅନୁସାରେ ଲେଖାରେ ପରିବର୍ତ୍ତନ ଆସିଲା। ପରିବର୍ତ୍ତନ ଆସିବା ସହ ପୂର୍ବର ଲେଖା ସବୁ ଯୋଉ ଭଳିଆ ଥିଲା, ସଫ୍ ଯାହାକୁ କୁହାଯାଏ, ଅଳ୍ପ ବୟସର ଅପରିପକ୍ୱ ଅନୁଭବ, ସେସବୁ ବଦଳିଗଲା କାଳକ୍ରମେ। ଶୋଷିତ ବର୍ଗ ସମାଜରେ ଉଚ୍ଚ ନୀଚ ଭେଦଭାବ, ଜାତିବର୍ଣ୍ଣ, ଶ୍ରମର ମୂଲ୍ୟାୟନ, ନାରୀ ସମସ୍ୟା, ଏସବୁ ଜିନିଷ ସବୁ କବିତା ଭିତରକୁ, ଆମର ଭାବନା ଭିତରକୁ ଆସିଲା ଏବଂ
1: କବିତାରେ ମଧ୍ୟ ସ୍ଥାନ ପାଇଲା,
0: ପ୍ରତିଫଳିତ ହବ ଆପେ ଆପେ।
1: ଆଜ୍ଞା, ଆଉ ଗପ ଉପନ୍ୟାସରେ କଣ କହିବାକୁ ଚାହିଁଥାନ୍ତି?
0: ଜଣେ କବି କବିତାରେ କଣ କହିବ, ଗପ ଉପନ୍ୟାସରେ କଣ କହିବ, ସେମିତି ବିଷୟବସ୍ତୁ ଭିତରେ କିଛି ଫରକ ନଥାଏ, କେବଳ ଫର୍ମରେ ଥାଏ, ଯୋଉ ଯାହା ଆମେ ଦେଖୁ ଏଇଟା ଗପ, ହଁ ଏଇଟା ଗପ କିମ୍ବା ଏଇଟା କବିତା, କିନ୍ତୁ ଲେଖିବାକୁ ସବୁବେଳେ ଗୋଟିଏ ଜିନିଷ ହିଁ ସେ ଚାହେଁ, ମାନେ ଯାହା ତାର ଆବେଗ ପ୍ରତିକ୍ରିୟା ସେଟାକୁ ସେ ଲେଖିବାକୁ ଚାହେଁ, ସେଟା କୋଉ ରୂପ ନବ, ଗପ ରୂପ ନବ ବା କବିତା ରୂପ ନବ, ସେତେବେଳେ ସେଇ ଆବେଗଟା ହିଁ ସେଇଟା ହିଁ ପ୍ରତିଫଳିତ କରେ, ସିଏ ନିଜେ ନିର୍ଣ୍ଣୟ ନିଏ ମୁଁ ଗପ ରୂପେ ଆସିବି କିମ୍ବା ମୁଁ କବିତା ରୂପେ ଆସିବି, କବିର ସେଥିରେ କିଛି ହାତ ନାହିଁ, ଲେଖକର କିଛି ହାତ ନାହିଁ। ତେଣୁ କବିତାରେ ଯୋଉ ଜିନିଷ ଆସେ ଗପରେ ବି ସେଇ ଜିନିଷ ଆସେ, ଖାଲି ମୋର ମନେ ହୁଏ। ଯଦି ଗୋଟେ ଜିନିଷ ମୁଁ ଲେଖିବାକୁ ଚାହୁଁଛି ଆଉ ମୋତେ ମନେ ହଉଛି ଯେ ଏଇଟା ହିଁ ସୁଇଟେବୁଲ ହବ ପ୍ରୋଜ ଆକାରରେ ଲେଖିଲେ, ତେଣୁ ମୁଁ ତାକୁ ଗପରେ ଲେଖେ। କିନ୍ତୁ କୌଣସି ଗୋଟେ ବିଷୟ ଯଦି ମୋତେ ମନେ ହବ ଯେ ମୁଁ ଏଇଟାକୁ ଉପନ୍ୟାସରେ ଲେଖିପାରିବି ତ ତାକୁ ମୁଁ ଉପନ୍ୟାସରେ ଢଳେଇ କରିବି।
1: ମାନେ ଆପଣଙ୍କର କହିବାର କଥା ହେଲା ଯେ ସୃଜନ ଶିଳ୍ପୀର ଆବେଗ ସେ ସମାନ ଥାଏ ଯେତେବେଳେ ସେ କବିତା ଲେଖେ ବା ଗପ ଉପନ୍ୟାସ ଲେଖେ। ତେବେ ଆପଣ ଯେତେବେଳେ ଗୋଟେ କବିତା ଲେଖିବାକୁ ବସନ୍ତି ସେତେବେଳେ ନିଜକୁ କିଛି ବିଶେଷ ଭାବରେ ପ୍ରସ୍ତୁତ କରନ୍ତି କି?
0: ପ୍ରସ୍ତୁତି କରିକି ଏବେ କବିତାଟି ଲେଖାଯାଇପାରିବ ନାହିଁ। କୌଣସି ଗୋଟିଏ ଭାବ ଯଦି ତୁମକୁ ଆନ୍ଦୋଳିତ କଲା, ତୁମକୁ ଚିନ୍ତା କରିବା ପାଇଁ ଖୋରାକ ଯୋଗେଇଲା, ସେ ତୁମ ଭିତରେ ସେ ତୁମକୁ ଛଟପଟ କରେଇବ। ଆଉ ତୁମେ ଯଦି କହିବ ଯେ ମୁଁ ୟାକୁ ଚିନ୍ତା କରିକି କୌଣସି ଗୋଟେ ବିଷୟକୁ ଧରିକିରି ମୁଁ ଏଇ ବିଷୟ ନେଇ ଲେଖିବି, ତାହେଲେ ସେଇଟା କିଛି ବି ହେଇପାରେ, କବିତା ବି ହେଇପାରେ, କିନ୍ତୁ ସେତେ ବେଶୀ
1: ଆବେଦନ ଯୁକ୍ତ ହବନି
0: ବୋଲି ମୁଁ ଭାବୁଛି।
1: ଆଜ୍ଞା, ଆଉ ଗପ ଉପନ୍ୟାସ କଥା ଯଦି କହିବା ସେଥିପାଇଁ ପ୍ରସ୍ତୁତି ହୁଏ କି?
0: ହଁ, ଉପନ୍ୟାସ ପ୍ରସ୍ତୁତି ଦରକାର କରେ ବେଶୀ, ଗଳ୍ପ ପାଇଁ ବି ଦରକାର ହୁଏ, କିନ୍ତୁ ଉପନ୍ୟାସ ପାଇଁ ବିନା ପ୍ରସ୍ତୁତିରେ ମୁଁ କେବେ ଲେଖିପାରେନି। ଅବଶ୍ୟ ମୁଁ ସେମିତି ଯଦି ନିଅନ୍ତି କାହାଣୀ ତାହେଲେ ହୁଏତ କୌଣସି ପରିଶ୍ରମ ନକରି ଲେଖି ହୁଅନ୍ତା, କିନ୍ତୁ ମତେ ଉପନ୍ୟାସ ପାଇଁ ସେଇ ଜାଗାକୁ, ଭୂମିକୁ ଯିବାକୁ ପଡେ, ଅଧ୍ୟୟନ ଦରକାର ପଡେ ସେଇ ଘଟଣା ଉପରେ, ବା ସେଇ ଘଟଣାର ପଛରେ କ'ଣ ଅଛି, ଆଗରେ କ'ଣ ଅଛି, ଘଟଣା ଦିଶୁଛି ଗୋଟେ ପ୍ରକାର, ହୁଏତ ତାର
1: ପଛରେ
0: ଅଲଗା ଥାଏ, ବିଭିନ୍ନ ଆଙ୍ଗେଲରୁ ତାକୁ ଦେଖିବା ବି ବହୁତ ଜରୁରୀ। ଏଇ ଚରିତ୍ରଟି ଏ କଥାଟି ଯଦି ଲେଖିବ ତାହେଲେ ସେ ଏଇଭଳି କହିବ ତା କଥା, ଯଦି ସେ ଚରିତ୍ରର ଆଙ୍ଗେଲରୁ ଦେଖିବ ତାହେଲେ ସେ କଥାଟା ଆଉ ଅଲଗା ପ୍ରକାର ହବ। ସେସବୁ ଗୁଡାକୁ ଟିକେ
1: ଅନୁଧ୍ୟାନ
0: କରିକି ଗୋଟେ ନିଷ୍କର୍ଷରେ ପହଞ୍ଚିକିରି ଲେଖିବାକୁ ପଡେ। ବ୍ୟାପକ ପ୍ରସ୍ତୁତି ଉପନ୍ୟାସ ପାଇଁ ଦରକାର ପଡେ, ସ୍କେଚ୍ କରିବାକୁ ହୁଏ, ପରିଚ୍ଛେଦ ମାନଙ୍କୁ।

0: କେମିତି ସଜାଯିବ, କଣ ରଖାଯିବ, କଣ ନ ରଖାଯିବ, କୋଉଠି ଇମ୍ପୋର୍ଟାଣ୍ଟ, କୋଉ ଜିନିଷଟି ମୋ ପାଇଁ ଲେଖିବା ଇମ୍ପୋର୍ଟାଣ୍ଟ, ଟିକେ କମ୍ ଇମ୍ପୋର୍ଟାଣ୍ଟ, କାହାକୁ ବାଦ ଦେଇଦେଲେ ବି କିଛି ଅସୁବିଧା ନାହିଁ, ଏସବୁ ଜିନିଷ ଗୁଡାକୁ ଧ୍ୟାନରେ ରଖି ଲେଖିବାକୁ ହୁଏ। ଚରିତ୍ର ମାନଙ୍କ ସହିତ ମିଶିବାକୁ ହୁଏ, ତାଙ୍କରି ଜୀବନକୁ ତାଙ୍କ ସହିତ କିଛି ସମୟ ବଞ୍ଚିବାକୁ ହୁଏ।
1: ଆଜ୍ଞା, ତେବେ ଆଉ ଗୋଟେ କଥା ଅନେକ ସମୟରେ ଆଲୋଚନା ହୁଏ ଯେ ସାହିତ୍ୟ ସାମାଜିକ ପରିବର୍ତ୍ତନ ଆଣିବାରେ ସକ୍ଷମ, ଏଇ ଉକ୍ତି ସହିତ ଆପଣ ଏକମତ କି?
0: ଦେଖନ୍ତୁ, ସାହିତ୍ୟ ସିଧାସଳଖ

0: ଆନିମାଲ ଫାର୍ମ ହଉ, ଫେଜ ଅହମ୍ମଦ ଫେଜଙ୍କର କବିତା ସବୁର ଯୋଉ ପ୍ରଭାବ, ଯେମିତି ଆମର ମଦର ମ୍ୟାକ୍ସିମ ଗୋର୍କିଙ୍କର ଯୋଉଥିରେ ଗତି ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହେଇଥିଲା, ଯାହା ଉପରେ ପ୍ରଭାବ ପଡିଥିଲା ଯାହାର, ସେସବୁ ଲେଖା ମାନଙ୍କର ସିଏ ଗୋଟେ ଅଲଗା ଜିନିଷ। ତା ବାଦ ତ ବହୁତ ପ୍ରକାରର ସାହିତ୍ୟ ଅଛି ନା, ସେମିତି ସିଧାସଳଖ ନହେଲେ ବି ସାହିତ୍ୟର ନିଶ୍ଚୟ ବହୁତ ପ୍ରଭାବ ଅଛି, ଏବଂ ହଠାତ୍ ତାହା ଆଖିକୁ ଦିଶିବ ନାହିଁ, ଧୀରେ ଧୀରେ ସେସବୁ ଜନମାନସରେ ନିଶ୍ଚୟ ପ୍ରଭାବ ପକେଇଯିବ। ଆମେ ଆମର ଓଡ଼ିଆ ସାହିତ୍ୟକୁ ଆସିଲେ ଆମେ ଦେଖିବା, ଧର ରେବତୀ ଗଳ୍ପ ଲେଖା ହେଲା, ତାପରେ ନିଶ୍ଚୟ ନାରୀ ଶିକ୍ଷାର ପ୍ରଭାବ ଅଛି ନା ନାହିଁ, ସେମିତି ବିଚାର କରାଯିବ। ଯେମିତି ଭାଗବତ ତାର ପ୍ରଭାବ ଏଯାବତ ଅଛି ନା ନାହିଁ, ରାମାୟଣର ପ୍ରଭାବ ଏଯାବତ ଜନସମାଜରେ ଅଛି ନା ନାହିଁ, ନିଶ୍ଚୟ ଅଛି। ଭାଗବତର ପଙ୍କ୍ତି ପଙ୍କ୍ତି ଏବେ ବି ମୁଁ ପିଲାଦିନେ ଶୁଣି ଆସୁଥିଲି, ମୋ ଘରେ ଗାଁରେ ସ୍ତ୍ରୀ ଲୋକମାନେ ମୁହଁ ମୁହେଁ କଥା କଥା କରି ଭାଗବତର ପଙ୍କ୍ତି କହୁଥିଲେ, ଆଉ ତାଙ୍କ ଜୀବନରେ ବି ସେସବୁର ପ୍ରଭାବ ରହୁଥିଲା। ନହେଲେ ଯୋଉଭଳି ମଣିଷ ଜୀବନରେ ଏତେ ଯାତନା, ସେସବୁ ନଥିଲେ ମୁଁ ତ ଭାବେ ସେସବୁ ଭିତରୁ ସେମାନଙ୍କୁ ଜୀବନ ଆଡକୁ ଗୋଟେ ବାଟ ଦେଖେଇବା, ଜୀବନ ବଞ୍ଚିବାରେ ସହାୟତା କରିବା ଭଳି ଏସବୁ ଗ୍ରନ୍ଥ ମାନଙ୍କର ତ ଭୂମିକା ଢେର ରହିଛି। କଥା କଥା କରେ ଯୋଉ ଏ ଦେହ ଥିଲେ ସର୍ବ ପାଇ ଜଳେ ଜେସନେ ଚନ୍ଦ୍ର ଛାଇ ଭାଗବତର, ବା କର୍ମକଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ, ମୁଁ ଗାଁରେ ସ୍ତ୍ରୀ ଲୋକମାନଙ୍କ ମୁହଁରୁ କଥା ପଦାପଦେ ଶୁଣିଛି, ଆଉ ସେମାନେ ଏସବୁ ଉଦାହରଣ ଦେଇକରି ନିଜ ଜୀବନର ଛୋଟ ବଡ ଦୁଃଖ କଷ୍ଟ ମାନଙ୍କର ମୁକୁଳିବାର ବି ଦେଖିଛି। ସାହିତ୍ୟର ପ୍ରଭାବ ଅଛି।
1: ତେବେ ଆପଣ ନିଜ ଲେଖାରେ ଏହି ପ୍ରୟାସର ପ୍ରୟୋଗ କରିଛନ୍ତି କି?
0: ସମାଜ ବଦଳେଇ ଦେବି ଭାବିକିରି ମୁଁ କିଛି ଲେଖିନି କି ଲେଖେନି, କୌଣସି ଗୋଟେ ଜିନିଷ ଏଇଟା ମୁଁ ଲେଖିବି ମତେ ଜିନିଷଟି ଆଘାତ ଦଉଛି ବା ମତେ ଜିନିଷଟି ବିଚଳିତ କରୁଛି ଏ କଥାଟି ମୁଁ ତାକୁ ନେଇକିରି କବିତା ଲେଖିବି, ମୁଁ ମଧ୍ୟ ଲେଖିଛି। ସମସ୍ତେ ପ୍ରାୟ ଅନେକ ଲେଖକଙ୍କର ସେଭଳି ଲେଖା ସବୁ ଅଛି, ମୋର ରହିବା ବି ସ୍ୱାଭାବିକ।
1: ନାଇଁ, ଆପଣ ଲକ୍ଷ୍ୟ କରିଛନ୍ତି କି କେବେ ଆପଣଙ୍କର ଗୋଟେ କବିତା ବା ଉପନ୍ୟାସ ସେଇଟା ଆପଣ ଲେଖିଲା ବେଳେ ଲେଖିଥାଇ ପାରନ୍ତି, କିନ୍ତୁ ପରେ ସେଥିରେ କିଛି ସାମାଜିକ ପରିବର୍ତ୍ତନ ଆସିବାର କିଛି ଛୋଟିଆ ଗୋଟେ ଆଲୋକ ଆପଣ ଦେଖିଛନ୍ତି କି?
0: ନା, ସେମିତି କାହିଁ, ଲୋକମାନଙ୍କ ପାଖରେ ଏତେ ସମସ୍ୟା ଯେ ସେମାନେ ଲେଖା ପଢିବେ ଆଉ ତା ଦ୍ୱାରା ପ୍ରଭାବିତ ହେବେ, ସେମିତି କାହିଁକି ମୁଁ ନିଜେ
1: ଅନୁଭବ କରିପାରୁନି। ଆଜ୍ଞା, ତେବେ ଆପଣଙ୍କ ସହିତ ଆଲୋଚନାରେ ଆହୁରି ଆଗକୁ କଥା ହେବା, ହେଲେ ଏଇଠି ଆଲୋଚନାକୁ ଟିକେ ବିରତି ଦେବା ଆଉ ଶୁଣିବା ଆପଣଙ୍କ କଣ୍ଠରୁ ଆପଣଙ୍କ ସୁରଚିତ ଗୋଟେ କବିତା।
0: କବିତାର ଶୀର୍ଷକ ଶୋଇପାରିନି ଯଦି, ହଁ ଆଉ ଘଡ଼ିଏ ଶୋଇବ ସେ ତାର ନିଦ ଲୋଡ଼ା ପରିପୂର୍ଣ୍ଣ ନିଦକ ନିଦ, ହଁ ଆଉ ଘଡ଼ିଏ ଶୋଇବ ସେ ତାର ନିଦ ଲୋଡ଼ା ପରିପୂର୍ଣ୍ଣ ନିଦକ ନିଦ, ଈଶ୍ୱର ମୋକ୍ଷ ଭୋଗ ଭାଗ କିଛି ଲୋଡ଼ା ନାହିଁ ତାର, ସୃଷ୍ଟିର ଆରମ୍ଭରୁ ଭାଙ୍ଗି ଯାଇଥିବା ନିଦ ତାର ଡାକୁଛି ରାତିର କୋଳକୁ, ସାରା ଜୀବନ ସେ ଯୁଝିଛି ଅନିନ୍ଦ୍ରା ସହ, କାଳେ ହେଇଯିବ କାହାର ସହଜ ଶିକାର, କେବେଠୁ ଚେଇଁ ବସିଛି ସେ କେଉଁ ଗୁମ୍ଫାରେ ଚାଳ ତଳେ ଗଛ ତଳେ କୁଡ଼ିଆରେ, କେତେ କେତେ ବାର ଆଖି ଲାଗି ଆସିଲା ବେଳକୁ ଚମକି ପଡ଼ିଛି ରାଜମହଲ ଅଟ୍ଟାଳିକା କି ହୋଟେଲର ବଖରାରେ, ଗର୍ଭାଧାନ ବେଳୁ ଲଢୁଛି ସେ ଜୀବନ ସହ ଯୌବନ ସହ, ଗର୍ଭାଧାନ ବେଳୁ ଲଢୁଛି ସେ ଜୀବନ ସହ ଯୌବନ ସହ, ଲଢୁଛି ଈଶ୍ୱର ସହ ଅସୁର ସହ ଅନନ୍ତ ଅନିଦ୍ରା ସହ, ଲଢି ଲଢି କ୍ଳାନ୍ତ ଶ୍ରାନ୍ତ ଏବେ ସେ ଶୋଇପଡ଼ୁ ଘଡ଼ିଏ, ମୁଁ ତ ଅପେକ୍ଷା କରିଛି ଶୀତ ନିଦ୍ରାରୁ ସେ ଉଠିବ ଯେବେ ତାର ଆତ୍ମାର ଶବ୍ଦକୋଷ ଭରିଯାଇଥିବ ନୂଆ ନୂଆ ଶବ୍ଦରେ, ଯୁଗ ଯୁଗ ଧରି କୋଳାହଳ ମୁଖରିତ ପୃଥିର ଭରା ଅଦାଲତ ଚୁପ୍ ହୋଇଯିବ ଯେବେ ସେ ଶବ୍ଦମାନଙ୍କୁ ନେଇ ସେ ଲଢ଼ି ବସିବ ପ୍ରତିପକ୍ଷ ସହ ନିଜର ଯୁଦ୍ଧ। ଶୋଇପଡ଼ୁ ସେ ଏବେ ଗର୍ଭ ଭିତରେ ଶୋଇପାରିନି ସେ, ଏବେ ତାର ନିରୀହ ଶିଶୁତ୍ୱ ମାର ଉଷୁମ କୂଳରେ ଟିକେ ଶୋଉ, ନା ନା ପିଲାଦିନେ ଶୋଇପାରିନି ଯଦି ଏବେ ଏ ନବୀନା କିଶୋରୀ ମନକୁ ତାର ସ୍ୱପ୍ନରେ ଉଝାଳି ଶୋଉ, ଅନିଦ୍ରା ଭୋଗି ଭୋଗି କଟିଯାଇଛି ତାର ଯୌବନ ପ୍ରୌଢ଼ତ୍ୱ, ଏବେ ସେ ବୃଦ୍ଧାବସ୍ଥାରେ ଟିକେ ଶୋଉ, ପିଠି ଆଡ଼େଇ ଦେଇ ଚଦର ଘୋଡ଼େଇ ହେଇ କଡ଼ମାଳି ଶୋଉଛି ତ ଶୋଉ, ଯେମିତି ତାର ଇଚ୍ଛା ଶୋଉ, ସ୍ୱାଧୀନ ନିଶ୍ଚିନ୍ତ ନିଦ ଶୋଉ, ଯୋଉଠି ଅବସ ଲାଗୁଛି ଦେହ ରାସ୍ତା କଡ଼େ ଘରେ ବାହାରେ ତା ଗାଁରେ ତା ସହରରେ ତା ଦେଶରେ ତା ବିଶ୍ୱରେ, ଯେଉଁଠି ଯେତେବେଳେ ଭାରି ହେଇ ଆସୁଛି ଆଖିପତା ଫୁଲ ପରି ଫୁଟି ଆସୁଛି ତା ସ୍ୱପ୍ନ, ସେ ସେଇଠି ଶୋଉ, ସେ ଶୋଇପାରିବ ଯଦି ନିଦକ ନିଡର ଶାନ୍ତ ନିଶ୍ଚିନ୍ତ ନିଦ ଘଡ଼ିଏ, ତାପରେ ଶୋଇପାରିବା ଆମେ ତମେ ମୁଁ ଆଉ ଯେତେ ଯିଏ।
1: ଖୁବ୍ ସୁନ୍ଦର କବିତା। ଆପଣଙ୍କ କବିତାରେ ଆମେ ସାଧାରଣତଃ ଦେଖିବାକୁ ପାଇଥାଉ ଯେ ଆପଣ ସାଧାରଣ ଲୋକଙ୍କ କଥା ବେଶୀ କହିବାକୁ ଚାହିଁଥାନ୍ତି ନୁହେଁ କି? ତ ସାଧାରଣ ଲୋକଙ୍କ ଶବ୍ଦ

0: ହେଲାବେଳେ ଦେଖାଯାଏ ଯେ କବି କଥାକାରମାନଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡ଼େ, ନିଜ ଅନୁଭୂତିରୁ ଏଠି କ'ଣ କହିବାକୁ ଚାହିଁବେ?
1: ହଁ, ଆସେ ବାଧା ଆସେ, କିନ୍ତୁ ବାଧା ଆସିବ ବୋଲି ଜଣେ ଲେଖକ ଯେ ଅଟକି ଯିବ ସେଇଟା ତ ବହୁତ ବଡ଼ ଅନ୍ୟାୟ କଥା, ନିଜ ପ୍ରତି ଅନ୍ୟାୟ, ଲେଖକୀୟ ସତ୍ତା ପ୍ରତି ଅନ୍ୟାୟ। ଲେଖିବାକୁ ତ ହବ, ବାଧା ଯେତେବେଳେ ଆସିବ ଦେଖାଯିବ।
0: ଆଜ୍ଞା,
1: ଯାହା ପାଖରେ ଶବ୍ଦ ନାହିଁ, ଏଇ ଯେମିତି ମୁଁ ଏ କବିତାଟି ପଢ଼ିଲି, ଦିନ ରାତି ଖଟୁଥିବା କାମ କରୁଥିବା ସ୍ତ୍ରୀ ଲୋକ ଘରେ ବାହାରେ ସେମାନଙ୍କର କଥା କହିବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ, ତାଙ୍କୁ କରି ଆସେନି ସେ କାମଟି, ତାଙ୍କ ନିଜ ଭାଷାକୁ ସେମାନେ ପହଞ୍ଚେଇ ପାରନ୍ତି ନାହିଁ। ତ ଆମ ହାତରେ ଯେହେତୁ କଲମ ଅଛି, ଆମେ ଲେଖିପାରୁଛୁ, ଆମେ ସେଇ ଅନ୍ୟ ଜଣଙ୍କର ପୀଡ଼ାକୁ ଅନ୍ୟ ଜଣଙ୍କର ଦୁଃଖକୁ ଆମେ ଶବ୍ଦରେ ସଜେଇକିରି ଅନ୍ୟ ପାଖରେ ପରଶି ପାରୁଛୁ, ତାହେଲେ ଆମେ ସେ କାମଟି କାହିଁକି କରିବାନି? ଆମେ କରିବା ଉଚିତ, ନିଶ୍ଚିତ ଭାବରେ କରିବା ଉଚିତ। ମୁଁ ନୁହେଁ, ମୁଁ ଗୋଟେ ବୃହତ୍ତର ସମାଜର ଅଂଶ। ଲେଖିଲା ବେଳେ ମୁଁ କେବେ ଲେଖକ କେବେ ନିଜକୁ ମୁଁ ବୋଲି ଭାବିବ ନାହିଁ, ତ ଭାବେ ନାହିଁ, ତ ସେ ଭାବେ ମୁଁ ଏ ବିଶାଳ ପୃଥିବୀର ଛୋଟ ଗୋଟେ ସମୁଦ୍ର କୂଳର ବାଲି ରେଣୁ ପରି ମୁଁ ବି ଗୋଟେ ରେଣୁ, ମୁଁ ବି ଗୋଟାଏ ବିନ୍ଦୁ। ତେଣୁ ଗୋଟେ ବୃହତ୍ତର ସମାଜର ବୃହତ୍ତର ବିଶ୍ୱର ଅଂଶ ଭାବରେ ସେଇଟା ଲେଖକୀୟ ସତ୍ତାର କର୍ତ୍ତବ୍ୟ ଯେ ସେ କହିବ, ନିଜ କଥା କହିବା ସହିତ ସେ ଅନ୍ୟମାନଙ୍କର କଥା ବି କହିବ। ଯାହା ମୁହଁରେ ଭାଷା ନାହିଁ
0: ତାଙ୍କର ଭାଷା ପାଲଟିବ,
1: ତାଙ୍କର ଭାଷା ପାଲଟିବ, ତାଙ୍କର ସ୍ୱର ପାଲଟିବ।
0: ଆଜ୍ଞା, ବାକି ସେଇ ରାସ୍ତାରେ ଯଦି ବାଧାବିଘ୍ନ ଆସୁଛି ତାକୁ ତାକୁ ସମ୍ମୁଖୀନ ହେବାକୁ
1: ପଡିବ।
0: ଆଜ୍ଞା, ବାସ୍ତବିକ ଆପଣ ଯେମିତି କହିଲେ କବିର ଶକ୍ତି ତାର କଲମ, ଯାହାକୁ ଆୟୁଧ କରିକି ସେ ସାମାଜିକ ବିଧି ବ୍ୟବସ୍ଥାରେ ରହିଥିବା ଅଭାବବୋଧକୁ ବା ଚିରାଚରିତ ଚିନ୍ତାଧାରାକୁ ବଦଳାଇବାକୁ ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରେ। କେବଳ ପିଙ୍କ ରାଇଟର ବା ଗୋଲାପୀ ଲେଖକ ନୁହେଁ, ବରଂ ଜଣେ ସମର୍ପିତ ଆଉ ବିଚାରବନ୍ତ ଲେଖକ ଭାବରେ କାମ କରିବାକୁ ଚାହେଁ, ଯାହା ଗୋଟିଏ ସର୍ବକାଳୀନ ବିଶ୍ୱାସ।
1: ମୋର କହିବା କଥା ହେଉଛି ଯେ ବର୍ତ୍ତମାନ ବିଶ୍ୱ ପ୍ରତି ମୁହୂର୍ତ୍ତରେ ମାନେ ଆଖିର ପଲକ ପକେଇବା ମାତ୍ରେ ବଦଳି ଯାଉଛି ଅନେକ ଘଟଣା। ହାତ ପାପୁଲିରେ ମୋବାଇଲ ସେତେବେଳେ ତ ନଥିଲା, କେବଳ ଖବରକାଗଜ ଥିଲା ଗୋଟେ ମାଧ୍ୟମ ଜାଣିବା ପାଇଁ, କି ବାହାରକୁ ନିଜ ଝରକା ବାହାରେ କଣ ଘଟୁଛି ଜାଣିବା ପାଇଁ ଖବରକାଗଜ ଥିଲା, ବା ପରେ ଆସିଲା ଦୂରଦର୍ଶନ, ରେଡିଓ, ଏସବୁ ଆସିଲା। କିନ୍ତୁ ବର୍ତ୍ତମାନ ହାତ ପାପୁଲି, ଯେତିକି ହାତ ପାପୁଲିଟେ ଯାଇକି ସେଇଠି ମୋବାଇଲ, ତା ଭିତରେ ଦୁନିଆ ଯାକର ଘଟଣା ପ୍ରତି ମୁହୂର୍ତ୍ତରେ, ମୁହୂର୍ତ୍ତକୁ ମୁହୂର୍ତ୍ତ ଘଟି ଚାଲିଛି ଶହ ଶହ ଘଟଣା, ନୂଆ ନୂଆ କଥା, କୌଣସି ଜିନିଷ ଆଉ ଅଲଭ୍ୟ ହେଇକିରି ନାହିଁ, ମଣିଷ ପାଇଁ ଅଗମ୍ୟ ହେଇକିରି କିଛି ନାହିଁ। ଯେତେବେଳେ ଏତେ କଥା ଘଟି ଚାଲିଛି, ତାହେଲେ ମଣିଷ କାହିଁକି ଗୋଟେ କୂଅ ଭିତରର ବେଙ୍ଗ ପରି, କାହିଁକି କେବଳ ନିଜ ଜୀବନକୁ ନେଇକିରି ନିଜ ଆଖପାଖ ନିଜର ଚାରିକାନ୍ଥ ଭିତରେ ଯାହା ଘଟୁଛି ସେତିକିରେ କାହିଁକି ଆବଦ୍ଧ ରହିବ? ସେସବୁକୁ ସେ ତାର ଲେଖା ମାଧ୍ୟମରେ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରାଇ ପାରିବ, ତାର ନିଜର ବିଚାରକୁ ଦୃଢ଼ତାର ସହ ଥୋଇପାରିବ, ସେତକ ସ୍ୱାଧୀନତା ବି ମଣିଷ ପାଖରେ ଅଛି। ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେ ଅଧିକାର ମଣିଷ ପାଖରେ ଅଛି, ସେ ଲେଖକ ପାଖରେ ତ ପ୍ରଚଣ୍ଡ ଭାବରେ ଅଛି।
0: ଆଜ୍ଞା,
1: ଆଉ ଯଦି ନ କରିପାରିବ ତାହେଲେ କଲମ ଧରିବାର କୌଣସି ମୂଲ୍ୟ ଅଛି ବୋଲି ମୁଁ ଭାବୁନି।
0: ଆଜ୍ଞା, ଠିକ କଥା ଆପଣ କହିଲେ। ବାସ୍ତବିକ ପୃଥିବୀରେ ବର୍ତ୍ତମାନ ସମୟରେ ମୁହୂର୍ତ୍ତ ମୁହୂର୍ତ୍ତ ବିଭିନ୍ନ ପ୍ରକାର ଘଟଣା ଘଟି ଚାଲିଛି, ଯାହା ଆମର ବିଶ୍ୱାସର ବାହାରେ, ଆଉ କେତେ ଗୁଡ଼ିଏ ସ୍ଥଳରେ ସେଇ ଘଟଣା ଗୁଡ଼ିକ ଭାରି ମର୍ମନ୍ତୁଦ ମନକୁ କଷ୍ଟ ଦେବା ପରି, ଆଉ ସେଇସବୁ ବିଷୟରେ ଯଦି ଆମେ ନ ଲେଖିବା, ସମସ୍ତଙ୍କ ଲୋକଲୋଚନକୁ ଗୋଟେ ସୃଜନଶୀଳ ମାଧ୍ୟମରେ ନ ଆଣିବା, ସେ ଦୃଷ୍ଟିରୁ ଦେଖିବାକୁ ଗଲେ କବି ଏବଂ ସାହିତ୍ୟିକଙ୍କର ବହୁତ ଦାୟିତ୍ୱ ରହିଛି। ଲେଖାଲେଖିରେ ସବୁବେଳେ ରୁହନ୍ତି, ଯେମିତି କହିଲେ ସବୁବେଳେ ପଢା ଲେଖାରେ ଜୀବନ ଚାଲିଥାଏ, ତେବେ ଲେଖାଲେଖି ବ୍ୟତିରେକ ଆଉ କ'ଣ ସବୁ କରିବାକୁ ଭଲ ପାଆନ୍ତି?
1: ଲେଖାଲେଖି ବ୍ୟତୀତ ମୋର ରୁଚି ଅଛି, ମତେ ପରିବା କିଣିବାକୁ ଭଲ ଲାଗେ ହାଟକୁ ଯାଇକି, ମତେ ଚାଷବାସ ଭଲ ଲାଗେ, ବିଲବାଡି ବୁଲିବା, ବିଲବାଡିରେ ଯାଇକିରି ପହଞ୍ଚିବା, ଭରା କ୍ଷେତ ମତେ ଭଲ ଲାଗେ, ମୁଁ ବୁଲେ ଦେଖେ ସେଥିରୁ ଆନନ୍ଦ ପାଏ, ମତେ ଜଙ୍ଗଲ ଭଲ ଲାଗେ, ମତେ ପ୍ରକୃତି ଭଲ ଲାଗେ, ମୁଁ ତା ଭିତରେ ରହିବାକୁ ଭଲ ପାଏ।
0: ଆଜ୍ଞା, ଆଉ ଆପଣଙ୍କର ପରିବାରରେ କିଏ ସବୁ ଅଛନ୍ତି?
1: ପରିବାରରେ ବର୍ତ୍ତମାନ ତ ଆମେ ତିନି ଜଣ ରହୁଛୁ ଗୋଟେ ଘରେ, ନହେଲେ ବହୁତ ବଡ ପରିବାର ଆମର। ବର୍ତ୍ତମାନ ମୋ ସ୍ୱାମୀ, ମୋ ପୁଅ ଆଉ ମୁଁ ଏବେ ଏଇଠି ରହୁଛୁ, ଆଗରୁ ମୋ ଶାଶୁ ମୋ ସହିତ ଥିଲେ।
0: ଆଜ୍ଞା, ଆପଣଙ୍କର ଏଇ ଯୋଉ ସାହିତ୍ୟିକ ଯାତ୍ରା, ସେଇ ଯାତ୍ରାରେ ଆପଣଙ୍କର ସ୍ୱାମୀଙ୍କର ସହଯୋଗ ସମ୍ପର୍କରେ କ'ଣ କହିବେ?
1: ହଁ, ସ୍ୱାମୀଙ୍କର ସହଯୋଗ, ମୁଁ ତ ସେଇ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ଦେଖିଥିଲି ବୋଲି ତ ମୁଁ ତାଙ୍କୁ ମାନେ ଗ୍ରହଣ କରିଥିଲି, ସେଥିପାଇଁ ଯେ ସେ ବି ଜଣେ ସମ୍ବେଦନଶୀଳ ମଣିଷ ଆଉ ସାହିତ୍ୟ ଅନୁରାଗୀ, ତାଙ୍କର ନିଶ୍ଚିତ ଭାବରେ ବଡ଼ ଭୂମିକା ରହିଛି।

0: ରହିଥିଲେ ବି ଆମେ ବାହାରିକିରି ଘରୁ ଆସିବା କିମ୍ବା ଏସବୁ ତ ଛୋଟଠୁ ବଡ ଯାଏ ବଡ ବଡ କଥା ସବୁଥିରେ ବି ମାନେ ନିଜ ଜୀବନ ସାଥିର ଯଦି ଅସହଯୋଗ ଥିବ ଜଣେ କରିପାରିବନି ବହୁତ ବାଧାବିଘ୍ନ ଆସିବ ତା ପାଇଁ କିନ୍ତୁ ମୋର ଯେହେତୁ ସୁରୁଖୁରୁରେ ମୋର ଘଟୁଛି ସବୁକିଛି ମୁଁ କରିପାରୁଛି ତ ମୋ ସ୍ୱାମୀଙ୍କର ନିଶ୍ଚିତ ଭାବରେ ସହଯୋଗ ରହିଛି ଯେକୌଣସି ସ୍ତ୍ରୀ ଲୋକ ବି କାମ କରୁଛନ୍ତି ତାଙ୍କର ସ୍ୱାମୀମାନଙ୍କର ସହଯୋଗ ରହୁଛି ସ୍ୱାମୀମାନଙ୍କର ସହଯୋଗ ନ ରହିଲେ କୌଣସି ସ୍ତ୍ରୀ ଲୋକ କୌଣସି କ୍ଷେତ୍ରରେ ଆଗକୁ ଯିବା କଷ୍ଟ ହବ
1: ଆପଣ କହିଲେ ସ୍ୱାମୀଙ୍କ ସହଯୋଗ ଅଛି ଆପଣଙ୍କ କବିତାକୁ ସେ କେମିତି କଣ ବୁଝନ୍ତି
0: ହଁ ସେ ମୋ କବିତା ବୁଝନ୍ତି ମୁଁ କବିତା ଲେଖିସାରିଲା ପରେ ଦିଏ ତାଙ୍କୁ ଦେଖ ତ ହେଲା କି ନାହିଁ ମୋର ସ୍ୱାମୀ ସେ ନିଜେ ମଧ୍ୟ ଲେଖାଲେଖି କରନ୍ତି ସେଇ ଲେଖାଲେଖିରୁ ଆମେ ପରସ୍ପରକୁ ଚିହ୍ନିଥିଲୁ ଆଉ ଏକାଠି ରହିବାର ନିଷ୍ପତ୍ତି ନେଇଥିଲୁ ସେ ନିଜେ କବିତା ଲେଖନ୍ତି ତାଙ୍କର ବହି ଦୁଇଟି ଅଛି ପେରିୟାର ଓ ନାରୀ ଅଧିକାର ନେଇ ତାଙ୍କର ଗୋଟିଏ ଅନୁବାଦ ପୁସ୍ତକ ଅଛି ପେରିୟାର ଆଣ୍ଡ ଫେମିନିଜିମ୍ ତାକୁ ନେଇକରି ସେ କିଛି କାମ କରିଛନ୍ତି ସେ ନିଜେ କବିତା ଲେଖନ୍ତି କବିତା ବହି ମଧ୍ୟ ତାଙ୍କର ଗୋଟିଏ ପ୍ରକାଶିତ ହୋଇଛି ଆଉ ଅଲଗା କିଛି ସେ ଲେଖାଲେଖି ବି କରନ୍ତି ସ୍ତମ୍ଭ ଇତ୍ୟାଦି ସେସବୁ ଭବିଷ୍ୟତରେ ପ୍ରକାଶିତ ହୋଇପାରେ ବର୍ତ୍ତମାନ ଯେହେତୁ ସେ କାର୍ଯ୍ୟବ୍ୟସ୍ତ ତାଙ୍କର ଚାକିରିରେ ପରେ ସେ କିଛି କାମ କରିବେ ଆଶା ବି ମୋର ଅଛି ମୁଁ ଯେତେବେଳେ ବହି କରିବା ଆଗରୁ ପାଣ୍ଡୁଲିପି ତିଆରି କରେ ପାଣ୍ଡୁଲିପି ତାଙ୍କୁ ପଢ଼ିବାକୁ ଦିଏ କୋଉ କବିତା ହେଇଛି ବା କୋଉଠି କ'ଣ ଅସୁବିଧା ଅଛି ଏଡିଟିଙ୍ଗ ପାଇଁ ସହଯୋଗ ତାଙ୍କର ମୁଁ ଚାହେଁ ଏବଂ ସିଏ ପୂର୍ଣ୍ଣ ମାତ୍ରାରେ ସହଯୋଗ କରନ୍ତି ଯୋଉ କବିତା ନ ହେଇଛି କହିଦିଅନ୍ତି ଏଇଟା ହେଇନି କିମ୍ବା ଏଠି ଚେଞ୍ଜ ଦରକାର ଯୋଉଟା ହେଇଛି ସେଟା ହଁ ଭଲ ହେଇଛି ଏଇ ଲେଖାଟି ବୋଲି କହନ୍ତି ପ୍ରାୟ ମୋର ବହି ପାଣ୍ଡୁଲିପି ସବୁକୁ ବହି କଲାବେଳକୁ ତାଙ୍କୁ ଦେଖିବାକୁ ଦିଏ
1: ଯା ହଉ ଭଲ ସୁନ୍ଦର କଥା କହିଲେ ଯେ ଆପଣଙ୍କ ସାହିତ୍ୟିକ ଯାତ୍ରାରେ ସ୍ୱାମୀଙ୍କର ସହଯୋଗ ରହିଛି ଆପଣ ତ ଜଣେ ଗୃହିଣୀ ତା ସହିତ ଜଣେ କବି ମଧ୍ୟ ଯଦି କବିତା ଲେଖୁନଥାନ୍ତେ ତାହେଲେ କଣ କରୁଥାନ୍ତେ ବୋଲି କେବେ ମନକୁ ଆସେ କି
0: କବିତା ଲେଖୁନଥିଲେ କଣ କରୁଥାନ୍ତି ଯେତେବେଳେ ଲେଖାଲେଖି ହୁଏନି
1: ଆଜ୍ଞା
0: ରାଇଟର୍ସ ବ୍ଲାକ୍ଆଉଟ୍ ସେଟାକୁ କୁହନ୍ତି ନା
1: ଆଜ୍ଞା
0: ସମସ୍ତ ସବୁ ଲେଖକ ମାନଙ୍କର ସେ ଅନୁଭୂତି ଥିବ ଯେ ବହୁତ ଦିନ ଧରିକିରି ମାସେ ଚାରି ମାସେ ଛଅ ମାସେ ବର୍ଷେ ଏମିତି ବି ହୁଏ ଲେଖାଲେଖି କିଛି ହୁଏନି ପଢିବାର ବି ଆଗ୍ରହ ନଥାଏ ଲେଖାଲେଖି ବି କିଛି ହୁଏନି ସେତେବେଳେ ମୁଁ ଭାବେ ଯଦି ମୁଁ କେବଳ ଯଦି ଗୃହିଣୀ ହେଇଥାନ୍ତି ଭଲ ହେଇଥାନ୍ତା ରୋଷେଇବାସ କାମ କରିଦିଅନ୍ତି ହେଲେ ଶାନ୍ତିରେ ବସିଥାନ୍ତି ଅଶାନ୍ତ ଅସ୍ଥିର କରେ ସେତେବେଳେ ସମୟଟା ସେତେବେଳେ ମୁଁ ଏହା ଭାବେ ଯେ ନା ମୁଁ କେବଳ ଗୃହିଣୀ ହେଇଥାନ୍ତି ଭଲରେ ରୋଷେଇବାସ ଘର କାମ କରିଥାନ୍ତି ଆଉ ଶାନ୍ତିରେ ରହିଥାନ୍ତି କି
1: ଆଜି ଆପଣ ଆମର ଏଇ ଷ୍ଟୁଡିଓକୁ ଆସିଛନ୍ତି ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ଆପଣ ଆଜି ଆମର ଅତିଥି ତେବେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତାମାନଙ୍କୁ ନିଜ ଅନୁଭୂତିରୁ କ'ଣ କହିବାକୁ ଚାହିଁବେ
0: ନାରୀମାନଙ୍କୁ କହିବା ପାଇଁ ତ ବହୁତ କଥା ଅଛି ଯେ ପ୍ରତ୍ୟେକ ନାରୀ ଭିତରେ ସୃଜନଶୀଳତା ଭରି ରହିଛି ସେଇ ଘରର କାମ ହଉ ତା ଭିତରେ ଦେଖିଲେ ଆମକୁ ମତେ କାହିଁ ସୃଜନଶୀଳତା ଦିଶେ କପଡ଼ାଟିକୁ ଭାଙ୍ଗିକିରି ରଖିବା ହଉ ବାସନମାନଙ୍କୁ ମାଜିକିରି ସଜେଇକିରି ରଖିବା ଉପର ତଳ କରିକିରି ରଖିବା ହଉ କିମ୍ବା ବାରିପଟେ ଲଙ୍କା ଗଛ ବାଇଗଣ ଗଛ ଚାରାର ଯତ୍ନ ନେବା ହଉ ମତେ ସବୁଠି ଦିଶେ ଯେ ନାରୀ ଭିତରେ ବହୁତ ସୃଜନଶୀଳତା ଅଛି ମୁଁ ଏବେ ଏବେ ପଢା ସାରିଛି ରାସସୁନ୍ଦରୀ ଦେବୀ ବଙ୍ଗଳାର ପ୍ରଥମ ମହିଳା ଆତ୍ମଜୀବନୀ ଲେଖିକା ସେ କେମିତି ପଢିବା ପାଇଁ ମାନେ ତାଙ୍କର ଏତେ ଇଚ୍ଛା ଥିଲା କେତେ ଇଚ୍ଛା ଥିଲା କିନ୍ତୁ ଛୋଟ ବୟସରେ ବାହାଘର କରିଦେଇଥିଲେ ତାଙ୍କର ପିଲା ଯେତେବେଳେ ପାଠ ପଢିଲେ ସେ ପିଲାମାନଙ୍କୁ ତାଙ୍କର ମନ କଥା କହିଲେ ଆଉ ସେମାନେ ତାଙ୍କୁ କାଗଜ କଲମ ଲୁଚେଇକିରି ପୁଣି ଆଣିକି ଦେଖେଇକିରି ଦେଲେ ଅସୁବିଧା ହବ ଅନ୍ୟମାନେ ଜାଣିଲେ ସେ ତାକୁ ଜାଳ କାଠ ତଳେ ପୁରେଇକିରି ରଖୁଥିଲେ ଆଉ ତଳେ ଯୋଉ ଅଙ୍ଗାରରେ ହେରିକା ଚଟାଣରେ ଲେଖିକିରି ସେ ଅକ୍ଷର ଶିଖିବାକୁ ଚେଷ୍ଟା କଲେ ଯେଉଁ ତ୍ରିଭାଷୀ ଅକ୍ଷର ଦେଖିକିରି ତା ଦେହରୁ ଅକ୍ଷର ଶିଖିଲେ ସେ ତାଙ୍କର ଆତ୍ମଜୀବନୀଟି ଲେଖିଥିଲେ ବୋଲି ଆମେ ଆଜି ଜାଣିବାକୁ ପାଉଛେ ଯେ ସେ ସମୟରେ ଥିଲା ନାରୀମାନଙ୍କର ଜୀବନ କେମିତି ଥିଲା ଲେଖିଥିଲେ ବୋଲି ଆମେ ତ ଏବେ ଜାଣିବାକୁ ପାଉଛେ ତେଣୁ ପ୍ରତ୍ୟେକ ମଣିଷ ଭିତରେ ସେଇ ଯୋଉ ଆଗ୍ରହଟି ମୋ ଭିତରେ ନିଜ ଭିତରେ କୋଉ ଗୁଣଟି ଅଛି ତାଙ୍କ ଭିତରେ ଯେମିତି ପଢିବାର ଗୁଣଟି ଥିଲା ଆଉ ସେ ତାକୁ ବିକଶିତ କଲେ ସେଇଟା ପରବର୍ତ୍ତୀ ସମୟରେ ଗୋଟେ 200 ବର୍ଷ ତଳର ମଣିଷର ଜୀବନକୁ ଆମେ ନାରୀର ଜୀବନକୁ ଆମେ ଯେମିତି ଜାଣିପାରୁଛେ ସେମିତି ପ୍ରତି ନାରୀ ଭିତରେ ଯୋଉ ଗୁଣଟି ଅଛି ଯୋଉ କଳାଟି ଅଛି ସେମାନେ ତାର ବିକାଶ କରନ୍ତୁ ଚିହ୍ନନ୍ତୁ ଯେ ମୋ ଭିତରେ ମୋ ଦ୍ୱାରା ଏଇଆ ହେଇପାରିବ ଆଉ ମୁଁ ଏଇ କାମ କରିପାରିବି ଅନ୍ୟ ସବୁ ତ ସଂସାରରେ ସବୁ କଥା ହେଇପାରିବ ଧର କିଏ ସେ ରୋଜଗାର କରୁଛି ବାହାରକୁ ଯାଉଛି କିଏ ସେ କଣ କଣ କାମ କରୁଛି କିନ୍ତୁ ଯେଉଁମାନେ କିଛି କରୁନାହାନ୍ତି ଯେଉଁମାନେ ରୋଜଗାର କରିପାରୁନାହାନ୍ତି କିମ୍ବା ଯେଉଁମାନେ କେବଳ ଘର ଭିତରେ ବନ୍ଦ ହେଇକି ରହିଛି ସେମାନଙ୍କ ଭିତରେ ବି ପ୍ରଚୁର ସମ୍ଭାବନା ଅଛି ସେମାନେ ନିଜକୁ ଚିହ୍ନିବା ଉଚିତ ଆଉ ନିଜର ବ୍ୟକ୍ତିତ୍ୱକୁ ବିକାଶ କରିବା ଉଚିତ ଆଉ ସେମାନଙ୍କ ପ୍ରତି ସେମାନଙ୍କର ପରିବାରର ସହଯୋଗ ତ ନିହାତି ରହିବା ଦରକାର ଏଇଟା ମାନେ ମାନବତାର ପକ୍ଷଧର ଭାବରେ କାମ କରିବ ଯେ ଯଦି

0: ଘରେ କୌଣସି ଝିଅଟିଏ କି ସ୍ତ୍ରୀଟିଏ କି ମାଟିଏ କଣ କରିବାକୁ ଚାହୁଁଛି ସେମାନେ ତାକୁ ସହଯୋଗ କରିବା ଉଚିତ। ଏହାଦ୍ୱାରା ସମାଜର ଉନ୍ନତି ହେବ। ଆଉ ଦେଶର ଧର 50% କହିବାକୁ ଗଲେ ନାରୀମାନେ ଯଦି ଅଧା ନାଗରିକ, ସେଇ 50% ଯଦି ସାମ୍ନାକୁ ଆସିବେ, ସମାନ କାନ୍ଧରେ କାନ୍ଧ ମିଳିବେ, ତାହେଲେ ଭାବନ୍ତୁ ଦେଶର ଉନ୍ନତି ହେଲା କି ନାହିଁ।
1: ନିଶ୍ଚିତ ଭାବରେ
0: ପରିବାରର ଉନ୍ନତି ହେବ କି ନାହିଁ, ପ୍ରଥମେ ପରିବାରର ଉନ୍ନତି ହେବ, ସମାଜର ଉନ୍ନତି ହେବ, ଦେଶର ଉନ୍ନତି ହେବ।
1: ବହୁତ ବଢିଆ କଥା। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମର ଏଇ ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ଆମ ସହିତ ଏ ସାକ୍ଷାତକାରରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
1: ଲେଖା ଓ ଲେଖିକା ଭଉଣୀ ଶୁଣୁଥିଲେ ଆମର ଆଜିର ଅତିଥି ଡକ୍ଟର ସ୍ୱପ୍ନା ମିଶ୍ରଙ୍କ ସହିତ ଆମର ଏହି ସାକ୍ଷାତକାର। ଭଉଣୀ, ଆପଣମାନେ ଜାଣନ୍ତି ଯୋଗ କେବଳ ଗୋଟିଏ ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାର ସମନ୍ୱୟ ସାଧନ କରିବାର ଗୋଟିଏ ପ୍ରାଚୀନ ପଦ୍ଧତି। ବିଶେଷକରି ମହିଳାମାନଙ୍କ ପାଇଁ ଯୋଗ ଅନେକ ଦୃଷ୍ଟିରୁ ଲାଭଦାୟକ। ଯୋଗ ଶରୀରକୁ ସୁସ୍ଥ ଆଉ ସକ୍ରିୟ ରଖିବା ସହିତ ମାନସିକ ଚାପ, ଚିନ୍ତା, ଅବସାଦ କମାଇବାରେ ସାହାଯ୍ୟ କରେ। ହରମୋନର ସନ୍ତୁଳନ ରକ୍ଷା କରି ମାସିକ ଋତୁସ୍ରାବ ଜନିତ ଅସୁବିଧା ସବୁକୁ କମାଇଥାଏ ଆଉ ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ସମୟରେ ଶାରୀରିକ ଆଉ ମାନସିକ ସୁସ୍ଥତା ବୃଦ୍ଧି କରିଥାଏ। ରକ୍ତଚାପ, ମଧୁମେହ, ମୋଟାପଣ ଭଳି ସମସ୍ୟାକୁ ନିୟନ୍ତ୍ରଣରେ ରଖିବାରେ ଯୋଗର ତୁଳନା ନାହିଁ। ନିୟମିତ ଭାବରେ ଯୋଗ ଅଭ୍ୟାସ ମହିଳାମାନଙ୍କୁ ସୁସ୍ଥ, ସନ୍ତୁଳିତ ଆଉ ସଶକ୍ତ ଜୀବନଯାପନରେ ସହାୟତା କରେ। ତେଣୁ ଆମର କହିବାର କଥା ହେଲା, ଭଉଣୀ, ନିୟମିତ ଭାବରେ ଯୋଗ କରନ୍ତୁ ଆଉ ନିଜକୁ ସୁସ୍ଥ ରଖନ୍ତୁ। ତେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣମାନେ ଆପଣମାନଙ୍କର ମତାମତ ଆମକୁ ଚିଠି ଲେଖି ଜଣାଇ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ ଲେଖା ଓ ଲେଖିକା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଶେଷ ହେଲା ନାରୀମଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲି ସ୍ୱାଗତିକ ସ୍ୱାଇଁ।
1: अच्छा दासबाबू आपण को घरटा 1970 रे तयारी थिला राइट हेले ए पर्यंत एते स्ट्रांग केम दि अछि
2: अरे एटा एकदम सिंपल एवं सहीथि पई मु सेते बेले मोर विश्वास रखी दिली एवं आज मध्य चेटिनाड सीमेंट उपरे
3: शक्ति जहां वर्ष वर्ष नुहे बरम पीढ़ी पाई रही थाए चेटिनाड सीमेंट सुपर ग्रेड सीमेंट 64 वर्ष रो दृढ़ मूल दुआ चेटिनाड सीमेंट द परफेक्ट कंक्रीट चॉइस।
0: समय वर्तमान दिन गोटे बजे 50 मिनिट हेबाक जाउछि। आमर परवर्ती कार्यक्रम प्रथमे आम केन्द्ररु ओडियारे संवाद परे परे इंग्राजी एवं हिंदीरे संवाद रिले करि प्रचार करिवो आकाशवाणी दिल्ली केन्द्ररु। आम केन्द्ररु कार्यक्रम प्रसारित होउछि 308.6 मीटर तथा 972 किलोहर्ट्ज जोगे आकाशवाणी कटक। प्रथमे आसन्त सुनिबा आम केन्द्ररु ओडियारे संवाद।
4: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତଦ୍ୱୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ

0: ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ୍ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ଼ାବା दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ଭାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ଭାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏଁ ହେଁ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର

ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟିଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ୍ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ଭଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ
2: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍କିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଏହା କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ, 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 10 ଅପରାହ୍ନ 4 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ ସକାଳ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା

ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ଭାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ଭାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ଭାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲ୍ରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 5 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ୱର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ମଧ୍ୟରେ ସର୍ବାଧିକ 53 mm ବର୍ଷା ହୋଇଥିବାବେଳେ ଚନ୍ଦନପୁରଠାରେ 50.4 mm ବର୍ଷା ରେକର୍ଡ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ

ସରକାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନିଜ ରଚନାର ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ।

ଶ୍ରୀଶ୍ରୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ। ଚଳଚ୍ଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖ ସିନ୍ଦୁର।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଚଳଚ୍ଚିତ୍ର ଦିଲ୍ ସେ।

ଏଇଠି ଶେଷ କରୁଛୁ ଆଜିର ଅସରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଆକାଶବାଣୀ କଟକ। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଶ୍ରୋତାବନ୍ଧୁମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କବିତା ମିଶ୍ର, ସିଡିଏ 9 ସେକ୍ଟର 9। ଆପଣ ଶୁଣିବାକୁ ଚାହିଁଛନ୍ତି ତାନସେନ ସିଂ ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ବିନୋଦ ନନ୍ଦ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବାଉରୀବନ୍ଧୁ ପାତ୍ର ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଧୋକା ଆଲବମ୍ର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କୁମାର ବାପି, ଗୀତ ରଚନା ପଞ୍ଚାନନ ନାୟକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟରକୁ ଦେଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ପାଉଁଶ ଆଲବମ୍ର ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ପଞ୍ଚାନନ ନାୟକ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଜଳନ୍ତା ଦୀପରେ ହାତ ରଖିଦି ନାହିଁ, ଭଲ ପାଉ ବୋଲି କହିଲୁ, ଭଲ ପାଇବାର ଉପହାର ମୋତେ ଶେଷରେ ପାଉଁଶ କରିଲୁ।

0: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନନଙ୍କ।
1: ए, ए, ए मणि।

ପରବର୍ତ୍ତୀ ଏସଏମଏସ ଟିକୁ ଦେଇଛନ୍ତି ପ୍ରୀତି, ଜ୍ୟୋତି, ସନ୍ତୋଷ, ରିତେଶ ଏବଂ ତାଙ୍କର କୁନି ପୁଅ ଝିଅ ବଜରକପାଟି ରୋଡ କଟକରୁ। ଆପଣମାନେ ମିଛେଇ ଝିଅ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, ଯାହାକୁ ରଚନା କରିଛନ୍ତି ବିଜୟ ମଲ୍ଲ, ଗାଇଛନ୍ତି ଶିବ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇଠି ଶେଷ କରୁଛୁ ଆଜିର ଚିରହରିତ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଶୁଣନ୍ତୁ ମିଳିତ କଣ୍ଠରେ ଦେଶଭକ୍ତି ଗୀତ।

ପରବର୍ତ୍ତୀ ଗୀତ ଗାଇଛନ୍ତି ବାବୁଲ ସୁପ୍ରିୟ ଓ ନିବେଦିତା।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ହଁ ଅନନ୍ୟା, 3D ପ୍ରିଣ୍ଟିଂ ପ୍ରକ୍ରିୟାକୁ ବ୍ୟବହାର କରି ବହୁ ଜଟିଳ ଆକାର ଯାହା ହାତରେ ନିର୍ମାଣ କରିବା ଅସମ୍ଭବ, ଏଭଳି ଜ୍ୟାମିତିକ ଯନ୍ତ୍ରପାତି ଉତ୍ପାଦନ କରିବାର କ୍ଷମତା ଆମେ ହାସଲ କରିଛୁ। ଆଉ ଜାଣିଛ, ବୈଜ୍ଞାନିକଙ୍କ ମତ ଅନୁସାରେ 3D ମୁଦ୍ରଣ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉତ୍ପାଦନ କରାଯାଇପାରିବ, ଯାହା ସ୍ଥାୟୀ ଶକ୍ତି ଉତ୍ପାଦନ ଏବଂ ବଣ୍ଟନ ପାଇଁ ଆବଶ୍ୟକ।
1: ଆରେ ବା, ଇଏ ତ ବହୁତ ବଢିଆ କଥା, ୟା ବିଷୟରେ ଆଉ କିଛି କୁହ ନା, ଜାଣିବାକୁ ବହୁତ ଇଚ୍ଛା ହଉଛି।
0: ବିଲକୁଲ ଜାଣିବା ଅନନ୍ୟା। ତେବେ ଶ୍ରୋତାବନ୍ଧୁ, 3D ପ୍ରିଣ୍ଟିଂ ବିଷୟରେ କିଛି ଅଧିକ ଜାଣିବା ଆଜିର ଆଲୋଚନାରେ। ଆଲୋଚନା କରୁଛନ୍ତି ଶୁଭଶ୍ରୀ ନାୟକ।
2: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଳବିକ ବିକାଶ ଆଜି ମାନବ ସମାଜକୁ ସମୃଦ୍ଧିର ଶିଖରରେ ପହଞ୍ଚାଇ ପାରିଛି ଏବଂ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି ଆଗାମୀ ଭବିଷ୍ୟତ ପିଢ଼ିର ବିକାଶ ପାଇଁ। ନୂତନ ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ଅସମ୍ଭବକୁ ସମ୍ଭବ କରିପାରିଛି। ସେହି

0: ପାଇଁ ଆବଶ୍ୟକ।
1: ଆରେ ବାହ, ଇଏ ତ ବହୁତ ବଢିଆ କଥା। ୟା ବିଷୟରେ ଆଉ କିଛି କୁହ ନା, ଜାଣିବାକୁ ବହୁତ ଇଚ୍ଛା ହଉଛି।
0: ବିଲକୁଲ ଜାଣିବା ଅନନ୍ୟା। ତେବେ ଶ୍ରୋତା ବନ୍ଧୁ, 3D ପ୍ରିଣ୍ଟିଂ ବିଷୟରେ କିଛି ଅଧିକ ଜାଣିବା ଆଜିର ଆଲୋଚନାରେ। ଆଲୋଚନା କରୁଛନ୍ତି ଶୁଭଶ୍ରୀ ନାୟକ।
2: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଳବିକ ବିକାଶ ଆଜି ମାନବ ସମାଜକୁ ସମୃଦ୍ଧିର ଶିଖରରେ ପହଞ୍ଚାଇ ପାରିଛି ଏବଂ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି ଆଗାମୀ ଭବିଷ୍ୟତ ପିଢ଼ିର ବିକାଶ ପାଇଁ। ନୂତନ ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ଅସମ୍ଭବକୁ ସମ୍ଭବ କରିପାରିଛି। ସେହି ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ମଧ୍ୟରୁ ଏକ ଚମତ୍କାରୀ ଓ ଯୁଗାନ୍ତକାରୀ ପ୍ରଯୁକ୍ତି ବିଦ୍ୟା ହେଉଛି 3D ପ୍ରିଣ୍ଟିଂ ବା 3D ମୁଦ୍ରଣ। 3D ପ୍ରିଣ୍ଟିଂ ବିଷୟରେ ଜାଣିବା ପୂର୍ବରୁ ଆମେ ସମସ୍ତେ ପ୍ରିଣ୍ଟିଂ କ'ଣ ଜାଣିଛନ୍ତି। କୌଣସି ଡକ୍ୟୁମେଣ୍ଟ, କାଗଜ ଉପରେ ହାତ ଲେଖା, ଚିତ୍ରକୁ ଆମେ ପ୍ରିଣ୍ଟର ସାହାଯ୍ୟରେ ଏହାର କପି ବା ଅବିକଳ ନକଲ ଧଳା କାଗଜ ଉପରେ ଛାପି ବାହାର କରିଥାଉ। ଏହାକୁ 2D ପ୍ରିଣ୍ଟିଂ କୁହାଯାଏ। 2D ବା 2 ଡାଇମେନ୍ସନାଲ ଅର୍ଥ ହେଉଛି ଦ୍ୱିବିମିକ। କୌଣସି ଚିତ୍ର ବା ଲେଖା ଯାହା ଆମେ କାଗଜ ଉପରେ ଅଙ୍କନ କରିପାରିବା ଏହା ହେଉଛି 2D। ଉଦାହରଣ ସ୍ୱରୂପ, ଜଣେ ମଣିଷ ପରି ଦେଖାଯାଉଥିବା ସମାନ ଫଟୋଚିତ୍ର କିମ୍ବା ହସ୍ତଚିତ୍ର କାଗଜ ଉପରେ ହୋଇପାରିବ, କିନ୍ତୁ ସମ୍ପୂର୍ଣ୍ଣ ମଣିଷଟିଏ କାଗଜ ଉପରେ ଅଙ୍କନ କରାଯିବା ସମ୍ଭବ ନୁହେଁ। ଅନ୍ୟ ଏକ ଉଦାହରଣ ନେଲେ ଆମେ କହିବା କାଗଜରେ ଅଙ୍କିତ ବୃତ୍ତଟିଏ, ଏହା ହେଉଛି 2D। ମାତ୍ର ଏକ ଫୁଟବଲର ଆକୃତି ଯାହା ଫୁଟବଲ ଆମେ ଖେଳୁଛୁ ଏହା ହେଉଛି 3D। ଆମେ କୌଣସି ଗୋଟିଏ ଘରର ଫଟୋ 2D ପ୍ରିଣ୍ଟରରେ ବାହାର କରିପାରିବା, ମାତ୍ର ଘରର ମଡେଲ 2D ପ୍ରିଣ୍ଟରରେ ବାହାର କରିପାରିବା ନାହିଁ। ତେଣୁ ଏହାକୁ 3D ପ୍ରିଣ୍ଟିଂ ସାହାଯ୍ୟରେ ଆମେ ପ୍ରିଣ୍ଟ ବାହାର କରିପାରିବା। 3D ପ୍ରିଣ୍ଟରକୁ ବ୍ୟବହାର କରି ଗୋଟିଏ 3 ଡାଇମେନ୍ସନାଲ ବସ୍ତୁର ଅବିକଳ ନକଲ ପରି ଦେଖାଯାଉଥିବା ମଡେଲ ପ୍ରିଣ୍ଟ କରାଯାଇପାରିବ। ଯେହେତୁ 3D ପ୍ରିଣ୍ଟରରେ ଅବିକଳ ଦେଖାଯାଉଥିବା ମଡେଲ ପ୍ରିଣ୍ଟ ହୋଇପାରେ, ଏଥିରେ 2D ପ୍ରିଣ୍ଟର ପରି କାଳିର ଆବଶ୍ୟକତା ପଡ଼ିନଥାଏ। 3D ମଡେଲ ପ୍ରିଣ୍ଟ ପାଇଁ ଥର୍ମୋପ୍ଲାଷ୍ଟିକ ଓ ରେଜିନ୍ ଯାହାକି ଏକ ଅଠା 3D ପ୍ରିଣ୍ଟରରେ ବ୍ୟବହାର କରାଯାଏ। 3D ପ୍ରିଣ୍ଟରରେ ପ୍ରଥମେ ଏକ ଡିଜିଟାଲ ଡିଜାଇନ୍ ଯାହାର ଅବିକଳ ପ୍ରିଣ୍ଟ ବା ମଡେଲ ପ୍ରସ୍ତୁତ କରିବାକୁ ଥାଏ ତାହା ଫିକ୍ସ କରାଯାଏ। ପ୍ରିଣ୍ଟରରେ ଦିଆଯାଇଥିବା ପ୍ଲାଷ୍ଟିକ ସିମେଣ୍ଟକୁ ସ୍ତର ସ୍ତର କରି ସମାନ ଡିଜାଇନ୍ର ଆକାରରେ ଦିଆଯାଏ, ଶେଷରେ ଏକ ମଡେଲ ନିର୍ମିତ ହୋଇଥାଏ। ଏହି ପଦ୍ଧତିକୁ 3D ପ୍ରିଣ୍ଟିଂ କୁହାଯାଏ। 3D ପ୍ରିଣ୍ଟରରେ କଞ୍ଚାମାଲ ହିସାବରେ ପ୍ଲାଷ୍ଟିକ ସହ ଧାତୁ, ସିମେଣ୍ଟ କିମ୍ବା କାଠଗୁଣ୍ଡ ମଧ୍ୟ ନିଆଯାଉଛି। 1984 ମସିହାରେ ବୈଜ୍ଞାନିକ ଚକ୍ ହଲ୍ ପ୍ରଥମେ 3D ପ୍ରିଣ୍ଟରରେ ବିକଶିତ କରିଥିଲେ। ଶିଳ୍ପ କାରଖାନାଗୁଡ଼ିକର ଅଗ୍ରଗତିରେ 3D ମୁଦ୍ରଣ ଅନେକ ମାତ୍ରାରେ ସହାୟକ ହେଲା ଏବଂ ଉତ୍ପାଦନର ମାତ୍ରା ବୃଦ୍ଧି ହେଲା। ତେଣୁ ଏହାକୁ ବ୍ୟବସାୟିକ ଭାବରେ ପ୍ରଯୁଜ୍ୟ ପ୍ରଯୁକ୍ତି ବିଦ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତରେ ପ୍ରଥମେ ଏକ କମ୍ପାନୀ 3D ପ୍ରିଣ୍ଟିଂ କରିବା ଆରମ୍ଭ କରିଥିଲେ ଏବଂ ଏହି 3D ପ୍ରିଣ୍ଟର ସାହାଯ୍ୟରେ ସେ ଅଳଙ୍କାର କରିବା ଆରମ୍ଭ କଲେ। ଏହା ପରେ ପରେ ଭାରତରେ ଚିକିତ୍ସାଳୟ, ଅଟୋମୋଟିଭ ଓ କନଷ୍ଟ୍ରକ୍ସନରେ 3D ପ୍ରିଣ୍ଟିଂର ବହୁଳ ମାତ୍ରାରେ ବ୍ୟବହାର ହେଲା। ତେବେ ବୈଜ୍ଞାନିକ ଚକ୍ ହଲ୍ 3D ପ୍ରିଣ୍ଟିଂକୁ ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏକ ପ୍ରଯୁକ୍ତି ବିଦ୍ୟା ଭାବେ ଦର୍ଶାଇଥିବାରୁ ତାଙ୍କୁ 3D ପ୍ରିଣ୍ଟିଂର ଜନକ କୁହାଯାଏ। ତାଙ୍କର ପ୍ରଥମ ପ୍ରିଣ୍ଟରର ନାମ SLA-1। 1888 ମସିହାରେ ଏହା ବିକଶିତ ହୋଇଥିଲା। 1990-2000 ମସିହା ଭିତରେ 3D ପ୍ରିଣ୍ଟିଂକୁ ଡେଣ୍ଟାଲ ଇମ୍ପ୍ଲାଣ୍ଟସ୍ ବା ଦାନ୍ତର ପ୍ରତିରୂପ ନିର୍ମାଣ ପାଇଁ ବ୍ୟବହାର କରାଗଲା। ସେହିପରି ଶରୀରର ଅଙ୍ଗ ଯଥା ହାତଗୋଡ଼ ନଷ୍ଟ ହୋଇଯାଇଥିଲେ ସେହି ସ୍ଥାନରେ କୃତ୍ରିମ ହାତ କିମ୍ବା ଗୋଡ଼ ନିର୍ମାଣ ଏହି 3D ପ୍ରିଣ୍ଟର ସାହାଯ୍ୟରେ କରାଯାଇପାରିବ। 2002 ମସିହାରେ ପ୍ରଥମେ କାର୍ଯ୍ୟରତ ବୃକ୍କକୁ 3D ପ୍ରିଣ୍ଟରରେ ପ୍ରିଣ୍ଟ କରାଯାଇଥିଲା। 2010 ମସିହାରେ ଏକ ଗବେଷଣା ସଂସ୍ଥା ଅର୍ଗାନୋଭୋ ପ୍ରଥମ ମଣିଷ ରକ୍ତବାହିନୀ ନଳୀକୁ 3D ପ୍ରିଣ୍ଟରରେ ପ୍ରିଣ୍ଟ କରିଥିଲା। 2014 ମସିହାରେ ଜଣେ ସ୍ତ୍ରୀ ଲୋକଙ୍କର ମୁଣ୍ଡରେ 3D ପ୍ରିଣ୍ଟେଡ୍ ଖପୁରୀକୁ ପ୍ରତିରୋପଣ କରାଯାଇଥିଲା। ପ୍ରଥମେ କେବଳ ଧାତୁକୁ କଞ୍ଚାମାଲ ରୂପେ ନିଆଯାଉଥିଲା। ଏହି ପଦ୍ଧତିକୁ FDM ବା ଫ୍ୟୁଜ୍ଡ ଡିପୋଜିସନ ମଡେଲିଂ କୁହାଯାଉଥିଲା। ବର୍ତ୍ତମାନ କଞ୍ଚାମାଲର ପରିବର୍ତ୍ତନ କରାଯାଇଛି। ଏବେ 3D ପ୍ରିଣ୍ଟରର ମୂଲ୍ୟ ଅପେକ୍ଷାକୃତ କମ୍ ରହିଛି। 2005 ମସିହାରେ ପ୍ରଥମେ ସେଲ୍ଫ ରେପ୍ଲିକେଟିଂ ମେସିନ 3D ପ୍ରିଣ୍ଟର ଜରିଆରେ ପ୍ରସ୍ତୁତ ହୋଇଥିଲା, ଯାହା ରେପ୍ରା ପ୍ରୋଜେକ୍ଟ ନାମରେ ନାମିତ ଥିଲା। ତେବେ 3D ପ୍ରିଣ୍ଟିଂ ବିଭିନ୍ନ ପ୍ରକାରର ଯଥା ଷ୍ଟେରିଓ ଲିଥୋଗ୍ରାଫି ବା SLA, ସିଲେକ୍ଟିଭ ଲେଜର ସିଣ୍ଟରିଂ ବା SLS, ଫ୍ୟୁଜ୍ଡ ଡିପୋଜିସନ ମଡେଲିଂ ବା FDM, ଡିଜିଟାଲ ଲାଇଟ୍ ପ୍ରୋସେସ ବା DLP, ମଲ୍ଟିଜେଟ୍ ଫ୍ୟୁଜନ୍ ବା MJF, ପଲିଜେଟ୍, ଡାଇରେକ୍ଟ ମେଟାଲ ଲେଜର ସିଣ୍ଟରିଂ, ଇଲେକ୍ଟ୍ରନ୍ ବିମ୍ ମେଲ୍ଟିଂ। ଷ୍ଟେରିଓଲିଥୋଗ୍ରାଫି ପଦ୍ଧତିରେ ଯେଉଁ ବସ୍ତୁର ମଡେଲ ଉତ୍ପାଦନ କରିବାକୁ ଥାଏ ତାହାକୁ କମ୍ପ୍ୟୁଟରର ସାହାଯ୍ୟରେ ମଡେଲର ରୂପ ଦିଆଯାଏ। ତାହାପରେ

ଏହି ମଡେଲଟି ସ୍ତର ସ୍ତରରେ ବିଭକ୍ତ ହୋଇଥାଏ। ଏଥିରେ ଏକ ୟୁଭି ଲାଇଟ୍ ରଖାଯାଇଥାଏ। ପ୍ରିଣ୍ଟରରେ ଥିବା ତରଳ ପଲିମର ବା ରେଜିନ୍ ଦତ୍ତ ଡିଜାଇନ୍ ଅନୁସାରେ ସ୍ତରରେ ପରିଣତ ହୁଏ। ୟୁଭି ରେ ବା ଅଲ୍ଟ୍ରାଭାଓଲେଟ୍ ରେ ବା ଅତିବାଇଗଣୀ ରଶ୍ମି ଦ୍ୱାରା ଏହି ସ୍ତରଟି ଶୁଖିଯାଏ। ପୁନଶ୍ଚ ପୁଣି ଏକ ସ୍ତର ଦତ୍ତ ଡିଜାଇନ୍ ଅନୁସାରେ ଏହା ଉପରେ ପଡ଼େ ଏବଂ ୟୁଭି ରେ ଦ୍ୱାରା ଶୁଖିଯାଏ। ଏହିପରି ରେଜିନ୍ ସ୍ତର ସ୍ତର ହୋଇ ଦତ୍ତ ଡିଜାଇନ୍ର ସମ୍ପୂର୍ଣ୍ଣ ମଡେଲ ପ୍ରସ୍ତୁତ କରିଥାଏ। ବିଭିନ୍ନ ପ୍ରକାର ମଡେଲକୁ କମ୍ ସମୟରେ ପ୍ରସ୍ତୁତି ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଏ। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ସିଲେକ୍ଟିଭ୍ ଲେଜର ସିଣ୍ଟରିଂ। ଏହା ମଧ୍ୟ ଏକ 3D ପ୍ରିଣ୍ଟିଂ ପଦ୍ଧତି। ଏଥିରେ ଯେଉଁ ବସ୍ତୁକୁ ବା ପଦାର୍ଥକୁ ମଡେଲ କରିବାର ଅଛି ତାହାକୁ ପ୍ରଥମେ ଲେଜର ବିମ୍ ଦ୍ୱାରା ସିଲେକ୍ଟ କରାଯାଏ। ସିଣ୍ଟରିଂର ଅର୍ଥ କଞ୍ଚାମାଲ ଯାହାର ପାଉଡର ରୂପରେ ଥାଏ ଏହାକୁ ଗରମ କରି ତରଳାଯାଏ। ଏହାପରେ ଏହି ତରଳ ପଦାର୍ଥର ଏକ ସ୍ତର ପ୍ରସ୍ତୁତ କରାଯାଏ। ସାଧାରଣତଃ ନାଇଲନକୁ ପାଉଡର ପଲିମର ହିସାବରେ ନିଆଯାଏ। ଏହି ପାଉଡର ପ୍ଲାଷ୍ଟିକ ବା ସେରାମିକ୍ର ହୋଇଥାଏ। ପିଷ୍ଟନ ବ୍ୟବହାର କରି ସ୍ତର ପ୍ରସ୍ତୁତ କରାଯାଏ। ଅଙ୍ଗାରକାମ୍ଳ ଗ୍ୟାସ୍ର ଲେଜର ବିମ୍ ଏଥିରେ ବ୍ୟବହାର କରାଯାଏ। ସ୍ତରଗୁଡ଼ିକ କଠିନ ହୋଇ ଶେଷରେ ମଡେଲଟି ପ୍ରସ୍ତୁତ ହୋଇଯାଏ। ସେହିପରି FDM ବା ଫ୍ୟୁଜ୍ଡ ଡିପୋଜିସନ୍ ମଡେଲିଂ ଏକ ପଦ୍ଧତି ଯେଉଁଥିରେ କଞ୍ଚାମାଲର ଫ୍ୟୁଜ୍ ବା ମେଲ୍ଟ କରାଯାଏ ଏବଂ ଏହି ତରଳ ପଦାର୍ଥକୁ ସ୍ତର ସ୍ତର କରି ମଡେଲ ନିର୍ମାଣ କରାଯାଏ। ଏଥିରେ ଏକ ଫିଲାମେଣ୍ଟ ଥାଏ ଯାହା କଞ୍ଚାମାଲରେ ତିଆରି ଫିଲାମେଣ୍ଟଟି ଗରମ ହେବା ଦ୍ୱାରା ନୁଜୁଲ ଦ୍ୱାରା ତରଳ ପଦାର୍ଥଟି ପ୍ଲାଟଫର୍ମରେ ସ୍ତର ସ୍ତର ହୋଇ ଡିପୋଜିଟ୍ ହୁଏ ଓ ମଡେଲ ପ୍ରସ୍ତୁତ ହୁଏ। ଏହାକୁ ଡେସ୍କଟପ୍ 3D ପ୍ରିଣ୍ଟିଂ କୁହାଯାଏ। ଏଥିରେ କଞ୍ଚାମାଲ ଭାବେ ଥର୍ମୋପ୍ଲାଷ୍ଟିକ୍ ବ୍ୟବହାର କରାଯାଏ। ଏହି ପଦ୍ଧତିର ବହୁଳ ବ୍ୟବହାର ହେଉଛି। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ଡିଜିଟାଲ ଲାଇଟ୍ ପ୍ରୋସେସ୍ ବା DLP। ଏହା ଏକ ପଲିମରାଇଜେସନ୍ ପଦ୍ଧତି। ଏହା ଷ୍ଟେରିଓଲିଥିକ୍ ପ୍ରୋସେସ୍ ଭଳି, ମାତ୍ର ଏଥିରେ ଏକ ଡିଜିଟାଲ ଲାଇଟ୍ ସୋର୍ସ ବ୍ୟବହାର କରାଯାଏ ଯାହା ତରଳ ରେଜିନ୍ରୁ ସ୍ତର ସ୍ତର ଶୁଖାଇବା ପାଇଁ ବ୍ୟବହୃତ ହୁଏ। ସେହିପରି ମଲ୍ଟିଜେଟ୍ ଫ୍ୟୁଜନ୍ ବା MJF ଏକ 3D ପ୍ରିଣ୍ଟିଂ ପଦ୍ଧତି। ଏଥିରେ ପଲିମର ପାଉଡରକୁ ଇନ୍ଫ୍ରାରେଡ୍ ଲାଇଟ୍ ବ୍ୟବହାର କରି ଉଚ୍ଚ ରିଜଲ୍ୟୁସନ୍ ଓ ଉଚ୍ଚ ଗୁଣବତ୍ତାଯୁକ୍ତ ମଡେଲ ପ୍ରିଣ୍ଟିଂ କରାଯାଏ। ଏହାକୁ ହ୍ୟୁଲେଟ୍ ପ୍ୟାକର୍ଡ ଉଦ୍ଭାବନ କରିଥିଲେ। ପ୍ରଥମେ ଡ୍ରୋନ୍ ନିର୍ମାଣରେ ଏହାକୁ ବ୍ୟବହାର କରାଗଲା ଏବଂ ଅଟୋମେଟିକ୍ ପାର୍ଟସ୍, କସ୍ମେଟିକ୍ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହି ପଦ୍ଧତି ସବୁଠାରୁ ଶୀଘ୍ର ଏବଂ ଆମକୁ ମଡେଲ ପ୍ରସ୍ତୁତ କରି ଦେଇଥାଏ। ସେହିପରି ଅନ୍ୟ ଏକ ପଦ୍ଧତି ହେଉଛି ପଲିଜେଟ୍। ଏହା ଏକ 3D ପ୍ରିଣ୍ଟିଂ ପଦ୍ଧତି। ଏକା ସାଙ୍ଗେ ବିଭିନ୍ନ ପ୍ରକାର ରଙ୍ଗକୁ ବ୍ୟବହାର କରିଥାଏ କାରଣ ଏଥିରେ ପଲିଜେଟ୍ ବ୍ୟବହୃତ ହେଉଥିବାରୁ ଏକାଧିକ ଡ୍ରପଲେଟ୍ ଏଥିରେ ବ୍ୟବହୃତ ଥାଏ। ମଡେଲ, ସର୍ଜିକାଲ ଗାଇଡ୍ ଓ ମାସ୍କ ଗୁଡ଼ିକ ପ୍ରସ୍ତୁତ ହୋଇଥାଏ, ମାତ୍ର ଏହା ଅଧିକ ଖର୍ଚ୍ଚ ସାପେକ୍ଷ ଥାଏ। ସେହିପରି DMLS ବା ଡାଇରେକ୍ଟ ମେଟାଲ ଲେଜର ସିଣ୍ଟରିଂ ପଦ୍ଧତିରେ ଏଲୁମିନିୟମ, କୋବାଲ୍ଟ, କ୍ରୋମିୟମ, ଟିଟାନିୟମ ଆଦି ଧାତୁଗୁଡ଼ିକ ବ୍ୟବହାର କରାଯାଏ। ଏଥିରେ ଲେଜର ଲାଇଟ୍ ବ୍ୟବହାର କରି ଧାତୁର ପାଉଡରକୁ ମେଲ୍ଟ କରାଯାଏ ଏବଂ ଦତ୍ତ ଡିଜାଇନ୍ ଅନୁସାରେ ସ୍ତର ସ୍ତର କରି ମଡେଲ ପ୍ରସ୍ତୁତ ହୁଏ। ଏରୋସ୍ପେସ୍ର ପାର୍ଟ ଏବଂ ମେଡିକାଲରେ ବ୍ୟବହୃତ ଇମ୍ପ୍ଲାଣ୍ଟସ୍ ଏଥିରେ ପ୍ରସ୍ତୁତ ହୋଇଥାଏ। ସେହିପରି ଇଲେକ୍ଟ୍ରନ୍ ବିମ୍ ମେଲ୍ଟିଂ ଏକ 3D ପ୍ରିଣ୍ଟିଂ ପ୍ରୋସେସ୍। ଏଥିରେ ଉଚ୍ଚ ଶକ୍ତି ସମ୍ପୂର୍ଣ୍ଣ ଇଲେକ୍ଟ୍ରନ୍ ବିମ୍କୁ ମେଲ୍ଟିଂ ପାଇଁ ବ୍ୟବହାର କରାଯାଏ। ଏହି ଇଲେକ୍ଟ୍ରନ୍ ବିମ୍କୁ ପ୍ରସ୍ତୁତ କରିବା ପାଇଁ କମ୍ପ୍ୟୁଟର ଦ୍ୱାରା ଚାଳିତ ଇଲେକ୍ଟ୍ରନ୍ ଗନ୍ ବ୍ୟବହାର କରାଯାଏ ଯାହା ଧାତୁର ଗୁଣ୍ଡକୁ ତରଳାଇଥାଏ। ହାଡ଼ ବିଭାଗରେ ବିଭିନ୍ନ ଇମ୍ପ୍ଲାଣ୍ଟସ୍ ପାଇଁ ଏହି ପଦ୍ଧତିରେ ମଡେଲ ପ୍ରସ୍ତୁତ କରାଯାଏ। ଏହାକୁ EBM ଇମ୍ପ୍ଲାଣ୍ଟସ୍ ମଧ୍ୟ କୁହାଯାଏ। 3D ମୁଦ୍ରଣ ସାହାଯ୍ୟରେ ଆମର ବହୁତ ଗୁଡ଼ିଏ କାର୍ଯ୍ୟ ଯାହା ଅତ୍ୟଧିକ ଖର୍ଚ୍ଚ ସମୟ ସାପେକ୍ଷ ହେଉଥିଲା ତାହା କମ୍ ସମୟରେ କମ୍ ଖର୍ଚ୍ଚରେ ନିର୍ମାଣ ହୋଇପାରୁଛି। 3D ପ୍ରିଣ୍ଟିଂ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଏବଂ ଆବଶ୍ୟକ ହେବା ମାତ୍ରେ ତତ୍କ୍ଷଣାତ୍ ପ୍ରସ୍ତୁତ କରିପାରୁଛି। 3D ପ୍ରିଣ୍ଟିଂ ଦ୍ୱାରା ପରିବେଶର କୌଣସି କ୍ଷତି ହେଉନାହିଁ, ତେଣୁ ପରିବେଶ ପ୍ରତି ଏହା ଅନୁକୂଳ। ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ଅଭ୍ୟୁଦୟ ଘଟିଛି 3D ପ୍ରିଣ୍ଟିଂ ପାଇଁ କାରଣ ଉତ୍ପାଦନର ହାର ବୃଦ୍ଧି ପାଇଛି। ଅସମ୍ଭବ ପରି ଲାଗୁଥିବା ଜଟିଳ ଯାନ୍ତ୍ରିକ ମଡେଲ ଏହାଦ୍ୱାରା ପ୍ରସ୍ତୁତ କରାଯାଇପାରୁଛି। 3D ପ୍ରିଣ୍ଟିଂ ଜରିଆରେ ଦାନ୍ତର ବିନା ଅସ୍ତ୍ରୋପଚାରରେ ପ୍ରାକୃତିକ ଦାନ୍ତକୁ ସୁରକ୍ଷା କରାଯାଇପାରିବ। ଜୋତା, ସାର୍ଟ, ଡ୍ରେସ୍ ଆଦି ପରିଧାନଗୁଡ଼ିକ 3D ପ୍ରିଣ୍ଟରରେ ମଧ୍ୟ ପ୍ରିଣ୍ଟ ହେଲାଣି ଯାହାକି ସୁନ୍ଦର, ଅତ୍ୟଧିକ ଦିନ ବ୍ୟବହାର ଉପଯୋଗୀ ଏବଂ ଶୀଘ୍ର ଉତ୍ପାଦନଶୀଳ। କୌଣସି ବସ୍ତୁର ଅବିକଳ ନକଲ କମ୍ ସମୟରେ ଏହାଦ୍ୱାରା ପ୍ରସ୍ତୁତ ହୋଇପାରୁଛି। ଧାତୁରୁ ପ୍ରସ୍ତୁତ କୌଣସି ବସ୍ତୁର ଅବିକଳ ସମାନ ବସ୍ତୁ ଏହାଦ୍ୱାରା ପ୍ରସ୍ତୁତ ହୋଇପାରୁଛି। ବିଭିନ୍ନ ଆକୃତିର ଅଳଙ୍କାର ଯାହା ଅତି ସୁନ୍ଦର, ଅତ୍ୟଧିକ ମାତ୍ରାରେ ଓ ଆବଶ୍ୟକ ଅନୁସାରେ ପ୍ରସ୍ତୁତ ହେଉଛି। ବିଭିନ୍ନ ପ୍ରକାର ଖେଳନା, ଘରୋଇ ଉପକରଣ, ସୌଖୀନ ସାମଗ୍ରୀ ଶୀଘ୍ର 3D ପ୍ରିଣ୍ଟରରେ ନିର୍ମାଣ ହେଉଛି। ବର୍ତ୍ତମାନ 3D ପ୍ରିଣ୍ଟିଂ ସାର୍ଟିଫିକେସନ କୋର୍ସ ମଧ୍ୟ ବାହାରିଲାଣି ଯେଉଁଥିରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାରିୟର ଗଢ଼ିପାରିବେ। ଭାରତରେ ଏବେ ମଧ୍ୟ ଅନେକ ଲୋକ 3D ପ୍ରିଣ୍ଟିଂ ବିଷୟରେ ଜାଣିନାହାନ୍ତି, ତେଣୁ ଆସନ୍ତୁ ଏହାର ଉପଯୋଗିତା ବିଷୟରେ ଜାଣିବା ଏବଂ ସଚେତନ ହୋଇ ଆମ ଜୀବନର ବିକାଶରେ ଏହି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା। 3D ପ୍ରିଣ୍ଟିଂ

0: ବ୍ୟବହାର ଓ ଉପଯୋଗିତାକୁ ପ୍ରାଧାନ୍ୟ ଦେଇ ଭାରତ ସରକାର ଆତ୍ମନିର୍ଭର ଭାରତ ପ୍ରଚେଷ୍ଟାରେ ଏହାକୁ ଯୁକ୍ତ କରିଛନ୍ତି। ଭାରତକୁ ଗ୍ଲୋବାଲ 3D ପ୍ରିଣ୍ଟିଂ ହବ୍ ଭାବରେ ଘୋଷଣା କରାଯାଇଛି। 3D ପ୍ରିଣ୍ଟିଂର କୃଷି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇଛି, ଯାହା କୃଷିଜାତ ଉତ୍ପାଦନ ବୃଦ୍ଧି କରିଛି। ଜଳ ପରିଚାଳନାର ବିକାଶ ପାଇଁ 3D ପ୍ରିଣ୍ଟିଂ ନିୟୋଜିତ ହୋଇଛି। କ୍ଷୟ ନିୟନ୍ତ୍ରଣ ସଂରଚନା, ଜଳ ଫିଲ୍ଟରେସନ୍ ସିଷ୍ଟମ୍ ଏବଂ ମୃତ୍ତିକାର ଆର୍ଦ୍ରତା ଧାରଣ ଉପକରଣ ପଶୁପାଳନ ନିମିତ୍ତ ମଧ୍ୟ 3D ପ୍ରିଣ୍ଟିଂ ସାହାଯ୍ୟ କରୁଛି। କୁକୁଡ଼ା ପାଳନ ପାଇଁ ନିୟନ୍ତ୍ରିତ ଗୃହ ଏହି 3D ପ୍ରିଣ୍ଟିଂ ସାହାଯ୍ୟରେ ନିର୍ମାଣ କରାଯାଉଛି। ପଶୁମାନଙ୍କ ପାଇଁ ଆରାମ, ସ୍ୱାସ୍ଥ୍ୟ, ଉତ୍ପାଦକତା ବୃଦ୍ଧି ପାଇଁ ଆବଶ୍ୟକ ଉପକରଣଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମିତ ହେଉଛି। 3D ପ୍ରିଣ୍ଟେଡ୍ ଷ୍ଟ୍ରକ୍ଚର ଗୁଡ଼ିକ ଭର୍ଟିକାଲ ଫାର୍ମିଂରେ ମଧ୍ୟ ବ୍ୟବହାର କରାଯାଉଛି। ଏଥିପାଇଁ ବ୍ୟବହୃତ ଥାକ, ଟ୍ରେ, ହାଇଡ୍ରୋପୋନିକ୍ ସିଷ୍ଟମ, ଏଲ୍ଇଡି ଲାଇଟନିଂ ଫିକ୍ସର ସବୁ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି, ଯାହାଫଳରେ କମ୍ ସ୍ଥାନରେ ଏବଂ ସହଜରେ ଏହି କୃଷି କାର୍ଯ୍ୟ କରାଯାଇପାରିବ। ବାୟୋଡିଗ୍ରେଡେବୁଲ ଗଛ ଲଗାଇବା ପାତ୍ରଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମାଣ କରାଯାଉଛି, ଯାହା ଧାରଣୀୟ କୃଷି ପାଇଁ ଜରୁରୀ। ଡ୍ରୋନ୍ ଏବଂ ଏଥିସହିତ ଆନୁଷଙ୍ଗିକ ଉପକରଣଗୁଡ଼ିକ 3D ପ୍ରିଣ୍ଟରରେ ନିର୍ମାଣ କରାଯାଉଛି, ଯାହା ଅତ୍ୟଧିକ ହାଲୁକା ଓ କମ୍ ଖର୍ଚ୍ଚରେ ନିର୍ମାଣ ହୋଇପାରୁଛି। ଜଳସେଚନ ପାଇଁ ଆବଶ୍ୟକୀୟ ଉପକରଣ, ମୃତ୍ତିକାକୁ କୃଷି ପାଇଁ ବ୍ୟବହାର ଉପଯୋଗୀ କରିବା ପାଇଁ ଆବଶ୍ୟକୀୟ ଉପକରଣ, ସବୁଜ ଗୃହ ଏବଂ ଗଛ ଲଗାଇବା ପାଇଁ ଆବଶ୍ୟକୀୟ ଉପକରଣ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି। ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ 3D ପ୍ରିଣ୍ଟିଂ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରକେଟ୍ ଇଞ୍ଜିନ୍ ନିର୍ମାଣରେ ବ୍ୟବହୃତ କମ୍ବସନ୍ ଚାମ୍ବର, କୁଲିଂ ଚାମ୍ବର ଓ ଅନ୍ୟାନ୍ୟ ପାର୍ଟସ୍ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହେଉଛି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ISSରେ 3D ପ୍ରିଣ୍ଟର ରଖାଯାଇଛି, ଯାହାଦ୍ୱାରା ନଷ୍ଟ ହୋଇଯାଉଥିବା ପ୍ଲାଷ୍ଟିକ୍ ପାର୍ଟକୁ ପରିବର୍ତ୍ତନ କରାଯାଇପାରିବ। ପ୍ରତିରକ୍ଷା ବା ଡିଫେନ୍ସ ଇଣ୍ଡଷ୍ଟ୍ରିରେ 3D ପ୍ରିଣ୍ଟର୍ସ ବ୍ୟବହୃତ ହେଉଛି, କାରଣ କିଛି ସମୟରେ ବୃହତ୍ ପାର୍ଟଗୁଡ଼ିକ ନଷ୍ଟ ହୋଇଯିବା ପରେ ତତ୍କ୍ଷଣାତ୍ ମିଳିବା ସମ୍ଭବ ହୋଇନଥାଏ, ତେଣୁ ଆବଶ୍ୟକୀୟ ଉପକରଣଗୁଡ଼ିକ ସେହି ସ୍ଥାନରେ 3D ପ୍ରିଣ୍ଟର ଦ୍ୱାରା ନିର୍ମିତ ହୋଇପାରିବ। ଏରୋସ୍ପେସ୍ ଇଞ୍ଜିନିୟରିଂରେ ମଧ୍ୟ 3D ପ୍ରିଣ୍ଟିଂ ଅନେକ ସାହାଯ୍ୟ କରୁଛି। ପ୍ରଥମ 3D ପ୍ରିଣ୍ଟେଡ୍ ଏରୋପ୍ଲେନ୍ ସାଉଥପ୍ଟନ୍ ୟୁନିଭର୍ସିଟି ନିର୍ମାଣ କରିଥିଲା। ଚେନ୍ନାଇର ଏକ ଷ୍ଟାର୍ଟଅପ୍ ପ୍ରଥମ 3D ପ୍ରିଣ୍ଟେଡ୍ ରକେଟ୍ ନିର୍ମାଣ କରିଛନ୍ତି, ଯାହାର ନାମ ଅଗ୍ନିବନ୍ ସବ୍ ଅର୍ବିଟାଲ ଟେକ୍ନୋଲୋଜି ଡେମନ୍ଷ୍ଟ୍ରେଟର। ଆଜିକାଲି 3D ପ୍ରିଣ୍ଟିଂକୁ ବ୍ୟବହାର କରି ଘର ମଧ୍ୟ ନିର୍ମିତ ହେଲାଣି। ଆଇଆଇଟି ମାଡ୍ରାସ୍ ପ୍ରଥମେ 3D ପ୍ରିଣ୍ଟେଡ୍ ହାଉସ୍ ନିର୍ମାଣ କରିଛନ୍ତି। ଆଇଆଇଟି ଯୋଧପୁର ପ୍ରଥମ 3D ପ୍ରିଣ୍ଟେଡ୍ ଡ୍ରୋନ୍ ନିର୍ମାଣ କରିଛନ୍ତି, ଯାହା ବାୟୁ, ଜଳ ଓ ମୃତ୍ତିକାର ଗବେଷଣା ପାଇଁ ବ୍ୟବହୃତ ହେଉଛି। ଏହି ଏରିଆଲ୍ ଭେହିକିଲ୍ର ନାମ UAV ବା ଅନ୍ମ୍ୟାଣ୍ଡ ଏରିଆଲ୍ ଭେହିକିଲ୍। ପ୍ରଥମ 3D ପ୍ରିଣ୍ଟେଡ୍ ହ୍ୟୁମାନଏଡ୍ ରୋବୋଟ୍ ନିର୍ମିତ ହେଉଛି, ଯାହାର ନାମ ରଖାଯାଇଛି ମାନବ। ଶିକ୍ଷା କ୍ଷେତ୍ରରେ ମଧ୍ୟ 3D ପ୍ରିଣ୍ଟିଂ ସାହାଯ୍ୟ କରୁଛି। ଜଟିଳ ତଥ୍ୟଗୁଡ଼ିକ ଯାହା ବୁଝିବା କଷ୍ଟ, ତାହାର 3D ମଡେଲ ଏହି 3D ପ୍ରିଣ୍ଟରରେ ତିଆରି କରାଯାଇ ଆମ ଶିକ୍ଷଣକୁ ସହଜ ଓ ସରଳ କରାଯାଉଛି। ବିଭିନ୍ନ ଶିକ୍ଷଣ ସାମଗ୍ରୀଗୁଡ଼ିକ ଏହି 3D ପ୍ରିଣ୍ଟରରେ ତିଆରି କରାଯାଉଛି। ଏହିପରି 3D ପ୍ରିଣ୍ଟିଂର ଅନେକ ବ୍ୟବହାର ଆମ ଜୀବନକୁ ସହଜ ସୁନ୍ଦର କରିଦେଇଛି। ତେବେ 3D ପ୍ରିଣ୍ଟରର ବ୍ୟବହାର ବେଳେ କିଛି ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ନହେଲେ ଏହାଦ୍ୱାରା ଆମର ଅନେକ କ୍ଷତି ହୋଇପାରେ। 3D ପ୍ରିଣ୍ଟରର ବ୍ୟବହାର ବେଳେ କିଛି ବିଷାକ୍ତ ଗ୍ୟାସ୍ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳ ପାଇଁ କ୍ଷତିକାରୀ। କିଛି ରାସାୟନିକ ପଦାର୍ଥ ଯାହା ପାଉଡର ରୂପରେ ବାହାରେ, ଏଗୁଡ଼ିକ ଆମ ଚର୍ମ ପାଇଁ କ୍ଷତିକାରୀ, ତେଣୁ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରାଯିବା ଉଚିତ। 3D ପ୍ରିଣ୍ଟରରେ ପ୍ରିଣ୍ଟିଂ ବେଳେ ଅତ୍ୟଧିକ ତାପ ନିର୍ଗତ ହୋଇଥାଏ, ତେଣୁ ବିସ୍ଫୋରଣ ହେବାର ସମ୍ଭାବନା ଥାଏ। 3D ପ୍ରିଣ୍ଟରର ଅବିକଳ ନକଲ ତିଆରି କରାଯାଇପାରୁଥିବାରୁ ଅସାଧୁ ବ୍ୟକ୍ତି ବା ସଂସ୍ଥାଗୁଡ଼ିକ ଏହାର ବିନିଯୋଗ କରି ସମାଜରେ କ୍ଷତି ସାଧନ କରିପାରନ୍ତି। 3D ପ୍ରିଣ୍ଟରର ବ୍ୟବହାର ଉପରେ କିଛି ନୀତି ନିୟମ, କଟକଣା ବା ଗାଇଡ୍ଲାଇନ୍ସ ଧାର୍ଯ୍ୟ କରାଗଲେ 3D ପ୍ରିଣ୍ଟରର ଦୁରୁପଯୋଗ ହୋଇପାରିବ ନାହିଁ ଏବଂ ଲୋକମାନେ ଏହାର ବ୍ୟବହାର କରି ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ବିକାଶ ସାଧନରେ ଏହା ଏକ ବରଦାନ ସ୍ୱରୂପ କାର୍ଯ୍ୟ କରିବ, ଏଥିରେ ଅତ୍ୟୁକ୍ତି ନାହିଁ।
1: ଶୁଣୁଥିଲେ ଆଲୋଚନା 3D ପ୍ରିଣ୍ଟିଂ, ଏହାକୁ ଆଲୋଚନା କରୁଥିଲେ ଶୁଭଶ୍ରୀ ନାୟକ।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
3: ଘର ନିର୍ମାଣ ପାଇଁ ବ୍ୟବହୃତ ନାଲି ଇଟାରେ ବିଜୁଳି ଶକ୍ତି ଗଚ୍ଛିତ କରି ରଖିବାର ଉପାୟ ପାଇଛନ୍ତି ବୈଜ୍ଞାନିକ। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମୌସୁରୀ ଅଞ୍ଚଳର ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି, ଯାହା ଶସ୍ତା ଓ ଚାରିଆଡ଼େ ଉପଲବ୍ଧ, ଯାହା ଏହି ଘର ତିଆରି ସାମଗ୍ରୀକୁ ବ୍ୟାଟେରୀ ଭଳି ଶକ୍ତି ଗଚ୍ଛିତକାରୀ ସ୍ମାର୍ଟ ଇଟାରେ ପରିଣତ କରିପାରିବ। ଏହି ସଂକ୍ରାନ୍ତ ଗବେଷଣା ସମ୍ପ୍ରତି ଆଦ୍ୟାବସ୍ଥାରେ ଥିଲେ ବି ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ଏହି ଇଟାରେ ତିଆରି କାନ୍ଥ ବିପୁଳ ପରିମାଣର ଶକ୍ତି ଗଚ୍ଛିତ କରି ରଖିପାରିବ। ଅକ୍ଷୟ ଶକ୍ତି ବା ଖରାରେ ଏହି ଇଟାଗୁଡ଼ିକୁ ଘଣ୍ଟାଏ ଭିତରେ ବହୁବାର ରିଚାର୍ଜ କରାଯାଇପାରିବ। ନାଲି ଇଟାକୁ ସୁପର କ୍ୟାପାସିଟର କୁହାଯାଏ।

0: ଯାଉଥିବା ଏକ ପ୍ରକାର ବିଜୁଳି ଶକ୍ତି ସଞ୍ଚୟକାରୀ ଉପକରଣରେ ପରିଣତ କରିବା ଲାଗି ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି। ଏଥିପାଇଁ ସେମାନେ ଇଟାରେ ପିଏଡ୍ ବୋଲି କୁହାଯାଉଥିବା ବିଦ୍ୟୁତ୍ ସୁପରିବାହୀ ପ୍ରଲେପ ଦେଉଛନ୍ତି। ଏହି ପ୍ରଲେପରେ ଥିବା ଏକ ତନ୍ତୁଜାତୀୟ ପଦାର୍ଥ ପୋଡ଼ା ଇଟା ଛିଦ୍ର ମଧ୍ୟରେ ପ୍ରବେଶ କରି ଇଟାଗୁଡ଼ିକୁ ଶକ୍ତି ଗଚ୍ଛିତ କରି ଇଲେକ୍ଟ୍ରୋଡ୍ରେ ରୂପାନ୍ତର କରୁଛି। ଇଟାରେ ଥିବା ଲାଲ୍ ବର୍ଣ୍ଣ କଣିକା ବା ଆଇରନ୍ ଅକ୍ସାଇଡ୍ ଏ ପ୍ରକ୍ରିୟାରେ ବିଶେଷ ସହାୟକ ହେଉଛି ବୋଲି ଗବେଷକମାନେ କହିଛନ୍ତି।
1: ବନ୍ଧୁ, ଏବେ ମହିଳାମାନଙ୍କଠାରେ ସର୍ଭାଇକାଲ କ୍ୟାନ୍ସର ଆଶଙ୍କା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏହା ମହିଳାମାନଙ୍କର ଗର୍ଭାଶୟର ତଳ ଅଂଶ ସର୍ଭିକ୍ସରେ ହେଉଥିବା ଏକ ପ୍ରକାର କ୍ୟାନ୍ସର। ସର୍ଭାଇକାଲ କ୍ୟାନ୍ସର ସାଧାରଣତଃ ଏଚ୍ପିଭି ବା ହ୍ୟୁମାନ ପାପିଲୋମା ଭାଇରସର ସଂକ୍ରମଣ ଦ୍ୱାରା ହୋଇଥାଏ। ଅନେକ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷଣ ସ୍ୱଷ୍ଟ ଜଣାପଡ଼ିନଥାଏ, କିନ୍ତୁ ପରେ ଅଚାନକ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା କିମ୍ବା ଅସାଧାରଣ ସ୍ରାବ ଦେଖାଯାଇପାରେ। ତେବେ ଗବେଷକଙ୍କ ଅନୁଯାୟୀ ନିୟମିତ ପ୍ୟାପ୍ ଟେଷ୍ଟ ଓ ଏଚ୍ପିଭି ଟିକା ଦ୍ୱାରା ଏହି କ୍ୟାନ୍ସରକୁ ଆଗରୁ ଚିହ୍ନଟ ତଥା ପ୍ରତିରୋଧ କରାଯାଇପାରିବ। ଏହା ବିଶ୍ୱରେ ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଥିବା କ୍ୟାନ୍ସର ମଧ୍ୟରୁ ଗୋଟିଏ ବୋଲି ଗବେଷକମାନେ କହିଛନ୍ତି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ 9-14 ବର୍ଷ ବୟସରେ ଗୋଟିଏ ଡୋଜ୍, 15-26 ବର୍ଷରେ 3 ଡୋଜ୍ ଏବଂ 26 ବର୍ଷରୁ ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶରେ ଟିକା ଗ୍ରହଣ କରିପାରିବେ। ଏହି ଏଚ୍ପିଭି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଶରୀରରେ ଏଚ୍ପିଭି ଭାଇରସକୁ ଚିହ୍ନଟ କରି ସଂକ୍ରମଣ ହେବା ପୂର୍ବରୁ ରୋକେ ଓ ଭାଇରସର ପ୍ରଭାବକୁ କମେଇଥାଏ। ଏହିପରି ଟିକା ଦ୍ୱାରା କ୍ୟାନ୍ସର ହେବା ସମ୍ଭାବନା ଅନେକାଂଶରେ କମିଯାଏ। ତେବେ ଟିକା ନେଲେ ମଧ୍ୟ ନିୟମିତ ପ୍ୟାପ୍ ସ୍ମିୟର ଟେଷ୍ଟ କରିବା ଦରକାର ବୋଲି ଗବେଷକମାନେ ଜଣାଇଛନ୍ତି।
0: ମହୁମାଛିମାନଙ୍କର ଶୁଣ୍ଢ ସେମାନଙ୍କର ଅସ୍ତ୍ର କହିଲେ ଭୁଲ ହେବ ନାହିଁ। ତେବେ ବିନା ଶୁଣ୍ଢର ମହୁମାଛି ପରାଗ ସଙ୍ଗମ ଦ୍ୱାରା ଫସଲ ଅମଳ ପରିମାଣ ଏବଂ ଏହାର ଗୁଣବତ୍ତା ବଢ଼ାଇ ପାରୁଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ନାଗାଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଉଥିବା ଏକ ଗବେଷଣାରେ ଏପରି ମହୁମାଛିଙ୍କ ଦ୍ୱାରା ଏକ ପ୍ରକାର ଲଙ୍କା ଫସଲରେ ଫଳ ଧରିବା ହାର 21-39.76% ବୃଦ୍ଧି ପାଇବା ଦେଖାଯାଉଛି। ଏହି ଶୁଣ୍ଢ ନଥିବା ମହୁମାଛିମାନେ ଭାରତର ଉତ୍ତର ପୂର୍ବ, ଦକ୍ଷିଣ ଏବଂ ପୂର୍ବ ଭାଗରେ ଦେଖାଯାଇଥାନ୍ତି। ଗବେଷଣା ପାଇଁ ସେମାନଙ୍କୁ ନାଗାଲ୍ୟାଣ୍ଡରେ ବୈଜ୍ଞାନିକ ପଦ୍ଧତିରେ ପାଳନ କରାଯିବା ପରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ପାଳନ କରାଯାଇଥିଲା। ଜଙ୍ଗଲ ଅଞ୍ଚଳରୁ ଏହି ମହୁମାଛି ଥିବା ଫେଣା ଆଣି ବୈଜ୍ଞାନିକମାନେ କରିଥିବା ଫେଣାରେ ଲଗାଯିବା ସହ ଏହାକୁ ଖୋଲା ଚାଷ ଜମି ଏବଂ ଗ୍ରୀନ୍ ହାଉସ୍ରେ ବି ଲଗାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ଟେଟ୍ରାଗୋନୋଲା ଇଡି ପେନିସ୍ ଏବଂ ଲେପିଡୋ ଟ୍ରିଗୋନା ଆର୍ସିଫେରା ପ୍ରଜାତିର ତୁଣ୍ଢ ନଥିବା ମହୁମାଛି ଫଳ ଅମଳରେ ସୁଧାର ଆଣିବା ସହ ମଞ୍ଜିର ଗୁଣବତ୍ତା ବଢ଼ାଇ ପାରୁଛନ୍ତି। ଫସଲ ପାଇଁ ପରାଗ ସଙ୍ଗମ ଲାଗି ମହୁମାଛି ବିଶେଷ ଜରୁରୀ ହୋଇଥିବା ବେଳେ ଏମାନେ ଶୁଣ୍ଢ ମାରିବା କୃଷକଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବିନା ଶୁଣ୍ଢର ମହୁମାଛି ଜମିରେ ରହିଲେ ଏହି ଭୟ ଦୂରେଇ ଯିବ ଏବଂ କୃଷକ ଭଲ ଅମଳ ସହ ଔଷଧୀୟ ମହୁ ଭାବେ ଅତିରିକ୍ତ ରୋଜଗାର କରିପାରିବେ ବୋଲି ଗବେଷକମାନେ କହିଛନ୍ତି।
1: ଡାନିଓନେଲା ସେରେବ୍ରମ୍ ଦେଖିବାକୁ ମହୁରାଳି ମାଛ ପରି ଛୋଟ ହେଲେ ବନ୍ଧୁ ଏହା ଏପରି ଶବ୍ଦ କରିଥାଏ ଯାହା ବନ୍ଧୁକ ଗୁଳି ପରି ଦ୍ରୁତ ବେଗରେ ଗତି କରେ। ପୁଣି ଏହି ମାଛ ପ୍ରାୟ 140 ଡେସିବେଲ୍ର ଶବ୍ଦ କରିଥାଏ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଏହି ମାଛ ମାତ୍ର 12 ମିଲିମିଟର ପାଖାପାଖି ଲମ୍ବା ହୋଇଥାଏ। ଏହାର ସ୍ୱଚ୍ଛ ଶରୀରରେ ଏପଟ ସେପଟ ଦେଖାଯାଇପାରେ। ଏତେ ଦ୍ରୁତ ଶବ୍ଦ କରିବାରେ ଏହା ଏ ଯାବତ୍ ମିଳିଥିବା ମାଛ ପ୍ରଜାତିଙ୍କ ମଧ୍ୟରେ ସବୁଠାରୁ ଛୋଟ ଆକାରର। ତେବେ ଏହି ମାଛ ଶରୀରରେ ଅସ୍ଥି ଓ ମାଂସପେଶୀର ଶବ୍ଦ ସୃଷ୍ଟିକାରୀ ଏକ ଅନନ୍ୟ ସଂରଚନା ରହିଥିବା ବୈଜ୍ଞାନିକମାନେ ଜଣାଇଛନ୍ତି।
0: ସାରା ବିଶ୍ୱରେ ଅନେକ ଚମତ୍କାର ସ୍ଥାନ ରହିଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। ତେବେ ଏହି ସ୍ଥାନଗୁଡ଼ିକ ଅନେକଙ୍କୁ ଏବେ ବି ଅଜଣା। ଏଭଳି ଏକ ସ୍ଥାନ ହେଲା କାନାଡାର ବ୍ରିଟିଶ କଲମ୍ବିଆରେ ଅବସ୍ଥିତ ସ୍ପଟେଡ୍ ଲେକ୍ ବା ଚିତ୍ରିତ ହ୍ରଦ। ଏହି ହ୍ରଦକୁ ବିଶ୍ୱର ସବୁଠାରୁ ଅନନ୍ୟ ପ୍ରାକୃତିକ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ସୁନ୍ଦର ଚିତ୍ରିତ ହ୍ରଦକୁ ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଓ ସୋଡିୟମ୍ ସଲ୍ଫେଟ୍ ସମେତ ଆହୁରି 8ଟି ଖଣିଜ ପଦାର୍ଥ ଏହି ହ୍ରଦକୁ ଏପରି ଚିତ୍ରିତ କରିଛି। ପରିମାଣରେ ସ୍ୱଳ୍ପ ହେଲେ ବି ଏଥିରେ ରୂପା ଏବଂ ଟାଇଟାନିୟମ୍ ମଧ୍ୟ ରହିଛି। ଗ୍ରୀଷ୍ମ ଋତୁରେ ଏହି ହ୍ରଦ ଖୁବ୍ ଆକର୍ଷଣୀୟ ଦେଖାଯାଏ। ଏହି ସମୟରେ ସୂର୍ଯ୍ୟକିରଣ ପ୍ରଭାବରୁ ହ୍ରଦର ପାଣି ବାଷ୍ପୀଭୂତ ହୋଇଥାଏ, ଯାହାଫଳରେ ଏହି ଖଣିଜ ପଦାର୍ଥ ଗୁଡ଼ିକ ପୃଷ୍ଠରେ ରହିଯାଏ। ଏହା ବିଭିନ୍ନ ଆକାର ଓ ରଙ୍ଗର ଦାଗ ସୃଷ୍ଟି କରେ। ଋତୁ ଏବଂ ଖଣିଜ ପଦାର୍ଥର ସାନ୍ଦ୍ରତା ଉପରେ ନିର୍ଭର କରି ଏହି ଦାଗ ଗୁଡ଼ିକ ହଳଦିଆ, ନୀଳ, ସବୁଜ ଓ ଧଳା ହୋଇଯାଏ। ସେଠାକାର ଆଦିବାସୀ ସମ୍ପ୍ରଦାୟ

0: ଓକନାଗନ ମାନେ ବିଶ୍ୱାସ କରନ୍ତି ଯେ ଏହି ହ୍ରଦର ଜଳରେ ଆରୋଗ୍ୟକାରୀ ଶକ୍ତି ରହିଛି। ଏହାକୁ ଆଧ୍ୟାତ୍ମିକ ଶକ୍ତିର ଉତ୍ସ ଭାବେ ମଧ୍ୟ ବିବେଚନା କରାଯାଏ। ଔଷଧୀୟ ଗୁଣ ଥିବା ହେତୁ ପ୍ରାଚୀନ କାଳରେ ଏହି ହ୍ରଦର ପାଣି ଓ କାଦୁଅ ଚିକିତ୍ସାରେ ବ୍ୟବହୃତ ହେଉଥିଲା। ଏହି ଜନଜାତିର ବୟସ୍କ ବ୍ୟକ୍ତିମାନେ ଏବେ ବି ଏହାକୁ ଏକ ପବିତ୍ର ସ୍ଥାନ ଭାବେ ବିବେଚନା କରନ୍ତି।
1: ବନ୍ଧୁ, ବହୁକାଳରୁ ଲୋକଙ୍କ ମନରେ ଗୋଟିଏ ଧାରଣା ରହିଆସିଛି ଯେ ଜନ୍ମ ହେବାର ପ୍ରାୟ ମାସେ ପର୍ଯ୍ୟନ୍ତ ପିଲାଙ୍କ ଆଖିକୁ ସବୁ ଜିନିଷ କଳା ଧଳା ଦିଶେ, କାରଣ ସେମାନଙ୍କ ଆଖିରେ ରଙ୍ଗ ପ୍ରଭେଦ ବାରିବା ଶକ୍ତି ସୀମିତ ଥାଏ। ପୁଣି 8-15 ଇଞ୍ଚ ଦୂରରେ ଥିବା ଜିନିଷଗୁଡ଼ିକୁ ସେମାନେ ଦେଖିପାରନ୍ତି। ତା ଛଡ଼ା ଅନ୍ୟାନ୍ୟ ଜିନିଷ ଅପେକ୍ଷା ନବଜାତକମାନେ ମନୁଷ୍ୟଙ୍କ ମୁହଁ ଓ ସେହି ପ୍ରକାର କେତେକ ଗୋଲାକାର ଜିନିଷ ଦେଖିବାକୁ ସୁଖ ମଣନ୍ତି। ବିଶେଷ କରି ଆଖି ଭଳି ଚାରିପଟେ କଳା ଧାର ଥିବା ଗୋଲାକୃତି ଜିନିଷ ପ୍ରତି ସେମାନେ ଆକର୍ଷିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି, ରଙ୍ଗଗତ ଫରକ ଜାଣିବା ଶକ୍ତି ସ୍ୱଳ୍ପ ଥିଲେ ବି ନବଜାତକମାନଙ୍କୁ ସବୁ ଜିନିଷ କେବଳ କଳା ଧଳା ଦିଶେ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନେ କେତେକ ଉଜ୍ଜଳ ରଙ୍ଗ, ବିଶେଷ କରି ଲାଲ ରଙ୍ଗ ଚିହ୍ନଟ କରିପାରନ୍ତି, ମାତ୍ର ସୁସ୍ପଷ୍ଟ ଭାବେ ନୁହେଁ। ତାହାର କାରଣ ହେଉଛି, ରଙ୍ଗ ଚିହ୍ନଟ କରୁଥିବା ଆଖିର କୋନ୍ ସେଲ୍ସଗୁଡ଼ିକ ଜନ୍ମ ହେବା ବେଳକୁ ସମ୍ପୂର୍ଣ୍ଣ ପୋଖତ ହୋଇନଥାଏ। ପ୍ରାୟ 2 ମାସ ହେବା ପରେ ଯାଇ ପିଲାଏ ଲାଲ ଓ ସବୁଜ ରଙ୍ଗ ଭିତରେ ଫରକ ଜାଣିପାରନ୍ତି। 4 ମାସ ବେଳକୁ ଯାଇ ସେମାନଙ୍କର ବର୍ଣ୍ଣ ବା ରଙ୍ଗ ସମ୍ବନ୍ଧୀୟ ଧାରଣା ପ୍ରାପ୍ତ ବୟସ୍କଙ୍କ ଧାରଣା ପରି ହୋଇଯାଏ, କିନ୍ତୁ ସେମାନେ ସେତେବେଳେ ପର୍ଯ୍ୟନ୍ତ କୌଣସି ରଙ୍ଗ ଅତି ପ୍ରାଞ୍ଜଳ ଭାବେ ଦେଖିପାରନ୍ତି ନାହିଁ।
0: ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ରୀଡ଼ା ଜଗତର କିଛି ହାଲଚାଲ।
1: ଜର୍ମାନୀର ଆଲେକ୍ଜାଣ୍ଡର ଜେରେଭ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍ରେ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ୍ ହୋଇଛନ୍ତି। ଦ୍ୱିତୀୟ ସିଡ୍ ଜେରେଭ୍ଙ୍କର ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ। ରବିବାର ଏହି କ୍ଲେକୋର୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ 10ମ ସିଡ୍ ଫ୍ଲାବିଓ କୋବୋଲିଙ୍କୁ 5ଟି ସେଟ୍ର ମାରାଥନ୍ ମୁକାବିଲା ପରେ 6-1, 4-6, 6-4, 6-7, 6-1 ସେଟ୍ରେ ଜେରେଭ୍ ପରାସ୍ତ କରିଛନ୍ତି।
0: ଇଂଲଣ୍ଡ ପାଇଁ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ ସ୍କରଣୀୟ ହୋଇଛି। ବିଶ୍ୱର ପ୍ରଥମ ଷ୍ଟାଡିୟମ୍ ଭାବେ ଲର୍ଡ୍ସରେ ଖେଳାଯାଇଥିବା 150ତମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ 115 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହିତ ଇଂଲଣ୍ଡ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ 1-0 ଆଗୁଆ ରହିଛି। ଇଂଲଣ୍ଡ ବିଜୟ ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ 254 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ 138 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ରେ ମୋଟ 7ଟି ୱିକେଟ୍ ନେଇଥିବା ଇଂଲଣ୍ଡର ଓଲି ରବିନ୍ସନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବୋଲି ବିବେଚିତ ହୋଇଥିଲେ। ଦ୍ୱିତୀୟ ଟେଷ୍ଟ 17ରୁ ଓଭାଲରେ ଖେଳାଯିବ।
1: ତାଇପେଇରେ ଚାଲିଥିବା ନ୍ୟୁ ତାଇପେଇ ସିଟି ଦୌଡ଼କୁଦ ଚାମ୍ପିୟନ୍ସିପ୍ 2026ରେ ଭାରତୀୟ ଧାବକ ଅନିମେଶ କୁଜୁର 200 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ରବିବାର ପୁରୁଷ 200 ମିଟର ଦୌଡ଼କୁ ଅନିମେଶ 20.47 ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଶନିବାର ଲଙ୍ଗ୍ ଜମ୍ପରେ ଭାରତର ସାହିଲ ସିଂ, ମହିଳା 4x100 ମିଟର ରିଲେ ଦଳ ସ୍ୱର୍ଣ୍ଣ ଓ 110 ମିଟର ବାଧା ଦୌଡ଼ରେ ତେଜାସ ଶୀର୍ଷା ରୌପ୍ୟ ପଦକ ଜିତିଥିଲେ। ମହିଳା 4x100 ମିଟର ଭାରତୀୟ ରିଲେ ଦଳ ପକ୍ଷରୁ ଓଡ଼ିଆ ଧାବକ ଶ୍ରାବଣୀ ନନ୍ଦ ପ୍ରତିନିଧିତ୍ୱ କରିଥିଲେ।
0: ନ୍ୟୁ ଚଣ୍ଡିଗଡ଼ଠାରେ ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ କେଏଲ୍ ରାହୁଲ ଓ ଶୁଭମନ୍ ଗିଲ୍ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ଓ ରିଷଭ ପନ୍ଥ 81 ରନ୍ ଲେଖାଏଁ କରିଥିଲେ। ରବିବାର ଦ୍ୱିତୀୟ ଦିନ ମ୍ୟାଚ୍ରେ ମାନବ ସୁଥର ବାମହାତି ସ୍ପିନର 3ଟି ୱିକେଟ୍ ନେବାରୁ ଦ୍ୱିତୀୟ ଦିନ ଶେଷରେ ମ୍ୟାଚ୍କୁ ନିଜ କବ୍ଜାକୁ ନେଇପାରିଛି ଭାରତ।
1: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ଦ୍ୱାରା ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.air

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା 6:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଶୈବପୀଠ ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ର ମେଳାରେ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଓଡ଼ିଶା ଜୀବିକା ମିଶନ ଓ ଆଇଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଭାସୀ ମାଧ୍ୟମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଦିନରେ ଲଖପତି ଦିଦିଙ୍କୁ ମହାଲଖପତି ଦିଦିରେ ପରିଣତ କରିବାର ଲକ୍ଷ୍ୟ ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଓ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପିଜିଟି ଶିକ୍ଷକଙ୍କ ଦିଗ୍ଦର୍ଶନ କର୍ମଶାଳା ଆୟୋଜିତ। ପ୍ରଶିକ୍ଷଣ ନେବେ 120 ଜଣ ପିଜିଟି ଶିକ୍ଷକ ଓ ଶିକ୍ଷୟିତ୍ରୀ। ନୂଆଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଏବଂ ମଧ୍ୟପ୍ରଦେଶର ଇନ୍ଦୋରରେ ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବ୍ରିକ୍ସ କୃଷି କାର୍ଯ୍ୟ ସମୂହ ଓ ବ୍ରିକ୍ସ କୃଷି ମନ୍ତ୍ରୀ ସମୂହ ବୈଠକ। ସୂଚନା ଦେଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7:00।

43ତମ ଭାଗ ସନ୍ଧ୍ୟା 6:10। ଉଦୟ ଭାରତ ସନ୍ଧ୍ୟା 6:30। ଏଥିରେ ଶୁଣିବେ, ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଜିଲ୍ଲା ହାଲଚାଲରେ ଶୁଣିବେ, ମାଲକାନଗିରି ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ, ବାଇଗଣ ଫସଲରେ ଶତ୍ରୁକୃମିଜନିତ ରୋଗ ଓ ତା'ର ପ୍ରତିକାର। ଏ ସମ୍ପର୍କରେ ଡକ୍ଟର ଜୟନ୍ତ କୁମାର ମହାଲିକଙ୍କ ସହିତ ଆଲୋଚନା। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30। ଏଥିରେ ଶୁଣିବେ, କ୍ରିୟା କେ ଦୋ ଭେଦ, ଶିକ୍ଷାଦାନ କରିବେ କ୍ଷେତ୍ରବାସୀ ତ୍ରିପାଠୀ, ଶିକ୍ଷା ଗ୍ରହଣ କରିବେ ରୀତିକା ପ୍ରସାଦ। କାର୍ଯ୍ୟକ୍ରମ ବୟସର କୃଷ୍ଣଚୂଡ଼ା ପ୍ରଚାର କରିବ ରାତି 9:30। ଏଥିରେ ଶୁଣିବେ, କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହିତ ସାକ୍ଷାତକାର। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ପ୍ରଚାର କରିବ ରାତି 10। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 10:35। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 42ତମ ଭାଗ।

0: ଲଡ଼କେ।
1: ଶ୍ରୋତା ବନ୍ଧୁ, ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତ, ସେମାନଙ୍କର ମୌଳିକ ଅଧିକାର ଯେମିତି ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସେମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ। ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାରି ପଛରେ ଏମାନଙ୍କର ବଡ଼ ଭୂମିକା ରହିଛି। ଶୈଶବ ଅବସ୍ଥାରୁ ଶିଶୁଙ୍କୁ ସଶକ୍ତ କରିବା, ସେମାନଙ୍କର ପୁଷ୍ଟି ସାଧନ ନିମନ୍ତେ ସଜାଗ ରହିବା, ତା ସହିତ ସେମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ କ୍ଷେତ୍ରରେ ପଦକ୍ଷେପ ନେବା। ଏହିପରି ଭାବେ ସେମାନଙ୍କର ଯଦି ଶୈଶବ କୈଶୋର ଅବସ୍ଥା ସୁଦୃଢ଼ ହୁଏ, ଯୁବାବସ୍ଥା ମଧ୍ୟ ସେତିକି ଉନ୍ନତ ଆଉ ବିକଶିତ ହେବ। ଏହି ଅବସରରେ ଆଜି ରହିଛି ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ।
2: ପ୍ରଗତିଶୀଳ ଦେଶ ପାଇଁ ସୁସ୍ଥ ଶୈଶବ ନିହାତି ଆବଶ୍ୟକ। ସୁସ୍ଥ ଶୈଶବର ଅର୍ଥ କେବଳ ରୋଗମୁକ୍ତ ଶରୀର ନୁହେଁ, ଗୋଟେ ସୁନ୍ଦର ପରିବେଶ ଯେଉଁଠାରେ ଶିଶୁ ପର୍ଯ୍ୟାପ୍ତ ପୋଷଣ ପାଉଥିବ, ଉତ୍ତମ ଶିକ୍ଷା, ଭଲ ସ୍ୱାସ୍ଥ୍ୟ ସେବା, ମାନସିକ ସୁରକ୍ଷା, ସ୍ନେହ, ନୈତିକ ମୂଲ୍ୟବୋଧ, ସେ ସବୁ ସୁସ୍ଥ ଶୈଶବ ପାଇଁ ନିହାତି ଆବଶ୍ୟକ। ଶିଶୁମାନେ ଯେତେବେଳେ ସବୁ ସୁବିଧା ପାଇବେ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିବ, ସୃଜନଶୀଳତା ଓ ଦାୟିତ୍ୱବୋଧ ବିକଶିତ ହେବ, ତାହାକୁ ଆମେ ସେଇ କହିବା ସୁସ୍ଥ ଶୈଶବ। ଶିଶୁର ସୁସ୍ଥତା ଉପରେ କେବଳ କହିଲେ ହେବନି ଯେ ତା ଦେହ ଭଲ ରହିବା କିମ୍ବା କୌଣସି ଅସୁସ୍ଥତା ଭିତରେ ନ ରହିବା, ନାହିଁ, ସୁସ୍ଥତା କହିଲେ ଆମର ଖାଦ୍ୟ ପୋଷଣ, ଶ୍ରଦ୍ଧାର ପୋଷଣ, ସଂସ୍କାରର ପୋଷଣ, ଶିକ୍ଷାର ପୋଷଣ, ଆଧ୍ୟାତ୍ମ ପୋଷଣ, ଆକଟର ପୋଷଣ, ଏ ସବୁ ଜିନିଷ ବା ପୋଷକ ତତ୍ତ୍ୱ ଗୋଟେ ଶିଶୁକୁ ଦରକାର। ଖାଦ୍ୟ କହିଲେ କଣ, ଯେମିତି ଗୋଟେ ଛୋଟ ଶିଶୁକୁ ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଏତେ ମାତ୍ରାରେ ଯୋଉମାନେ ମହିଳାମାନେ ବି ଚାହୁଁନାହାନ୍ତି କି ଆମେ ସ୍ତନ୍ୟପାନ କରେଇବା, ଗୋଟେ ଶିଶୁକୁ ମା କ୍ଷୀର ନିହାତି ଆବଶ୍ୟକ। ତମ ନିଜର ସୌନ୍ଦର୍ଯ୍ୟ ପାଇଁ ହଉ କିମ୍ବା ନିଜର କୌଣସି ଭିଟାମିନ ଅଭାବରୁ ହଉ କିମ୍ବା ମାନେ ସଫିସିଏଣ୍ଟ ବା ଗୋଟେ ମାର ସ୍ତନ୍ୟପାନ କରେଇବାର ଯୋଉ କାପାସିଟିଟା ନ ରହିବାରୁ ହଉ, କଣ ପାଇଁ ବି ହଉ କାରଣ, କିନ୍ତୁ ମା କ୍ଷୀର ଗୋଟେ ଶିଶୁକୁ ନିହାତି ଦରକାର, ଯୋଉଟାକୁ ସେ ବଞ୍ଚିତ ହେବା ଆଦୌ ଉଚିତ ନୁହେଁ, ସେ ପ୍ରତି ଆମେ ଧ୍ୟାନ ଦେବା ଦରକାର। ଶ୍ରଦ୍ଧାର ପୋଷଣ, ଆମେ କେବଳ ପିଲାଟିଏ ଜନ୍ମ କରିଦେଲେ ହେବ ନାହିଁ, ପିଲାକୁ ଆମେ ଆମ ଗର୍ଭରେ ରଖିକି ଜନ୍ମ କରୁଛନ୍ତି, କେତେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ଆଶା, ଆକାଂକ୍ଷା ଗୋଟେ ଶିଶୁ ଭିତରେ ଆମେ ରହୁଛନ୍ତି, ସେ ଆମର ଭବିଷ୍ୟତ। ତେଣୁ ସେ କେମିତି ଭବିଷ୍ୟତ ପାଇଁ ଗୋଟେ ପ୍ରଗତିଶୀଳ ଦେଶ ପାଇଁ ଗୋଟେ ଭଲ ହିତାଧି ହେଇପାରିବ, ସେ ତା ଉପରେ ଆମକୁ ଗୁରୁତ୍ୱ ଦେବାର ଅଛି, ତାକୁ ଆମେ ବୁଝିବାର ଅଛି। ଶ୍ରଦ୍ଧାର କଥା ମୁଁ କହୁଥିଲି, ଆମେ ଗୋଟେ ଛୁଆକୁ ଗୋଟେ ମା ଯେତେ ସ୍ନେହ ଦେଇପାରିବ, ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମାକୁ ବିପଦ ପଡିଲେ ଛୁଆ ଜାଣିପାରେ। ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେଇ ଇନର କନେକ୍ସନଟାକୁ ବିଲ୍ଡଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ୱ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର। ଗୋଟେ ଛୁଆ ତାର ମେଣ୍ଟାଲି ସେ କେତେ କ୍ୟାପାବଲ୍ ହେଇପାରିବ, କେତେ

ମା ସହିତ ଆଟାଚ ହେଇପାରିବ। ତାପରେ ଆମେ ଆସିବା ସଂସ୍କାର ର ପୋଷଣ। ସଂସ୍କାର ର କଥା କହିବା, ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସେରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି। ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ। ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଇଟା ଶୁଣିବନି। ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ। ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ। ତାପରେ ଆସୁଛି ଆମର ଯେ ବଡ଼ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି। ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ। ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ।

0: ଦେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ, ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦିଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟ୍ର ଜ୍ଞାନ ନୁହେଁ, ନିଜର କଳା କୌଶଳ ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ଆପଣ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍କିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍କିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍କିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍କିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥି ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000

0: ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 90 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତିନି ବର୍ଷ ମଧ୍ୟରେ ପ୍ରାୟ 150ଟି ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍କୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4ରୁ 10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
1: 30ଟି ଜିଲ୍ଲାରେ ପାଖାପାଖି 92ଟି ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3ଟି ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6ଟି ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108ରୁ ଅଧିକ ସ୍କାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000ରୁ ଉର୍ଦ୍ଧ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଯୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇଁ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119ଟି ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98ଟି ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70ଟି ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ

ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ୱର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଦଶରେ ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା, ସଂରକ୍ଷଣ, ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ, ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ

0: ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା, ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଭ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମହାସାଗର ସହ ସମ୍ପର୍କ ସ୍ଥାପନ, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସନ୍ଧ୍ୟା 7ଟା ମୁଖ୍ୟ ସମ୍ଭାଦ ସହ ମୁଁ ରଶ୍ମିତା ଦାସ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସୌରଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆର୍ମେନିଆ ସଂସଦୀୟ ନିର୍ବାଚନରେ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟିର ବିଜୟ ପାଇଁ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ପରୀକ୍ଷା ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ ପରିଚାଳନା ସମ୍ବନ୍ଧୀୟ ଅଭିଯୋଗକୁ ଖଣ୍ଡନ କରିଛି। ଫିଲିପାଇନ୍ସର ଦକ୍ଷିଣ ଭାଗରେ 7.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ 32 ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ 200ରୁ ଅଧିକ ଆହତ ହୋଇଛନ୍ତି। ଏବେ କେତେକ ରାଜ୍ୟର ଖବର। ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଶୈବପୀଠ ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ର ମେଳାର ପରିଦର୍ଶନ କରିଛନ୍ତି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା 2026 ଫଳ ଓ ଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କଲେ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ। ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନ୍ସେଲିଂ। ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେରଫ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍ରେ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ୍ ହୋଇଛନ୍ତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୌରଭ ନାୟକ, କଥାଚିତ୍ର love.com।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରୋଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍କିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍କତି ଓ ଉପବାଚସ୍କତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍କତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
2: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡ଼େ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ୍ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋଂ ସେ ସାଜୀ କାଳ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓଁ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋଁ କେ ଲିଏ ୟହାଁ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ। ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓଁ ମେ ହର ସଂସ୍ଥାଓଁ କି ମହତ୍ୱପୂର୍ଣ୍ଣ ଭୂମିକା ରହିତୀ ହେ ହର କାଳଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓଁ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ।

0: ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ସଶସ୍ତ ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିରେ ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ଭାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
3: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଜନଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯୋଉ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 କରୋଡ ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ ପାଇଁ 5 ଟଙ୍କା, ଦୁଇଟାରେ ମିଶିକି 2.5 ଲକ୍ଷରେ 5 ଟଙ୍କା ଏମିତି ତାଙ୍କୁ ଇନ୍ସେଣ୍ଟିଭ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯୋଉ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯୋଉମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯୋଉ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟ ଅଞ୍ଚଳରେ ତାଙ୍କ ଯୋଉ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RD କୋ RMB କୋ ସେମିତି ଇନ୍ସଟ୍ରକ୍ସନ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ।
1: ଆଉ ନୁହେଁ ତ କଣ, ଆଉ ଶୁଣ, ଯୋଉ ସୋୟାବିନ ବଡି ତିଆରି କରୁଛେ ତାର ଯୋଉ ଚାଷବାସ କେମିତି ହଉଛି, ସେ ପ୍ରଣାଳୀ ହଉଛି, ସେ ସବୁ ବିଷୟରେ ଭଲ ଭାବରେ ଜାଣିବା ଦରକାର।
0: ହେଲେ ସନ୍ଧ୍ୟା ବେଳ
1: ଭଲ ଭଜନ ଟିକେ ଶୁଣିବା, ତାପରେ କଥା ହବା।
2: आहे जगा की, आहे जगा की, आहे जगा।

आहे तो पाखी

0: ଜୟୀ ସେଠୀ ଆଜିର ଆଲୋଚନାରେ ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ।
1: ଏ ସମ୍ପର୍କରେ ଆଲୋଚନା ପାଇଁ ଆମ ପାଖରେ ମହାଶୟ ଅଛନ୍ତି ଡକ୍ଟର ସୁବାଷ ଚନ୍ଦ୍ର ସାହୁ।
0: ତାହେଲେ କଣ କେମିତି ଚାଷବାସ ହଉଛି ମହାଶୟଙ୍କ ମୁହଁରୁ ଶୁଣିବା।
1: ଠିକ କଥା।
2: শ্রোতা বন্ধু নমস্কার, শুভ সন্ধ্যা। আসন্তু আজির কৃষি সংসদ কার্যক্রমে আমি ব্যবসায়িক ভিত্তিরে সোয়াবিন চাষ সম্পর্কের আলোচনা করা। এ সম্পর্কের আলোচনা করা আজ আমার সাংরে অনেক ডক্টর সুভাষ চন্দ্র সাহু মহোদয়। ডক্টর সাহু, আমি আপনার কার্যক্রম স্বাগত করছু। নমস্কার।
3: নমস্কার।
2: আজ গোটে বড় বিষয় রখা হয়েছি ব্যবসায়িক ভিত্তিরে সোয়াবিন চাষ সম্পর্কের কিছু আলোচনা করা। প্রথমে আপনার কহবে কি সোয়াবিন ফসল উপাদায়তা আম সমাজ আম অর্থনীতি চাষী ভাইঙ্
3: ଭଲ କଥା ପଚାରିଲେ। ପ୍ରକୃତରେ ସୋୟାବିନ ହେଉଛି ଆମର ଗୋଟେ ଅତି ଉପାଦେୟ ଫସଲ, ଆଉ ଏଥିରେ ବଡ଼ କଥା ହେଉଛି ଉଭୟ ପୁଷ୍ଟିସାର ଓ ସ୍ନେହସାର ରହିଛି, ଯୋଉଟା ଗୋଟେ ବିରଳ କଥା। ଆଉ ଆମେ ଯଦି ପୁଷ୍ଟିସାର ଦେଖିବା, ପାଖାପାଖି 38-42 ଭାଗ ପୁଷ୍ଟିସାର ଅଛି, ଆମ ସ୍ୱାସ୍ଥ୍ୟ ପାଇଁ ଯେଉଁଟା ଦରକାର। ତା ସହିତ ସ୍ନେହସାର ଯୋଉ ତେଲ ବାହାରେ ସେଟା ହେଉଛି 17-22 ଭାଗ, ତେଣୁ ଇଏ ଗୋଟେ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଜିନିଷ। ଆଉ ଆମ ରାଜ୍ୟରେ ଯୋଉ ତେଲ ଚାହିଦା ପୂରଣ କରିବା ପାଇଁ ଆମେ ଯଦି ସୋୟାବିନ ଚାଷ କରିବା ତାହେଲେ ବହୁତ ଭଲ ହେବ, ସୋୟାବିନରୁ ତେଲ ବି ଆମେ ବ୍ୟବହାର କରିପାରିବା। ଏଥିରେ ଯଥେଷ୍ଟ ପରିମାଣରେ ଖଣିଜ ଲବଣ ମଧ୍ୟ ଅଛି ଯେଉଁ ସୋୟାବିନରେ, ତା ସହିତ ଭିଟାମିନ୍ ଅଛି ବା ତନ୍ତୁଜାତୀୟ ପଦାର୍ଥ ଅଛି ଯେଉଁଟାକି ଆମ ସ୍ୱାସ୍ଥ୍ୟ ପାଇଁ ଦରକାର। ଆଉ ଆପଣ ଯେମିତି କହିସାରିଲେଣି ଯେ ସୋୟାବିନ ଯେଉଁ ବଡ଼ି ହେଉଛି ସେଟା ବି ଆମର ବହୁତ ଦରକାରୀ, ତେଲ ବି ହେଉଛି ଏଥିରୁ। ତା ଛଡ଼ା ସୋୟାବିନକୁ ଆମେ ଯେଉଁ ଶିଳ୍ପ କାରଖାନାରେ କଞ୍ଚାମାଲ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ଆଉ ସୋୟାବିନରୁ ମଧ୍ୟ ଯେଉଁ ଗୋଖାଦ୍ୟ ହେଉଛି ସେ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଦରକାର ହେଉଛି। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଇଏ ଗୋଟେ ଭାରି ଭଲ ଫସଲ, ଭାରି ବିଭିନ୍ନ ପ୍ରକାର ଉପଯୋଗ ରହିଛି, ତେଣୁ ଆକୁ ଚାଷ କଲେ ଆମେ ବହୁତ ଲାଭ ପାଇପାରିବା
2: ଏବଂ ଏହାର ଅର୍ଥନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବର୍ତ୍ତମାନ ଆଲୋଚନା କରିବା ଏହି ସୋୟାବିନ ଚାଷ କରିବା ପାଇଁ ଉପଯୁକ୍ତ ସମୟ କେବେ, କେଉଁ ଋତୁରେ ଚାଷ କରାଯାଇପାରିବ ଏବଂ ପ୍ରସ୍ତୁତି କିପରି କରିବେ।
3: ଆମେ ମୁଖ୍ୟତଃ ଆକୁ ଖରିଫ ଋତୁ ବା ବର୍ଷା ଋତୁରେ ଚାଷ କରିପାରିବା, ଆଉ ଯଦି କେଉଁଠି ପାଣିର ସୁବିଧା ଅଛି ତାହେଲେ କେତେକ ସ୍ଥାନରେ ମଧ୍ୟ ଶୀତ ଋତୁ ଏବଂ ଗ୍ରୀଷ୍ମ ଋତୁ ଯେଉଁଟାକି ଖରାଦିନେ ମଧ୍ୟ ଚାଷ କରିପାରିବା। ଆଉ ଯଦି ଆମେ ବର୍ଷା ଋତୁରେ ଆମେ ଚାଷ କରୁଛୁ ଖରିଫ ଋତୁରେ, ତାହେଲେ ଜୁନ୍ ମାସରେ ବିହନ ବୁଣିବା ଭଲ। ଯଦି ବୁଣିବାରେ ଆମର ବିଳମ୍ବ ହେଉଛି ତାହେଲେ ପରବର୍ତ୍ତୀ ସମୟରେ କ'ଣ ଅମଳ କମିଯିବ, ତେଣୁ ଆମେ ଏଇଟା ହେଉଛି ବଡ଼ କଥା ଯେ ଆମେ କେମିତି ଚେଷ୍ଟା କରିକି ଠିକ୍ ସମୟରେ ଜୁନ୍ ମାସରେ ବିହନ ବୁଣିଦେବା, ତାହେଲେ ଆମର ସୁବିଧା ହେବ। ଆଉ ଯେଉଁ କହିଲେ ଆପଣ କେମିତି ମାଟି କଥା ଆମେ ଚିନ୍ତା କରିବା, କେଉଁ ମାଟିରେ ହେଇପାରିବ, ଇଏ ପ୍ରାୟ ବହୁତ ପ୍ରକାର ବିଭିନ୍ନ ପ୍ରକାର ମାଟିରେ ହେଇପାରିବ। ତେବେ ବାଲିଆ ଦୋରସା ମାଟି ଏଇଟା ଭଲ ହେଇପାରିବ। ଆଉ ଆମେ ଯଦି ମାଟି ବାଲିଆ ଦୋସରା ହେଇଥିବ ବା ମାଟିର ଉର୍ବର କ୍ଷମତା ଥିବ, ଅଧିକ ଜୈବିକ ଅଂଶ ଥିବ, ତାହେଲେ ସେଥିରୁ ଆମେ ଭଲ ଅମଳ ପାଇପାରିବା। ଆଉ ମାଟିର ଯେଉଁ ଅମଳ ପରିମାପକ ମୂଲ୍ୟ ଯେଉଁ ପିଏଚ୍ କହୁଛନ୍ତି, ପିଏଚ୍ ଯଦି 6-7 ଭିତରେ ରହିଲା ତାହେଲେ ଏଇ ଫସଲରୁ ଆମେ ଭଲ ଅମଳ ପାଇପାରିବା। ଆଉ ଗୋଟେ କଥା ମନେ ରଖିବା ଯେ ବର୍ଷା ଋତୁରେ ଆମେ ଯେତେବେଳେ ଚାଷ କରୁଛୁ ବହୁତ ସମୟରେ ବର୍ଷା ହୁଏ, ନିରବଚ୍ଛିନ୍ନ ବର୍ଷା ଲଗାତାର ବର୍ଷା ହୁଏ, ସେ ସମୟରେ ବେଳେବେଳେ ଜମିରେ ପାଣି ଜମି ରହିଯାଏ, ଆଉ ଗଛ ବେଳେ ପାଣି ଜମି ରହିଲେ ଗଛ ଭଲ ବଢ଼ିବନି, ତେଣୁ ମାଟି ନିଗିଡ଼ା ହେଇଥିବା ଦରକାର ବା ଆମେ ଜମିଟାକୁ ସେମିତି ପ୍ରସ୍ତୁତ କରିବା ଯେମିତିକି ତା ମୂଳରେ ପାଣି ରହିବନି, ଗଛ ବେଳେ ପାଣି ରହିବନି, ତାଦ୍ୱାରା ଭଲ ଗଛ ବଢ଼ିବ ଏବଂ ଅମଳ ଆମକୁ ମିଳିପାରିବ।
2: ବିହନ କିସମ?
3: ଆଜ୍ଞା,
2: କାରଣ ଆପଣ ଜାଣିଛନ୍ତି ଯେ ଭଲ ବିହନ ହେଲେ ଭଲ ଅମଳ ପାଇପାରିବା, କେଉଁ ବିହନ ସର୍ବୋତ୍ତମ ହେବ?
3: ହଁ, ସୋୟାବିନ ବହୁତ ଉନ୍ନତ କିସମ ସବୁ ଆଜିକାଲି ବଜାରରେ ମିଳୁଛି, ଆଉ ଆମ ଲୋକମାନେ କିଛି ଚାଷ କରୁଛନ୍ତି, ତେଣୁ ସେସବୁ କେତେକ କିସମ ନାଁ ମୁଁ କହିଦେଉଛନ୍ତି, ହେଉଛି ପୁଷା 16, ଆଉ ଗୋଟେ ହେଲା ପୁଷା 24, ଗୌରବ, PK 73/163, T49, JS 80-21, ଏଇସବୁ କିସମ ଆମେ ଚାଷ କରିବା ତାହେଲେ ଭଲ ଅମଳ ପାଇପାରିବା, ଅଧିକ ଲାଭ ହି ପାଇପାରିବା। ଆଉ ତେବେ ଗୋଟେ ଦେଖିବା କଥା ଯେ ବିହନ ହୃଷ୍ଟପୃଷ୍ଟ ହୋଇଥିବ, ନିରାଗା ହୋଇଥିବ ଏବଂ ଗୋଟେ ଭରସା ଯୋଗ୍ୟ ବା ନିର୍ଭରଯୋଗ୍ୟ ଉତ୍ସରୁ ଆଣିଥିବା, ତାହେଲେ ଭଲ ବିହନ ଯଦି ବ୍ୟବହାର କରିବା ତାହେଲେ ଭଲ ଅମଳ ପାଇପାରିବା। ଆଉ ଯଦି ବିହନ ପରିମାଣ କଥାକୁ ଆସିବା ତାହେଲେ 1 ଏକର ଜମିରେ ବୁଣିବା ପାଇଁ ପ୍ରାୟ 28-30 କିଲୋଗ୍ରାମ ବିହନ ଦରକାର ହେବ ଗୋଟେ ଏକର ଜମିରେ ବୁଣିବା ପାଇଁ। ବିହନ ବୁଣିବା ଆଗରୁ ତ ବିଶୋଧନ କରିବା ଦରକାର, କାରଣ କେତେକ ଯେଉଁ ରୋଗ ଅଛି ବିହନ ବାହିତ ବା ମୃତ୍ତିକା ବାହିତ ଯେଉଁ ରୋଗ, ସେସବୁ ରୋଗ ଦାଉ ରକ୍ଷା ପାଇଁ ଆମକୁ ବିହନ ବିଶୋଧନ କରିବାକୁ ପଡ଼ିବ। ଏଥିପାଇଁ ପ୍ରତି କିଲୋଗ୍ରାମ ବିହନ ସହିତ ଆମେ 1.5 ଗ୍ରାମ କାର୍ବେଣ୍ଡାଜିମ୍ ବା ଆମେ ଯେଉଁ ଥିରାମ ଔଷଧ ଅଛି 3 ଗ୍ରାମ ତାକୁ ମିଶେଇକି ଆମେ ତାକୁ ବିଶୋଧନ କରିଦେବା ଦରକାର। ତାକୁ ଗୋଟେ ସଫା ମାଠିଆର ହେଉ ବା ବିହନ ବିଶୋଧନ ଡ୍ରମ୍ ଯେଉଁ ମିଳୁଛି ସେଥିରେ ମିଶେଇକି ବିଶୋଧନ କରିପାରିବା। ଆ ଛଡ଼ା ଆମେ କ'ଣ କରିବା, ଯେଉଁ ଟ୍ରାଇକୋଡର୍ମା ଭିରିଡ଼ି ମାନ ଯେଉଁ ମିଳୁଛି ତାକୁ ମଧ୍ୟ ଆମେ 4 ଗ୍ରାମ ମିଶେଇକି ତାକୁ ମଧ୍ୟ ବିହନ ବିଶୋଧନ କରିପାରିବା। ଆଉ ଏଇ ଗୋଟେ ଫସଲ ଯେଉଁଟାକି ତା ଚେରରେ କିଛି ଯେଉଁ ଭାତୁଡ଼ି ଥାଏ ଯେଉଁଟାକି ବ୍ୟବହାର ବିବନ୍ଧନ କରେ, ସେଥିପାଇଁ ଆମେ ଦେଖିବା କଥା ଯଦି ଆମର ଯେଉଁ ଜୀବାଣୁ କଲଚର ଅଛି ତାକୁ ଯଦି ଆମେ ଗୋଳେଇକି ବୁଣିଦେବା ତାହେଲେ କ'ଣ ହେବ ନା ଭାତୁଡ଼ି ସଂଖ୍ୟା ଅଧିକ ହେବ ଏବଂ ଜବଖାର ବିବନ୍ଧନ ଅଧିକ ହେବ, ଅର୍ଥାତ୍ ପବନ ଯେଉଁ ଜବଖାର ସାର ଅଛି ତାକୁ ଗଛ ଆଣିକି ଚେରରେ ରଖିବ ଆମେ ବ୍ୟବହାର କରିବ, ଆଦ୍ୱାରା ଆମର ଗଛ ଭଲ ବଢ଼ିପାରିବ, ତେଣୁ ଏହିସବୁ ଦିଗ ପ୍ରତି ଆମେ ନଜର ଦେବା ଦରକାର।
2: ଆମେ ସୋୟାବିନ ଫସଲ ଚାଷ କରିବା ପୂର୍ବରୁ ତାର ବିହନ ବୁଣିବା, ତାହାର ପଦ୍ଧତି କିପରି ହେବ ଯାହାଦ୍ୱାରା କି ଆମେ ଭଲ ଅମଳ ପାଇପାରିବା?
3: ହଁ, ସାଧାରଣ ଭାବେ ଆମେ ବୁଣିବା ଆଗରୁ ହଳ

0: କରି ଜମି ପ୍ରସ୍ତୁତ କରିବା ଦରକାର। ଆଉ ଆମେ ଦେଖିବା କଥା ତିନି ଚାରି ଗୋଟେ ଭଲ କି ଚାଷ କରିଦେଉ, ଯେମିତି ମାଟି ଗୁଣ୍ଡ ହେଇଯିବ ଏବଂ ଗୁଣ୍ଡ ହେଲେ କ'ଣ ହବ ନା ଭଲ ଗଜା ବାହାରିବ, ଚେରଇ ଭଲ ବଢ଼ିପାରିବ, ଫଳରେ ଗଛ କ'ଣ କରିବ ନା ମାଟିରେ ଯେଉଁ ଅଛି ଖାଦ୍ୟ ସାର ଅଛି ବା ଜଳ ଅଛି ତାକୁ ଭଲ ଭାବରେ ଗ୍ରହଣ କରିପାରିବ, ତେଣୁ ଗଛ ଭଲ ବଢ଼ିପାରିବ। ତେଣୁ ହଳ କରିକି ଆମେ ମାଟିକି ଭଲ ଭାବେ ପ୍ରସ୍ତୁତ କରିବା, ଜମିକି ପ୍ରସ୍ତୁତ କରିବା, ମାଟି ଗୁଣ୍ଡ କରିଦେବା ଏବଂ ଶେଷ ଗୋଟେ ଚାଷ ବେଳେ ଆମେ କ'ଣ କରିବା, ଏକର ପ୍ରତି 20-25 କୁଇଣ୍ଟାଲ ସଢ଼ା ଗୋବର ଖତ ହେଉ ବା କମ୍ପୋଷ୍ଟ ହେଉ ପ୍ରୟୋଗ କରିବା, ଆଦ୍ୱାରା କ'ଣ ମାଟି ଉର୍ବର ହେଇଯିବ, ଗଛକୁ ଖାଦ୍ୟ ଯୋଗିବ। ଆଉ ସୋୟାବିନ୍କୁ ଆମେ ଧାଡ଼ିରେ ବୁଣିବା, ଧାଡ଼ିକି ଧାଡ଼ି 30 ସେଣ୍ଟିମିଟର ବା 1 ଫୁଟ, ଆଉ ଗଛକୁ ଗଛ 10 ସେଣ୍ଟିମିଟର ବା 4 ଇଞ୍ଚ ଏଇ ବ୍ୟବଧାନରେ ଆମେ ବୁଣିବା। ଆମେ ଏତିକି ଦୂରତାରେ ବୁଣିବା ତାହେଲେ ଏକର ପ୍ରତି ପାଖାପାଖି 1,33,000 ଗଛ ଆମର ରହିପାରିବ ଗୋଟେ ଏକର ଜମିରେ। ତେଣୁ ଆମେ ସେ କଥା ପ୍ରତି ନଜର ଦେବା ଦରକାର, ତାହେଲେ ଗଛ ସଂଖ୍ୟା ଠିକ୍ ରହିଲେ କ'ଣ ହବ ନା ଆମର ଅମଳ ଭଲ ମିଳିବ। ଆମକୁ
1: ଖାଦ୍ୟ ସାର ପ୍ରୟୋଗ ସମ୍ପର୍କରେ ଏବଂ ଖାଦ୍ୟ ସାରର ପରିଚାଳନା ସମ୍ପର୍କରେ ଆପଣ କ'ଣ କହିବେ?
0: ଏଇଟା ଅତି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ, କାରଣ ଆମେ ଖାଦ୍ୟ ଯେତେ ଭଲ ଭାବରେ ଦେବା, ଯଦି ଠିକ୍ ଭାବରେ ଦେବା ତାହେଲେ ଗଛ ଠିକ୍ ବଢ଼ିବ, ଫସଲର ଅମଳ ଠିକ୍ ମିଳିବ। ତେଣୁ ଖାଦ୍ୟ ସାର ପରିଚାଳନା ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଆଉ ଟିକେ ଆଗରୁ ତ ମୁଁ କହିସାରିଛି ଆମେ ପ୍ରଥମେ 20-25 କୁଇଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା, ତା ସହିତ ବିହନ ବୁଣିଲା ବେଳେ ଯେଉଁ ମୂଳ ସାର ହିସାବରେ ଆମେ କ'ଣ କରିବା ନା ଏକର ପ୍ରତି 16 କିଲୋଗ୍ରାମ ଯବକ୍ଷାର ସାର, 12 କିଲୋଗ୍ରାମ ଫସ୍ଫରସ ସାର ଏବଂ 12 କିଲୋଗ୍ରାମ ପଟାସ ସାର ଦେବା। ଏଇ ଯେଉଁ ସାର ଆମେ ଯଦି ବଜାରରେ ଯେଉଁ ସାର ବ୍ୟବହାର କରୁ ତାକୁ ଯଦି ହିସାବ କରିବା ତାହେଲେ ଏକରକୁ ଆମ ଦରକାର ହେବ 35 କିଲୋଗ୍ରାମ ୟୁରିଆ ଦରକାର ହେବ, 75 କିଲୋଗ୍ରାମ ଦରକାର ହେବ ସିଙ୍ଗଲ ସୁପର ଫସ୍ଫେଟ୍, ତା ସହିତ 20 କିଲୋଗ୍ରାମ ମିରଟ ପଟାସ ଦରକାର ହେବ। ଏ ସାରକୁ ଆମେ ଦେଇପାରିବା। ଆଉ ବଦଳରେ ମଧ୍ୟ ଯଦି ଅନ୍ୟ ସାରକୁ ହିସାବ କରିବା, ଧରନ୍ତୁ ଆମର ଯେଉଁ ଅଛି NPK 10:26 ଯେଉଁ ସାର ଅଛି
1: ଆଜ୍ଞା,
0: ସିଏ ଦରକାର ହେବ ଏକରକୁ 46 କିଲୋଗ୍ରାମ, ତା ସହିତ ମିଶିବ ପ୍ରାୟ 25 କିଲୋଗ୍ରାମ ୟୁରିଆ, ତାକୁ ମିଶାଇ ପ୍ରୟୋଗ କଲେ ବି ଆମେ ସେତିକି ଯବକ୍ଷାର ଫସ୍ଫରସ୍ ପଟାସ ପାଇପାରିବା। ଏହା ଛଡ଼ା ବଜାରରେ ଅନ୍ୟ ବହୁତ ପ୍ରକାର ସାର ମିଳୁଛି, ତାକୁ ମଧ୍ୟ ହିସାବ କରି ପ୍ରୟୋଗ କରିପାରିବା। ତେବେ ଗୋଟେ କଥା ଆମେ ଦେଖିବା ଯେ ସବୁବେଳେ ସାର ପ୍ରୟୋଗ କରିବା ଆଗରୁ ମାଟିରେ ଆମର ମାଟି ପରୀକ୍ଷା କରିଦେବା ଦରକାର। ମାଟି ପରୀକ୍ଷା କରିକି ତା ଯେଉଁ ଫଳାଫଳ ଅନୁସାରେ ଆମେ ଯଦି ସାର ଦେବା ତାହେଲେ ସାର ଠିକ୍ ଉପକାରଟା ଆମେ ପାଇପାରିବା। ଆଉ ଏଇ ଯେଉଁ ସାରକୁ ଆମେ ମୂଳ ସାର ହିସାବରେ ପ୍ରଥମେ ଦେଇଦେବା, ତାଦ୍ୱାରା ଗଛ ଭଲ ବଢ଼ିପାରିବ।
1: ନିଶ୍ଚିତ ଭାବରେ ଆପଣ ବଢ଼ିଆ କଥା କହିଲେ, ମାଟି ପରୀକ୍ଷା କରିବା ଦ୍ୱାରା ଆମେ ଜାଣିପାରିବା ଆମ ମାଟିରେ କୋଉ ସାରର ଅଭାବ ରହିଛି ଏବଂ କେଉଁ ସାର ଅଧିକ ପରିମାଣରେ ରହିଛି। ବର୍ତ୍ତମାନ ବର୍ଷା ଦିନ ଆସିଗଲାଣି ପ୍ରାୟ, ଏବଂ ଯେତେବେଳେ ସୋୟାବିନ୍ ଚାଷ ହେବ ସେତେବେଳକୁ ବର୍ଷା ଋତୁ ପ୍ରାୟ ଆସିଯାଇଥିବ। ବର୍ଷା ଋତୁ ଆସିଗଲେ ଗୋଟେ ବଡ଼ ସମସ୍ୟା ହୁଏ ଘାସ ସମସ୍ୟା, ଏବଂ ଘାସକୁ କୁହାଯାଏ ସୁଭାଷ ବାବୁ ଆମ ଫସଲର ଗୋଟେ ବଡ଼ ଶତ୍ରୁ, ତେଣୁ ଘାସ ଦମନ କେମିତି କରିବେ ଆପଣ?
0: ଭଲ କଥାଟେ ପଚାରିଲେ, କାରଣ ଆମେ ଯେଉଁ ବର୍ଷା ଋତୁରେ ଘାସର ସମସ୍ୟା ବେଶୀ ହୋଇଥାଏ, ଆଉ ଘାସ ଯଦି ଠିକ୍ ସମୟରେ ଠିକ୍ ଭାବେ ଦମନ ନ କରିବା ତାହେଲେ ସେ ମାଟିରେ ଯେଉଁ ଅଛି ଜଳୀୟ ଅଂଶ ଅଛି ବା ଖାଦ୍ୟ ସାର ସବୁ ଗ୍ରହଣ କରିବ, ଏମିତି ବେଳେବେଳେ ଯେଉଁ ସୂର୍ଯ୍ୟକିରଣ ପାଇଁ ମଧ୍ୟ ଗଛ ସହିତ ଫସଲ ସହିତ ପ୍ରତିଯୋଗିତା କରିବ, ଯାହାଦ୍ୱାରା ଗଛ ବଢ଼ିପାରିବନି। ତେଣୁ ଆମକୁ ଠିକ୍ ସମୟରେ ଘାସ ଦମନ କରିବାକୁ ପଡ଼ିବ। ଆମେ ଘାସ ଦମନ କରିବା ପାଇଁ ଆମେ ଗଛ ଯେତେବେଳେ 3 ସପ୍ତାହ ହେଇଯାଉଛି ଆମେ ସେତେବେଳେ ହାତରେ ବାଛିକିରି ବା ବାଟି ଖୁସେଇକିରି ଘାସକୁ ଦମନ କରିପାରିବା, ତାଦ୍ୱାରା ଘାସ ମରିଯିବ। ଆଉ ଯଦି ଆବଶ୍ୟକ ପଡ଼େ ପୁଣିଥରେ ଯଦି ଘାସ ଦେଖାଯାଏ ତାହେଲେ 5 ସପ୍ତାହ ପରେ ମଧ୍ୟ ଆମେ ମାଟିରୁ ଘାସ ବାଛିପାରିବା। ତେବେ ଆଜିକାଲି ଘାସ ମରା ଔଷଧ ବ୍ୟବହାର କରାଗଲାଣି, ଜଣେ ଚାହିଁଲେ ଘାସ ମରା ଔଷଧ ବ୍ୟବହାର କରିପାରିବେ। ଆଉ ସେଥିପାଇଁ ଆମର ବୁଣିବା ପରଦିନ ଆମେ ଯେଉଁ ପେଣ୍ଡିମେଥାଲିନ୍ ପ୍ରକାର ଯେଉଁ ଔଷଧ ମିଳୁଛି ତାକୁ ଆମେ ମାଟିରେ ବ୍ୟବହାର କରିପାରିବା। ଆଉ ଏଇ ଯେଉଁ ଘାସ ମରା ଔଷଧ ବ୍ୟବହାର କଲାବେଳେ ଗୋଟେ କଥା ମନେ ରଖିବାକୁ ପଡ଼ିବ, ଯେମିତିକି ଆମ ମାଟିରେ ବତର ଥିବ ଶୁଖିଲା ଜମିରେ ଭଲ କାମ କରିବନି। ଆଉ ଗୋଟେ ବଡ଼ କଥା ହେଉଛି ଯେ ଆମେ ନିକଟରେ ଯେଉଁ କୃଷିବିତ୍ ଥିବେ ତାଙ୍କ ସହିତ ପରାମର୍ଶ କରି ଯଦି ବ୍ୟବହାର କରିବା ତାହେଲେ ଠିକ୍ ଆମେ ଉପକାର ପାଇପାରିବା। ଆ ଛଡ଼ା ବି ଅନ୍ୟ ଔଷଧ ମିଳୁଛି ତେଣୁ ଘାସ ମରା ଔଷଧ, ତେଣୁ ଆମେ କୃଷି ଯେଉଁ ବିଶେଷଜ୍ଞ ଅଛନ୍ତି ବା କୃଷିବିତ୍ ଅଛନ୍ତି ତାଙ୍କ ସହିତ ପରାମର୍ଶ କରିବା, ତାହେଲେ ଆମେ ଘାସ ମରା ଔଷଧ ବ୍ୟବହାର କରିପାରିଲେ ତାର ଉପକାର ଆମେ ଠିକ୍ ଭାବରେ
1: ନିଶ୍ଚିତ ଭାବରେ। ଆମର ପ୍ରାୟ ଜୁନ୍ ଅନ୍ତିମ ସପ୍ତାହରେ ମୌସୁମୀ ଆସିଯାଏ ଏବଂ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ରହେ। ଅନେକ ଭାବନ୍ତି ଯେ ବର୍ଷା ଋତୁରେ ତ ଗଛ ପାଣି ପାଇବ, ଜଳ ପରିଚାଳନାର ଆବଶ୍ୟକତା କ'ଣ ରହି? ସୋୟାବିନ୍ ଚାଷରେ ଜଳ ପରିଚାଳନା କିପରି କରିବେ?
0: ଆଜ୍ଞା, ତେଣୁ ଯେଉଁ ବର୍ଷା ଋତୁରେ ଆମେ ଚାଷ କରୁଛୁ ଆମର ତ ବର୍ଷା ପ୍ରାୟ ଲାଗି ରହିବ, ବେଳେବେଳେ 2-3 ଦିନ ବର୍ଷା ହେଉଛି। ତେଣୁ ଆମର ଗୋଟେ ବଡ଼ କଥା ହେଉଛି ଆମେ ଦେଖିବା ଯେମିତି କିଆରେ ପାଣି ଜମିକି ନ ରହିବ, ତେଣୁ ସେଇଥିପାଇଁ ଆମର ନିଗିଡ଼ା ହେଇଥିବା ଦରକାର ମାଟି। ଯଦି ନିଗିଡ଼ା ହେଇନି ତାହେଲେ ଆମେ ଏମିତି ଭାବେ ଲାଳ କରିବା ଯୋଗୁଁ ଡ୍ରେନେଜ୍ ଗୁଡ଼ାକୁ ଦେବା, ଯାହାଦ୍ୱାରା ପାଣି ବର୍ଷା ହେଲେ ବର୍ଷା ପାଣି ନିଗିଡ଼ିଯିବ। ଆଉ ବେଳେବେଳେ ଯଦି ସମ୍ଭବ ହେବ ଆମେ ଯଦି ଗଛ ମୂଳକୁ ଟିକେ ଅଳ୍ପ ହୁଡ଼ା ଟେକି ଦେବା ବି ତାହେଲେ କ'ଣ ହେବ ନା ପାଣି ମୂଳକୁ ରହିବନି, ମୂଳ ଛାଡ଼ିକି ରହିବ, ଏଇଟା ଦେଖିବା ଆମେ ବର୍ଷା ଦିନେ। ଆଉ ଯଦି କିଏ ଶୀତ ଦିନେ ବା ଖରାଦିନେ ଚାଷ କରୁଥିବେ ତାହେଲେ ମାଟିର ଆବଶ୍ୟକତାକୁ ଦେଖିକି ତାହେଲେ ପାଣି ମଡ଼ିବା ଦରକାର, ଏମିତି କଲେ ଆମେ ଜଳ ଠିକ୍ ପରିଚାଳନା କରିପାରିବା।
1: ସୋୟାବିନ୍ ଫସଲରୁ ଭଲ ଅମଳ ପାଇବା ପାଇଁ କୀଟ ପରିଚାଳନା କିପରି କରାଯାଇପାରିବ?
0: ପ୍ରାୟ ସବୁ ଫସଲ ପରି ସୋୟାବିନ୍ ଫସଲରେ ବହୁତ ପ୍ରକାର କୀଟ ବା ପୋକ ଲାଗିଥାନ୍ତି। ସେଇ ଯେଉଁ କୀଟମାନଙ୍କ ଭିତରେ ଗୋଟେ ହେଉଛି କର୍ତ୍ତକ କୀଟ, ସମ୍ବାଳୁଆ ଫଳବିନ୍ଧା ପୋକ ଏଇ ସେମାନେ ସବୁ ବେଶୀ କ୍ଷତି କରିଥାନ୍ତି। କର୍ତ୍ତକୀଟ ଯେତେବେଳେ ଲାଗୁଛି ସେ କ'ଣ କରୁଛି ପତ୍ର ଆଉ କଅଁଳ ଯୋଉ ଡାଳ ଅଛି ତାକୁ ସେ କାଟିକିରି ଖାଇଦେଉଛି। ସେମିତି ସମ୍ବଳ ଯେତେବେଳେ ଲାଗୁଛି ସେ କ'ଣ କରୁଛି ପତ୍ରକୁ କୋରିକିରି ଖାଇଦେଉଛି ପତ୍ର ଜାଲି ଜାଲୁ ହେଇଯାଉଛି ଜାଲ ପରେ ହେଇଯାଉଛି। ସେମିତି ଏଇ ଯୋଉ

0: ଆମର ଫଳବିନ୍ଧା ପୋକ, ଇଏ କ'ଣ କରୁଛି ଫଳ ବା ଛୁଇଁକୁ କଣା କରିକି ଖାଇଦେଉଛି, ତା ଭିତରୁ ମଞ୍ଜିଟି ଖାଇଦେଉଛି, ଆମେ ଅମଳ ପାଇପାରୁନୁ। ତେଣୁ ଏମାନଙ୍କୁ ଯଦି ଆମେ ଠିକ୍ ସମୟରେ ଦମନ ନ କରିବା ବା ନିୟନ୍ତ୍ରଣ ନ କରିବା ତାହେଲେ କ'ଣ ହବ, ଆମର ଅମଳ ଭଲ ମିଳିବ ନାହିଁ। ତେଣୁ ଆକୁ ଦମନ କରିବା ପାଇଁ ଆମେ କ'ଣ କରିବା ନା, ଆମର ଯେଉଁ ଅଛି ଗୋଟେ ଔଷଧ ପ୍ରୋଫେନୋଫସ୍ ବା ମିଥାଇଲ୍ ଡିମେଟନ୍, ଏଇ ଯେଉଁ ଔଷଧକୁ ଏକର ପ୍ରତି 400 ମିଲିଲିଟରକୁ ଆମେ 200 ଲିଟର ପାଣି ସହ ମିଶାଇକି ସ୍ପ୍ରେ କରିବା। ତାଦ୍ୱାରା କ'ଣ ହବ ନା, ଆମର ଏଇ କୀଟ ଦମନ ହବ। ତେବେ ଏଇଠି ଆଉ ଗୋଟେ କଥା କହିଦେଉଛି, କୀଟ ନ ହବ କେମିତି ତା ପାଇଁ ବି ଚିନ୍ତା କରିବା ଦରକାର। ଯେମିତିକି ଆମେ ଆରମ୍ଭରୁ ଆମେ ଧରନ୍ତୁ ଠିକ୍ ଧାଡ଼ିରେ ବିହନକୁ ବୁଣିବା ଏବଂ ସୁସ୍ଥ ବିହନ ବ୍ୟବହାର କରିବା, ଯେମିତି କୁହାଯାଇଥିଲା ଆମର ବିହନ ବିଶୋଧନ କରିବା, ଆ ଦ୍ୱାରା କ'ଣ ହବ, କୀଟ ବା ରୋଗ ହେବାର ଆଶଙ୍କା କମିଯିବ। ସେମିତି ଆମେ ଯଦି ସମ୍ଭବ ହବ ଆମେ ନିମ ପିଡ଼ିଆ ବି ଜମିରେ ବ୍ୟବହାର କରିପାରିବା, ତାକୁ କଲେ ବି ଆମର କୀଟ ବା ରୋଗ ଆକ୍ରମଣ ସମସ୍ୟା କମିଯିବ।
1: ବର୍ତ୍ତମାନ କୀଟ ନିୟନ୍ତ୍ରଣ ପରେ ଅନ୍ୟ ସମସ୍ୟା ହେଉଛି ରୋଗ ନିୟନ୍ତ୍ରଣ, ରୋଗ ଦମନ ପାଇଁ କ'ଣ ବ୍ୟବସ୍ଥା?
0: ହଁ, ସୋୟାବିନ ଫସଲରେ ବିଭିନ୍ନ ପ୍ରକାର ରୋଗ ଦେଖାଇଥାଏ। ଆଉ ଯେ ବର୍ଷା ଦିନେ ଆମେ କହୁଛୁ, ଯେହେତୁ ବର୍ଷା ଦିନେ ବେଶୀ ସଞ୍ଚନ୍ତିଆ ଅବସ୍ଥା ରହେ ବା ଜଳୀୟ ବଂଶ ବେଶୀ ବାୟୁ ରହେ, ତ ରୋଗର ପ୍ରାଦୁର୍ଭାବ ବଢ଼ିଯାଇଥାଏ। ତେଣୁ ଏଇ ଯେଉଁ ଫସଲ ଏଥିରେ ମୁଖ୍ୟତଃ ଆମେ କଳଙ୍କି ରୋଗ ହେବାର ଦେଖୁ। ଏଇ କଳଙ୍କି ରୋଗ ହେଲେ କ'ଣ ହବ ନା, ପତ୍ର ଉପରେ ବାଦାମୀ ରଙ୍ଗର ସବୁ ଫଟକା ଭଳିଆ ହେଇଯିବ, ଛୁଇଁ ଗୁଡ଼ିକ ସେମିତି ହଳଦିଆ ପଡ଼ିଯିବ, ପରେ ଏସବୁ କ'ଣ ହବ, ବାଦାମୀ ରଙ୍ଗର ହେଇଯିବ ଛୁଇଁ ଗୁଡ଼ିକ ସବୁ। ତେଣୁ ସେମିତି ଏଇ ଫସଲରେ ଫଳ ସଡ଼ା ରୋଗ ବି ବେଳେ ବେଳେ ହେଇଥାଏ। ଇଏ ସବୁ କ'ଣ, ଆଦ୍ୱାରା କାଣ୍ଡ ଆଉ ଫଳ ଉପରେ ସବୁ କ'ଣ ମାନେ ଗାଢ଼ ବାଦାମୀ ରଙ୍ଗର ଦାଗ ହେଇଯିବ, ଅମଳ କମିଯିବ। ଏହାଦ୍ୱାରା ଆମେ ଠିକ୍ ସମୟରେ ଯଦି ରୋଗକୁ ଦମନ ନ କରିବା ତାହେଲେ ଆମେ ଅମଳ ବେଶୀ ପାଇବାନି। ଏଇ ଯେଉଁ ରୋଗ ଦମନ କରିବା ସେଥିପାଇଁ ଗୋଟେ ଔଷଧ ହେଉଛି ପ୍ରୋପିକୋନାଜଲ, ତାକୁ ଆମେ 200 ଲିଟର ପାଣିରେ 200 ମିଲିଲିଟର ହିସାବରେ ସ୍ପ୍ରେ କରିବା ଦରକାର। ସେମିତି ଅନ୍ୟ ଯେଉଁ ଔଷଧ ଅଛି କାର୍ବେନାଇଜ୍ ମାଙ୍କୋଜ୍, ଏଇସବୁ ଔଷଧ ଆମେ ବ୍ୟବହାର କରିବା ତାହେଲେ ରୋଗକୁ ଆମେ ଦମନ କରିପାରିବା। ତେବେ ରୋଗ ପୋକ ଦମନ କଲାବେଳେ ସେଇ ଯେମିତି ଟିକେ ଆଗରୁ ଆମେ ଆଲୋଚନା କରୁଥିଲେ ଯେ କୃଷିଭିତ୍ତି ସହିତ ପରାମର୍ଶ କରି ଠିକ୍ ଭାବରେ ଚିହ୍ନିକି ଯଦି ବ୍ୟବହାର କରିବା ତାହେଲେ ଉପଯୁକ୍ତ ଭାବରେ ଆମେ ଦମନ କରିପାରିବା। ତେଣୁ ସେ କାମଟି କରିବା ଦରକାର, ତାହେଲେ ଆମେ ରୋଗ ପୋକକୁ ନିୟନ୍ତ୍ରଣ କରିପାରିବା।
1: ବର୍ତ୍ତମାନ ହେଉଛି ପ୍ରତ୍ୟେକ ଚାଷ ପଦ୍ଧତିରେ ଅତି ମହତ୍ତ୍ୱପୂର୍ଣ୍ଣ ହେଉଛି ଅନ୍ତିମ ପର୍ଯ୍ୟାୟ ଅମଳ ପଦ୍ଧତି, ସୋୟାବିନ ଫସଲ ଅମଳ କରିବାର ବୈଜ୍ଞାନିକ ପଦ୍ଧତି କ'ଣ ରହିବ?
0: ଏଇଟି ଗୋଟେ ଭାରି ଗୁରୁତ୍ୱପୂର୍ଣ୍ଣ କଥା, କି ଆମେ ଯଦି ଠିକ୍ ସମୟରେ ଅମଳ କରିପାରିବା ତାହେଲେ ଆମେ ଭଲ ଅମଳ ପାଇବା। ଯଦି ଆମେ ଅମଳ କରିବାରେ ବିଳମ୍ବ କରୁ ତାହେଲେ କ'ଣ ହବ, ଛୁଇଁ ଗୁଡ଼ା ଶୁଖିଯିବ ଏବଂ ଝଡ଼ିଯିବ, ତା ମଞ୍ଜି ଗୁଡ଼ିକ ଛୁଇଁ ଫାଟିକି ମଞ୍ଜି ବାହାରକୁ ପଳେଇ ଆସିବ, ଅମଳ କମିଯିବ। ଯଦି ଅତି ଆଗରୁ ଆମେ ଅମଳ କରୁଛୁ ତାହେଲେ ହୁଏତ କିଛି କଷି ମଞ୍ଜି ଥାଇପାରେ, ଯେଉଁଟାକି ଆମେ ବି ଭଲ ଅମଳ ପାଇପାରିବାନି, ଅମଳ କମିଯିବ। ତେଣୁ ଆମର କିଆରରେ ଶତକଡ଼ା 90% ଛୁଇଁ ଯେତେବେଳେ ଆମର ବାଦାମୀ ରଙ୍ଗର ହେଇଯାଉଛି ଏବଂ ଅଧିକାଂଶ ଗଛର ପତ୍ର ଝଡ଼ିଯାଉଛି, ସେହି ସମୟରେ ସୋୟାବିନ ଆମେ ଅମଳ କରିବା ଦରକାର। ଏହି ସମୟରେ ଅମଳ କଲେ ଆମେ ଠିକ୍ ଅମଳ ପାଇପାରିବା। ଯେଉଁ ଅମଳ ପରେ ଆମେ ଛୁଇଁକି କ'ଣ କରିବା, ନେଇକି ଶୁଖାଇଦେବା, ଶୁଖାଇ ଦେଇ ସେଥିରୁ ମଞ୍ଜିକୁ ଅଲଗା କରିବା, ମଞ୍ଜି ଅଲଗା କରିବା, ତାକୁ ପୁଣି ଥରେ ଖରାରେ 2-3 ଦିନ ଭଲକି ଶୁଖାଇଦେବା। ଖରାରେ ଶୁଖାଇଦେଲେ ତାହେଲେ ଜଳୀୟ ଅଂଶ ଏହାକୁ ଆସିଯିବ ଶତକଡ଼ା 11-12%, ତାହେଲେ ତାକୁ ନେଇକି ଆମେ ଶୁଖିଲା ଜାଗାରେ ସାଇତିକି ରଖିବା, ଏହା ହେଲେ ବେଶ ଦିନ ସାଇତିରେ ରହିବ ଏବଂ ଆମକୁ ଭଲ ଅମଳ ମିଳିପାରିବ।
1: ସୋୟାବିନ ଚାଷକୁ ଅଧିକ ଫଳପ୍ରଦ କରିବା ପାଇଁ, ଅଧିକ ଅମଳ ପାଇବା ପାଇଁ ଆମକୁ କେଉଁ କେଉଁ ମୁଖ୍ୟ ଦିଗ ପ୍ରତି ଧ୍ୟାନ ଦେବା ଦରକାର?
0: ଭଲ ପ୍ରଶ୍ନଟେ ପଚାରିଲେ, ଆମେ ତ ସବୁ କଥା ଆଲୋଚନା ପ୍ରାୟ କଲେଣି, ସେଇ କଥାରେ ଖାଲି ଯଦି ଆମେ କରିବା ସାରାଂଶ ହିସାବରେ କରିବା, ପ୍ରଥମ କଥା ହେଉଛି ଆମେ ଠିକ୍ ସମୟରେ ବିହନ ବୁଣିବା। ବିହନ ବୁଣିବାଟା ଯଦି ବିଳମ୍ବ କରିଦେବା ତାହେଲେ ଆମର ଗଛ ବଢ଼ିପାରିବନି, ଠିକ୍ ଋତୁରେ ହେଇପାରିବନି, ତେଣୁ ଅମଳ କମିଯିବ। ଦ୍ୱିତୀୟ କଥା ହେଉଛି ଉନ୍ନତ କିସମ ବ୍ୟବହାର କରିବା। ଆମେ ଯଦି ଅଧିକ ଅମଳକ୍ଷମ କିସମ ବ୍ୟବହାର କରିବା ତାହେଲେ ସେ କିସମର କ୍ଷମତା ହେଉଛି ଅଧିକ ଅମଳ,
1: ଆଜ୍ଞା,
0: ତେଣୁ ଆମେ ଭଲ ଅମଳ ପାଇପାରିବା। ତୃତୀୟ କଥା ଅତି ଗୁରୁତ୍ୱପୂର୍ଣ୍ଣ କଥା, ସେଟା ହେଉଛି ଖାଦ୍ୟ ସାର। କାରଣ ଖାଦ୍ୟ ନ ଦେଲେ ଯେମିତି ମଣିଷ ଯେମିତି, ପ୍ରାଣୀ ଯେମିତି, ଗଛ ବି ସେମିତି, ତେଣୁ ଆମକୁ ଠିକ୍ ଭାବେ ଖାଦ୍ୟ ସାର ଦେବାକୁ ପଡ଼ିବ। ଏଇ ଖାଦ୍ୟ ସାର ଆମେ କ'ଣ କରିବା ନା, ଜୈବିକ ହିସାବରେ ଦେବା ଏବଂ ରାସାୟନିକ ହିସାବରେ ଦେବା, ମିଶେଇକି ଦେବା। ତେଣୁ ସେ କଥା ବି ଆମେ ଆଲୋଚନା କରୁଛୁ, ତେଣୁ ଖାଦ୍ୟ ସାର ଠିକ୍ ଭାବେ ପରିଚାଳନା କରିବା। ଆଉ ଗୋଟେ କଥା ହେଉଛି ରୋଗ ପୋକ, ଯେଉଁଟାକି ରୋଗ ପୋକ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଖାଦ୍ୟ ସାର ଦିଅନ୍ତୁ, ଭଲ ବିହନ ବ୍ୟବହାର କରନ୍ତୁ, ଯାହା ବି କରନ୍ତୁ, ରୋଗ ପୋକ ହେଇଗଲା ଅମଳ କମିଯିବ। ଏଇ କେତେ କଥା ଯଦି ଆମେ ନଜର ଦେବା ତାହେଲେ ଆମେ ସୋୟାବିନ ଫସଲ ଭଲ ଅମଳ ପାଇପାରିବା।
1: ଏବଂ ଶେଷରେ ଯଦି ବୈଜ୍ଞାନିକ ପଦ୍ଧତିରେ ଅମଳ କରିବା, ଯେଉଁ କଥା ଆପଣ କହିଲେ, ତାହେଲେ ଆମେ ସୁଫଳ ପାଇପାରିବା ଏବଂ ସୋୟାବିନ ଚାଷ ଦ୍ୱାରା ଆମର ନିଜର, ନିଜ ପରିବାରର, ନିଜ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିପାରିବା। ଆଜିର ଏହି ସୁନ୍ଦର ଆଲୋଚନା ପାଇଁ ଡକ୍ଟର ସୁଭାଷ ଚନ୍ଦ୍ର ସାହୁ ଯେଉଁ ପରାମର୍ଶ ଦେଲେ, ସେଥିପାଇଁ ତାଙ୍କ ବିଭାଗ ତରଫରୁ ଏବଂ ଶ୍ରୋତାମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଏତେ ପାଠ ଅଛି, ଆମେ କହୁଛେ ଚାଷ କରିଦବା ହେଇଯିବ,
3: ସେଇୟା ଏସବୁ କଥା ଜାଣି ରଖିଲେ ସିନା ଚାଷ କରିବା।
2: ଆମର ଚାଷୀ ଭାଇ ଭଉଣୀ ମାନେ ଏଇ ଯୋଉ ବୈଜ୍ଞାନିକ ଭିତ୍ତିରେ ସୋୟାବିନ ଚାଷ କରନ୍ତୁ, ବ୍ୟବସାୟିକ ମନୋବୃତ୍ତି ନେଇ ଚାଷକୁ ଆପଣାନ୍ତୁ, କିଛି ନୂଆ ଧରଣର ଚାଷ କରନ୍ତୁ।
3: ତାହେଲେ ଆମ ଅନୁଷ୍ଠାନ ତରଫରୁ ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ।
2: ହେଲେ ଅପା, ଆମର ଜଣେ ଚାଷୀ ଭାଇ କେମିତି କଣ ଚାଷ କରୁଛନ୍ତି
3: ତାଙ୍କ ଅନୁଭୂତି ଆଜି ଏଥିରେ ଶୁଣିବା।
4: ଆପଣଙ୍କ ପରିଚୟ ଦେବେ?
5: ମୋ ନାଁ ରସାନନ୍ଦ ମହାଳିକ।

0: ଗ୍ରାମ ହେଲା ଟହପାଳ ଚାଉଳିଆ ଗ୍ରାମ ପଞ୍ଚାୟତ।
1: ଆପଣ କେତେ ବର୍ଷ ହବ ଆପଣ ଚାଷ କ୍ଷେତ୍ରରେ ରହିଲେଣି?
0: ଆଜ୍ଞା ମୁଁ ଏରୁ 25 ବର୍ଷ ହେଲା ଆଜ୍ଞା ଚାଷ କ୍ଷେତ୍ରରେ ମୁଁ ଚାଷ କାମ କରୁଛି।
1: କଣ କଣ ସବୁ ଚାଷ କରୁଛନ୍ତି?
0: ଚାଷ ଆଜ୍ଞା ଧାନ ଆଖୁ ବାଦାମ ମୁଗ ବିରି ଏସବୁ ଚାଷ ଆମେ କରୁଛୁ।
1: ଆଚ୍ଛା, ଏବେ ଗୋଟେ ସମୟ ଆସିଛି ଯୋଉ ସମୟରେ ଆମେ କହୁଛେ ଯେ ରାସାୟନିକ ସାର କମ୍ ବ୍ୟବହାର କରିବା, କାହିଁକି ନା ଆମର ମୃତ୍ତିକା ଧୀରେ ଧୀରେ ଖରାପ ହେବାରେ ଲାଗିଛି ଏବଂ ନିରନ୍ତର କୃଷି ପ୍ରତି ବିପଦ ଆସୁଛି, ସେ ସମ୍ପର୍କରେ ଆପଣ କଣ କହିବେ?
0: ଆଜ୍ଞା, ବର୍ତ୍ତମାନ ପ୍ରଥମେ ଆମେ ଧନିଚା ଚାଷ କରୁଛୁ। ଅନ୍ୟାନ୍ୟ ଯୋଉ ସାର ସବୁ କିଣିବା ଦ୍ୱାରା ମାଟି ଉର୍ବରତା କମିଯାଉଛି, ତେଣୁ ଧନିଚା ଚାଷ କରିବା ଦ୍ୱାରା ଧନିଚାକୁ ଆମେ ଚାଷ କଲେ ସେଥିରେ ଆମର ଯୋଉ ସାର ୟୁରିଆ ଅଂଶ ଆମର କମ୍ ପକେଇକି ଆମେ ଧାନଟା କରୁଛୁ। ଧାନଟା ୟୁରିଆ ସାର ଅଧିକ ବା ରାସାୟନିକ ସାର ଅଧିକ ପକେଇବା ଦ୍ୱାରା ଖାଦ୍ୟ ବିଷାକ୍ତ ଆସ୍ତେ ଆସ୍ତେ ହେଉଛି, ତେଣୁ ଆମେମାନେ କମ୍ପୋଷ୍ଟ ମଧ୍ୟ କରିଛୁ, କମ୍ପୋଷ୍ଟ ଖତ ଏବଂ ଏଇ ଧନିଚା ବୁଣିକି ତାଦ୍ୱାରା ଚାଷ କରି ଆମେ ଭଲ ଦୁଇ ପଇସା ଲାଭବାନ ହେଉଛୁ ଏବଂ ଆମେ ନିରୋଗୀ ରହିପାରୁଛୁ।
1: ଆଚ୍ଛା, ଆପଣଙ୍କର ମତାମତ କ'ଣ, ମାନେ ଅଧିକ ରାସାୟନିକ ସାର ପ୍ରୟୋଗ କରି ଚାଷ କରିବା ଭଲ ନା ଜୈବିକ ଉପାୟରେ ଚାଷ କରିବା ଭଲ?
0: ନାଇଁ ନାଇଁ ଆଜ୍ଞା, ଜୈବିକ ଉପାୟରେ ଚାଷ କରିବା ସବୁଠୁ ବହୁତ ଭଲ ଏବଂ ଆମ ପରିବାର ନିଜ ଦେହ ସମସ୍ତଙ୍କ ପାଇଁ ଆଜ୍ଞା ବହୁତ ଭଲ। ରାସାୟନିକ ସାର ଆଜ୍ଞା ବହୁତ ମାନେ ବିଷାକ୍ତ ହେଇଯାଉଛି, ଖାଦ୍ୟ ପଦାର୍ଥ ବିଷାକ୍ତ ହେଉଛି, ବିଭିନ୍ନ ପ୍ରକାର ରୋଗ ହେଉଛି, ତେଣୁ ଜୈବିକ ସାରଟା ଆଜ୍ଞା ସମସ୍ତ ଚାଷୀମାନେ ସେଟା କରିବା ନିତ୍ୟାନ୍ତ ଆବଶ୍ୟକ।
1: ଆଚ୍ଛା, ସରକାରଙ୍କ ପକ୍ଷରୁ ଏଇ ଯୋଉ ଜୈବିକ ଚାଷ ପାଇଁ ଆପଣଙ୍କୁ ସବୁ ପ୍ରୋତ୍ସାହନ କ'ଣ କ'ଣ କେମିତି ମିଳୁଛି?
0: ଆଜ୍ଞା, ଜୈବିକ ଯୋଉ ଚାଷ ପାଇଁ ଆମକୁ କମ୍ପୋଷ୍ଟ ଯୋଉ ପିଟ୍ କରିବାକୁ ସରକାରଙ୍କ ତରଫରୁ ଆମକୁ ମିଳିଛି, ଆମେ ସେଇ କମ୍ପୋଷ୍ଟ କରିକି ସେଇ ସାରକୁ ବ୍ୟବହାର କରିକି ଚାଷ କରୁଛୁ। ହେକ୍ଟର ପିଛା ଆମର 25 କିଲୋ ହିସାବରେ ଆମକୁ ଧନିଚା ଦିଆଯାଇଛି, ଆମେ ସେଇ ଧନିଚା ଚାଷ କରିକି ଧନିଚା କିଛି ବଢ଼ିଗଲା ପରେ ତାକୁ ଆମେ କାଦୁଅ କରିକି ତାପରେ ଧାନ ରହୁଛୁ ଏବଂ ବହୁତ ଭଲ ବି ଏଇ ସାର ଅପେକ୍ଷା ଆଜ୍ଞା ଧନିଚା ଯୋଉ ଚାଷ କରୁଛୁ ସେଥିରେ ଧାନର ଉତ୍ପାଦନଟା ଆଜ୍ଞା ବହୁତ ଭଲ ହେଉଛି।
1: ଆପଣ ଜଣେ ଚାଷୀ, ଆପଣଙ୍କର ଅନୁଭୂତିରୁ କହୁଛନ୍ତି ଯେ ଯେତେବେଳେ ଧନିଚା ଆପଣ ଚାଷ କରୁଛନ୍ତି ଏବଂ ତାକୁ ଚାଷରେ ଲଗାଉଛନ୍ତି ସେଇଠି ଆପଣ ଉତ୍ପାଦନ ବୃଦ୍ଧି କରୁଛି, କ'ଣ ଟିକେ ବିସ୍ତୃତ ଭାବରେ କହିବେ ଯେ ଆପଣ କେମିତି ଆରମ୍ଭ କରୁଥିଲେ ଧନିଚା ଚାଷ ଏବଂ ଧନିଚା କେତେ ବଡ଼ ହେଲା ପରେ ଆପଣ ତାକୁ ମାଟିରେ ମିଶାଇଲେ ଏବଂ ତା ଦେହରୁ କ'ଣ ଲାଭ ପାଇଲେ ସେ ବିଷୟରେ ଟିକେ ବୁଝେଇ କହିବେ?
0: ହଁ ଆଜ୍ଞା, ଆମେ ପ୍ରଥମେ ଖରାଟିଆ ଚାଷ କରିଦେଇଛୁ, ଜଷ୍ଟ ଟିକେ ବର୍ଷା ଦେଖିଲୁ ଉଠେଇଲା, ତା ପୂର୍ବରୁ ଆମେ ଧନିଚାକୁ ବୁଣି ଦେଇଛୁ, ବୁଣି ଦେଇ ମଇ ବାଡ଼େଇ ଦେଲୁ। ଏବେ ବର୍ଷା ହେଲା ପରେ ବର୍ଷ ଅସରାଏ ଦୁଇ ସରା ବର୍ଷା ହେଲା ପରେ ସେ ଗଛ ହେଉଛି, ଗଛ ଅତିକମ୍ରେ 2 ଫୁଟ୍ 2.5 ଫୁଟ୍ ହେଲା ପରେ ଆମର ଧାନ ତଳି ପକେଇଛୁ, ସେ ସମୟରେ ବି ମାସେ ଦେଢ଼ ମାସ ହେଲା ତଳି ହେଇଯାଇଛି। 2 ଫୁଟ୍ 2.5 ଫୁଟ୍ ଗଛ ହେଲା ପରେ ତାକୁ ଆମେ ରୋଟାଭଟରେ ଚାଷ କରିଦେଉଛୁ, ସେ ମାଟି ସହିତ ମିଶିଯାଉଛି, ମିଶିଗଲା ପରେ ତାପରେ ଆଜ୍ଞା 2-3 ଗୋଡ଼ ଚାଷ କଲା ପରେ ତାପରେ ଆମେ ଧାନ ତଳି ମାରିକି ସେଥିରେ ରହୁଛୁ।
1: ଆଚ୍ଛା, ଆପଣ ଆନୁମାନିକ ଦେଖିବାକୁ ଗଲେ ଗୋଟିଏ ହେକ୍ଟର ଆପଣ ଯେତେବେଳେ ଚାଷ ଜମି ଚାଷ କରୁଛନ୍ତି ସେତେବେଳେ ଆପଣଙ୍କର କେତେ ଧନିଚା ଆପଣ ପ୍ରୟୋଗ କରୁଛନ୍ତି ଆଉ ସେଥିରୁ କେମିତି କ'ଣ ଲାଭ ପାଉଛନ୍ତି?
0: ଆଜ୍ଞା, ଗୋଟେ ହେକ୍ଟରରେ ଆମେ 25 କିଲୋ ଧନିଚା ଆଜ୍ଞା ବୁଣୁଛୁ, ସେ 25 କିଲୋ ଧନିଚା ବୁଣିଲା ପରେ ଆମେ ଆଜ୍ଞା ବହୁତ ଭଲ ଧାନ ଫସଲ, ସାର ଅପେକ୍ଷା ମାଟିର ଉର୍ବରତା ରହୁଛି ଧନିଚା ଦ୍ୱାରା, ମାଟି ହାଲକା ରହୁଛି, ଅନ୍ୟାନ୍ୟ ଯୋଉ ଫସଲ କରିବା ପାଇଁ ଚାଷଟା ବି କୋହଳ ହେଉଛି। ଆଜ୍ଞା, ଆଗେ ଯେତେବେଳେ ସବୁ ରାସାୟନିକ ସାର ବ୍ୟବହାର କରୁଥିଲୁ ମାଟିଟା ହାର୍ଡ ବହୁତ ହୁଏ, ଚାଷ କରିବା ବହୁତ କଷ୍ଟ ହୁଏ, କିନ୍ତୁ ଏବେ ଯୋଉ ଧନିଚା ଚାଷ ହେଉଛି ତା ଦ୍ୱାରା ମାଟିର ଉର୍ବରତା ରହୁଛି ଏବଂ ମାଟିଟା ଚାଷ କରିବା ପାଇଁ କୋହଳ ହେଉଛି ଏବଂ ବହୁତ ଭଲ ଆଜ୍ଞା ହେଉଛି।
1: ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।
2: ଜୈବିକ ଉପାୟରେ ଚାଷ କଲେ ମାଟି ଉର୍ବର ରହିବ, ମାଟି ସତେଜ ରହିବ, ଆମମାନଙ୍କର ପରିବେଶ ମଧ୍ୟ ଭଲ ରହିବ।
3: ଚାଷୀ ଭାଇଙ୍କ ଠୁ କେତେ କଥା ଜାଣିବାକୁ ମିଳିଲା।
2: ହେଲେ ଅପା, ଇଏ ତ ଗଲା ଚାଷବାସର କଥା, ତା ସହିତ ଏଇ ଯୋଉ ଖରା ଗରମ ହଉଛି, ଏଇ ଯୋଉ ଗ୍ରୀଷ୍ମ ପ୍ରବାହ ହଉଛି, ଆମେ ସମସ୍ତେ ଆମ ଦେହ ପ୍ରତି ଯତ୍ନବାନ
3: ହବା, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହବା ନିହାତି ଦରକାର।
2: ଏହା ସହିତ ଜଳ ଆଉ ବିଦ୍ୟୁତ ଶକ୍ତିର ଅପଚୟ କରନ୍ତୁ ନାହିଁ।
4: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ରେଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।
1: This is Akashwani. In the special series, now we bring you a discussion on 12 years of the Modi government, initiatives for empowering farmers and achievements in agriculture sector. Participants are Vinod Anand, member of the High Power Committee on MSP and Agricultural Reforms, Government of India, K.V. Prasad and Prabhu Dutt Mishra, senior journalists. Moderator is Sonu Sood.
2: Ye Akashwani hai. Prastut hai Vishesh Shrinkhala. इसके अंतर्गत आज सुनिए मोदी सरकार के 12 साल किसानों के सशक्तिकरण और कृषि क्षेत्र के उत्थान के प्रयासों पर चर्चा। इसमें भाग ले रहे हैं

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ସୁଲୋଚନା ଦାସ ଶ୍ରୀମଦ୍ ଭାଗବତର 61ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ଭିକାରୀ ଚରଣ ବଳଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ପୁରାତନ ରଚନା।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଶିଳ୍ପୀଙ୍କ କଣ୍ଠରେ ଶିଶୁ ଅନନ୍ତ ଦାସଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନାରୁ, କଣ୍ଠଶିଳ୍ପୀ ଅଖିଳ କୁମାର ଲେଙ୍କା।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ନରେଶ ଚନ୍ଦ୍ର ଦାସ।

ମଙ୍ଗଳମୟ ପ୍ରାତଃ କାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁଙ୍କ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷି ପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁ ନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗୁନାହିଁ ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ। ଯଦି ଏପରି ଆଶା କରୁଛ, ପ୍ରଥମେ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କର। ମହାଭାରତ ଯୁଦ୍ଧ ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଅତି ନୀଚ କର୍ମ କଲେ। ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ଶୋଇଥିବା ବେଳେ ସେ ସେମାନଙ୍କୁ ହତ୍ୟା କଲେ। ଦ୍ରୌପଦୀ ପୁତ୍ର ଶୋକରେ ବ୍ୟାକୁଳିତା ହୋଇ କାନ୍ଦିବାକୁ ଲାଗିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଯାଇ ଅଶ୍ୱତ୍ଥାମାକୁ ବନ୍ଧନ କରି ପୁତ୍ର ଶୋକରେ ବିଳାପ କରୁଥିବା ଦ୍ରୌପଦୀଙ୍କ ନିକଟକୁ ନେଇ ଆସିଲେ। ଦ୍ରୌପଦୀ ଦେଖିଲେ ଗୁରୁପୁତ୍ର ପଶୁ ଭରି ଦୌଡ଼ିରେ ବନ୍ଧା ହୋଇଛନ୍ତି ଓ ନିନ୍ଦିତ କର୍ମ କରିଥିବା ହେତୁ ମୁଣ୍ଡ ତଳକୁ କରିଛନ୍ତି। ଗୁରୁପୁତ୍ରଙ୍କର ଏପରି ଦୀନ ଦଶା ଦେଖି ସୁଶୀଳା ଦ୍ରୌପଦୀ କରୁଣାର୍ଦ୍ର ଚିତ୍ତରେ ତାଙ୍କୁ ପ୍ରଣାମ କଲେ ଓ ଶୀଘ୍ର ବନ୍ଧନ ମୁକ୍ତ କରିବାକୁ ଅର୍ଜୁନଙ୍କୁ ନିବେଦନ କଲେ। ଆଖିରୁ ଲୁହ ଗଡ଼ାଇ ଦ୍ରୌପଦୀ କହିଲେ, ହେ ଆର୍ଯ୍ୟପୁତ୍ର, ମୁଁ ଯେପରି ପୁତ୍ରର ମରଣରେ ଶୋକାର୍ତ୍ତା ହୋଇ ବିକଳରେ ରୋଦନ କରୁଛି, ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ ଯୁକ୍ତିଯୁକ୍ତ ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ।

0: ନାହିଁ, ଅନ୍ୟର ଅନିଷ୍ଟ ଚିନ୍ତା ନ କରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18ଟି ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ। ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବ୍ରହ୍ମାଙ୍କୁ ଦର୍ଶନ ଦେବା ବେଳେ ବ୍ରହ୍ମା ଦେଖିଲେ ବିମାନ ଭିତରେ ପାରିଷଦମାନଙ୍କ ସହିତ ନାରାୟଣ ଅଛନ୍ତି। ସମସ୍ତଙ୍କର ଚାରିଟି ଲେଖାଏଁ ହାତ, ହଳଦିଆ ଲୁଗା ପିନ୍ଧିଛନ୍ତି, କଣ୍ଠରେ ମଣି ଝଟକୁଛି। ଦିବ୍ୟ ସୁନ୍ଦରୀମାନଙ୍କ ସହ ଲକ୍ଷ୍ମୀଦେବୀ ପାଦସେବା କରୁଛନ୍ତି। ବ୍ରହ୍ମା ଏପରି ରୂପ ଦେଖି କୃଷ୍ଣ ଦର୍ଶନ ସୁଖ ଲାଭ କଲେ। ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଙ୍କର ଇଚ୍ଛା ଜାଣି କୃଷ୍ଣ କହିଲେ, ମୁଁ ଶୂନ୍ୟରୁ ଡାକ ଦେବାରୁ ତୁମେ ତପସ୍ୟା କର, ତପ ବଳରେ ମୁଁ ଏ ଜଗତକୁ ପାଳନ କରୁଛି। ଭଗବାନଙ୍କ ମୁଖରୁ ଏକଥା ଶୁଣି ବ୍ରହ୍ମା ସ୍ତୁତି କରି କହିଲେ।

0: ଶୁଣୁଥିଲି ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷାଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ପ୍ରକାର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ, ତେଣୁ ଆପଣମାନଙ୍କର ଚାଷ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି, ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ ଡ୍ରମ୍ରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଥରକରେ 2-3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡ଼ି, ଘାସ ମଞ୍ଜି ଏସବୁକୁ କାଢ଼ି ଦିଅନ୍ତୁ। ଡ୍ରମ୍ର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭଲଭାବରେ 2-3 ଥର ଧୋଇ ଦିଅନ୍ତୁ। ଏହାପରେ ବିହନକୁ 2-3 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକାଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: କସ୍ମଣି କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
4: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟାଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଝାଡ଼ା ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏତଦ୍ୱାରା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲ

0: କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପରିବେଶ କହିଲେ ଆମେ ଆମ ଚାରିପାଖକୁ ବୁଝୁ। ଗଛଲତା, ପଶୁପକ୍ଷୀ, ପାହାଡ଼, ଜଙ୍ଗଲ, ଝରଣା, ନଦୀ, ସମୁଦ୍ର ଏସବୁ ଏହି ପରିବେଶ ମଧ୍ୟରେ ଥାଏ। କିନ୍ତୁ ମଣିଷ ନିଜର ଭୁଲ କାମ ଯୋଗୁଁ ଆଜି ଏହି ସୁନ୍ଦର ପରିବେଶକୁ ନଷ୍ଟ କରିଦେଉଛି। ଆଗାମୀ ଦିନରେ ତା'ର ଫଳ ମଧ୍ୟ ସେ ହିଁ ଭୋଗିବ। ଜଙ୍ଗଲର ନିଆଁ, ମୋଟରଯାନଗୁଡ଼ିକର ଧୂଆଁ, ପ୍ରଦୂଷଣ, ଏସିରୁ ବାହାରୁଥିବା ବିପଜ୍ଜନକ ଗ୍ୟାସ୍ ଆଉ ବିଭିନ୍ନ କଳକାରଖାନା ଓ ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏସବୁ ପରିବେଶକୁ ନଷ୍ଟ କରିଚାଲିଛନ୍ତି। ପରିବେଶ ତାର ଭାରସାମ୍ୟ ହରାଇ ବସିଲାଣି। ଏବେ ତ ପିଲେ ତମେ ସବୁ ଦେଖୁଥିବ, ଖରାଦିନେ ଅସହ୍ୟ ଗରମ ହେଉଛି, ବର୍ଷା ଦିନେ ସ୍ୱଳ୍ପ ବର୍ଷା, ଶୀତ ଦିନରେ ମଧ୍ୟ ଋତୁର ପରିବର୍ତ୍ତନ ଏସବୁ ପରିବେଶର ଅବକ୍ଷୟକୁ ସୂଚାଉଛି। ତେଣୁ ଯାହାକୁ ଆମେ ମଣିଷ ନଷ୍ଟ କରିଛୁ ତାକୁ ଆମକୁ ହିଁ ସଜାଡ଼ିବାକୁ ପଡ଼ିବ। ପ୍ରଦୂଷଣକୁ ରୋକି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ଯାନବାହନର ବ୍ୟବହାରକୁ କମେଇବାକୁ ପଡ଼ିବ। ଏଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଲେ ଆମେ ପରିବେଶର କ୍ଷତିକୁ ଭରଣା କରିପାରିବା ନା କ'ଣ ପିଲାମାନେ? ତମେମାନେ ମଧ୍ୟ ଆଜିଠୁ ନିଜ ନିଜ ବାଡ଼ି ବଗିଚାରେ ହେଉ କି ବାଲକୋନିରେ ଫୁଲକୁଣ୍ଡରେ ଗଛଟିଏ ଲଗେଇବ, ଘର ଓ ବାହାର ସଫା ରଖିବ। ତମର ଏହି ଛୋଟ ଛୋଟ କାମ ଶେଷରେ ଦିନେ ବଡ଼ ବିପଦକୁ ଦୂର କରିପାରିବ। ହଉ, ଏହି ଚିନ୍ତାକୁ ମନରେ ରଖି ଆସ ଶୁଣିବା ଗୀତଟିଏ।
3: ମୋ ନାଁ ବିଶ୍ୱଜିତ ବେହୁରା। ମୁଁ ଆଜି ତୁମମାନଙ୍କୁ ଗୋଟିଏ ଭଜନ ଗାଇ ଶୁଣାଇବି। ଲେଖିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ।

0: ବାଃ, ଖୁବ୍ ସୁନ୍ଦର ଗୀତଟି ଗାଇ ଶୁଣେଇଦେଲେ ବିଶ୍ୱଜିତ ବେଉରା। ପିଲେ, ତମରି ଭଳି ଝିଅ ମିଲି, ତା ସହ କ'ଣ ଘଟିଲା ସେ ବିଷୟରେ ଆସ ଜାଣିବା। ଶୁଣିବା ଗପ ମିଲି ଭୁଲ ବୁଝିଲା। ସ୍ୱରଚିତ ଗପଟିକୁ ତମାନଙ୍କୁ କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
1: ପିଲାମାନେ, ରାକେଶ ବାବୁଙ୍କ ଝିଅ ମିଲି, ଦୀପୁ ବାବୁଙ୍କ ଝିଅ ଲିପି ଦୁଇ ଜଣ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ରାକେଶ ବାବୁ ଓ ଦୀପୁ ବାବୁ ମଧ୍ୟ ଗୋଟିଏ ଅଫିସରେ କିରାଣୀ ଚାକିରି କରନ୍ତି। ଦୀପୁ ବାବୁଙ୍କର ସହରରେ ଦୁଇ ମହଲା କୋଠା ଓ କାର ମଧ୍ୟ ଅଛି। ଲିପି ପ୍ରତିଦିନ କାର୍ରେ ବସି ବିଦ୍ୟାଳୟକୁ ଯାଏ, ସପ୍ତାହକୁ ହଳେ ଲେଖାଏଁ ନୂଆ ଜାମା ପିନ୍ଧେ। କିନ୍ତୁ ମିଲି ରାକେଶ ବାବୁଙ୍କର ଜଣେ ବୋଲି ଝିଅ ହେଲେ ମଧ୍ୟ ତାଙ୍କର ସହରରେ ଭଡ଼ାଘର ଓ ସାଇକେଲରେ ତା ବାପା ଅଫିସକୁ ଯିବା ଆସିବା କରନ୍ତି। ମିଲି ଚାଲି ଚାଲି ବିଦ୍ୟାଳୟକୁ ଯିବା ଆସିବା କରେ। ମିଲି ଲିପିକୁ କାର୍ରେ ବିଦ୍ୟାଳୟକୁ ପ୍ରତିଦିନ ଯିବାର ଦେଖିଲା, ବାପାଙ୍କ ପାଖରେ ଓଳି କଲା, ବାପା ମୁଁ ଲିପି ଭଳି କାର୍ରେ ବିଦ୍ୟାଳୟକୁ ଯିବି, କାର୍ଟି ଆଣ। ରାକେଶ ବାବୁ ଆଣିବା କହି ଖାଲି ସାନ୍ତ୍ୱନା ଦେଲେ। ବହୁତ ଥର କହି କହି କିଛି ଦିନ ପରେ ବାପାଙ୍କ ପାଖରୁ ମିଲି ନିରାଶ ହେଲା। ମାଙ୍କୁ କହିଲା, ମା, ମୋ ବାପା ଓ ଲିପିର ବାପା ଗୋଟିଏ ଅଫିସରେ କିରାଣୀ, ଏକା ଦରମା, ତାଙ୍କର ଦୁଇ ମହଲା କୋଠା, କାର୍ ଓ ବହୁତ ସୁନା ଗହଣା ଅଛି, ବାପା କାହିଁକି କିଛି କିଣୁନାହାନ୍ତି। ମା ମିଲିକୁ କୋଳକୁ ଟାଣି ନେଇ କହିଲେ, ସମୟ ଆସୁ ନିଶ୍ଚୟ ବୁଝିବୁ। ଦିନେ ବିଦ୍ୟାଳୟ ଛୁଟି ଥାଏ, ମିଲି ଜିଦ ଧରିଲା ବାପାଙ୍କ ଅଫିସକୁ ଯିବ। ବାପା କଥା ଏଡ଼େଇ ନପାରି ନେଇଗଲେ। ଅଫିସରେ ପହଞ୍ଚି ସମସ୍ତ କର୍ମଚାରୀମାନଙ୍କୁ ମିଲି ପ୍ରଣାମ କଲା। ସମସ୍ତେ ତାକୁ କଳେଇ ନେଇ ଆଦର କଲେ, ଚକୋଲେଟ୍ ଆଣିଦେଲେ, ତାର ଖୁସି କହିଲେ ନ ସରେ। ବାପା କାମରେ ବ୍ୟସ୍ତ ଥାନ୍ତି। ମିଲି ଦେଖିଲା ଜଣେ ଲୋକଙ୍କ ଠାରୁ ଲିପିର ବାପା 500 ଟଙ୍କିଆ କେତେ ଗୁଡ଼ିଏ ନୋଟ୍ ହାତକୁ ନେଲେ। ହଠାତ୍ ଦୁଇ ଜଣ ଲୋକ ଅଫିସକୁ ପଶି ଆସି ତାଙ୍କ ହାତରୁ ଟଙ୍କା ଗୁଡ଼ିକ ଛଡ଼ାଇ ନେଲେ। କିଛି ପାଣି ଆଣି ହାତକୁ ବୁଡ଼ାଇବାକୁ କହିଲେ। ଲିପିର ବାପା ଭୟରେ କଦଳୀ ପତ୍ର ପରି ଥରୁଥାନ୍ତି। ତାପରେ ତାଙ୍କୁ ଗାଡ଼ିରେ ବସାଇ ନେଇଗଲେ। ମିଲି ସବୁ ଦେଖି ବାପାଙ୍କୁ ପଚାରିଲା, ବାପା, ଲିପିର ବାପାଙ୍କୁ ସେମାନେ କୁଆଡ଼େ ନେଇଗଲେ? ବାପା ବୁଝାଇଲେ, ଲିପିର ବାପା ଜଣେ ଲୋକ ନିକଟରୁ

0: 2000 ଟଙ୍କା ନେଲେ କାମଟିଏ କରିଦେବ ବୋଲି ଗତକାଲି କହିଥିଲେ। ସେ ଲୋକ ଭିଜିଲାନ୍ସର ଦୁଇ ଜଣ କର୍ମଚାରୀଙ୍କୁ ସାଥିରେ ଆଣି ଅଫିସ ବାହାରେ ଠିଆ କରାଇଥିଲେ। ନିଜେ ଲିପି ବାପାଙ୍କୁ ଟଙ୍କା ଦେବା ସମୟରେ ସେମାନେ ଧରିନେଲେ। ଟଙ୍କାରେ ସେମାନେ ପାଉଡର ଲଗାଇଥିଲେ, ଏଣୁ କେମିକାଲ ପାଣିରେ ହାତ ଧୋଇବାକୁ କହିଲେ ଏବଂ ସେ ପାଣିରୁ ଜଣାଗଲା ସେ ଲାଞ୍ଚ ନେଉଥିଲେ ବୋଲି। ସେମାନେ ତାଙ୍କୁ ଜେଲକୁ ନେଇଗଲେ। ମୁଁ ଯଦି ଲାଞ୍ଚ ନେଇ କୋଠାଘର, କାର ଓ ଗହଣାମାନ କରିଥାନ୍ତି, ମୋ ଅବସ୍ଥା ମଧ୍ୟ ଆଜି ଏହିପରି ହୋଇଥାନ୍ତା। ମିଲି ନିଜର ଭୁଲ ବୁଝିଗଲା। ବାପାଙ୍କୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହିଲା, ବାପା ମୋର କିଛି ଦରକାର ନାହିଁ, ଆମର ଯେତିକି ଅଛି ସେଥିରେ ଆମେ ସନ୍ତୁଷ୍ଟ ହେବା ଉଚିତ।
1: ଶୁଣିଲ ପିଲେ ଗପ, ମିଲି ଭୁଲ ବୁଝିଲା। ଏଥର ଆସ ଶୁଣିବା ବିଶ୍ୱଜିତ ବେଉରାଙ୍କ କଣ୍ଠରେ ଆଉ ଗୋଟିଏ ଗୀତ।
2: ମୁଁ ଏବେ ତୁମମାନଙ୍କୁ ଶିଶୁ ଗୀତ ଗାଇକି ଶୁଣେଇବି, ଯାହାକୁ ଲେଖିଛନ୍ତି ଶ୍ରୀଚରଣ ମହାନ୍ତି।

ପିଲାମାନେ, ଆମ ଦେଶ ଭାରତକୁ ସ୍ୱାଧୀନ କରିବା ପାଇଁ ଅନେକ ବୀର ସନ୍ତାନ ନିଜ ଜୀବନକୁ ବଳି ଦେଇଥିଲେ। ଆମର ସ୍ୱାଧୀନତା ପଛରେ ସୁଭାଷ ବୋଷ, ଭଗତ ସିଂ, ମହାତ୍ମା ଗାନ୍ଧୀ, ଜୟୀ ରାଜଗୁରୁ ଏଭଳି ଅନେକ ବୀରପୁତ୍ରଙ୍କ ଅବଦାନ ରହିଛି। ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଆଉ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନତାର ସ୍ୱାଦ ଚାଖିପାରୁଛୁ। ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଦେଶର ଉନ୍ନତି ପାଇଁ କାମ କରିବା ଆମର କର୍ତ୍ତବ୍ୟ। ସେହିଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଲେ ବିର୍ସା ମୁଣ୍ଡା। ତାଙ୍କ ସାହସ, ତ୍ୟାଗ ଆଉ ଦେଶପ୍ରେମ ଆଜି ଆମ ପାଇଁ ପ୍ରେରଣାର ଉତ୍ସ।

0: ଜୀବନଯାକ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସଂଗ୍ରାମ କରି ଶେଷରେ 1900 ଜୁନ୍ ମାସ 9 ତାରିଖରେ ସେ କାରାଗାରରେ ମୃତ୍ୟୁବରଣ କରିଥିଲେ। ଆସ ଆଜି କାର୍ଯ୍ୟକ୍ରମରେ ଏହି ମହାନ ଆତ୍ମାଙ୍କୁ ସ୍ମରଣ କରି ଜାଣିବା ତାଙ୍କ ବିଷୟରେ କହିଛନ୍ତି ନବନୀତା ନାୟକ।
1: ବିର୍ସା ମୁଣ୍ଡାଙ୍କର ଜନ୍ମ 1875 ନଭେମ୍ବର 15 ତାରିଖରେ ଖୁଣ୍ଟି ସବ୍ଡିଭିଜନର ଉଲିହାତୁ ଗାଁରେ ହୋଇଥିଲା। ତାଙ୍କର ବାପାଙ୍କ ନାମ ସୁଗନା ଓ ମାଙ୍କ ନାମ କରମିହାଟୁ ଥିଲା। ସେ ଗୁରୁବାର ଦିନ ଜନ୍ମ ହୋଇଥିବାରୁ ତାଙ୍କ ନାମ ବିର୍ସା ରଖାଯାଇଥିଲା। ବିର୍ସାର ଅର୍ଥ ହେଉଛି ଗୁରୁବାର। ପିଲାଟି ଦିନରୁ ସେ ବଡ଼ ନିର୍ଭୀକ ଓ ସାହସୀ ଥିଲେ। ସେ ଭଲ ବଂଶୀ ମଧ୍ୟ ବଜାଉଥିଲେ। ନିଜ ପିଲା ପାଖରେ ଏତେ ଭଲ ଗୁଣ ଦେଖି ତାଙ୍କର ବାପା ତାଙ୍କୁ ପାଠ ପଢ଼ାଇବା ପାଇଁ ସାଲଗାଁଠାରେ ଏକ ଗ୍ରାମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବିଦ୍ୟାଳୟରେ ପାଠପଢ଼ା ସହିତ ଗୁରୁଙ୍କଠାରୁ ରାମାୟଣ ଓ ମହାଭାରତର ଘଟଣା ବିଷୟରେ ମଧ୍ୟ ଶିକ୍ଷାଲାଭ କଲେ। ପାଠପଢ଼ାରେ ଆଗ୍ରହ ଥିବା ଦେଖି ତାଙ୍କର ବାପା ଚାଇବସାଠାରେ ଥିବା ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିର୍ସାଙ୍କର ନାମ ଲେଖାଇଦେଲେ। କିଛିଦିନ ପଢ଼ିବା ପରେ ନିଜର ଭରଣପୋଷଣ ପାଇଁ ସେ ପାଠପଢ଼ା ଛାଡ଼ି ଆନନ୍ଦ ପାଣ୍ଡେ ନାମକ ଜଣେ ବଡ଼ ଲୋକଙ୍କ ଘରେ କାମ କଲେ। ସେତେବେଳେ ମୁଣ୍ଡାମାନଙ୍କ ପ୍ରତି ଇଂରେଜମାନଙ୍କ ଶୋଷଣ ନୀତିକୁ ବିର୍ସା ସହିପାରୁ ନଥିଲେ। ଜାଣିଛ ପିଲେ, ତାଙ୍କୁ ଖାଲି ବିର୍ସା ମୁଣ୍ଡା ନୁହେଁ, ବିପ୍ଳବୀ ବିର୍ସା ମୁଣ୍ଡା ମଧ୍ୟ କୁହାଯାଏ। କାରଣ ଏକ ସ୍ୱତନ୍ତ୍ର ମୁଣ୍ଡା ରାଜ୍ୟ ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ବିପ୍ଳବ କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା। ତେଣୁ ସେ ମୁଣ୍ଡାମାନଙ୍କୁ ଏକାଠି କଲେ। 1894 କଥା, ସେହି ବର୍ଷ ଛୋଟନାଗପୁର ଅଞ୍ଚଳରେ ଭୟାବହ ମରୁଡ଼ି ପଡ଼ିଥାଏ। ଏଥିସହିତ ସେଠାରେ ବସନ୍ତ ଓ ହଇଜା ଆଦି ମହାମାରୀ ରୋଗ ମଧ୍ୟ ବ୍ୟାପିଥାଏ। ଶହ ଶହ ରୋଗୀ ମରିଯାଉଥାନ୍ତି। ବିର୍ସା ମୁଣ୍ଡା ଏହି ସମୟରେ ଦୀନଦୁଃଖୀଙ୍କ ସେବା କରିବା ପାଇଁ ବାହାରି ପଡ଼ିଲେ। କ୍ରମେ ବହୁ ସଂଖ୍ୟକ ମୁଣ୍ଡା ଆସି ତାଙ୍କ ସହିତ ହାତ ମିଳାଇଲେ। ସେମାନେ ମିଶି ଇଂରେଜ ପ୍ରଶାସକଙ୍କୁ ଜଙ୍ଗଲ ରାଜସ୍ୱରୁ ରିହାତି ଦେବା ଲାଗି ଦାବିପତ୍ର ଦେଲେ। ସେଥିପାଇଁ ତାଙ୍କୁ ହଜାରିବାଗ ଜେଲରେ ବନ୍ଦୀ ମଧ୍ୟ ହେବାକୁ ପଡ଼ିଥିଲା। ତାଙ୍କର ବନ୍ଦୀ ଖବର ଶୁଣି ମୁଣ୍ଡା ଜାତି ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। 1879 ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ପାଳନ ସମୟରେ ସବୁ ରାଜବନ୍ଦୀଙ୍କୁ ମୁକ୍ତ କରିଦେବାର ଏକ ରାଜକୀୟ ଘୋଷଣା ପ୍ରକାଶ କରାଯାଇଥିଲା। ଫଳରେ ବିର୍ସା ମୁଣ୍ଡା ଓ ତାଙ୍କର 15 ଜଣ ସହଯୋଗୀଙ୍କୁ କାରାଗାରରୁ ମୁକ୍ତ କରି ଦିଆଯାଇଥିଲା। କାରାଗାରରୁ ଫେରି ବିର୍ସା ଛୋଟନାଗପୁରର ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ମୁଣ୍ଡା ରାଜ୍ୟ ସ୍ଥାପନ କରିଥିଲେ। ଏହି ଖବର ପାଇବା ମାତ୍ରେ ଡେପୁଟି କମିଶନର ଇଂରେଜ ଫୌଜ ସହ ସେଠାରେ ପହଞ୍ଚିଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ମୁଣ୍ଡାମାନଙ୍କ ପ୍ରବଳ ପ୍ରତିରୋଧ ହେତୁ ଇଂରେଜ ଫୌଜ ପରାଜିତ ହୋଇଗଲେ। ଏହାପରେ ବିଦ୍ରୋହୀମାନଙ୍କୁ ଧରି ଖୁଣ୍ଟି ଥାନା ଉପରେ ଧନୁସର ଦ୍ୱାରା ଆକ୍ରମଣ କଲେ ଏବଂ ଥାନାର ମୁଖ୍ୟ କନେଷ୍ଟବଳ ରଘୁରାମ ମୃତ୍ୟୁବରଣ କରିବାରୁ ସେମାନେ ଖୁଣ୍ଟି ଥାନା ଅଧିକାର କରିନେଲେ। ଏହାପରେ ସେ ବାହାରି ପଡ଼ିଲେ ମୁଣ୍ଡା ଅଞ୍ଚଳରୁ ଇଂରେଜମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିଦା କରିବା ପାଇଁ। 1900 ଜାନୁଆରୀ ମାସ 9 ତାରିଖ ଦିନ ବିର୍ସା ମୁଣ୍ଡ ଚାଲିଲେ ଡୋମ୍ବାରୀ ପାହାଡ଼ ଆଡ଼କୁ। ପାହାଡ଼ ଉପରେ ଅନେକ ଗୁମ୍ଫା ଥିବାରୁ କେତେଜଣ ମୁଣ୍ଡା ବିଦ୍ରୋହୀ ନିଜ ସ୍ତ୍ରୀ ପିଲାଙ୍କ ସହ ସେଠାରେ ରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହେଲେ। ହଠାତ୍ ଏ ଖବର ରାଞ୍ଚିର ଡେପୁଟି କମିଶନର ଷ୍ଟ୍ରିଟ୍ଫିଲ୍ଡଙ୍କ ପାଖରେ ପହଞ୍ଚିଲା। ସେ ନିଜର ପୁଲିସ୍ ବାହିନୀକୁ ସେଠାକୁ ଯିବାକୁ ଆଦେଶ ଦେଲେ। ଇଂରେଜ ସେନା ଓ ମୁଣ୍ଡା ବିଦ୍ରୋହୀଙ୍କ ଭିତରେ ଗୁଳିଚାଳନା ଆରମ୍ଭ ହେଲା। ଅନେକ ମୁଣ୍ଡା ଏଥିରେ ପ୍ରାଣ ହରାଇଲେ। ଏହି ଘଟଣା ପରେ ମୁଣ୍ଡାମାନଙ୍କର ବିଦ୍ରୋହ କ୍ରମେ ଶିଥିଳ ହୋଇଗଲା। ତାପରେ ଇଂରେଜ ପ୍ରଶାସକମାନେ ବିଦ୍ରୋହର ମୁଖ୍ୟ ନାୟକ ବିର୍ସା ମୁଣ୍ଡାକୁ ଧରିବା ପାଇଁ ଚେଷ୍ଟା କଲେ। ବିର୍ସା ସିଂହଭୂମିକୁ ପଳାଇଗଲେ। ଏ ଖବର ପାଇ ଇଂରେଜ ପ୍ରଶାସକ ବିର୍ସା ମୁଣ୍ଡାକୁ ଧରାଇଦେଲେ 500 ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। କେତେଜଣ ଅର୍ଥଲୋଭରେ ତାଙ୍କୁ ଧରିବା ପାଇଁ ଲାଗିପଡ଼ିଲେ। ବସନ୍ତରା ନିକଟରେ ବିର୍ସା ମୁଣ୍ଡା ଆତ୍ମଗୋପନ କରିଥିବାର ଜାଣି 7 ଜଣ ଲୋକ ହଠାତ୍ ସେଠାରେ ଚଢ଼ଉ କରି ଫେବୃଆରୀ 3 ତାରିଖ ଦିନ ତାଙ୍କୁ ଧରିନେଲେ ଓ ଡେପୁଟି କମିଶନରଙ୍କ ନିକଟରେ ତାଙ୍କୁ ହାଜର କରାଇ ପୁରସ୍କାର ମଧ୍ୟ ପାଇଲେ। ବିର୍ସାଙ୍କୁ ହଜାରିବାଗ ଜେଲରେ ବନ୍ଦୀ କରି ରଖାଗଲା। ବନ୍ଦୀ ଅବସ୍ଥାରେ ପୀଡ଼ିତ ହୋଇପଡ଼ିବାରୁ ତାଙ୍କୁ 1900 ଜୁନ୍ 5 ତାରିଖରେ ରାଞ୍ଚି ଜେଲକୁ ପଠାଇ ଦିଆଯାଇଥିଲା। ଜେଲରେ ତାଙ୍କୁ ଅଖାଦ୍ୟ ଜିନିଷ ଦେବାରୁ ସେ କଲେରା ରୋଗରେ ଆକ୍ରାନ୍ତ ହୋଇ ଅଚେତ ହୋଇପଡ଼ିଲେ। 4 ଦିନ ଧରି ଅତିଶୟ ଅସୁସ୍ଥ ହୋଇପଡ଼ିବା ପରେ ବିର୍ସା 1900 ଜୁନ୍ 9 ତାରିଖ ଦିନ ମୃତ୍ୟୁ

0: ମୃତ୍ୟୁବରଣ କରିଥିଲେ। ବିର୍ସା ସେନା ମରିଯାଇଛନ୍ତି। ବିଦେଶୀ ଶାସନ ହାତରୁ ନିଜ ମାତୃଭୂମିକୁ ରକ୍ଷା କରିବା ପାଇଁ 20 ବର୍ଷ ବୟସରୁ ଯେଉଁ ବିଦ୍ରୋହ କରିଥିଲେ ସେଥିପାଇଁ ସେ ଚିର ଅମର ହୋଇ ରହିଛନ୍ତି।
1: ପିଲେ, ଏଥର ଓଡ଼ିଶାର ଆଉ ଜଣେ ବୀରପୁତ୍ର ହରେକୃଷ୍ଣ ମହତାବଙ୍କୁ ନେଇ ଶୁଣିବା କବିତାଟିଏ। କବିତାର ଶୀର୍ଷକ ହେଲା କାକା ମହତାବ। ଆବୃତ୍ତି କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
2: ଜନ୍ମିଛି ଯିଏ ମାର କଳରେ ମରିବ ବି ସିଏ ଦିନେ, ବିଧିର ବିଧାନ କେ କରିବ ଆନ ତିରତି ରହିବ ମନେ। ମାର କଳରେ ଜନ୍ମ ଲଭିଲେ ହରେକୃଷ୍ଣ ମହତାବ, ପୋଷ୍ୟପୁତ୍ର ହୋଇ ଆଈର ସ୍ନେହରେ ଲଗାଇ ଦେଲେ ସେ ଭାବ। ପ୍ରତିଭାବାନର ପରିଚୟ ଦେଲେ ବିଦ୍ୟାଳୟକୁ ଯାଇ, ପ୍ରତିଭାବାନର ପରିଚୟ ଦେଲେ ବିଦ୍ୟାଳୟକୁ ଯାଇ, ଶିକ୍ଷକମାନେ ଆଚମ୍ବିତ ହେଲେ ତାଙ୍କଠୁ ଉତ୍ତର ପାଇ। ଜନ୍ମଭୂଇଁର ମୁକ୍ତି ପାଇଁ ସେ ଜେଲ୍ ଗଲେ ବହୁ ଥର, ଜନ୍ମଭୂଇଁର ମୁକ୍ତି ପାଇଁ ସେ ଜେଲ୍ ଗଲେ ବହୁ ଥର। ଅଭାବ କଷଣ ଦେଖି ଲୋକଙ୍କର ଲୁହ ବହେ ଧାର ଧାର, ଲୁହ ବହେ ଧାର ଧାର। ରାଜନୀତିରେ ସକ୍ରିୟ ଅଂଶ ନେଇ ଦିନେ ହେଲେ ମୁଖ୍ୟମନ୍ତ୍ରୀ, ରାଜନୀତିରେ ସକ୍ରିୟ ଅଂଶ ନେଇ ଦିନେ ହେଲେ ମୁଖ୍ୟମନ୍ତ୍ରୀ। ହୀରାକୁଦ ବନ୍ଧ ମୁକ ସାକ୍ଷୀ ଅଟେ, ଥରିଯାଏ ହୃଦତନ୍ତ୍ରୀ, ଥରିଯାଏ ହୃଦତନ୍ତ୍ରୀ। ମୀନାବଜାର ଝଙ୍କାର ପ୍ରଜାତନ୍ତ୍ର ତାଙ୍କର ଅମୂଲ୍ୟ ଧନ, ଉତ୍କଳ କେଶରୀ ଉପାଧି ତାଙ୍କର ଅଟେ ବହୁ ମୂଲ୍ୟବାନ, ଅଟେ ବହୁ ମୂଲ୍ୟବାନ। କୁନି କୁନି ପିଲାଙ୍କୁ ପାଖକୁ ଡାକି କହୁଥିଲେ ଗପ ଗୀତ, କୁନି କୁନି ପିଲାଙ୍କୁ ପାଖକୁ ଡାକି କହୁଥିଲେ ଗପ ଗୀତ। କକା ମହତାବ ବୋଲି ଡାକୁଥିଲେ, ନଥିଲା ମନରେ ଭୀତ, ନଥିଲା ମନରେ ଭୀତ। ଦୀପ ଲିଭି ଅଛି ନାହାନ୍ତି ସେ ଆଜି ଏହି ଧରଣୀ ବକ୍ଷରେ, ଦୀପ ଲିଭି ଅଛି ନାହାନ୍ତି ସେ ଆଜି ଏହି ଧରଣୀ ବକ୍ଷରେ। କରମ ତାଙ୍କୁ ଅମର କରିଛି ଲେଖା ଅଛି ସ୍ୱର୍ଣ୍ଣାକ୍ଷରେ, ଲେଖା ଅଛି ସ୍ୱର୍ଣ୍ଣାକ୍ଷରେ। ମନ ଦୃଢ଼ କରି ଆଗେଇ ଚାଲିଲେ ପଥକୁ ସୀମିତ ହେବ, ମନ ଦୃଢ଼ କରି ଆଗେଇ ଚାଲିଲେ ପଥକୁ ସୀମିତ ହେବ। ମଣିଷ ଜାତିର ଇତିହାସ ଦିନେ ତୁମ ନାମ ସାଇତିବ, ମଣିଷ ଜାତିର ଇତିହାସ ଦିନେ ତୁମ ନାମ ସାଇତିବ, ତୁମ ନାମ ସାଇତିବ।
1: କାର୍ଯ୍ୟକ୍ରମ ଶେଷରେ ପିଲେ ଶୁଣିବା ସମବେତ କଣ୍ଠରେ ଗୀତଟିକୁ। ଗୀତଟିକୁ ରଚନା କରିଛନ୍ତି ଜଗନ୍ନାଥ ପଣ୍ଡା ଏବଂ ପରିବେଷଣ କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀପୁର କଟକର ପିଲାମାନେ। ଚାଲ ଶୁଣିବା।

0: ପିଲାଏ, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠିରେ ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା ଶିଶୁ ସଂସାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ପିଲାଏ ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ ସକାଳ 7:25ରେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ ମାନେ ଅତି ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।
1: ଶେଷ ହେଲା ଶିଶୁ ସଂସାର।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे

ଶୁଣୁଥିଲେ ଇରା ମହାନ୍ତିଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 47ତମ ଭାଗ।

ରାମ ଓ ସୀତାଙ୍କ ବନବିହାର ବୈଦେହୀଶ ବିଳାସର ରମଣୀୟ ଉନବିଂଶ ଭାଗ ବା ଉଣେଇଶ ଛାନ୍ଦ। ଏଠାରେ ବନ ପ୍ରକୃତିର ରମଣୀୟ କୋଳରେ ବୈଦେହୀ ଓ ବୈଦେହୀଶଙ୍କ ଅପୂର୍ବ ବିଳାସର ବର୍ଣ୍ଣନା ବୈଚିତ୍ର୍ୟ ଅତି ମନୋହର। ଏଠାରେ ମାଳ ଜମକ ଅଳଙ୍କାରରେ ବର୍ଣ୍ଣନା ଆରମ୍ଭ ହୋଇ ଶୃଙ୍ଖଳା ସିଂହାବଲୋକନ ବ୍ୟାଘ୍ରଗତି ଅଳଙ୍କାର ପ୍ରୟୋଗ କରି ଭଞ୍ଜ ଓଡ଼ିଆ ଭାଷାର ଶବ୍ଦ ବୈଚିତ୍ର୍ୟ ଓ ଅର୍ଥ ମାଧୁରୀକୁ ତୁଙ୍ଗ ଶିଖରକୁ ନେଇଛନ୍ତି। ଶ୍ରୋତାବନ୍ଧୁମାନେ ପ୍ରକାଶିତ ପୁସ୍ତକର ଏ ଅଳଙ୍କାର ଲକ୍ଷଣ ସଙ୍ଗେ ପରିଚିତ ହୋଇ ଶବ୍ଦ ଓ ଅର୍ଥର ସମନ୍ୱୟର ସରସତା ଅନୁଭବ କରିବେ। ରାମ ଅର୍ଥାତ୍ ସୁନ୍ଦର ଦିଶୁଥିବା ରାମ, ରାମନେତ୍ରୀ ଅର୍ଥାତ୍ ମୃଗନେତ୍ରୀ ସୀତାଙ୍କୁ ଘେନି ବନରେ ଭ୍ରମଣ କରୁଛନ୍ତି। ସେ ଘଞ୍ଚ ଗହନ ବନରେ ପ୍ରଚୁର ବୃକ୍ଷଲତାଙ୍କ ଉପସ୍ଥିତି ହେତୁ ବୃହତ୍

ଭାନୁ ବା ଅଗ୍ନି, ଭାନୁ ବା ସୂର୍ଯ୍ୟଙ୍କ ଭାନୁପ୍ରଭା ବା ଉତ୍ତପ୍ତ କିରଣ ନାହିଁ, କାରଣ ଉଚ୍ଚ ତମାଳ ବୃକ୍ଷରେ ମାଳତୀଲତା ଲଟେଇ ସବୁଆଡ଼େ ଛାଇ କରିଛି। ଅବିରତ ଏ ବନରେ ନିର୍ଝର ଝର ବୋହୁଛି, ଏହାର ତରଙ୍ଗରେ ରଙ୍ଗ ଥିବା ରଙ୍ଗିଣୀ ଫୁଲ ଶୋଭା ପାଉଛି।

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଓ, ସୁକାନ୍ତ କୁମାର କୁଣ୍ଡୁ ଏବଂ ଶ୍ୟାମମଣି ଦେବୀ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ ତ୍ରିପାଠୀ। ବର୍ଣ୍ଣନା ଦେଇଥିଲେ ଝରଣା ଦାସ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ଆପଣଙ୍କୁ ସ୍ୱାଗତ ମଧ୍ୟ ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ ମୁଁ ନମିତା ଆପଣଙ୍କ ପସନ୍ଦର ସାଥୀ
1: ଆଉ ମୁଁ ଜ୍ୟାସ୍ମିନ୍।

0: हेलो मोपसंद
1: जय जगन्नाथ
0: जय जगन्नाथ
2: जय जगन्नाथ
0: दिव्य लोचन भारी मल आज्ञा नमस्कार आपन को जानवुनि आपण प्रिय श्रोता जे आम श्रोता बंधु मान भारी प्रिय समस्त भल भाव मन रखु मान मन रखा चेष्टा करू आपन को निश्चय मन अच्छी नियमित श्रोता चिठी दिखती कविता भी पठाती भारी भल लगे आपण सहित कथे आमती अच्छा
1: आपण
0: देह जो खराब होता कहते ठीक
2: बर्तमान सब जिनस नॉर्मल हो गला ना बाकी अच्छे
1: अल्प टिके बाकी
2: अच्छा आपण पानखिया छाड़ले ना नाही
0: हा पानखिया छाड़ दे चंदी ना कथार तो जणा पडुची पान एबे पाटीरे नाही बोली ना अछि सतना मिछ
2: आज किंतु आपणकर नेटवर्क टी भारी खराब रहिची कारण खाली खडकड चडचड होउची आपण को सेंती सुबुची ना खाली हमगो सुबुची
0: आपणकर एते चडचड होउची जे सुबुनी
1: आते बीएसएनएल तो कोन बेळे बेळे सेंती होउ
0: ओहो केमिति कथा हाबा म त जानि पारुनी आपणकर से जो देह खराब केमिति हला कोन हेथिला घटना टी
1: ଆମ ବସ୍ ଷ୍ଟାଣ୍ଡ ରୁ ଯାଉଥିଲି ଜଙ୍କିଆକୁ ପାଖ ବାଟ ଗୋଟେ ବସ୍ ଆସିଥିଲା ସେ ବସ୍ ଉପରେ ଚଢିଗଲା ବେଳକୁ ସେ ବସ୍ ଛାଡିଦେଲା ଛାଡିଗଲା ପରେ ମୋ ଗୋଡ଼ ଗୋଟା ଗୋଡ଼ ଖସିଗଲା ଗୋଟା ଗୋଡ଼ ଗୋଟା ହାତ ରହିଲା ସେ ଚକାଟା ବାମ ପାଦରେ ଗଡ଼ିଗଲା ମୁଁ ପାଟି କଲେ ଯୋଉ ସେ ବସ୍ ସାଙ୍ଗେ ସାଙ୍ଗେ ରଖିଲା ତାପରେ ଗଲି ସିଏମ୍ସିକୁ ଭୁବନେଶ୍ୱର ସେ କହିଲେ ଆଜି ହବନି କାଲିକି ଆସ ବେଡ୍ ନାହିଁ ଯଦି ସେଇଦିନ ହେଇଯାଇଥାନ୍ତା ମୋର ବହୁତ ଭଲ ହେଇଥାନ୍ତା
2: ସେମିତି କେମିତି ଏତେ ସିରିୟସ୍ ପେସେଣ୍ଟ ଜଣେ ଯାଇଛନ୍ତି ଜଣଙ୍କର ବ୍ଲଡ୍ ଲସ୍ ହଉଛି ଗୋଡ଼ରେ ଚଢିଯାଇଛି ବସ୍ କେମିତି ସେ କହିପାରିଲେ ଯେ ନାହିଁ ବେଡ୍ ଆପଣ ଫେରିଯାଆନ୍ତୁ ବୋଲି
0: ଏମ୍ସ ଭଳି ହସ୍ପିଟାଲରେ ଆମେ ଏଇ କଥା କେମିତି ଆଶା କରିବୁ ଯେ ଏମର୍ଜେନ୍ସିରେ ଯଦି ଭର୍ତ୍ତି କରି ହେବନି ଏମିତି ପେସେଣ୍ଟକୁ କଣ ଆଉ କହିବା
1: ଦ୍ୱିତୀୟ ଦିନ ବୋଲି କହିଲେ ନାହିଁ ବେଡ୍ ନାହିଁ କାଲିକି ଆସ ସେଠୁ କହିବ କଣ କରିବା ଘରେ ସେଠୁ ଯାଇକି ସୁଶ୍ରୁତ ହସ୍ପିଟାଲ ପ୍ରାଇଭେଟ ହସ୍ପିଟାଲ ସେଠି ଯାଇକି ଆଡମିସନ କଲୁ ସେସବୁ ଦେଖିଲେ କହିଲେ ଆମେ ଇଞ୍ଜେକ୍ସନ ଦେଇଦଉଛୁ ଯଦି ଏ କଳା ପଡିନଥିବ ଏ ଆଙ୍ଗୁଠି ରହିବ ଯଦି କଳା ପଡିବ ଆମେ କାଟିଦେବୁ ତାପରେ ଦେଖିଲେ କଳା ପଡିଛି ସେଠୁ ଅପରେସନ କରି 5000 କି ଆଙ୍ଗୁଠି କାଟିଦେଲେ
0: ପାଞ୍ଚଟି ଯାକ ଅଙ୍ଗୁଳି କଟା ହେଇଛି
1: ଏବେ ସବୁ ସେ ଯୋଉ କରିଥିଲେ ସେ ଶୁଖି ଆସିଲାନି ଆଉ ଟିକେ ଦିଟି ଜାଗାରେ ଅଳ୍ପ ଟିକେ ଟିକେ ଅଛି
0: ଆପଣଙ୍କର ସୁଗାର ପ୍ରୋବ୍ଲେମ ଅଛି କି ଡାଇବେଟିସ ଅଛି
1: ଅଛି ଟେଷ୍ଟ କରିଥିଲି ଡାଇବେଟିସ ଟେଷ୍ଟ ନ କଲେ କଣ ଅପରେସନ କରିହବ
0: ଏବେ ବି ଆପଣ ବହୁତ ଦିନ ପର୍ଯ୍ୟନ୍ତ ପୁରା ସତର୍କରେ ରୁହନ୍ତୁ
2: ଗୋଡ଼ ଯେମିତି ଆଉ କୋଉଠି କିଛି ନ ବାଜେ କିଛି ନ ହୁଏ
0: କାରଣ ସୁଗାର ପାଇଁ ଚାଲିବା ନିହାତି ଦରକାର କିନ୍ତୁ ଆପଣ ତ ଚଲାବୁଲା ତ କରିପାରିବେନି ଆର ଗୋଡ଼କୁ ଟିକେ ସବୁବେଳେ ମୁଭମେଣ୍ଟରେ ରଖିଥାନ୍ତୁ ହଲଉଥାନ୍ତୁ ଖାଇବା ପିଇବା ଶୋଇବା
1: ଅଚଳ ହେଇଯିବ ନା
2: ଯାହା ହଉ ଆପଣ ଚଲାବୁଲା କରିକି ନିଜକୁ କେମିତି ସୁସ୍ଥ ହେବେ କେମିତି ଏସବୁ ପରିସ୍ଥିତିରୁ ବାହାରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି
1: ପୁରା ଠିକ ହେଲେ ଆପଣଙ୍କ ପାଇଁ ମାପ ନେଇକି ଆସିବ ବୁଟ ତିଆରି ହବ ବୁଟ ପିନ୍ଧିଲେ ଠିକ
2: ହଁ ହଁ ଠିକ କଥା
0: ଆପଣଙ୍କର ମନୋବଳ ଠିକ ଅଛି ଆପଣ ଭାରି ଷ୍ଟ୍ରଙ୍ଗ ଲୋକ ତେଣୁ ଭଲ ହେଇଯିବେ ଆପଣଙ୍କ କଥା ଶୁଣି ତ ଆମକୁ ଦୁଃଖ ଲାଗିଲା କିନ୍ତୁ ଏଇ ଦୁଃଖରୁ ଶୀଘ୍ର ଆପଣ ବାହାରି ଯିବେ ଆପଣ ଲେଖାଲେଖି ସେମିତି କରନ୍ତୁ ଭଗବାନ ହାତର ଆଙ୍ଗୁଳି ଦେଇଛନ୍ତି ବହୁତ ଶକ୍ତି ଆପଣଙ୍କର ସେଥିରେ
2: ହାତର ଆଙ୍ଗୁଳିରେ ଆପଣ ଯୋଉ କବିତା ଗୁଡିକ ଲେଖିକି ଦିଅନ୍ତି ସେଇଟା ଆମକୁ କଣ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ବି ବହୁତ ଭଲ ଲାଗେ
1: ଖୋର୍ଦ୍ଧା ମୁଁ ଯାଇଥିଲି ମଧୁବାବୁଙ୍କ ଜୟନ୍ତୀରେ କବିତା ପାଠ କରିବାକୁ ବହୁତ ଇଏ କଲେ ଯାହା ହଉ ବହୁତ ଦିନ ପରେ ଆପଣଙ୍କୁ ଦେଖିଲୁ
0: ଆମେ ବି ଆପଣଙ୍କୁ ଏଇଠି ଥାଇ ବହୁତ ଆଦର କରୁଛୁ ସେଥିପାଇଁ କାହିଁକି ଆପଣଙ୍କର ଏଇ ଦେହ ଖରାପ ସମୟରେ ବି ଆପଣ ରେଗୁଲାର ଆମ ପାଖକୁ କବିତା ପଠାଇଛନ୍ତି ଆପଣଙ୍କ କବିତା ବି ମୋ ପସନ୍ଦ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ଆପଣ ଶୁଣିଥିବେ
1: କବିତା ଶୁଣୁଛି ବର୍ତ୍ତମାନ
0: ଆମେ ତ କହିଥାନ୍ତୁ ଆପଣଙ୍କ ଠାରୁ ଶୁଣିବା ପାଇଁ
1: ମୋ କବିତାର ଶୀର୍ଷକ ମୋ ପସନ୍ଦରେ ଆମ ପ୍ରିୟ ଅପା
2: ଆଚ୍ଛା
1: ନମିତା ଯୋଶୀ ଅପାଙ୍କ ବଚନ ଲାଗଳି ମିଠା ବହୁତ ସତେବେଳେ ସତେ ବକୁଳ ବନରେ କୋକିଳ ଗାଉଛି ଗୀତ ତାଙ୍କ ମଧୁବଳା ବାଣୀ ଶ୍ରବଣରେ ମନ ହୁଏ ପ୍ରଫୁଲ୍ଲିତ ମୋ ପସନ୍ଦର ଶ୍ରୋତା ମାନଙ୍କର ଲାଗି ଭରି ରହିଛି ଅମୃତ ଶ୍ରୋତାଙ୍କ କବିତା ପଠନ ସମୟରେ ଉଠୁ ଧରି ପାରି ଯେତ ଆନନ୍ଦ ଦେବାକୁ ଶୁଣାଇଥାନ୍ତି ଆମ ପସନ୍ଦରେ ସଙ୍ଗୀତ ପ୍ରତିବାରି ରବିବାର 9ଟା ସମୟରେ ଦିନ ବେଳେ ଚାହିଁ ବସେ ଅପାଦ୍ୱୟଙ୍କର ବାଣୀ ଶ୍ରବଣରେ ମନ ଖୋଲା ହସ ହସେ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମ ତଳେ ଏତିକି କରୁଛି ଅଳି ନମିତା ଦଶମୀ ଅପାଙ୍କ ମସ୍ତକେ କୃପା ଦେଉ ତାଙ୍କୁ ଢାଳି ସଚାଇ ହୋଇ ସେ ବଞ୍ଚି ରହିଥାନ୍ତୁ ଭଳି ସଦା ରୋଗ ଶୂନ୍ୟ ତାଙ୍କ ଚଲାପଥ କୁସୁମିତ ହେଉ ଲଭି ଦିବୁ ବରଦାନ ମୋର ପସନ୍ଦରେ ଆମ ପ୍ରିୟ ଅପା ନାହିଁ ତାଙ୍କର ତୁଳନା ତାଙ୍କର ଉପମା ଦେବାରେ ହାର ଏ କବିମାନଙ୍କ

0: କଳ୍ପନା ସବୁ ଶ୍ରୋତାଙ୍କର ପସନ୍ଦକୁ ସେ ଦେଇଥାନ୍ତି ଉଚ୍ଚ ସ୍ଥାନ ନମିତା ଦଶିନୀ ଅପାଙ୍କ ଚରଣେ ପ୍ରଣମେ ଦିବ୍ୟ ଲୋଚନ
1: ଆପଣଙ୍କୁ ମଧ୍ୟ ପ୍ରଣାମ ଆଉ ଧନ୍ୟବାଦ
2: ଆମକୁ ଏତେ ଭଲ ପାଉଛନ୍ତି ଆଉ ଆମ ପାଇଁ ଏତେ ସୁନ୍ଦର ଏତେ ମନମୁଗ୍ଧକର ଏତେ ଭାବିଚିନ୍ତି ଆମ ବିଷୟରେ ଲେଖିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ
1: ଆପଣ ମଧ୍ୟ ସୁସ୍ଥ ରୁହନ୍ତୁ ଏବଂ ସତାୟୁ ହୁଅନ୍ତୁ ଆମର ଭଗବାନଙ୍କ ପାଖରେ ନିବେଦନ ଯେ ସେ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଆଉ ଆପଣଙ୍କର ପ୍ରମିଳା ମ୍ୟାଡାମ କେମିତି ଅଛନ୍ତି ଆଉ ପୁଅମାନେ ସମସ୍ତେ ଭଲରେ ସେମିତି ଥାନ୍ତୁ ଆଉ ଆପଣ ଶୀଘ୍ର ଶୀଘ୍ର ଭଲ ହେଇଯାନ୍ତୁ ନେକ୍ସଟ ଥର ଫୋନ କଲାକୁ ଯେମିତି କହିବେ ପୁରା ସୁସ୍ଥ ହେଇଯାଇଛି ଆପଣଙ୍କର କବିତା ଲେଖା ସେମିତି ଜାରି ରହିଥାଉ ଆମ ପାଖକୁ ପଠାଉଥାନ୍ତୁ
2: ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ
1: ଠିକ ଅଛି ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ
2: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ
1: ନମସ୍କାର

0: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
1: ହ୍ୟାଲୋ, ମୋ ପସନ୍ଦ କାର୍ଯ୍ୟକ୍ରମ, ନମସ୍କାର, ମୁଁ ଧରଣୀଧର ଦାସ କହୁଛି।
0: କୋଉଠୁ କହୁଛନ୍ତି?
1: କୁଳିଆ ସାଲପୁର।
0: ଧରଣୀଧର ଦାସ ଆଜ୍ଞା ନମସ୍କାର।
1: ନମସ୍କାର,
0: କେମିତି ଅଛନ୍ତି ଆପଣ? ସାଲେପୁର କହୁଛନ୍ତି ଆପଣ? ସାଲେପୁର ମିଠା ସବୁଦିନ ଖାଉଥିବେ? ଏପଟକୁ ଟିକେ ଆସୁନି?
1: ହଁ, ଏପଟୁ ଯିବ।
0: କେମିତି ଯିବ?
1: ଆଜ୍ଞା,
0: ବସ୍ ଯୋଗେ ଯିବ ନା ଟ୍ରେନ ଯୋଗେ ଯିବ ନା ଚିଠି ଯୋଗେ ପାର୍ସଲ?
1: ଟ୍ରେନ ସୁବିଧା ନାହିଁ, ଆମର ସବୁ ବସ୍ ସୁବିଧା।
0: ବସ୍ ସୁବିଧା? ଆଚ୍ଛା ଆଚ୍ଛା, ବସ୍ ସୁବିଧାରେ ତାହେଲେ ଆସିବ ହରି ନା?
1: ଆଜ୍ଞା,
0: ଚିଠି ଖଣ୍ଡେ ତ ଆସୁନି, ମିଠା କୋଉଦିନ ଆସିବ?
1: ଠିକ ଟାଇମରେ ଆଜ୍ଞା ପହଞ୍ଚିବ, କିଛି ଅସୁବିଧା ନାହିଁ।
0: ଆଚ୍ଛା ଆଚ୍ଛା, ଆଉ ଆପଣ କଣ କରନ୍ତି?
1: ମୁଁ କଣ କରିବି, ମୁଁ ଜଣେ ରିଟାୟାର ଲୋକ।
0: ଓହୋ, କଣ କରୁଥିଲେ ଆଗରୁ?
1: କଣ ସର୍ଭିସ କରିଥିଲି ଡିପାର୍ଟମେଣ୍ଟ।
0: କାମ କଣ ଥିଲା ସେଥିରେ?
1: କାମ ତ ଆମର ତ ଫୋର୍ଥ ଗ୍ରେଡ୍ ମାନେ ପିଅନ କାମ।
0: ଆଉ ଆପଣ ତ ଏତେ କାମ କଲେ ଜୀବନ ସାରା, ଏବେ ଟିକେ ଆପଣଙ୍କୁ ଅବସର ମିଳିଛି, ଅବସର ସମୟରେ ଘରେ ଟିକେ ବସିବେ, ମନ ଖୁସି କରିବେ?
1: ଘରେ ବସି ଦୁଇଟି ନାତି ଅଛନ୍ତି।
0: ଦିଟା ନାତିଙ୍କର ନାଁ କଣ?
1: ଗୋଟେ ନାଁ ହଉଛି ପ୍ରିୟାଂଶୁ ଦାସ, ଆଉ ଜଣେ ନାଁ ହଉଛି, ଛୋଟ ଛୁଆଙ୍କ ନାଁଟା ତାର ହଉଛି।
0: ଛାଡନ୍ତୁ ମୋ ସେଇ ନାଁ ଗୁଡା, ଆପଣ କଣ ଡାକନ୍ତି ସେଇ ନାଁ କୁହନ୍ତୁ।
1: ମୁଁ ଜନ୍ମ ଡାକେ, ବଡ଼ୁ ଡାକେ ସୀମାଚଳ, ଛାନୁ ଡାକେ ପଞ୍ଚବତୀ,
0: ମନେ ପଡ଼ୁନି
1: ଜଗନ୍ନାଥଙ୍କ ନାଁରେ, ଜଗନ୍ନାଥଙ୍କ ନାଁ ଡାକେ।
0: ଆଚ୍ଛା ହଉ, ଯାହା ହଉ, ଆପଣ ଭଲ ଭଲ ନାଁ ତ ଦେଇଛନ୍ତି ଆଉ ଡାକୁଛନ୍ତି। ଆଉ ନାତିଙ୍କର ମା କଣ କରନ୍ତି? ମା ବାପା ଆଉ ଆପଣଙ୍କ ସ୍ତ୍ରୀ, ସମସ୍ତଙ୍କ ନାଁ ଟିକେ କୁହନ୍ତୁ।
1: ମୋ ସ୍ତ୍ରୀ ନାଁ ହଉଛି କୁନ୍ତଳା କୁମାରୀ ଦାସ, ତାଙ୍କ ନାଁ ସବୁ, ଜଣ ବୋଉ ନାଁ ହଉଛି ପ୍ରିୟଦର୍ଶନ ପରିଡ଼ା, ଆଉ ଜଣ ନାଁ ହଉଛି ରଶ୍ମିତା ନାୟକ,
0: ପୁଅ
1: ହଉଛି ପ୍ରଦୀପ କୁମାର ଦାସ, ଆଉ ତା ମିହିର କୁମାର ଦାସ।
0: ପୁଅ ମାନଙ୍କ ନାଁ ଗୁଡା ମୁଁ ଦେଖିଲି, ଭଲରେ ମନେ ଅଛି, ଆଉ ସମସ୍ତଙ୍କ ନାଁକୁ ଆପଣ ଭାବି ଭାବି କହିଲେ। ପୁଅ ମାନଙ୍କ ନାଁ ମନେ ଅଛି ଆଉ ସ୍ତ୍ରୀଙ୍କ ନାଁ ମନେ ଅଛି, ନାତି ମାନଙ୍କ ନାଁ ଭଲସେ ମନେ ନାହିଁ କି ବୋହୁ ମାନଙ୍କ ନାଁ ବି ଠିକ ସେ ମନେ,
2: ସେମାନେ ପଛକୁ ପଛ ଡେରିରେ ଆସିଲେ ସେଟା ଘୋଷା ହେଇନି।
1: ତିନି ବର୍ଷ କେଇ ମାସ, ସାନ ପୁଅ ଟି ଦୁଇ ବର୍ଷ କେଇ ମାସ ହେଲା,
0: ଛୋଟ ଛୋଟ ଅଛନ୍ତି।
1: ବଡ଼ ଆଜି ହାପି ବର୍ଥଡେ ହବ ବୋଲି କହୁଛନ୍ତି,
0: ସେଇ ଆୟୋଜନ ଭିତରେ ଆପଣ ସବୁ କିଛି ଭୁଲି ଯାଇଛନ୍ତି।
2: ହାପି ବର୍ଥଡେ ରେ ଆମ ତରଫରୁ ମଧ୍ୟ ହାପି ବର୍ଥଡେ,
0: ଆଗାମୀ ଭବିଷ୍ୟତ ତାର ଭଲ ହଉ। ଆପଣ ଆଜି କଣ ସକାଳୁ ଖାଇଛନ୍ତି?
1: ସକାଳୁ ମୁଁ ଖାଇଲି ଆଜି ରୁଟି ଆଉ କ୍ଷୀର ଟିକେ ଖାଇଲି।
2: ରୁଟି କ୍ଷୀର ସବୁଦିନ ରୁଟି କ୍ଷୀର ଖାଆନ୍ତି ନା ଆଉ କିଛି ଖାଆନ୍ତି?
1: ନାଇଁ, ସବୁଦିନ
2: ଭଲ ଅଭ୍ୟାସ।
1: ରୁଟି କ୍ଷୀର ରାତିରେ ଖାଏ, ସକାଳେ ବି ଖାଏ, ଖାଲି ରୁଟି ଆଉ ଯାହା କରିଥିବେ ଦୁଇ ଘଣ୍ଟା ରୁଟି ମୁଁ ଖାଏ, ଏମିତି ଚାଲିଛି ଆଜ୍ଞା। ଆଉ କଣ କରିବି?
2: ରୋଷେଇ କିଏ କରନ୍ତି, ଆପଣଙ୍କ ପତ୍ନୀ କରନ୍ତି ନା ବୋଉ?
1: ଆମ ପତ୍ନୀ କରନ୍ତି, ଏ ଦିନବେଳା କହନ୍ତି ନା, ସେ କାଠ ଚୁଲିରେ ପତ୍ନୀ ତାଙ୍କ ରୋଷେଇ ବାସ କଣ ଭାତ ଫାତ ରାନ୍ଧନ୍ତି, ଆଉ ବୋଉ ମାନେ ସବୁ ଗ୍ୟାସ ଖାଇକି ସଟେଜ କେମିତି ଚୁଲାରେ ହଉଛି ଆଉ।
0: ଆଚ୍ଛା, ଆଉ ଆପଣ କେତେ ବର୍ଷ ହେଲା ରିଟାୟାର କଲେଣି?
1: ମୁଁ 16 ମାର୍ଚ୍ଚ 31।
2: ଆପଣଙ୍କର ତାହେଲେ ଦୁଇ ପୁଅ ଖାଲି?
1: ଦୁଇ ପୁଅ ଗୋଟିଏ ଝିଅ।
2: ଓ, ଝିଅ ଅଛନ୍ତି,
0: ଝିଅ କଥା ଟୋଟାଲି ଭୁଲି ଯାଇଛନ୍ତି,
2: ଝିଅ କଣ ବାହା ହେଇଛନ୍ତି? ତାଙ୍କ ନାଁ କଣ?
1: ଝିଅ ନାଁ ଗୀତାଞ୍ଜଳି ଦାସ।
2: ଯାହା ହଉ, ଆପଣଙ୍କ ସହିତ କଥା ହେଇ ଆମକୁ ଭଲ ଲାଗିଲା, ଭଲରେ ରହିଥାନ୍ତୁ, କହିଦିଅନ୍ତୁ ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: କୁଲି ନମ୍ବର 1 ରେ ଗୋଟେ ଗୀତ ଦେବେ।
2: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
1: ଆଜ୍ଞା,
0: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ। ସୂର୍ଯ୍ୟଙ୍କର ରୌଦ୍ର ତାପ କି ପ୍ରଖର, ତାତି ଯାଉଛି ବାଲି ମାଟି, ଚାରିଆଡେ ଖାଲି ଅନଳ ବୃଷ୍ଟି, କି ଛାଞ୍ଚି ଖରା ତାତି,
1: ହଜିଗଲା ଆଜି ସେ ମୃଦୁ ମଳୟ, ବର୍ଷଣ ହେଉଛି ତାପ, ଆଜି ଏ ମଣିଷ ହେଲା ଅକୃତଜ୍ଞ, କରିଲା ଖାଲି ସେ ପାପ।
0: ନିର୍ମମ ଭାବରେ ଗଛକୁ କାଟିଲା, ସାଜିଲା ଏକ ସେ ପିସାଚ, ଗଛ ଉପକାର ବୁଝିପାରିଲାନି, ରଖିଲାନି ମନେ ସଙ୍କୋଚ।
1: ଜୀବଜନ୍ତୁମାନେ ବିଶ୍ରାମ ନେବାକୁ ପାଉନାହାନ୍ତି ଟିକେ ଛାଇ, ହେଉଛନ୍ତି ଆଜି ସେ ହା ହତାଶ, କେବଳ ମଣିଷଙ୍କ ପାଇଁ।
0: ଶୋଷ ମେଣ୍ଟିବାକୁ ଜଳ ମିଳୁନାହିଁ, ଶୁଖି ଯାଉଛି ନଦୀ ନାଳ, ବରଷରାଣୀର ଦେଖା ମିଳୁନାହିଁ, ପଡିଲା ଖରାପ ବେଳ।
1: ଏଥିପାଇଁ ଦାୟୀ କେବଳ ମଣିଷ, ଦୋଷ କାରାଓ ନାହିଁ, ନିଜ ସ୍ୱାର୍ଥ ପାଇଁ ଧାଇଁଲା ସେ ଖାଲି ଖୁସିରେ ରହିବା ପାଇଁ।
0: ଗଛ କାଟିଗଲା କଳକାରଖାନା, କରିଲା ପକ୍କା ରାସ୍ତା, ବୁଝିପାରୁନାହିଁ ଗଛ ନାହିଁ ବୋଲି ସଂସାରେ ଆଜି ଏକ ଅବସ୍ଥା।
1: ଭାଇ ଭଉଣୀଙ୍କୁ ଅନୁରୋଧ ମୋର, ଆଉ ଡେରି କର ନାହିଁ, ପ୍ରତିଦିନ ଗୋଟେ ଗଛ ଲଗେଇବା, ଆମରି ମଙ୍ଗଳ ପାଇଁ, ଆମରି ମଙ୍ଗଳ ପାଇଁ।
0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ।
1: ଗହଳ ଚହଳ ଲାଗିଅଛି ଭିଡ, ରଥ ଖଳା ଉଠେ ପୁରୀ, ମହାପ୍ରଭୁଙ୍କର ସେବାରେ ଭକତ ମଜିଯାଏ ଚିତ୍ତ ହରି।
0: ମହାରଣା ପ୍ରଭୁ ଆଜ୍ଞା ଲଭି ପୁଣି ରଥ ନିର୍ମାଣ କରାଇ, ପବିତ୍ର ପାବନ ଅକ୍ଷୟ ତୃତୀୟାରୁ ଶୁଭାରମ୍ଭ କରିଥାଏ।
1: ଅସହ୍ୟ ଗରମ ଗ୍ରୀଷ୍ମ ପ୍ରବାହକୁ ତିଳେ ମାତ୍ର ନ ଡରି, କାୟ ମନବାକ୍ୟ ପବିତ୍ର ଚିତ୍ତରେ ପ୍ରଭୁଙ୍କୁ ଆଶ୍ରୟ କରି,
0: ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରୁଥାଏ ତର ପରେ, ପାଖେଇ ଆସୁଛି ଆଷାଢ ଶୁକ୍ଳ ଦ୍ୱିତୀୟ ତିଥି ପୁରେ,
1: ପତିତ ଉଦ୍ଧାର କରିବାକୁ ପ୍ରଭୁ ଆସିବେ ବଡ ଦାଣ୍ଡରେ, ଭ୍ରାତା ଭଗ୍ନୀ ସାଥେ ବୁଲିବାକୁ ଯିବେ ଗୁଣ୍ଡିଚା ମା ମନ୍ଦିରେ।
0: ଡେରା କାଠ ଅଖ ଜୁଚି ଶିଳ୍ପୀଗଣ, ବଢେଇ ପଣ କୁମ୍ଭରେ, ଭୂଇଁ ସେବକଙ୍କ ଆନନ୍ଦ ଉତ୍ସାହ ପ୍ରଭୁଙ୍କର ନିର୍ମାଣରେ।
1: ଅପୂର୍ବ ଅଦ୍ଭୁତ ରଥର ନିର୍ମାଣ ମହାରଣା କରୁଥାଇ, ଭାବ ବିନୋଦିଆ ଭାବରେ ହଜି ପ୍ରଭୁ ନାମ ଗାଉଥାଇ।

0: ଖୋଜେ, ଅଭିସାରିକା ମୁଁ ତୁମକୁ ଭରସି, ତୁମ ପ୍ରୀତିରେ ମୁଁ ଭିଜେ।
1: ହୃଦୟ ବୀଣାର ତାରି କେତେ ରାଗ କେତେ ରାଗିଣୀର ମୂର୍ଚ୍ଛନା, ଭିଜେଇ ଦେଇଛା ପ୍ରେମ ବର୍ଷା ଢାଳି ତୁମକୁ ଛୁରୁଛି ସିନା।
0: ସୁହାଗ ପଣତେ ଓଢ଼ଣା ପକାଇ ଅପେକ୍ଷା କରିଛି ତୁମକୁ, କେବେ ଆସିବ ଯେ ସେହି ଦିନ ସାଥୀ, ବୁଝିବ ମୋହର ମନକୁ।
1: ତୁମେ ମୋ ସାଗର, ମୁଁ ତୁମ ତଟିନି, କୁଳୁକୁଳୁ ଯାଏ ବହି, ଯେତେ ବାଧା ବିଘ୍ନ ଆସୁ ମୋ ଜୀବନେ ତୁମ ସହ ମିଶିବା ପାଇଁ।
0: ମନର ବେଳାରେ ବୁକୁର ଜୁଆର ଲହରୀ ଭାଙ୍ଗୁଛି ରହି, ହେଲେ ତୁମ ସ୍ମୃତି ମନେ ମୋର ପଡ଼େ, ଭୁଲି ମୁଜେ ପାରୁ ନାହିଁ।
1: ତୁମେ ମୋର ଚାନ୍ଦ, ମୁଁ ତୁମ ଚକରି, ରହିଛି ଆମର ପ୍ରୀତି, ଯେତେ ଦୂରେ ଥିଲେ ଆମେ ଦୁହେଁ ସାଥୀ, ପ୍ରୀତି ହେବ ନାହିଁ ଇତି, ପ୍ରୀତି ହେବ ନାହିଁ ଇତି।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: କେତେ ପରସା ରାତ୍ରି ସେ ଅସରା ପ୍ରୀତି ଭାରି ମୋର ମନେ ପଡ଼େ, ପରବାସେ ତୁମେ ରହିଲ ହେ ସାଥୀ ତୁମକୁ ଏ ମନ ଛୁରେ,
0: ଅଭିସାର ରାତି ଯାଏ ପୁଣି ବିତି ତୁମକୁ ଏ ମନ।

0: ଲେଖିଛନ୍ତି ବବି ମହାରଣା ପରତରା ଅନୁଗୁଳରୁ।
1: ତୁମେ ମୋର ମାନସୀ ସ୍ୱପ୍ନର ତୁଳସୀ, ତୁମ ପାଇଁ ବସାହି ପ୍ରେମର କଳସୀ।
0: ଦିନରାତି ଭାବନାରେ ଖୋଜୁଥାଏ ନିରବରେ, ମିଳିଯାଏ ସରଗର ଶସି, ହୃଦୟକୁ ଲାଗେ ଭାରି ଖୁସି।
1: ଆଖିର କଜଳେ ଲେଖିଦିଏ ତୁମ ପାଇଁ ଗୀତଟିଏ, ଗୀତ ମୋର ପ୍ରୀତିର ପସରା ଝଲମଲ ଦିଶୁଥାଏ।
0: ଭିଜା ଭିଜା ମୌସୁମୀ ହସିଦିଏ ଚୁମି ଚୁମି, ଦୁଇ ପ୍ରେମ ଖେଳନ୍ତି ମିଶି, ହୃଦୟକୁ ଲାଗେ ଭାରି ଖୁସି।
1: ମାଟିର ମହକ ଭଲ ପାଇ ତୁମ ହାତ ଛୁଆଁ ଚିଠି, ଚିଠି ପଢ଼ି ପ୍ରେମ ହୋଇଯାଏ ଜୀବନକୁ ଦିଏ ଶାନ୍ତି।
0: ମୋ ଜୀବନ ତୁମ ପାଇଁ ଯୁଗ ଯୁଗ ଥିବ ଚେଇଁ, ମୋ ପସନ୍ଦ ହେଲେ ମହୁ ବରସି, ହୃଦୟକୁ ଲାଗେ ଭାରି ଖୁସି।

0: ହ୍ୟାଲୋ ମୋ ପସନ୍ଦ।
1: ଅପା ମୁଁ କେନ୍ଦ୍ରାପଡା କରୁଆ ଚିକେନପୁରରୁ କହୁଛି।
0: କେନ୍ଦ୍ରାପଡାରୁ ଆପଣ କହୁଛନ୍ତି, କିଏ କହୁଛନ୍ତି ଆପଣ?
1: ମୁଁ ମଞ୍ଜୁ ନାନୀ କହୁଛି, ମଞ୍ଜୁଳା ଦେବତା ଆଉ ମୋର ଜାଁଳା ଝିଅ ପୁଅ।
0: ନମସ୍କାର, ଆପଣ ମଞ୍ଜୁ ନାନୀ ନାଁରେ ସବୁଆଡେ ଜଣାଶୁଣା ନା କଣ?
1: ଆଜ୍ଞା, 15 ବର୍ଷ ଧରିକି ଦୀର୍ଘ ମୁଁ ଲଗେଇ ଆସୁଛି।
0: ଦେଖନ୍ତୁ, ଧୈର୍ଯ୍ୟର ସହିତ ଆପଣ ଲଗେଇଲେ ଲାଗିଲା, ଟିକେ ଅପେକ୍ଷା କଲେ ମନ ଥିଲେ ନିଶ୍ଚୟ ଦିନେ ନା ଦିନେ ଲାଗିବ। ଯାହା ହଉ, ଆପଣଙ୍କର ଲାଗିଯାଇଛି, ଆମେ ବହୁତ ଖୁସି ଅଛି ଆପଣଙ୍କ ପାଇଁ।
1: ଆପଣଙ୍କ କଥା ମତେ ବହୁତ ଭଲ ଲାଗେ, ଆପଣ ଯେମିତି କଥା କୁହନ୍ତି ମୁଁ ବି ହସେ
0: ହସନ୍ତି।
1: ଅପା ନମିତା ଅପା ଦୁଇ ଜଣ ଯେମିତି କାର୍ଯ୍ୟକ୍ରମ କରନ୍ତି, ତାଙ୍କ ଭଳି କେହି କାର୍ଯ୍ୟକ୍ରମ କରିପାରିବନି।
0: ନା ନା, ସମସ୍ତେ ସେମିତି କରିପାରିବେ।
1: ଅପା ଆପଣ କେଡେ ସୁନ୍ଦର କହିକି ମାନେ ଲୋକମାନଙ୍କୁ ଏତେ ମାନେ ହସେଇ ଦିଅନ୍ତି, ମାନେ ଖାଇବା ପିଇବା ବି ଲୋକମାନେ ଭୁଲିଯିବେ।
2: ଆଚ୍ଛା, ମତେ କହିଲେ ଆଜି ଆପଣଙ୍କର କେତେ ଦିନର ଅପେକ୍ଷା ପୂରଣ ହେଇଛି?
1: ମୁଁ ତ ଛୋଟବେଳେ ମୋର ରେଡୁଆ ହେଉଛି ମୋ ଜୀବନର ସାଥୀ, ମୁଁ ଏମିତି ଶୁଣି ଆସୁଛି 15-20 ବର୍ଷ ହେଲା।
0: ଆପଣ ଏତେ ଖୁସି ହେଉଛନ୍ତି ଆଉ ଏତେ ଭଲ ପାଉଛନ୍ତି କାର୍ଯ୍ୟକ୍ରମ ଶୁଣି ଆମ ମନ ପୁରିଗଲା।
1: ମୁଁ ବାସନ ମାଜିଲେ ବି ରେଡିଓ ଲଗେଇକିରି ଶୁଣୁଥାଏ, କାମ କଲେ ବି ଶୁଣୁଥାଏ, ଚାନ୍ଦ ପହଁରିଲେ ବି ଶୁଣୁଥାଏ। ମୋର ରେଡିଓ ହେଉଛି ମୋ ସାଥୀ, ଝିଅକୁ କହେ ପୁଅକୁ କହେ, ସେ ଦି ଜଣ ଜାଁଳା ହେଲା, ଟ୍ୱିନ୍ସ ବେବି।
0: ହଁ, ଆପଣ ଆସୁ ଆସୁ ପ୍ରଥମେ କହିଥିଲେ ମୋର ଜାଁଳା ପିଲା, ପୁଅଟିଏ ଝିଅଟିଏ।
2: ମତେ ଲାଗୁଛି ଆପଣଙ୍କର ଯୋଉ ଜାଁଳା ପିଲା ଦୁଇଟି ହେଇଛନ୍ତି ସେଥିପାଇଁ ଆପଣ ବହୁତ ଖୁସି।
0: ପୁଣି ଏକା ସାଙ୍ଗରେ ଦୁଇ ପ୍ରକାର ପାଇଗଲେ, ପୁଅ ବି ପାଇଗଲେ ଝିଅ ବି ପାଇଗଲେ। ବର୍ତ୍ତମାନ ସେମାନେ କେତେ ବଡ ହେଲେଣି?
1: ପ୍ଲସ୍ ଟୁ ସେକେଣ୍ଡ ଇୟର ହେଲା। ଆମେ 3 ଜଣ, ଆଉ
0: ପୁଅ ଝିଅ ଆଉ ଆପଣ। ଆଉ ଆପଣଙ୍କର ସ୍ୱାମୀ?
1: ନା, ମୁଁ ବିବାହ ବିଚ୍ଛେଦ ମାନେ ପ୍ରଥମରୁ।
0: ଓହୋ, କିନ୍ତୁ ଆପଣ ଏମିତି ନିଜେ ନିଜେ ଚଳେଇ ନଉଛନ୍ତି ସବୁ
1: ନିଜ ଗୋଡରେ ନିଜେ?
2: ଆପଣ କଣ କରୁଛନ୍ତି ତାହେଲେ?
1: ମ୍ୟାଡାମ, ମୁଁ ଅଙ୍ଗନବାଡି ହେଲ୍ପର।
0: ଆଚ୍ଛା, ତାହେଲେ ଆପଣ ଅଙ୍ଗନବାଡିରେ କାମ କରୁଛନ୍ତି, ଘର ସମ୍ଭାଳି ଜାଁଳା ଛୁଆଙ୍କୁ ମଣିଷ କରିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ, ଆଉ ସବୁ ମହିଳାଙ୍କ ପାଇଁ ଆପଣ ପ୍ରେରଣା।
2: ଏକାକି 2 ଜଣ ଛୁଆଙ୍କୁ, ପୁଣି ଜାଁଳା ଛୁଆଙ୍କୁ ପାଳି ବଡ କଲେଣି, ସେମାନେ +2 ପଢିଲେଣି, ତାଙ୍କ ଖାଇବା ରହିବା ପିନ୍ଧିବା ଲଗେଇବା ସବୁ ବିଷୟରେ ଆପଣ ଏକୁଟିଆ ବୁଝୁଛନ୍ତି, ଆଉ ଆପଣ କେତେ କଷ୍ଟରେ ଯେ ସେମାନଙ୍କୁ ବଡ କରିଥିବେ ଆପଣଙ୍କ ବ୍ୟତୀତ ଆଉ କେହି କହିପାରିବେନି।
1: ନା, ମୋ ବାପ ଘରେ ସବୁଦିନେ ମାନେ ବିବାହ ଗଣ୍ଠରୁ ବିଚ୍ଛେଦ ରହିଛି, ସେମିତି ଆସିକିରି 20 ବର୍ଷ ହେଲାଣି ଆଉ, 15-17 ବର୍ଷ।
0: ବାହାଘରର କେତେ ଦିନ ପରେ ଏଇ ଘଟଣାଟି ହେଲା?
1: ବାହାଘରର ସାଙ୍ଗେ ସାଙ୍ଗେ,
0: ମାସେ ଭିତରେ।
1: ହଁ, କିଏ କାହାରି ପସନ୍ଦ

0: ସିଏ କାହାର ମନୁଷ୍ୟ ନୁହଁ ଆଉ ବାପା ଜାଣିପାରିଲେନି ବାହାଘର କରିଦେଲେ ସେ ମିଛରେ କହିକିରି ବାହାଘର କରିଦେଇଛନ୍ତି ଆଉ
1: କାହିଁକି ପସନ୍ଦ ହେଲେନି
0: ସିଏ ତାଙ୍କ ଭଉଣୀର ନଣନ୍ଦକୁ ତାଙ୍କର ଭଲ ପାଇଥିଲେ
1: ହେଲା ସେ କହିଦେଲେ ଆପଣଙ୍କୁ
0: ନା କହିଲେନି ତାଙ୍କ ସହିତ ମୋର ତ ଆଉ ବେଟାବେଟି ନାହିଁ ନା ଆଉ
2: ନାଇଁ ଆପଣ ଏ ବିଷୟରେ ଜାଣିପାରିଲେ କେମିତି
0: ମୁଁ ଜାଣିପାରିବି କଣ ସିଏ ହଉଛି ବହୁତ କାହାଣୀ ଆପଣ ଶୁଣିବାକୁ ସମୟ ଲାଗିବ
2: ଆଚ୍ଛା ହଉ ଠିକ ଅଛି
0: ମୋର 94 ରେ ମ୍ୟାରେଜ ହେଇଥିଲା ସେତେବେଳେ ମୁଁ କିଛି ଜାଣିନଥିଲି ମାନେ 16-17 ବର୍ଷ ମେଟ୍ରିକ ପରୀକ୍ଷା ଦେଇଛି ବାପା ସେତେବେଳେ ବାହାଘର କରିଦେଇଥିଲେ ସେମାନେ ଜାଣିପାରିନଥିଲେ ସେତେବେଳେ ମୋର ଗୋଟେ ଭାଇ ଏକ୍ସପାୟାର କରିଯାଇଥିଲା ତାପରେ ବାପା ଜାଣିପାରିଲେନି ସେମାନେ ଚାକିରିଆ କହିକିରି ବାହାଘର କରିଦେଇଥିଲେ ଯଦି କରିଦେଇଥିଲେ ମାନେ ଆମ ଭିତରେ ବିଚ୍ଛେଦ ହେଲା ପରେ ମୁଁ ଘରକୁ ଆସିଲି କେସ୍ ବାସ୍ ହେଲା ତାପରେ ଡିଭୋର୍ସ ପେପର୍ ହେଇଗଲା ପୁଣି ସେ ବାହାଘରର 15 ବର୍ଷ ପରେ ସିଏ ଆସିଥିଲେ ଗୋଟେ ମାୟା ବିସ୍ତାର କରିକିରି ଆସିଥିଲେ ତାପରେ ପିଲା ରହିଗଲା ପରେ ପିଲା ବାପା ବୋଲି କଣ ଜାଣିନାହାନ୍ତି ଆଉ ମୋର ସ୍ୱାମୀର ସୁଖ ସେତିକି ଆଉ
1: ଓହୋ ଆପଣଙ୍କ କଥା ଶୁଣି ତ ଦୁଃଖ ଲାଗିଲା ଆପଣ ଅଳ୍ପ ଦିନ ମାତ୍ର ତାଙ୍କ ସାଙ୍ଗରେ କଟେଇଛନ୍ତି ଆପଣ ଏକୁଟିଆ ଜୀବନ କଟାଉଛନ୍ତି କିନ୍ତୁ ପରିବାରର ପରିସ୍ଥିତି ଆଉ କଣ ହେଇଛି ଘଟଣା କଣ ନାହିଁ ଆମେ ଏତେ ଭିତରକୁ ଆଉ ଯିବା ନାହିଁ ପିଲାମାନେ ବଡ ହେଲେଣି ଧୀରେ ଧୀରେ ଆପଣଙ୍କର ସବୁ ଦୁଃଖ ଚାଲି ଯାଉଛି
2: ଆପଣ ବର୍ତ୍ତମାନ ଖୁସିରେ ରହିବାକୁ ଯେତେ ଚେଷ୍ଟା କରିବେ ସେତେ ଭଲ
0: ଠାକୁରଙ୍କର ମାନେ ମୁଁ ଭାରି ଶିବଙ୍କୁ ଭାରି ଭଲ ପାଏ ପିଲା ନ ହେବା ପୂର୍ବରୁ ମୁଁ ତ ବାପା ଘରେ ରହିଛି ଯିବା 16 ବର୍ଷ ପର୍ଯ୍ୟନ୍ତ କିନ୍ତୁ ମତେ ସ୍ୱପ୍ନରେ ଠାକୁର ଦେଖା ଦେଉଛନ୍ତି ଯେ ଝିଅଟି ଜାଣା ପିଲା ମାନେ ଏପଟରେ ସେପଟରେ କ୍ଷୀର ଖାଉଛି ମୁଁ କହିଲି ପ୍ରଭୁ ମୁଁ ତ ଏଭଳି ଧାରଣା କେବେ ମୁଁ କରିନି କାହିଁକି ଏମିତି ମୁଁ ଏଭଳି ସ୍ୱପ୍ନ ଦେଖିଲି ମୋ ମନରେ ତ କିଛି ସଂସାର କରିବାରେ ଏଥିରେ ନାହିଁ ନା କୌଣସି ସମ୍ପର୍କ ନାହିଁ ତା ବାଦ ଠାକୁର କେମିତି କଣ ଆଣିଲେ ଆଣିଲା ପରେ ପୁଣି ଯୋଉ କଥା ସେଇ କଥା ପୁଣି ବିଛେଇବେ
1: ଓହୋ ତେବେ ଆପଣଙ୍କ ଯୋଉ ବାପ ଘରେ ରହିଛନ୍ତି ବାପ ଘରେ କିଛି ଅସୁବିଧା ହୁଏନି ସମସ୍ତେ ଆପଣଙ୍କୁ ସପୋର୍ଟ କରନ୍ତି ସହଯୋଗ କରନ୍ତି
0: ବାପା ମା ଥିଲେ ମରିଗଲେ ମୁଁ ଭାଇକି ମଣିଷ କରିକିରି ଘର ଦ୍ୱାର ଭଲ ମନ୍ଦ ସବୁ କରିକାରିଦେଲି
1: ଆପଣ ତ ଅଙ୍ଗନବାଡ଼ିରେ ହେଲ୍ପର ଅଛନ୍ତି ଖୁବ କମ ବେତନ ଆପଣଙ୍କର ଆମେ ଯାହା ଜାଣୁ ସେଥିରେ କେମିତି ପିଲାଙ୍କୁ ମଣିଷ କଲେ ଭାଇଙ୍କୁ ମଣିଷ କଲେ କେମିତି କଣ ସବୁ କରିପାରୁଛନ୍ତି
0: ବାପାଙ୍କର ଚାଷ ଥିଲା ଭାଇଙ୍କି କ୍ଷତି ଘାଟିକିରି ଘର ଦ୍ୱାର ଭଲ ମନ୍ଦ ସବୁ କରିଦେଇଛି କରିଦେଇଥିଲେ ଭାଇ ଭଉଣୀ ରହିବା ପାଇଁ କିନ୍ତୁ ଭାଉଜ ଆସିଲା ପରେ ସେଇଟା ବିପରୀତ ହେଇଗଲା ତାପରେ ମୁଁ ଭଡା ନେଇକିରି ରହିଛି
1: ହଉ ଆପଣ ଯେମିତି ଧୈର୍ଯ୍ୟ ଧରିକି ଆଗେଇ ଚାଲିଛନ୍ତି ସେମିତି ଧୈର୍ଯ୍ୟ ଧରିକି ଆହୁରି ବାଟ ଆଗେଇ ଯାଆନ୍ତୁ ଆପଣଙ୍କର ସୁଖ ବେଳେ ଆସୁଛି ନିଶ୍ଚୟ
2: ପିଲାମାନେ ବଡ ହେଇଗଲେଣି ସେମାନେ ପାଠପଢା ବି କିଛି ଦିନ ଭିତରେ ସାରିଦେବେ ତାପରେ ଯେ କର୍ମକ୍ଷେତ୍ରରେ ଆଗେଇ ଯିବେ ଆଉ ଆପଣ ତାପରେ ଟିକେ ଚିନ୍ତା ମୁକ୍ତ ହୋଇ ବଞ୍ଚିପାରିବେ ଭଲ ଲାଗିବ ଆପଣଙ୍କୁ
0: ଆପଣଙ୍କର ଆଶୀର୍ବାଦ
1: ନିଶ୍ଚୟ ନିଶ୍ଚୟ ଆମର ଶୁଭେଚ୍ଛା ରହିଛି ଦେଖନ୍ତୁ ଚାକିରି ଖଣ୍ଡେ କରିଥିଲେ ବୋଲି ମନ ବି ସେଥିରେ ଆପଣଙ୍କର ଲାଗିଯାଉଛି ଆପଣ ପିଲାମାନଙ୍କ ପାଇଁ ସେଠି ରାନ୍ଧୁଥିବେ କଣ ଅଲଗା ପ୍ରକାର ସବୁ କାମ କରୁଥିବେ ଛୋଟ ପିଲାଙ୍କ ପାଇଁ ଆପଣଙ୍କର ସେଥିରେ ସମୟ କଟି ଯାଉଥିବ ନା
0: କିଲେ ଚାଉଳ ପାଇଁ ରାସନ ଆଉ ଟେଲରିଂ କରେ ଟେଲରିଂ ଶିଖିଛି ଘରେ ମେସିନ ଅଛି
2: ଆରେ ବା ଆଉ ଗୋଟେ ଜିନିଷ କରୁଛନ୍ତି ବୋଲି ସେଇଟା କାମ ଦଉଛି ଆପଣଙ୍କୁ
1: ଆଉ ଆପଣ ସେଥିରେ ବିଜନେସ କରନ୍ତି ମାନେ ବାହାର ଲୋକଙ୍କର କରନ୍ତି ନା କେବଳ ପିଲାମାନଙ୍କର ନିଜର
0: ବାହାର ଲୋକ କେତେବେଳେ କେମିତି ଦେଲେ କରେ ଆଉ ପିଲାଙ୍କର ମୋର ତଳେ ଆଉ ପୁଅ ଟିକେ ଏବେ ବଡ ହେଲା ପରେ ଟିକେ ପୂଜା ପୂଜି ଯାଇ କୋଉଠି କରୁଛି ଆଉ
1: ଆଚ୍ଛା ହଉ ଆପଣ ଭଲରେ ରୁହନ୍ତୁ ପିଲାମାନଙ୍କ ସହିତ
0: ପୁଅ ନା ମୃତ୍ୟୁଞ୍ଜୟ ଆସିନି ଝିଅ ବଡ ନିଅନ୍ତୁ ମୋ ଝିଅ ସହିତ ପୁଅ ସହିତ କଥା ହୁଅନ୍ତୁ
1: ନମସ୍କାର ଯାଜ୍ଞସେନୀ ବଢିଆ ନା ତମର
0: ଧନ୍ୟବାଦ ଆପଣଙ୍କର ବି ଭଲ
2: ଧନ୍ୟବାଦ ତମେ କଣ କରୁଛ ଏବେ
0: ମୁଁ ପ୍ଲସ ଟୁ ସେକେଣ୍ଡ ଇୟର ପଢୁଛି ଆଉ
1: ଭଲ ପଢୁଛ ତ ମନ ଦେଇକି
0: ଫାଷ୍ଟ ହୁଏ
1: ତାହେଲେ ତ ଏଇ ପ୍ରୋଗ୍ରାମ ଆମର ନିଶ୍ଚୟ ଗୀତ ଶୁଣିବୁ
0: ଆଜ୍ଞା

0: ବଢିଆ
1: ବଢିଆ ଲାଗିଲା ଗୀତ ବହୁତ ବଢିଆ ଗାଉଛ ସେଥିପାଇଁ ତ ଫାଷ୍ଟ ହଉଛ ନା
0: ବଢିଆ ଗାଉଛ ତମେ କଣ ଶିଖିଥିଲ ନା ନିଜେ ନିଜେ ପ୍ରାକ୍ଟିସ କରୁଛ
2: ମୁଁ ତାକୁ ଶିଖେଇବି
1: ତା ମାନେ ଆପଣ ବି ଗାଆନ୍ତି
2: ମୁଁ ସବୁଥିରେ ଦିଦି ସମସ୍ତେ ମତେ

0: କୁହନ୍ତି ମ୍ୟାଡାମ ମାନେ ମୁଁ ଜୋତା ସିଲେଇ ଠାରୁ ଚଣ୍ଡିପାଠ ଯାଏ ସବୁ କାର୍ଯ୍ୟ ମୁଁ ଜାଣିଛି।
1: ବହୁତ ବଢିଆ କଥା।
2: ସେଇଥିପାଇଁ ତ ଆପଣ ସବୁ ଚଳେଇ ନେଉଛନ୍ତି, କିନ୍ତୁ ଯଦି କହିଲେ ଆପଣ ବି ଗୀତ ଶିଖଉଛନ୍ତି ଆମେ ବି ଟିକେ ଆପଣଙ୍କ ଠାରୁ ଶୁଣିବୁ।
0: ବୋଲୁଛି ଦିଦି।

0: ବହୁତ ଧନ୍ୟବାଦ, ଆପଣ ବି ବଢିଆ ଗାଇଲେ,
1: ବହୁତ ଭଲ ଲାଗିଲା ଆପଣଙ୍କ ଭଏସ୍ ବି।
2: ମୁଁ ଏବେ ଜନଗଣନା ହଉନି, ମୁଁ ଟିକେ ଭାରି ସାହାଯ୍ୟ କରି ସାର୍ ଜଣେ କହିଲେ କହିଲେ ଟିକେ ଚାଲନ୍ତୁ, ତୁମର ତ ଗାଁ କଥା ଟିକେ ଦେଖେଇ ଦେବେ ମତେ ଡୋର ବାଇ ଡୋର, ମୁଁ ତ ଆଉ ଜାଣିପାରିବିନି, ସେଥିଲାଗି ମୁଁ ତାଙ୍କୁ ଦେଖେଇ ଦେଖେ ଦେଇକି ମୁଁ ଦୌଡ଼ିଛି। ମାନେ କେମିତି
0: ହଉ, ଆପଣ ଯାଆନ୍ତୁ ଆପଣଙ୍କ କାମରେ ରହନ୍ତୁ, ପୁଅ ମୃତ୍ୟୁଞ୍ଜୟ ଆଉ ଝିଅ ଯାଜ୍ଞସେନୀ ସହିତ ଆପଣ ଖୁସିରେ ରହନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ।
2: ମୁଁ ଶିବ ଠାକୁରଙ୍କୁ ଭଲ ପାଏ, ଠାକୁରଙ୍କର ଶିବଙ୍କ ଭଜନ ଗୋଟିଏ ଦେବେ।
0: ଠିକ ଅଛି, ଶୁଣି ଦଉଛୁ ଏ ସୁନ୍ଦର ଭଜନଟି ଆପଣଙ୍କୁ,
1: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥି, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଠି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

0: ଶୁଣୁଥିଲେ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ଉମାଦେବୀ, ରଚନା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ।
1: ଟିକେ ଶୁଣିବେ କିଏ?
2: କଡ଼ା ନା ସାଦା?
1: ମୁଁ ପାନ ଖାଏନି।
2: ଆଉ ତେବେ
1: ଉମାଦେବୀଙ୍କ ଘରଟା କୋଉଠି କହିପାରିବେ?
2: ଉମାଦେବୀ କୋଉ ଉମାଦେବୀ? ଏ ସାହିରେ ସେମିତିକା ସ୍ତ୍ରୀ ନ କେହି ନାହିଁ।
1: ମୋ ସାଙ୍ଗ ଜଣେ ଉମାଦେବୀଙ୍କ ଘର ଏଇ ସାହିରେ ବୋଲି କହିଲେ।
2: ଆରେ ଧଡ଼ିଆ, ଆରେ ଏଠି ଉମାଦେବୀ କିଏ କରେ?
3: ହୟ ବାବୁ, ଏ ବୁଢ଼ୀ ନା ଟୋକି, ଦେଖିବ କେମିତି କି ଜାତି କଣ କରେ।
1: ଏତେ କଥା ତ ମୁଁ ଜାଣିନି, ତେବେ ସେ ଘର ଭଡ଼ାରେ ଲଗାନ୍ତି ବୋଲି ଶୁଣିଛି।
2: ଆରେ ବାବୁ, ତମେ ଲଟିଆ ମାଉ ଖୋଜ କି?
3: ତୁ ବି ପକ୍କା ବୁଦ୍ଧକୁ ସବାଇ। ଆରେ ଶୁଣିଲୁ ପରା ବାବୁ, ଉମାଦେବୀ ଖୋଜୁଛି ନି?
2: ଆରେ ହଁ ମୁଁ ଧଡ଼ିଆ ସେଇ କିରେ, ଆମେ ତୁମେ ସିନା ଜାଣିବାକୁ ଲଟିଆ ମା, କାଗଜ କଲମ ପୁରା ତା ନାଁ ହଉଛି ଉମାଦେବୀ।
3: ଆରେ ତୁ କେମିତି ଜାଣିଲୁ ସବାଇ?
2: ଆରେ ଗଲା ଥର ଭୋଟ ବେଳେ ପରା ଆମେ ଯାଇଥିଲୁ ବୁଢ଼ୀ ଘରକୁ ଚିରକୁଟ ବାନ୍ଧିବାକୁ।
3: ହୟ ବାବୁ, ଏ ସଞ୍ଜ ବେଳଟାରେ ତା ନାଁଟା କାହିଁକି ଧରୁଛ?
1: ନା ମାନେ ଏଇ ଭଡ଼ା ଘର କଥା ବୁଝିବାକୁ।
2: ଆରେ ରାମ ରାମ ରାମ ରାମ ରାମ, ସଞ୍ଜ ବେଳଟାରେ ତା ନାଁ ଧଇଲଣି, ରାତିରେ ଗଣ୍ଡେ ଖାଇବାକୁ ମିଳିବନି।
3: ମୋ ବୋଲ ମାନ ବାବୁ, ସିଧା ଫେରି ଯା, ବେକାର ଦି ଚାରିଟା ମାସ କାହିଁକି ଝଗଡ଼ା ଝାଣ୍ଟିରେ କଟେଇବ।
1: ତେବେ ଏଠି ଉମାଦେବୀ ବୋଲି କେହି ନାହାନ୍ତି?
2: ଉମାଦେବୀ ଏଠି ରୁହେ ବାବୁ, ଘର ବି ଭଡ଼ାକୁ ନଗାଏ। ତେବେ ତୁମକୁ ତ ସେ ଘର ଦେଲା ଭଳିଆ ଦିଶୁନି।
1: ମୁଁ ତ ଏକା ରହିବିନି, ପିଲା ଛୁଆ ସାଙ୍ଗରେ ରହିବି।
3: ଆରେ କୁଶ ଭାଇ, ଲଟିଆ ମାର ତ ସବୁ ଘର ଭଡ଼ାରେ ଲାଗିଛି, ଆରେ ଖାଲି ତ କିଛି ନାହିଁ।
2: ଆରେ ଗୋଟାଏ ଘର ଅଛି ଯେ, ସେଟାକୁ କଣ ସେ ଦବ?
3: ଆରେ ଛକ ମୁଣ୍ଡ ଘରଟା ତ ଖାଲି ଥିଲା, ଏଇ ଗଲା ମାସରେ ନା ଗଲା।
2: ଆରେ ଧେତ ବୋକା, ଆରେ ସେ ଯୋଉ ଘରେ ରହୁଛି ସେଠି କୂଅ ପାଇଖାନା ଥାଇ ଦୁଇ ବକରା ଖାଲି ପଡ଼ିନି?
3: ସେଇଟା ତ 4 ବର୍ଷ ହେଲା ଖାଲି ଅଛି,
1: ତାକୁ ସେ ଭଡ଼ାରେ ଦେବେନି?
2: କେ ଜାଣି, ବୁଢ଼ୀ ଥରେ ସେଇଟା ଭଡ଼ା ନଗେଇଥିଲା, ହେଲେ ମାସ 6ଟା ନ ଯାଉନୁ ଡବଲ ଭଡ଼ା ମାଗିବାରୁ ଭଡ଼ାଟିଆ ସାଙ୍ଗେ ଲାଗିଲା କଜିଆ। ପୁଣି ହର ଘଡ଼ି ଏମିତି ବୋଲି ଶୁଣେଇଲା ଯେ ଭଡ଼ାଟିଆ ବିଚରା ବାପକୁ ମଉସା ଡାକି ଆପେ ଆପେ ଉଠିଗଲା, ତାପରଠୁ ଆଉ ସେଇଟା ଭଡ଼ା ନାଗିନି।
1: ତେବେ ତାଙ୍କୁ କହି କିଛି ଲାଭ ନାହିଁ।
3: ରାଇଜ ଯେତେବେଳେ ଥରେ କହିକି ଦେଖ ବାବୁ, ତମ ଚେହେରା ଦେଖି କେତେ ନବା ରାଜି ହେଇଯାଇପାରେ, ହେଲେ ଭଡ଼ା ଜୋର ହାକିବ, ଦେଇପାରିଲେ ହେଲା। କଣ କୁଶ ଭାଇ?
2: ହଁ ବାବୁ, ଯାଇ ଥରେ କହିକି ଦେଖ, ଧଡ଼ିଆ ବିଲକୁଲ ମିଛ କହୁନି। ତମ ରାଣ ବାବୁ, ବୁଢ଼ୀ ଗୋଟେ ଅସୁନ୍ଦରିଆ ଲୋକକୁ କେବେ ହେଲେ ଭଡ଼ାଟିଆ ରଖିବାର ଆମେ ଦେଖିନୁ। ବୁଢ଼ୀ ହେଲାଣି ସତ, ହେଲେ ସୁନ୍ଦର ଟୋକାଙ୍କ ଆଡକୁ ତାର ଭାରି ନଜର।
3: ଆଉ ଚାହିଁଛ କଣ ମୋ ବାବୁ? ହେଇ ସେ ବତୀ ଖୁଣ୍ଟ ପାଖ ହଳଦିଆ ଏକମଲା କୋଠାଟା, ଦରଜା ଖଟଖଟ କଲେ ଜବାବ ମିଳିବ ଭିତରୁ।
1: ଧନ୍ୟବାଦ।

0: ହଉଛି ତୋ ମାଙ୍କର ଇଚ୍ଛା ନାହିଁ ଭଡ଼ାଟିଆ ତା ପିଲାପିଲି ଆଣନ୍ତୁ ବୋଲି
1: ହେଇଥିବ, ତାଙ୍କ ମନ କଥା କାହାକୁ ଜଣା।
0: ଆଚ୍ଛା ମା କୋଉଠି ଅଛନ୍ତି ଯାହାକି ଖବର ଦେ।
1: ଭଡ଼ାଟିଆ ଆସିବା ଦିନରୁ ତ ହାଣ୍ଡି ସାଳେ ଦିନ ରାତି ବସିଛନ୍ତି ମା ସାଥେ।
0: ହାଣ୍ଡି ସାଳେ? ଆରେ ହେ ମାଆକୁ କଣ ତୋର ରାନ୍ଧି ଆସେ କି?
1: ମୋ ରାନ୍ଧି ଆସିବନି କାହିଁକି? ଆଗେ ରାନ୍ଧିବାକୁ ମନ କରୁନଥିଲି, ମୁଁ ଯାହା ଦି ମୁଠା ଫୁଟେଇ ଦଉଥିଲି ଚଳି ଯାଉଥିଲା। ହେଲେ ଭଡ଼ାଟି ଆସିବା ଦିନଠୁ ରୋଜ ଦଶ କିସମ ରନ୍ଧା ଚାଲିଛି।
2: ଆଲେ ରାମମା,
1: ସାନ୍ତାଣୀ ପଣ୍ଡିତ ଆଇଛନ୍ତି।
2: ବସ ବସ ପଣ୍ଡିତ ବସ। ଆଲୋ ରାମମା, ଗଲୁ ବଜାରରୁ ମିଠା ଟଙ୍କା କରି କିଣି ଆଣିବୁ। ହଁ ପଣ୍ଡିତ, କଣ ଦେଖିଲ? ଶୁଭ ବେଳ କେବେ ପଡିଛି?
0: କାଲି ଖରାବେଳେ ଯାତ୍ରା ଶୁଭ ରହିଛି।
2: ସବୁ ଶୁଭ ତ, କିଛି ଗୋଳମାଳିଆ ନାହିଁ?
0: ନା, ଯାହା ଅଛି ସେ କିଛି ଚଳିଯିବ।
2: ପଣ୍ଡିତେ ଆଉ ଟିକେ ଭଲ କରି ଦେଖ, ପ୍ରଥମ କରି ପିଲାପିଲି ଆସିବେ, ଭଲ ବେଳେ ନ ବାହାରିଲେ କେତେବେଳେ କୋଉ କଥା?
0: ତେବେ ଦି ଦିନ ଛାଡ଼ି ଯାଆନ୍ତୁ।
2: ତୁମେ ଟିକେ ଭଲ କରି ଆଉ ଥରେ ଖଡ଼ି ପକା।
0: ଆଚ୍ଛା ହଉ ହଉ,
2: ମତେ କାଲି ଖଡ଼ି ପକେଇ କହିବ।
0: ଆଚ୍ଛା ମୁଁ ଯାଉଛି।
3: ରଖ ରେ ରିକ୍ସା, ରଖ ରଖ ରଖ। ଆଣ ଆଣ ଜିନିଷ ଗୁଡା ଭିତରକୁ ଟିକେ ଉଠେଇ ଦେ। ଏନେ ତୋ ଭଡ଼ା ନେ।
2: ହରି ଏଗୁଡ଼ାକ କଣ?
3: ଡେକ୍ଚି କଡ଼େଇ, ପିଲାଏ ପହଞ୍ଚିବା ମାତ୍ରେ ତ ପୁଣି ରୋଷେଇବାସ ଆରମ୍ଭ କରିବାକୁ ପଡିବ।
2: ଭଲ କଲ, ଆଗରୁ ଏସବୁ ବ୍ୟବସ୍ଥା କରିବାଟା ଭଲ, ସେତେବେଳେ କାହାକୁ ବା ମାଗିବ।
3: ମୁଁ ଭାବୁଛି
2: କଣ କହୁନ,
3: କାଲି ଉପରଓଳି ବସ୍ରେ ଗାଁକୁ ଯିବି।
2: ଛୁଟି ମିଳିଛି?
3: ହଁ ପ୍ରାୟ,
2: ମାନେ
3: ଅଫିସରେ କଥାବାର୍ତ୍ତା କରି ରଖିଛି, ଯୋଉଦିନ ମନ କରିବି ଦି ଦିନ ସକାଶେ ଯାଇପାରିବି।
2: ନା ମୁଁ କହିବି ତମେ କୋଉ ଦିନ ଛୁଟି ନେଇଯିବ।
3: କାଲି ଗୁରୁବାର ଚାଲିଗଲେ ରବିବାରକୁ ମିଶାଇ ତିନି ଦିନ ଛୁଟି ମିଳନ୍ତା।
2: କାଲି ତ ଭଲ ବେଳା ନାହିଁ, ନନା ପୁରା ଏଇନେ ଆସିଥିଲେ ଖଡ଼ି ପକେଇ କହିଗଲେ।
3: ଏମିତି ତ ସପ୍ତାହେ କଟିଗଲାଣି, ଭଲ ବେଳା ଜୁଟୁନି, ଆଉ ଆପଣ ବି କେତେ ଦିନ ମୋ ପାଇଁ ହାଣ୍ଡି ଶାଳରେ ପଶିବେ?
2: ଆମର ତ ରୋଷେଇ ହେଲା କାମ,
3: ତଥାପି ମୁଁ ଆପଣଙ୍କର ଏମିତି କିଏ ଯେ।
2: ଆଗ ଭଡ଼ାଟିଆଙ୍କୁ ବେଳକାଳ ଦେଖି ନ ରଖିଲାରୁ ତ ବରଷଟାଏ କଳିଗୋଳରେ କଟିଲା, ତୁମ ବେଳକୁ ସେଇଆ ହେଲେ ଅକାରଣରେ ସମସ୍ତେ ଅଶାନ୍ତି ଭୋଗିବେ ସିନା।
3: ମୁଁ ଜବାବ ଦଉଛି, ଘର ଛାଡ଼ି ଚାଲିଛି, ପଛେ ଆପଣଙ୍କ ସାଙ୍ଗେ କେବେ କଳିତ ଖରାପ କରିବିନି।
2: ଠିକ ଅଛି, ମୁଁ ନନାଙ୍କୁ କହିଛି କାଲିକୁ ଖଡ଼ି ପକେଇ ସେ ଠିକଣା ବେଳକାଳ ଜଣେଇବେ, ତାପରେ ଯାଇ ପିଲାପିଲିଙ୍କୁ ଆଣିବ।
4: ବାବୁ
5: ବୁଢ଼ୀ ଘରେ କିଏ ଗୋଟେ ଭଡ଼ାଟିଆ ରହିଲାଣି?
4: ହଁ ମୋହନ ବାବୁ।
5: କେବେଠୁ?
4: ଏଇ ପନ୍ଦର ଦିନ ହବ।
5: ବୁଢ଼ୀ ପରା ଏଇ ଦି ବଖରା ଭଡ଼ା ଲଗଉ ନଥିଲା,
4: ଚେହେରାବାଲା ଟୋକା ଗରାକ ମିଳୁନଥିଲେ ବୋଲି ନା।
5: ବୁଢ଼ୀ ହେଲାଣି ଆଉ କଣ ଆଜିକାଲି,
4: ରାଣ ଖାଉଛି ମୋହନ ବାବୁ। ଟୋକାଟାକୁ ତମେ ଦେଖିନ, ସାକ୍ଷାତ ରଜା ଛୁଆ, ନହେଲେ କଣ ଏତେ କାଳ ଖାଲି ପକେଇଲା ପରେ ମୋଟେ ଚାଳିଶ ଟଙ୍କା ବୁଢ଼ୀ ଘର ଛାଡ଼ିଥାନ୍ତା।
6: କଣ କହିଲୁ କଣ କହିଲୁ, ମୋଟେ ଚାଳିଶ ଟଙ୍କା?
4: ହଁ,
5: ମୁଁ ପରା ଗଲା ମାସରେ ଆମର ଜଣେ ଅଫିସରକୁ ଧରି ଯାଇଥିଲି ବୁଢ଼ୀ ପାଖକୁ, ଦୁଇଶହ ଟଙ୍କାକୁ ମଙ୍ଗିଲାନି।
4: ଚେହେରା ଭଲ ନଥିବ ତାଙ୍କର?
5: ଆରେ ଦୁଇଶହ ଚାଳିଶ ହେଇଥିବ ମ
4: କହିଲି ପରା, ଚାଳିଶ ଖାଲି କଣ ସେତିକି ମୋହନ ବାବୁ?
5: ଆଉ
4: ନୂଆ ଭଡ଼ାଟିଆ ଆସିଲା ପରଠୁ ରୋଜ ବୁଢ଼ୀ କ୍ଷୀରି ପୁରୀ ପିଠା କରି ଖୁଆଉଛି ତାକୁ।
5: ତୁ କଣ ଯାଇ ଦେଖିଥିଲୁ
4: ବାବୁ? ଆଜିକାଲି ରାମା ମାର ବଜାର ସଉଦା ଦେଖିଲେ ଆଖି ଖୁସି ହେଇଯିବ ମୋ, ରୋଜ ମାଛ ମାଂସ। ଏଇ ତ ବାବୁ ସେ ବାବୁଟା ଆଉଛି ହେଇଥିନି ମ, ଗଳି ମୁଣ୍ଡ ବତୀ ଖୁଣ୍ଟା ଟପି, ସେ ଯୋଉ ପ୍ୟାଣ୍ଟ ପିନ୍ଧା ଟୋକାଟା ଆଉଛି।
6: ବିନୋଦ, ଆରେ ସିଏ ଏଠି କେମିତି ଚୁଟିଲା?
4: ତମେ ଚିହ୍ନିଛ କି ତାକୁ?
6: କଲେଜରେ ମୋ ସାଙ୍ଗରେ ପାଠ ପଢୁଥିଲା।
4: ଏ ମୋହନ ବାବୁ, ତୁମ ସାଙ୍ଗ ଯଦି ତାଙ୍କୁ ସବୁ ଖୋଲିକି କହିଦେ ଆଗତୁରା, ନହେଲେ ବିଚର ଆଗକୁ ବଡ ବେଇଜତ ହେଇଯିବ।
5: ହଉ ହଉ, ସୁବିଧା ଦେଖି କହିବି। ଆଚ୍ଛା ପାନ ଚାଟା ଲଗେଇ ରଖ, ମୁଁ ଗୋବିନ୍ଦ ଦୋକାନରୁ ଚା ଖାଇ ଆସୁଛି। କିଏ ବିନୋଦ ନା?
7: ଆରେ ମୋହନ, ତୁ
5: କୁଆଡେ ଚାଲିଛୁ?
7: ବସକୁ,
5: ନଟିଆ ମା ଘରେ ରହୁଛୁ ବୋଲି ଶୁଣିଲି,
7: ସେଠି ରହିବାଟା କଣ ପାପ?
5: ନା ଭାଇ, ସେ କଥା ନୁହେଁ, ତିଷ୍ଟି ପାରିଲେ ହେଲା।
7: ମୁଁ ବୁଝିପାରୁନି ଏଠି ସମସ୍ତଙ୍କର ସେ ବୁଢ଼ୀ ବିଷୟରେ ଏତେ କଦର୍ଯ୍ୟ ଧାରଣା କାହିଁକି?
5: ଆରେ ପିଲାଟି ବେଳୁ ସମସ୍ତେ ତାଙ୍କୁ ଦେଖି ଆସୁଛନ୍ତି ବୋଲି।
7: ଚାଲ ଚା ଦୋକାନକୁ ଚାଲ, ସେଇଠି ବସି ଗପିବା।
5: ଆରେ ଆରେ ଦି କପ୍ ଚା ଦେ। ଆଚ୍ଛା ତୁ କେବେଠୁ ଘର ନେଲୁଣି?
7: ପନ୍ଦର ଦିନ ହବ।
5: କେତେ ଭଡ଼ା?
7: ଚାଳିଶ ଟଙ୍କା।
5: ଠିକ କହୁଛୁ,
7: ତତେ ମିଛ କହିଲା ବାବୁ।
5: ଭଲ କରି ଆଉ ଥରେ ପଚାରିନେ।
7: ପଚାରିଛି ବାବା।
5: ତେବେ ଲେଖାପଢ଼ାଟା କରିନେ?
7: ସେ କଥା ବି ଉଠେଇଥିଲି।

0: କାହିଁକି?
1: ଅରୁଆ ଚାଉଳ ନାହିଁ ବୋଲି।
0: ଆଜି କଣ କି ଅରୁଆ ଚାଉଳ ଦରକାର ହେଲା?
1: ଆଜି ପରା ଦ୍ୱାଦଶୀ ଉପାସ।
0: କାହିଁ ତୁ ବୋଉ ପରଟା ଦୁଇ ଖଣ୍ଡ କରିପାରିଲାନି?
1: ସେଇ କଥା ବୋଉ କହିଲାରୁ ବୁଢ଼ୀମା ସୋଦିଲା ସମସ୍ତଙ୍କୁ।
2: ତୁନି ହୋ ବୋଉ, ସିଏ ମୋ ହାତ ଧୋଇ ସାରନ୍ତୁ, ଏତେ ଖଟି ଖଟି ଆସିଲେ ଅଫିସରୁ।
3: ତୁ ଯା ଠୁଟୁ ନା।
4: ନାଇଁ, ଆଗ ଏସବୁର ନିଷ୍ପତ୍ତି ସରୁ, ତାପରେ ଯାଇ ଯୋଉ କଥା।
0: କଣ ହେଲା ବୋଉ, ତତେ କିଏ କଣ କହିଲା?
4: ମୁଁ ମୋ ଘର କାଟି କଲି, ସେ ବୁଢ଼ୀର କଣ ଗଲା? ସେ କିଏ ମତେ ଶାସନ କରିବାକୁ? ହଇରେ, ତୋ ବାପ ତ ଦିନେ ମତେ ଟାଣ କଥା କହିବାକୁ ସାହସ କରିନି, ଆଉ ଏ ଅପର ଲୋକ ହେଇ
3: ନା। ମୁଁ ଆଉ ଏ ଘରେ ତ ଅଣ୍ଡେ ରହିବିନି, ତୁ ନୂଆ ଘର ଖୋଜି ମତେ କାଲି ଏଠୁ ନେଇଯା, ନହେଲେ ନାଇଁ ମତେ ଗାଁରେ ନେଇ ଛାଡି ଦେଇଯା।
0: ତୁ ତୁନି ହବୁ, ଏତେ ପାଟି କରୁଛୁ କାହିଁକି? ସାଇ ପଡିଶା ଶୁଣିଲେ ଏଠି କଣ କହିବେ?
4: ବାବୁଜି ଏ ଭଜା ଭାବ, ମୁଁ କାର ଖାଏ ନା ଧାରେ, ହଳକ ଟଙ୍କା ଦେଇ ଘର ଭଡା ନେଇଛି, ମୋ ଘରେ ଏବେ ମୁଁ।
5: ବିନୋଦ
0: ଚୁପ କର ବୋଉ, ସେ ଡାକିଲାଣି।
5: ବିନୋଦ, ଖରାବେଳେ ପୁରା ମନା କରିଥିଲି ହାଓ ହବାକୁ, ମନେ ରଖ ବିନୋଦ, ଏଇଟା ଭଦ୍ରଲୋକ ସାହି, ତୁମ ଗାଁ ନୁହେଁ। ଏଠି ଚଳିବାକୁ ହେଲେ ଆଗ କଥା କହି ଶିଖିବା ଦରକାର। ତୁମ ମାଙ୍କୁ ଟିକେ ସମ୍ଭାଳି ରଖ, ମୁଁ ତ ତୁମକୁ ମୂଳରୁ କହିଛି ଏସବୁ ପାଟିତୁଣ୍ଡ ମୋର ଆଦୌ ପସନ୍ଦ ନୁହେଁ।
1: ବୋଉ ମତେ ଖାଇବାକୁ ଦେ,
4: ଚାଲ ଯାଉଛି।
5: ତୋ ନାଁ କଣ କିରେ ପୁଅ?
1: ଶ୍ରୀ ଶ୍ରୀନିବାସ ମହାପାତ୍ର।
5: ସାବାସ, ଡାକ ନା।
1: ବାପା ଡାକନ୍ତି ଟୁନୁ, ବୋଉ ଡାକେ ଟୁନା,
5: ଆଉ
1: ଆଉ ବୁଢ଼ୀ ମା ଟୁନ୍ଟୁନ୍।
5: ଆରେ ବା, ଆ ତୋ ବାପା ଟୁନ୍ଟୁନ୍।
4: ନା ମୁଁ ଆଉ ଏଠି ମୋଟେ ରହିବିନି, କହି ଦଉଛି ମତେ ନେଇ ଗାଁରେ ଛାଡି ଦେଲା।
2: ଠିଆ ତା ହେଇ ରହିଲ କାହିଁକି? ଯାଅ ଲୁଗାପଟା ବଦଳି ପକା, ମୁଁ ଜଳଖିଆ ବାଢି ଆଣେ।
0: ନା,
2: ଦିନ ଯାକ ଖଟି ଖଟି ଆସିଲ, କଣ ଟିକେ ପାଟିରେ ଦବନି?
0: କଣ ହେଇଛି ବୋଉର?
2: କିଛି ନୁହେଁ, ତାଙ୍କ ପ୍ରକୃତି ତ ଜାଣିଛ।
0: ଅରୁଆ ଚାଉଳ ଯଦି ଘରେ ନଥିଲା ମତେ ସକାଳେ କହିଲନି?
2: ତୁମେ ଆସିଲ, ଆଗ ମୁଁ ହାତ ଧୋଇବ।
0: ନା, ମୁଁ ଆଗ ସବୁ ଶୁଣିବି।
2: ବେଶ, ତେବେ ଶୁଣ, ତୁମେ ଅଫିସ ଗଲା ପରେ ବୋଉ ମତେ ଅରୁଆ ଭାତ ରାନ୍ଧିବାକୁ କହିଲେ, ଘରେ ଅରୁଆ ଚାଉଳ ନଥିଲା, ମୁଁ ପରଟା ଦୁଇ ଖଣ୍ଡ ଖାଇଦେବାକୁ କହିଲାରୁ ରାଗିଯାଇ ବକର ବକର ହେଲେ, ଯେତେ କହିଲେ ତୁନି ହେଲେନି, ତହିଁକି ଟୁନା ଆସି ତାଙ୍କୁ ଆହୁରି ଚିଡେଇ ଦେଲା।
0: ଟୁନୁ କଣ କଲା?
2: କହିଲା, ମୁଁ ବଡ ହେଇଯାଏ ବୁଢ଼ୀ ମା, ଦୋଳିଟା ଆଣି ବାନ୍ଧିଦେବି ଯେ ଦିନ ରାତି ବସି ଝୁଲୁଥିବୁ। ପୁଅ ରାଗିଯାଇ ଆହୁରି ପାଟି କଲେ, ତୁମ ବାପ ଅଜା ଚଉଦ ପୁରୁଷଙ୍କୁ ଉଧାରିବାକୁ ଲାଗିଲେ, ଏତିକି ବେଳକୁ ଉମା ଦେବୀ ମଝିକ ବାଟ ଖୋଲି ପଶି ଆସି ବୋଉଙ୍କୁ ତୁନି ପଡିବାକୁ କହିଲେ।
0: କଣ କହୁଛ? ବୋଉ ତାହେଲେ ତ ପୃଥିବୀ ଫଟେଇ ଦେଇଥିବ।
2: ନା,
0: ଆଉ
2: ଚୁପ ହେଇଗଲେ।
0: ସତ ନା କଣ?
2: ମୁଁ କଣ ଆଉ ତୁମ ଆଗରେ ମିଛ କହୁଛି? ସେତିକି ବେଳୁ ନ ଖାଇ ନ ପିଇ ଚୁପଚାପ ବସି ରହିଥିଲେ ତୁମେ ଆସିବା ଯାଏ।
0: ବଡ ଆଶ୍ଚର୍ଯ୍ୟ କଥା, ବୋଉ କେମିତି ଅଣ୍ଟା ଭିଡ଼ି କଳି କରିବାକୁ ବାହାରି ପଡ଼ୁନି?
2: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି?
0: କଣ ହେଲା? ଟିକିଏ କଥାରେ ଅଣ୍ଟାରେ ଲୁଗା ଭିଡ଼ି କଳି କରିବା ଯାହାର ଅଭ୍ୟାସ, ସେ କେମିତି
2: ପାଗଳୀଙ୍କ ସାଙ୍ଗେ କିଏ ବାକ ବିତଣ୍ଡା କରେ?
0: ପାଗଳୀ କିଏ? ପାଗଳୀ
2: ତୁମର ସେଇ ଉମା ଦେବୀ।
0: ମିଛ?
2: ହଁ, ତୁମେ କାହିଁକି ତାଙ୍କ ସପକ୍ଷରେ ନ କହିବ? ପନ୍ଦର ଦିନ କାଳ ତୁମକୁ ସରଲଉଣୀ ଖୁଆଇଛନ୍ତି, ପୁଣି ଚାଳିଶ ଟଙ୍କାକୁ ଏତେ ସୁନ୍ଦର ଘରଟି ଦେଇଛନ୍ତି।
0: ଆରେ ନା ନା ନା, ସେ କଥା ନୁହେଁ, ଗୋଟେ ପାଗଳୀର ବ୍ୟବହାର ଆଉ ଉମା ଦେବୀଙ୍କ ବ୍ୟବହାର ଭିତରେ ଫରକ ବହୁତ, ବୁଝିଲ?
2: ହେଇଟି ଫରକ ଶୁଣ, ଶୁଣିଲା ତ? ୟାଙ୍କୁ ପୁଣି କୁଆଡେ ପାଟିତୁଣ୍ଡ ଭଲ ଲାଗେନି।
0: ଆରେ ଟୁନୁ ପିଲା ଲୋକ, ତାକୁ ସିନା ସେ ଆଦର କରୁଛନ୍ତି, ହେଲେ
2: ହଁ ମୁଁ ଜାଣେ ଯେ ତୁମ ଉମା ଦେବୀ ଯେତେ ଯାହା କଲେ ବି ତମେ ତାକୁ ସମର୍ଥନ କରିବ।
6: ପୁନା କାଇଁ?
4: ସେଇ ବୁଢ଼ୀ ଘରେ ପଇଛି, ଆପଣ ଫେରି ଯାଆନ୍ତୁ, ଆଜି ଆଉ ସେଠୁ ଆସିଲା ପରେ ଦିଶୁନି।
6: ଗଲା ପାଞ୍ଚ ଦିନ ଧରି ତ ଫେରୁଛି, ପିଲା ଯେବେ ପାଠ ନ ପଢିବ ତେବେ ମନା କରିଦିଅନ୍ତୁ।
4: ପୁଅକୁ ତ ମୁଁ ରୋଜ କହୁଛି ଏଇ କଥା, ହେଲେ ସେ ଶୁଣୁନି। ଆପଣ ମାଷ୍ଟର ଥରେ କହି ଦେଖନ୍ତୁ ନା,

0: 우리 말이 그렇지. 우리 말이 그렇지.
1: 머리 걸러 머리 말아. 아빠 먼저 머리 묶을래.
2: 또 머리 잔또 하나 머리 소리게 성띠 빰빠.
3: 그때 리스트를 얼굴하고 빌라타고 말이 먹게 탔대. 아래 보아. 아메 집아.
2: ସତେ ଯେମିତି ନିଜ ଜନ୍ମ କଲା ପିଲା ଶୁଣିଲା ତ ସବୁ ଦେଖ ପୁଅର ଭଲ ଚାହୁଁଥିଲେ କାଲି ଏ ଘରେ ଛାଡ
4: ହଁ ରେ ପୁଅ ବହୁ ଠିକ କହୁଛି ନହେଲେ ସେ ଟୋକାଟା ବିବାହ ବିଗିଡ଼ିଯିବ
2: ସେ କିଏ ସେ ଆମ ଘର କଥାରେ ମୁଣ୍ଡ ପୁରେଇବାକୁ ଆମ ଘରେ ଏବେ ଆମ ପିଲାକୁ ଶାସନ କଲୁ ସେଥିରେ ତାଙ୍କର କଣ ଗଲା ସେ କିଏ ସେ ଆମ ଘର ମା ବୋହୂଙ୍କୁ ଖୁଣିବାକୁ ଶୁଭୁ ମୁଁ କହୁଛି ତୁମେ ଆଉ ଗୋଟେ ଘର ବୁଝ ଆମେ ଚାଲିଯିବା
5: କିଛି ବୁଝିପାରୁ
2: ଆଉ କଣ ବୁଝିବାକୁ ବାକି ରହିଲା ଶୁଣେ
5: ବୋଉ ସାଙ୍ଗେ ଉମାଦେବୀ ଏମିତି କଣ୍ଟାବାଡ଼ରେ ଲୁଗା ପକେଇ ସୌତିଣୀଙ୍କ ପରି କାହିଁକି ଲାଗିଛନ୍ତି
2: କହିଲି ପରା ସେ ପାଗଳୀ ଆଗରୁ ବାଟ କାଟ ନହେଲେ ପିଲାଟା ବିଗିଡ଼ିଯିବ
5: ରହ ମୁଁ ଆଜି ତାଙ୍କ ସାଙ୍ଗେ କଥାବାର୍ତ୍ତା କରିବି
2: ଆଉ କଥାବାର୍ତ୍ତା କରି ଲାଭ ନାହିଁ ଆମେ ଏଠୁ ଚାଲିଯିବା
5: ସହର ବଜାରରେ ଭଡ଼ା ଘରଟାଏ ମିଳିବା କ'ଣ ଏତେ ସହଜ କେତେ କଷ୍ଟରେ 4 ବର୍ଷ କାଳ ଖୋଜି ଖୋଜି ଏଇଟାକୁ ମୁଁ ଯୋଗାଡ଼ କରିଥିଲି
2: ତାହେଲେ ଆମକୁ ଗାଁକୁ ପଠେଇ ଦିଅ
6: କେତେ ଖଣ୍ଡି ଅଙ୍କ କରିଛ ଦେଖି
7: 6 ଖଣ୍ଡରୁ 4 ଖଣ୍ଡ ଆସିଲାନି
6: ମୁଁ ତ କାଲି ବତେଇ ଦେଇଥିଲି
7: ଭୁଲିଗଲି ସାର୍ ଆଉ ଥରେ ବତେଇ ଦେଲେ କରିଦେବି
6: ସାହିତ୍ୟ କଣ କରିଛ
7: ସବୁ କରିଦେଇଛି
6: ଦେଖି
5: ପଢା ଠିକ କରିଛି ତ ସାର୍
6: ହଁ ପ୍ରକାରେ ଆଉ ମାସ 2-4ରେ ବାଗରେ ପଡିଯିବ
5: ଠିକ 9ଟାକୁ ତାକୁ ଛାଡ଼ିବି ନହେଲେ ଯାଇ ଆର ପଟେ ଖେଳିବାକୁ ବସିଯିବ
2: ଆଜି ଏତେ ଡେରି ଯେ
5: ଅଫିସରେ ଟିକେ କାମ ପଡିଗଲା ମୁଁ
2: ଆସ ଆଗ ମୋ ହାତ ଧୋଇ ଚା ଜଳଖିଆ ଟିକେ ଖାଇଦେବ ଆସି ସଞ୍ଜ ହେଲାନି
5: ଚାଲ ଟୁନୁ ଠିକ ପଡୁଛି ତ
2: ହଁ ମାସେ ହେଲା ପଢା ବେଳେ ତ ଆଉ ତୁମ ଉମା ଦେବୀ ତାକୁ ସେପଟେ ପୁରଉ ନାହାନ୍ତି
5: ମୁଁ ତାଙ୍କୁ ବୁଝେଇ ଦେଇଛି ଏଣିକି ସିଏ ଆଉ ଟୁନା ପଢାଶୁଣାରେ ବାଧା ଦେବେନି
2: ତେବେ ବୋଉଙ୍କ ଉପରୁ ତାଙ୍କର ଆଗ କମିନି
5: ମାନେ
2: ତାଙ୍କରି କଥାରେ ପଡି ଟୁନା ଆଉ ବୋଉଙ୍କ ପାଖ ପଶୁନି
5: ବଳେଇବାକୁ ଆସିଯିବ
2: ବସା ନ ବଦଳିବା ଯେ ସେ ବାଗରେ ପଡିବନି
5: କାହିଁକି
2: ପାଠ ପଢା ବେଳେ ତୋ ଛାଡ଼ିଦେଲେ ଅନ୍ୟ ସବୁବେଳେ ତ ସେପଟେ ଘରେ ତ ଆଉ ଖାଉନି କହିଲେ ଚଳେ
5: ତାହେଲେ କଣ ଉପାସ ରହୁଛି
2: ଉପାସ କାହିଁକି ରହିବ ତୁମ ଉମା ଦେବୀଙ୍କ ଘରେ ତାର ଖିଆ ପିଆ ବସା ଉଠା ସବୁ
5: ଛାଡ଼ିଦିଅ ଆଉ କିଛି ଦିନ ଯଦି ତା ସ୍ୱଭାବ ନ ବଦଳେ ତାହେଲେ ଘରେ ଛାଡି ଚାଲିଯିବ ଆଉ କଣ
2: ଆରେ ହଁ ଆଉ ଗୋଟିଏ କଥା ରାମା ମା ଆଜି ବୁଲି ଆସିଥିଲା
5: କେତେବେଳେ
2: ଦ୍ୱିପହରେ
5: କିଛି କହୁଥିଲା
2: ତାକୁ ପଚାରି ତୁମ ଉମା ଦେବୀଙ୍କ ଖବର ବୁଝୁଥିଲି
5: କଣ କହିଲା
2: ତା କଥାରୁ ଯାହା ବୁଝିଲି ସତରେ ସେ ଗୋଟେ ପାଗଳ ତମେ ପରା ଏଇ ଘରେ ତାଙ୍କ ପାଖେ ଏକାଟିଆ 15 ଦିନ କାଳ ଥିଲ
5: ସେଠୁ କଣ ହେଲା
2: ତମେ ଜାଣ ତାଙ୍କ ଶୋଇବା ଘରକୁ ଲାଗି ଛୋଟ ପାଖରେ ଘର ଅଛି
5: ମତେ ସେ ଘର ସାରା ବୁଲେଇ ଦେଖିଲା ବେଳେ ଦେଖିଛି
2: ସେ ଘରେ କଣ ଅଛି
5: ମୁଁ କେମିତି ଜାଣିବି
2: ରାମା ମା ବି ଜାଣିନି ସେଇଟା କୁଆଡେ ସବୁବେଳେ ତାଲା ବନ୍ଦ ହେଇ ରହିଥାଏ
5: ଟଙ୍କା ସୁନା କଣ ରଖିଥିବେ
2: କେ ଜାଣି ରାମା ମା ତ କହୁଛି ଥରେ ସେ ବାହାର ପଟୁ କବାଟ ଝାଡ଼ିଦେବାକୁ ବାହାରିଲାରୁ ଉମା ଦେବୀ କୁଆଡେ କାଣ୍ଡ ଜ୍ଞାନ ହରି ତାକୁ ଯା ଇଚ୍ଛା ତା ଶୋଧିଗଲେ
5: ହଁ ଆମର ସେଥିରେ ଯାଏସ କେତେ
2: ଏଇଥିରୁ ତୁମେ ବୁଝିପାରୁନ ଉମା ଦେବୀ କଣ
5: ତାଙ୍କ ଘରୁ ବଖରାଏ ସେ ଏବେ ତାଲା ପକେଇ ରଖିଲେ ଏହା ବୋଲି କଣ ସେ ପାଗଳି
2: ମୋର ସେ କକା ପୁଅ ଭାଇ ଠୁରାକୁ ତ ଦେଖିଛ
5: ଆରେ ସେଇଟା ତ ବଦ୍ଧ ପାଗଳ
2: ସେ ବି ଏମିତି ବଖରାଏ ତୋ ଘର ତାଲା ପକେଇ ରଖିନଥିଲା ଆଉ ଘର ଭିତରେ ପୁରେଇଥିଲା 4-6 ଟୋକେଇ ଅଳିଆ କାଗଜ ଥରେ ତ ସାପ ବାହାରିଲା ସେ ଘରୁ
5: କାହାକୁ କାହା ସାଙ୍ଗେ ତୁଳନା କରୁଛ ଠୁରାକୁ ଦେଖିବା ମାତ୍ରେ ଯିଏ କି କହିବ ପାଗଳ ବୋଲି
2: ଇଏ ବି ସେଇ ଆମ ରାମାମା ପରା କହୁଥିଲା ଗଲା 20 ବର୍ଷ ଭିତରେ ଦିନେ ହେଲେ ସେ ଘର ବଖରାକୁ ଖୋଲା ହବାର ସେ ଦେଖିନି
5: ଛାଡ ତାଙ୍କ କଥାରେ ଆମର ଜାୟାସ କେତେ ଚାଲ ମତେ ଟିକେ ଚା ଦବ ବୋ ବୋ ମୁଁ ନୂଆ ଘରଟା ବୁଝିଛି ମାସ ଶେଷକୁ ଆମେ ସେଠିକି ଉଠିଯିବା ବୁଝିଲୁ ତୁ ଏଇ କେଇ ଦିନ ଟିକେ ଚୁପ୍ ରହିଯା ବୋ ରମା କଣ ହେଇଛି ଦିହିଁକି ଦିହିଁ ଏମିତି ହାଣ୍ଡି ପରି ମୁହଁ ଫୁଲେଇଛ କାହିଁକି
8: ହଇରେ ଅଳ୍ପ ଟଙ୍କାରେ ଘର ନେଇଛୁ ବୋଲି କଣ ତୋର ମାନ ମହତ ନାହିଁ
5: କଣ ହେଇଛି କହିଲେ ସିନା ମୁଁ ବୁଝିବି
8: ବୁଝେଇ ଦେଲ ବୋଉ ଟିକେ ବୁଝେଇ ଦେ ମୋ କଥାକୁ ସେ ବିଶ୍ୱାସ ଯିବନି
2: ତୁମ ଉମା ଦେବୀ ଆଜି ଟୁନାକୁ ନିର୍ଘାତ ପିଟିଛନ୍ତି ତା ବିକଳ କାନ୍ଦଣା ଶୁଣି ଆମେ ସବୁ ଏଠି ଦୌଡ଼ି ଯାଇ ଛଡ଼େଇ ଆଣିଲୁ ବୋଲି ନହେଲେ ଆଜି ସେ ପୁଅକୁ ମୋର ପିଟି ପିଟି ମାରି ଦେଇଥାନ୍ତେ

0: କାହିଁକି ପିଟିଲେ?
1: ଟୁନା ଆମର କୁଆଡେ ଚାବି ଚୋରି ତାଙ୍କର ସେ ଲୁଚା ଚୋରା ଘର ଭିତରେ ପଶିବାକୁ ଯାଉଥିଲା।
0: ଟୁନୁ କୋଉଠି?
1: ସେ ଘରେ ଶୋଇଛି।
0: ଚାଲ ଦେଖେ।
1: ତୁମେ କାଲି ଆମକୁ ନେଇ ଗାଁରେ ଛାଡି ଦେଇ ଆସ ତ, ପରେ ପଛେ ଘର ମିଳିଲେ ଆଣିବ, ନହେଲେ କୋଉଦିନ ଯେ ପିଲାଟାକୁ ତଣ୍ଟି ଚିପି ସେ ମାରି ପକେଇବେ।
0: ଠିକ ଅଛି, ମୁଁ ଯାଉଛି ତାଙ୍କ ପାଖକୁ।
2: ବାବୁ ବାବୁ ବାବୁ,
0: କଣ ହେଲା?
3: କେତେବେଳେ ଏମିତି ହେଲାଣି?
2: ପିଲାଟାକୁ ବାଡ଼ିଲା ପରେ ତ ଖାଲି ଛୁରୀ ହେଲେ, ମୁଁ କାହିଁକି ପିଲାଟାକୁ ମାଇଲିଟି? ତାର ତ କିଛି ଦୋଷ ନାହିଁ, ସବୁ ଦୋଷ ମୋର। ମୁଁ ପଡ଼ାମୁହିଁ କାହିଁକି ଚାବିଟା ଖଟ ଉପରେ ଛାଡି ଦେଇ ଆସିଲି? ସେ ତ ଛୋଟ ପିଲା, ଚାବିଟା ହାତରେ ପଡିଲାରୁ ସିନା ଘର ଖୋଲି ବସିଲା।
3: କୋଉ ଘର?
2: ଏଇ ଘର ବାବୁ।
3: କଣ ଅଛି ଘରେ?
2: କେଜାଣି କଣ ଅଛି, ମୁଁ ରହିବା ଦିନଠୁ କେବେ ସେ ଘର ଖୋଲା ହବାର ଦେଖିନି। ସାଆନ୍ତାଣୀ ତ ସବୁବେଳେ ଅଣ୍ଟାରେ ଚାବି କାଠି ରଖିଥାନ୍ତି। ସେଇ ଘରେ ବାବୁ।
3: ବେହୋସ ହେଲେ କେତେବେଳେ?
2: ପିଲାଟାକୁ ପିଟିବା ପରଠୁ ନ ଖାଇ ନ ପିଇ ଏଇଠି ବସି ସଞ୍ଜ ଦେଇ ଘୋଷି ହେଲେ। ମୁଁ କାହିଁକି ମାଇଲିଟି ପିଲାଟାକୁ? ତାର ତ କିଛି ଦୋଷ ନାହିଁ, ତାପରେ ତ ହଠାତ୍ ଟଳି ପଡିଲେ।
3: ଷ୍ଟ୍ରୋକ୍?
0: ଆଜ୍ଞା।
3: ତେବେ ସେମିତି ବିଶେଷ ବିପଦଜନକ ବୋଲି ମୋର ମନେ ହଉନି, କାଲି ଆଡକୁ ରିକଭର କରିଯିବେ। ଆଚ୍ଛା, ଇଞ୍ଜେକ୍ସନଟା ଲେଖିଦେଉଛି, ଆଣିଲା ପରେ ମତେ ଡାକିବେ, ମୁଁ ଆସି ଦେଇଯିବି।
0: ହଉ, ଆପଣ କେତେବେଳେ ଯାଇ କ୍ଲିନିକରେ ରହିବେ?
3: ମୁଁ 10:00 ଯାଏ ଅଛି। ତେବେ ଗୋଟେ କଥା କହି ରଖେ ଆପଣଙ୍କୁ।
0: କହନ୍ତୁ।
3: ଏଇ 4-5 ବର୍ଷ ତଳେ ଥରେ ବୁଢ଼ୀ ଏମିତି ବେମାର ପଡିଥିଲେ। ମୁଁ ଟ୍ରିଟମେଣ୍ଟ କରିଥିଲି, କିନ୍ତୁ ଭଲ ହେଲା ପରେ ସେ ମୋ ଫିସ୍ଟା ଦେଲେନି, ମାଗିଲାରୁ କହିଲେ ମୁଁ ତ ତମକୁ ଡାକି ନଥିଲି।
0: ଆପଣ ଆପଣଙ୍କ ନ୍ୟାଯ୍ୟ ପ୍ରାପ୍ୟ ମୋଟ ପାଇବେ, ବୁଝିଲେ? ସେ ନେଇ ନିଶ୍ଚିନ୍ତ ରହନ୍ତୁ।
4: ବିନୋଦ ବାବୁ ଅଛନ୍ତି?
1: ହଁ।
4: ମୁଁ ନବଘନ ଦାସ, ଆଡଭୋକେଟ।
1: ଆପଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଡାକି ଦଉଛି।
5: ହଏ ଶୁଣୁଛ, କିଏ ନବଘନ ଦାସ ଆଡଭୋକେଟ ଖୋଜୁଛନ୍ତି।
4: ଚାଲ।
0: ନମସ୍କାର ନବଘନ ବାବୁ।
4: ମୋ କାମ ସରିଲା, ଆପଣ ଏଥର ଯାଆନ୍ତୁ ତାଙ୍କ ପାଖକୁ।
0: ୱିଲ୍ ପ୍ରିଭେଟ ହେଇଗଲା?
4: ହଁ, ସବ୍ ଡିଷ୍ଟ୍ରିକ୍ଟ ନିଜେ ଆସିଥିଲେ, ଡାକ୍ତରବାବୁ ବି ଥିଲେ।
0: ଡାକ୍ତରବାବୁ ଚାଲିଗଲେଣି?
4: ଆପଣ ଅପେକ୍ଷା କରି ବସିଛନ୍ତି, ମୁଁ ତେବେ ଆସେ।
0: ନମସ୍କାର।
4: ନମସ୍କାର।
0: ରମା, ଟଙ୍କା 20 ଦରକାର।
1: ମୋ ପାଖେ ଟଙ୍କା କାହିଁ?
0: ତେବେ ତ ବଡ ଅସୁବିଧା ହେଲା।
1: ଏତେ ଜରୁରୀ କଣ ଦରକାର ଯେ?
0: ଡାକ୍ତରଙ୍କୁ ଫିସ୍ ଦେଇନି 2 ଦିନର,
1: ତାଙ୍କଠୁ ମାଗି ଆଣୁନ।
0: ଭଲ ତ ହେଇଗଲେଣି, କାଲିକି ମାଗିବି।
1: ନିଶ୍ଚୟ ମାଗି ଆଣିବ ତ?
0: ହଁ।
1: ତେବେ ଘର ଖର୍ଚ୍ଚରୁ ନିଅ, ମନେ ରଖ କାଲି ଟଙ୍କା ନ ଆଣିଲେ ପରଦିନଠୁ ଉପାସ। ମୋ ହାର
0: କାଲି ଟଙ୍କା ମାଗି ଆଣିବା ପରେ ପରେ ଛଡ଼ି ଆଣିବି।
1: ଠିକଣା ଜାଗାରେ ବନ୍ଧା ରଖିଛ ତ?
0: ଆମ ଅଫିସ କ୍ୟାସିୟରଙ୍କୁ ଦେଇଛି, ବାଇବାର କିଛି ନାହିଁ।
1: ରୁହ, ମୁଁ ଆଣିଦେଉଛି।
2: ବାବୁ ବାବୁ,
0: କଣ ହେଲା? ଚାଲ ଚାଲ ଚାଲ। ଡାକ୍ତର ଡାକ୍ତର ଡାକ୍ତର, କଣ ହେଲା?
3: ମୁଁ ତ କିଛି ବୁଝିପାରୁନି, ଏ 5 ମିନିଟ ତଳେ ଉଲ୍ ଦସ୍ତ କଲାବେଳେ ବେଶ ଠିକ ଥିଲେ।
0: ତେବେ
3: ନା ବିନୋଦ ବାବୁ, ସେ ଆଉ ନାହାନ୍ତି।
0: ଡକ୍ଟର,
3: ଆଚ୍ଛା ଆପଣ ଏଥର ଲାସ୍ ଉଠିବାର ବ୍ୟବସ୍ଥା କରନ୍ତୁ।
6: ମୁଁ ଶ୍ରୀମତୀ ଉମା ଦେବୀ, ଏଥ ଦ୍ୱାରା ଧୀର ସ୍ଥିର ଚିତ୍ତରେ ମୋ ସମସ୍ତ ସ୍ଥାବର ସ୍ଥାବର ସମ୍ପତ୍ତି ନିମ୍ନଲିଖିତ ସର୍ତ୍ତ ସହ ଶ୍ରୀ ବିନୋଦ କୁମାର ମହାପାତ୍ର ପିତା ନରହରି ମହାପାତ୍ର ସାକିନ ଗୋବିନ୍ଦପୁର ଭାୟା ସାଲେପୁରଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦାନ କରିଯାଉଅଛି। ପ୍ରଥମତଃ ଶ୍ରୀ ରାମାମା ଜୀବିତ ଥିବା ଯାଏ ତାହାର ସମସ୍ତ ଭାର ଗ୍ରହଣ କରିବେ। ଦ୍ୱିତୀୟତଃ

ଶୁଣୁଥିଲେ ନାଟକ ଉମାଦେବୀ, ରଚନା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ପ୍ରଯୋଜନା ହିମାଂଶୁ ଭୂଷଣ ସବତ। ଶୁଣନ୍ତୁ ଅଭିରାମ ଗୁଣ୍ଡିଆଙ୍କ କଣ୍ଠରୁ କେତେ ଗୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ପୀତାମ୍ବର ମିଶ୍ରଙ୍କ ରଚନା।

ଶୁଣୁଥିଲେ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରୁ କେତେଗୋଟି ଗୀତ। ଶିଳ୍ପୀ ପ୍ରଥମେ ପରିବେଷଣ କରିଥିଲେ ପୀତାମ୍ବର ମିଶ୍ରଙ୍କ ରଚନାରୁ ଏବଂ ପରେ ପରେ ମିଶ୍ର ସତ୍ୟନାରାୟଣଙ୍କ ରଚନାରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଅଭୁଲା ଗୀତରେ ଶୁଣୁଥିଲେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀଙ୍କ କଣ୍ଠରୁ କେତେଗୋଟି ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବିଣିଧର ଗୌଡ଼।

ଭେଷ ଜ୍ଞଜନ ମାନେ କୁନ୍ତି ଗନ୍ଧାରି କଳି କରା ହଉଛି ବା ବିଷୟ ଚର୍ଚ୍ଚା ହଉଛି, ଦୟାକରି ଆପଣ ମାନେ ଏକମତରେ ଗ୍ରହଣ କରନ୍ତୁ। ହସ୍ତିନାରେ ଥିଲା।

0: ତୁ ଗୋଟେ ଅସତି ଏବଂ ଦରିଦ୍ର, ମୋର ସମକକ୍ଷ କି ତୁ, ଏବଂ ମୋ ମନ୍ଦିର ତୁ କାହିଁକି ପୂଜା କରୁ?
1: କାଲିଠାରୁ ମନ୍ଦିରକୁ ତୁ ଆସିବୁ।
0: ଯେତେବେଳେ କହିଦେଲେ ଗାନ୍ଧା।

ଆଲୋ ଠାକୁର ହଉଛନ୍ତି ସମସ୍ତଙ୍କର, ହୁଏ ମନ୍ଦିର ତ ରହିଥାଇ ପାରେ କିନ୍ତୁ ଠାକୁର ପୂଜା କରିବା ପାଇଁ ବାରଣ କରନ୍ତି ନାହିଁ କେହି। ତୁ କଣ କହୁଛୁ ମନ୍ଦିର ମୋର ବୋଲି? ହଁ।

ଆଲୋ ଠାକୁର ହଉଛନ୍ତି ସମସ୍ତଙ୍କର, ହୁଏ ମନ୍ଦିର ତ ରହିଥାଇ ପାରେ କିନ୍ତୁ ଠାକୁର ପୂଜା କରିବା ପାଇଁ ବାରଣ କରନ୍ତି ନାହିଁ କେହି। ତୁ କଣ କହୁଛୁ ମନ୍ଦିର ମନ ବୋଲି? ଏଣୁ ଏ ଠାକୁର ସମସ୍ତଙ୍କର, ଏଠି ଧନ ଧାନ୍ୟ ରାଜ ମାତା ଧନୀ ଗରିବ କେହି ନୁହଁ, ଏଠି ସମସ୍ତେ ସମାନ ମାନେ ଭଗବାନଙ୍କ ପାଖରେ। ଏଣୁ ଏହିପରି ଦୁଇ ରାଣୀଙ୍କର ଭାଇ ଲାଗିଲା କଥାବାର୍ତ୍ତା। ହଁ ହେଲେ ଯେମିତି ଚାଲିଛି କୁନ୍ତୀ ଗାନ୍ଧା।

ଏହିପରି ରାତି ଯାକ ଡାକୁଛନ୍ତି ବିଚାର କଲେ ମୋର ତ ମଧ୍ୟ ପାଞ୍ଚଟା ପୁଅ ଅଛନ୍ତି ନା ଏଣୁ ଦୁଃଖିତ ମନରେ ପ୍ରଥମରେ ପହଞ୍ଚିଗଲେ ଭୀମସେନ ପାଖରେ ମା ତ ଦୁଃଖରେ କାନ୍ଦିକି ଅଛନ୍ତି ଭୀମସେନ ଦେଖିଦେଲା ଶୋକ ଜର୍ଜତୀୟ ମୁଖକୁ ଭୀମ କଣ କହିଲା।

ଭାଇ ଯେତେବେଳେ କନକଚା ଚମ୍ପା ନା ଶୁଣିଦେଲା ଭୀମସେନ ବୋଲା ମା ଏ ତ ଅସମ୍ଭବ କଥା, ସିଏ ତ ସ୍ୱର୍ଗର ଜିନିଷ, ମୁଁ ତ ଏ ମର୍ତ୍ତ୍ୟପୁର କଥା କହ ମୁଁ କହିବି।

ତୁମେ ଯ ଆରାମ କର ସକାଳୁ ସେ କଥା ଦେଖିବା ଭାଇ ଯେତେବେଳେ ରାତ୍ର ପାହି ପଳି ଆସୁଛି ପଦେ ଲେଖୁଛନ୍ତି ଗାୟକ ଶିରୋମଣି ଆଜ୍ଞା ନିରଞ୍ଜନ କର ରଜ।

ଭାଇ କାନ୍ଦି କାନ୍ଦି କୁନ୍ତୀ ଦେବୀ ବୀରପୁତ୍ର ଅର୍ଜୁନ କହିଲେ କହିଲେ ବାବୁରେ ବର୍ତ୍ତମାନ ଆଉ ସମୟ ନାହିଁ, ରାତି ପାଇଗଲା, ତୁ ଆଉ କେତେବେଳେ ଦେବୁରେ ଶୁଣି।

ରେ ଅର୍ଜୁନ ହେ ବର୍ତ୍ତମାନ ମତେ ସ୍ୱର୍ଣ୍ଣ ଚମ୍ପା ମନ୍ଦିର ପାଖରେ ମୁଁ ଅଛି ସ୍ନାନ ସରିଲା ନେ ଯେତେବେଳେ ଅର୍ଜୁନ ଘେ ପରି ଶୁଣିଲେ ଆନନ୍ଦ ମନରେ ସେହି

0: ନାରୋ ମୁହେ ଯାଇଣ ପୋଡ଼ି ଯେତେବେଳେ କୁବର ଭଣ୍ଡାରେ ଫୋଡ଼ି ଦେଲା ଏଥୁ ଅନ୍ତେ ସୁଜନେ ଶୁଣନ୍ତୁ ଯାହା କୁବେର ଭଣ୍ଡାରେ ଯେତେ ସ୍ୱର୍ଣ୍ଣ ଚମ୍ପାଥି ସବୁ ଆସି ଶିବ ମନ୍ଦିରରେ ଠୁଳ ହେଲା।
1: ଆରେ କଣ ବୁଝିଲୁ, ଯେତେବେଳେ ମନୋହିତି ବାଣକୁ ମାରିଛନ୍ତି କୁବେର ଭଣ୍ଡାରକୁ ସବୁ ଯାକ ବୋଲ ଗୀତ ଗୀତ ଗୀତ ହେଇ ପଡ଼ିଗଲା ତଳେ, ଯେମିତି ପଡ଼ିଯାଇଛି ତଳେ।
0: ବୀର ପୁଅ ଅର୍ଜୁନର ଦେଖି ଏବେ ଆନନ୍ଦ ହୋଇଲେ କୁନ୍ତି ମନ, ଜୟ ଶିବ ଶମ୍ଭୁ।

0: ଜାଣିପାରିଲେ ପ୍ରକୃତିରେ ମୁଁ ବୀର ସନ୍ତାନଟେ ଜନ୍ମ କରିଛି, ଧନ୍ୟ ଗର୍ଭା ମୁଁ, ଧନ୍ୟ ମୁଁ ଅର୍ଜୁନର ମାତା, ଏହିପରି ନିଜକୁ ନିଜେ ପ୍ରଶଂସା କରି ଏବଂ ଶିବଙ୍କର ପ୍ରକୃତିରେ ଆଶୀର୍ବାଦ ଅଛି ବୋଲି ଜାଣିପାରିଲେ ହଁ ଏ ସମୟ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ଲକ୍ଷେ ରାଜଯୁଥ ସହ ଗାନ୍ଧାରୀ କି ପୁଣ ହଁ ସେ ଦେଉଳେ ପହଞ୍ଚିଲେ ଶିବଙ୍କୁ ସୁମରି ହଁ ମନ୍ଦିରେ ପହଞ୍ଚିଲେ ଏକାଳେ ଗାନ୍ଧାରୀ ହଁ ଯେତେବେଳେ ପଳେଇ ଆସିଲେ ଗାନ୍ଧାରୀ ମନରେ କଣ ଭାବୁଛି ଜାଣିଛୁ ନା, ମୁଁ ଏକା ପୂଜା କରିବି, ସିଏ କୋଉଠୁ ଏତେ ସୁନା ଆଣିବ?
1: ଯେତେବେଳେ ମନ୍ଦିରରେ ପ୍ରବେଶ ହୋଇଲା ହେ

ଭାଇ, ଏ ସମୟ ଆକାଶରୁ ଦୈବାଣୀ ହେଲା କି ପ୍ରକୃତରେ ମୋର ଭକ୍ତ କୁନ୍ତି, ଏଣୁ ତୁ ଯୋ ମନରେ ଗର୍ବ ଅହମ୍ଭାବ ଧରିଥିଲୁ ଗାନ୍ଧାରୀ, ହେଲେ କଣ ହବ, ତୋ ପୂର୍ବରୁ ମତେ ମିଳିଗଲାଣି, ଆଉ ଦରକାର ନାହିଁ, ତୋ ଚମ୍ପା ଭାର ଧରି ତୁ ଘରକୁ ଯା। ଭାଇ ବୁଝୁଛୁ ନା ଏଠି ଅର୍ଥ କଣ, ଭଗବାନ କାହାରି ମଧ୍ୟ ଗର୍ବ ସହନ୍ତି ନାହିଁ। ଏ ସମୟ କଥା ଜଣେ ଶୁଣ ମନ ଦେଇ, କୁବେର ଭଣ୍ଡାର ଘରକୁ ଏକାଳେ ଦେଲେ ଚାହିଁ, କିଏ ସେ ନେଇଛି ବୋଲି ଯୋଗ ଲୟ କଲେ, ଅର୍ଜୁନ ନେବାର କୁବେର ଜାଣିନ ସେ ଗଲେ, ସେତେବେଳେ କୁବେର ହେ ମହାକ୍ରୋଧ ହେଲେ, ଅର୍ଜୁନଙ୍କ ସହ ଯାଇ ଘୋର ଯୁଦ୍ଧ କଲେ, ସାତ ଦିନ ସାତ ରାତି କରିଲେ।

ଏଇ କୁବେର ଜାଣିପାରିଲେ ମୋ ଭଣ୍ଡାରୁ କିଏ ସ୍ୱର୍ଣ୍ଣ ଚମ୍ପା ନେଇଛି ବୋଲି ଅର୍ଜୁନ ନେବାର ଜାଣିପାରିଲେ ଏବଂ ଅର୍ଜୁନ ସହିତ ଯୁଦ୍ଧ କରି ପରାଜୟ ହେଲେ ଶେଷକୁ ଧନଞ୍ଜୟ କରିଥିବାରୁ ଅର୍ଜୁନ ଶ୍ରଦ୍ଧାରେ କୁବେର ଦେଲେ ଧନୁର୍ଜୟ ନାମ। ଭାଇ ଇଏ ଭଗବାନଙ୍କ ଲୀଳା, ଭଗବାନ ଗର୍ବ ଚୂର୍ଣ୍ଣ ଦେଲେ ଏବଂ ଗାନ୍ଧାରୀର ମନରେ ଗର୍ବ ଚୂର୍ଣ୍ଣ ହେଇଗଲା। ଆନନ୍ଦ ମନେ ହେ ଗାନ୍ଧାରୀ କୁନ୍ତି ଚଳିଲେ ପୁରକୁ, ଦୁଃଖିତ ମନେ ଗାନ୍ଧାରୀ ଗଲେ ହସ୍ତିନାକୁ। ଗାନ୍ଧାରୀ ଗର୍ବ ତ ଏଠି ଚୂର୍ଣ୍ଣ ହୋଇଗଲା, ଏଠୁ ସୂଚନା ଶୁଣ। ଭାଇ ବ୍ରଜ

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏବେ ସମୟ ହେଉଛି ଶୁଣିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କ ପସନ୍ଦର ଗୀତ ଆସି ଆମ ପାଖରେ ପହଞ୍ଚିସାରିଛି ଏସ୍ଏମ୍ଏସ୍ ଜରିଆରେ। ଆରମ୍ଭରୁ କହି ରଖିବି ଶ୍ରୋତାବନ୍ଧୁ, ଏକ ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। କିନ୍ତୁ ହଁ, ଗୋଟିଏ ଘରୁ ସମସ୍ତଙ୍କ ନାଁ ଲେଖି ଗୋଟିଏ ଏସ୍ଏମ୍ଏସ୍ ଦିଅନ୍ତୁ, ନହେଲେ ଅନ୍ୟ ବନ୍ଧୁମାନେ ରହିଯିବେ ଯେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ମରେଇଗାଁ କେନ୍ଦୁଝରରୁ, ଲେଖିଛନ୍ତି ପ୍ରିୟଦର୍ଶିନୀ ପଣ୍ଡା, ସବିତା ମିଶ୍ର, ମିଲି ପରି ଚୁନରୁ। ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। କାର୍ଯ୍ୟକ୍ରମ ଆରମ୍ଭ ହେବ ଆପଣଙ୍କ ଏସ୍ଏମ୍ଏସ୍ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଛାତିରେ ଲେଖିଛି ତୋରିନା କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣିନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ନୟନବଲ୍ଲଭ ପଣ୍ଡା, ଅନାମିକା ପଣ୍ଡା, ନିରଞ୍ଜନ ପଣ୍ଡା, ଭାଇନା ଲୁଲୁ ଭାଇନା। ବଡ଼ତିହାଡ଼ ସମଙ୍ଗା ଜଗତସିଂହପୁରରୁ ଆପଣ ଲେଖିଛନ୍ତି, ଆକାଶବାଣୀର ସମସ୍ତଙ୍କୁ ପ୍ରୀତିଭରା ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର। ଆଜ୍ଞା, ଆପଣ ଶୁଣିବାକୁ ଚାହିଁଛନ୍ତି ଖଳନାୟକ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ଏଗ୍ନିକ ଏବଂ ସାଥୀ।

ଦେଓକାଳୀ ଶଙ୍କତରାଜ କଟକରୁ ଆସିଛି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଲେଖିଛନ୍ତି ଆପଣ ଶୁଣିବାକୁ ଚାହୁଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୀତଟି ବହୁତ ସୁନ୍ଦର ଗୀତଟିଏ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ

ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମଞ୍ଜୁଳା ଦେବତା ଏବଂ ଯାଜ୍ଞସିନୀ କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଲେଖିଛନ୍ତି। ଗୀତଟିକୁ ଗାଇଛନ୍ତି ରାଖାଲ ମହାନ୍ତି ଚିତ୍ତ ଜେନା। ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ସମସ୍ୟା ଆସିଛି ସୌରୀ ମହାସିଂହପୁର ଭାୟା ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ଏବଂ ପୂଜା ଆପଣମାନଙ୍କର ଅନୁରୋଧ ଆମେ ରକ୍ଷା କରିଛୁ କୁଲି କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଲେଖି ପଠାଇଛନ୍ତି ଗୀତଟିକୁ ଗାଇଛନ୍ତି ସବୀର କୁମାର ଆଶା ଭୋସଲେ ଏବଂ ପ୍ରୟାଗରାଜ ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜର

ଆଉ ଗୋଟିଏ ଏସଏମଏସ ଆସିଛି, ସବୁବେଳେ ଆସୁଛି। ରାଜେନ୍ଦ୍ର ନାନା ଲେଖିଛନ୍ତି, ବୋଧହୁଏ ଗାଁ ନାଁ ହେଉଛି ନୂଆଗାଁ। ଆପଣ ଯାହା ଲେଖୁଛନ୍ତି କିଛି ବୁଝାପଡ଼ୁନି, ଆପଣଙ୍କର ସବୁଗୁଡ଼ିକ ଭୁଲଭାଲ ଲେଖିଛନ୍ତି, ମୁଁ କିଛି ପଢ଼ିପାରୁନି। ତେଣୁ ଆପଣଙ୍କ ଗୀତ ମୁଁ ଚାହିଁଲେ ବି ଇଚ୍ଛା କଲେ ବି ଦେଇପାରେନି, ସେଥିପାଇଁ କ୍ଷମା କରିବେ। ପରବର୍ତ୍ତୀ ଏସଏମଏସଟି ଆସିଛି, ଛୁପା ରୁସ୍ତମର ଗୋଟେ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଶ୍ରୋତା ବନ୍ଧୁ, ଆପଣଙ୍କର ରିକ୍ୱେଷ୍ଟ ଆମେ ରଖିଛୁ, ଆପଣ ପସନ୍ଦର ଗୀତଟିକୁ ଆପଣଙ୍କ ପାଖରେ ଶୁଣିବାକୁ ଯାଉଛୁ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଆଗ୍ନିକ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଦୁର୍ଗା ପ୍ରସାଦ ତଳାଇ, ପରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ସନ୍ତାନ କଥାଚିତ୍ରର ଗୋଟିଏ ଗୀତ। ସନ୍ତାନ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ପ୍ରୀତିସ୍ମିତା ସାହୁ ମମତା ସାହୁ ଟିକର ଟାଙ୍ଗି କଟକରୁ ଲେଖିଛନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ଧନରେ ରଖିବୁ ଶପଥ ମୋର କଥାଚିତ୍ରର ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ତପୁ।

ବୈରାଗୀ ସାହୁ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ଗିରଫଦାର କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ବୋଲି, କିନ୍ତୁ ଶ୍ରୋତାବନ୍ଧୁ ଗିରଫଦାରର କୋଉ ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିର୍ମଳା ବେହେରା, ସନ୍ତୋଷ ବେହେରା, ଆଦ୍ୟାଶା ଏବଂ ଆଦ୍ୟାଶା ଲେଖିଛନ୍ତି କାନ୍ତୁଲ ଆଠଗଡ଼ରୁ। ଆପଣ ଭକ୍ତ ସାଲବେଗ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ନାରାୟଣ ପ୍ରଧାନ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଏବଂ ଆଉ ଜଣେ ଶ୍ରୋତା ମଧ୍ୟ ଲେଖିଛନ୍ତି ଘସିପୁର ଜେନାପୁର ଯାଜପୁରରୁ, ଅରୁଣ କୁମାର ବେହେରା ଝରଣା ବେହେରା। ଆପଣ ଦୁଇଜଣଙ୍କ ଅନୁରୋଧ ଆମେ ରକ୍ଷା କରିଛୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଏକ ଦୁଜେ କେ ଲିଏ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସଏମଏସଟି ଆସିଛି ଜୁନାଗଡ଼ି ଗଡ଼ବିଷ୍ଣୁପୁର ଏରସମା ଜଗତସିଂହପୁରରୁ ଲେଖିଛନ୍ତି ସ୍ଥିତି ପ୍ରଜ୍ଞା ପ୍ରୀତି ବନ୍ୟା ପରମାଣିକ ସଞ୍ଜୟ ପରମାଣିକ ପ୍ରିୟଙ୍କା ଭୂମିକା ଅଙ୍କିତା ଏବଂ ଦେବିକା ଆପଣମାନେ ସମସ୍ତେ ଗୋଟିଏ କଥାଚିତ୍ର ଅନୁରୋଧ କରିଛନ୍ତି ଆକ୍ସନ ଜାକ୍ସନ କଥାଚିତ୍ରଟି ଶୁଣିବା ପାଇଁ ଗୀତଟିକୁ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ପଲକ ମୁଚାଲ୍।

ବ୍ଲକ ଛକ ନିଶ୍ଚିନ୍ତ କହିଲେ କଟକରୁ ଲେଖିଛନ୍ତି ଭବାନୀ ଦେବୀ, ବାଣୀପ୍ରସାଦ, ସୃଷ୍ଟି, ଶୁଭଲକ୍ଷ୍ମୀ, ଆର୍ୟନ୍ ଆପଣମାନଙ୍କର ପସନ୍ଦର ଗୀତ ମୋହରା କଥା ଚିତ୍ରର ଟିପ୍ ଟିପ୍ ବର୍ଷା ପାନି। ଗୀତଟିକୁ ତ୍ୱେତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି। ଆପଣ ଶୁଣିବାକୁ ଚାହିଁଛନ୍ତି ବାଦଶାହ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ସାଥୀ।

ହେମନ୍ତ କୁମାର ଦାସ ଲେଖିଛନ୍ତି ରେହମାନପୁର ତୁଳତୀ ଯାଜପୁର ରୋଡ୍ରୁ ଆପଣ ଶୁଣିବାକୁ ଚାହୁଁଛନ୍ତି ସବୁ ମାୟାର ମାୟା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଫକୀର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ରାଜବାଟୀନଗର ଆଠଗଡ଼ରୁ ଲେଖିଛନ୍ତି ଶଶଧର ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ତେହେଲକା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, କୁମାର ସାନୁ ଏବଂ ବାବ୍ଲା ମେହେତା। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣିନିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଦିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚକାଚକା ମହୁରୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ରତିକାନ୍ତ ଶତପଥୀ।

ଏଠି କହିରଖିବି ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ପଢ଼ି ହେଲାଣି। ଲେଖିଥିଲେ ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ, ଲିଜା ଟୁକୁ ବାଙ୍କିରୁ, ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର CD11 CDA ସେକ୍ଟର 11 କଟକରୁ, ଦୁର୍ଯ୍ୟୋଧନ ପାତ୍ର, ଗୌରୀବନ୍ଧୁ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ, ବାସୁଦେବ ତ୍ରିଲୋଚନ କାଳିଆ ବଳିଆ ନିନି ଲିଟୁନି ବାପା ଏବଂ ବୋଉ ରାଇସୁଙ୍ଗୁଡ଼ା ସାଲେପୁର କଟକରୁ, ସୋମନାଥ ସାହୁ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ଭାରତ ଚନ୍ଦ୍ର ପାତ୍ର, ରଞ୍ଜନ ଗିଲ, କୈଳାଶ ମଙ୍ଗୁଳି କୁଣ୍ଡୁ, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନଙ୍କର ଏସ୍ଏମ୍ଏସ୍ ଗୁଡ଼ିକ ରହିଗଲା ସମୟ ଅଭାବ ଯୋଗୁଁ, ସେଥିପାଇଁ କ୍ଷମା ଚାହୁଁଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଚିଠିଗୁଡ଼ିକୁ ପଢ଼ିଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ ଆପଣଙ୍କ ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଶ୍ରୋତାବନ୍ଧୁ ନମସ୍କାର ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର
4: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ତାଙ୍କର ପ୍ରଥମ ଚିଠିରେ ଲେଖିଛନ୍ତି ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହାର ଉଭୟ ପ୍ରଥମ ଆଉ ଦ୍ୱିତୀୟ ଭାଗ ସେ ଶୁଣିଲେ ତାଙ୍କୁ ଏହି କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଛି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସ୍ୱର ନିର୍ଝରରେ ଅତୀଶ କୁମାର ମଜୁମଦାରଙ୍କର ଗୀତଗୁଡ଼ିକ ତାଙ୍କୁ ଭଲ ଲାଗିଛି ତେବେ ଶ୍ରୋତାବନ୍ଧୁ ଆମ କେନ୍ଦ୍ରର କେତେଜଣ ଅବସରପ୍ରାପ୍ତ ଅଧିକାରୀଙ୍କର ନାଁ ଆମକୁ ଲେଖିଛନ୍ତି ସେମାନଙ୍କର ସାକ୍ଷାତକାରର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି ଶ୍ରୋତାବନ୍ଧୁ ଆଉ ଏକ ଚିଠିରେ ଆମକୁ ଲେଖିଛନ୍ତି ଯେ ମାସକୁ ଥରେ ଫୋନ୍ ଇନ୍ କାର୍ଯ୍ୟକ୍ରମଟିଏ ପ୍ରସାରଣ କରନ୍ତୁ ଶ୍ରୋତାଙ୍କ ମନରେ ଯେଉଁ ପ୍ରଶ୍ନଗୁଡ଼ିକ ଉଙ୍କି ମାରୁଥିବ ସେମାନେ ସିଧାସଳଖ ଭାବରେ ଏଥିରେ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହୋଇପାରନ୍ତେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 25 ତାରିଖରେ ପ୍ରସାରିତ ଅନୁଚିନ୍ତା କାର୍ଯ୍ୟକ୍ରମରେ ମହାଶୟ ରଜତ କୁମାର କର ଯେଉଁ ବିଷୟରେ ଉପସ୍ଥାପନା କରିଥିଲେ ତାହା ତାଙ୍କୁ ଭଲ ଲାଗିଛି ସେଥିରୁ ଅନେକ କିଛି କଥା ଶୁଣିବାକୁ ମିଳିଲା
3: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଶୁଣି ଯେଉଁଥିରେ ବରିଷ୍ଠ ଉଦ୍ଘୋଷକ ମହାଶୟ ବସନ୍ତ ମହାନ୍ତିଙ୍କର ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ଶୁଣିଛନ୍ତି ଏବଂ ସେ ସମ୍ପର୍କରେ ଆମକୁ ଚିଠି ମଧ୍ୟ ଲେଖିଛନ୍ତି କୃତଜ୍ଞତା ଜଣାଉଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆମର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଦିନ 10-11 ସମୟ ମଧ୍ୟରେ ପ୍ରସାରଣ କରାଯାଏ ଏବଂ ଆଗରୁ ଏ ସମ୍ପର୍କରେ ବିଶେଷ ସୂଚନା ମାଧ୍ୟମରେ ଆପଣମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଥାଏ ଏହି ଯେଉଁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ରହିଛି କେବଳ ବିଶେଷଜ୍ଞ ଡାକ୍ତର ମହାଶୟ ନୁହନ୍ତି ବିଭିନ୍ନ ବିଷୟରେ ଯେହେତୁ ଆମେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ରଖିଥାଉ ସେହି ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପାଇଁ ବିଶେଷଜ୍ଞ ମହାଶୟମାନଙ୍କୁ ଆମେ ଆମ ଷ୍ଟୁଡିଓକୁ ଆମନ୍ତ୍ରିତ କରି ସେ ସମ୍ପର୍କରେ ଆମେ ଫୋନ୍ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ପ୍ରସାରଣ କରିଥାଉ ତେଣୁ ଆମର କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଥାନ୍ତୁ ଯାହାଫଳରେ ଆପଣ ଜାଣିପାରିବେ ଆହୁରି ମଧ୍ୟ ଆପଣଙ୍କୁ ଅନୁଚିନ୍ତା କାର୍ଯ୍ୟକ୍ରମ ଭଲ ଲାଗିଛି ସ୍ୱର ନିର୍ଝର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଏବଂ ଯେଉଁ ସାକ୍ଷାତକାରର ପ୍ରସାରଣ କରିବା ପାଇଁ ଲେଖିଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ନାଁ ମଧ୍ୟ ଲେଖିଛନ୍ତି ଆମେ ସମୟ ସୁବିଧା ଦେଖି ଏଗୁଡ଼ିକର ପ୍ରସାରଣ କରିବୁ ତେବେ ଆମ କାର୍ଯ୍ୟକ୍ରମ ଶୁଣିବା ପାଇଁ ଭୁଲିବେ ନାହିଁ ଚିଠି ମଧ୍ୟ ଲେଖୁଥିବେ
4: ଶ୍ରୋତାବନ୍ଧୁ ପଞ୍ଚାନନ୍ଦ ମଲ୍ଲିକ ଲେଖିଛନ୍ତି ପାଥପୁର ରଇପୁର ଯାଜପୁରରୁ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗୁଛି ତେବେ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ଭକ୍ତଚରଣ ଦାସଙ୍କ ବିରଚିତ ମଥୁରା ମଙ୍ଗଳ କାବ୍ୟର ବେତାର ରୂପାନ୍ତର ପ୍ରସାରଣ କରନ୍ତୁ ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ବୈଦ୍ୟନାଥ ରଥ ଶର୍ମାଙ୍କର ଲକ୍ଷ୍ମୀନାରାୟଣ କଳି ଏବଂ ଲକ୍ଷ୍ମୀପ୍ରିୟା ଦାସଙ୍କର ପାଲା ପରିବେଷଣ କରନ୍ତୁ
3: ଶ୍ରୋତାବନ୍ଧୁ ମଥୁରା ମଙ୍ଗଳ କାର୍ଯ୍ୟକ୍ରମ ଆମର ଆଗରୁ ପ୍ରସାରଣ କରାଯାଇଛି ଏହାର ପୁନଃ ପ୍ରସାରଣ କରିବା କଥା ଯାହା ଲେଖିଛନ୍ତି ଆମେ ସମୟ ସୁବିଧା ଦେଖି ଏହାର ପ୍ରସାରଣର ବ୍ୟବସ୍ଥା କରିବୁ ଏବେ ତ ବୈଦେହିଶ ବିଳାସର ପ୍ରସାରଣ କରାଯାଉଛି ଆଶା କରୁଛୁ ଏହି କାର୍ଯ୍ୟକ୍ରମ ଆପଣ ଶୁଣୁଥିବେ ଏବଂ ଲୋକସଙ୍ଗୀତ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ନିୟମିତ 11:30 ପ୍ରସାରଣ କରାଯାଉଛି ଏହି ଲୋକସଙ୍ଗୀତ କ୍ରମରେ ଆପଣ ମନ କରୁଥିବା କଳାକାରମାନଙ୍କ ପରିବେଷିତ ପାଲାର ମଧ୍ୟ ପ୍ରସାରଣ କରାଯିବ

0: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତାରେ ଗୁରୁପ୍ରସାଦ ମହାପାତ୍ର ଈର୍ଷା ଆଉ ଅସୂୟା ଉପରେ ଯେଉଁ ଉପସ୍ଥାପନା କରିଥିଲେ ତାହା ଅତ୍ୟନ୍ତ ଭାବଗର୍ଭକ ହୋଇପାରିଥିଲା। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏଭଳି ଆଲୋଚନାର ପ୍ରଭାବ ସମାଜ ଉପରେ ପଡ଼ିବ ଆଉ ଲୋକେ ସୁଧୁରିଯିବେ।
1: ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ନିୟମିତ ଚିଠି ଲେଖିଥାନ୍ତି ଏବଂ ଯେଉଁ ଆଲୋଚନା କରାଯାଇଥାଏ ସେ ସମ୍ପର୍କରେ ମଧ୍ୟ ଲେଖିଥାନ୍ତି। ଏହି ଚିଠିରେ ମଧ୍ୟ ଆପଣ ସେହି ଈର୍ଷା ଉପରେ ଲେଖିଛନ୍ତି ଏବଂ ଆମର ନିବେଦକ ମହାଶୟଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ କୃତଜ୍ଞତା ଜଣାଉଛୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଅନେକଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି ଆଉ ମଧ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ ଆମକୁ ଏହି ଦୁଇଟି ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମଇ ମାସ 12 ତାରିଖ ନାରୀମହଲ କାର୍ଯ୍ୟକ୍ରମର ଆଳାପ କ୍ରମରେ ନିବେଦିତା ରାଉତଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ସେହିଭଳି ପାଲା ଗାୟିକା ବସନ୍ତ ମଞ୍ଜରୀ ପଣ୍ଡାଙ୍କର ପାଲା ବହୁତ ଉଚ୍ଚକୋଟୀର ଥିଲା। 11 ତାରିଖର ନାରୀମହଲ କାର୍ଯ୍ୟକ୍ରମରେ ଲେଖା ଓ ଲେଖିକା କ୍ରମରେ ଜୟନ୍ତୀ ପଣ୍ଡାଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ବହୁତ ମନଛୁଆଁ ଥିଲା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କାହ୍ନୁଚରଣ ମହାନ୍ତିଙ୍କ ନାଟକ ହା ଅର୍ଣ୍ଣର ପ୍ରସାରଣ କରନ୍ତୁ। ଲକ୍ଷ୍ମୀପ୍ରିୟା ଦାସଙ୍କ ପାଲାର ପରିବେଷଣ ପାଇଁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି କ୍ରିକେଟ୍ କୋଚ୍ କ୍ଷୀରୋଦ ବେହେରାଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରନ୍ତୁ। ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ପ୍ରଫୁଲ୍ଲ କରଙ୍କର ପୂର୍ବରୁ ସାକ୍ଷାତକାରର ରେକର୍ଡିଂ ଯଦି ଆମ ପାଖରେ ଗଚ୍ଛିତ ଥାଏ ତାହେଲେ ତାହାର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସାହିତ୍ୟ ପାଠ୍ୟ ପୁସ୍ତକରୁ କିଛି ଆଲୋଚନା କରନ୍ତୁ। ଶକ୍ତି ସଂରକ୍ଷଣ ବିଷୟରେ ଆଲୋଚନା କରିବାକୁ ଶ୍ରୋତାବନ୍ଧୁ ମଧ୍ୟ ଅନୁରୋଧ କରିଛନ୍ତି। ଆକାଶବାଣୀର ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷକ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ସେଥିରୁ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ତଥ୍ୟ ଜାଣିହେଲା। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ କୃଷ୍ଣ ସୁଦାମା ନାଟକରେ ତାଙ୍କର ଅଭିନୟ ଅବିସ୍କରଣୀୟ। ଅନୁଚିନ୍ତାରେ ମାଳବିକା ରାୟ, ଅଖଣ୍ଡାନନ୍ଦ ସ୍ୱାମୀ, ରଜତକର, ପ୍ରଜ୍ଞାନନ୍ଦ ଗିରି, ମହାଶୟ ଶାନ୍ତନୁ କୁମାର ରଥଙ୍କର ନିବେଦନ ବହୁତ ଉଚ୍ଚକୋଟୀର ହୋଇପାରିଛି। ସେହିଭଳି ନାଟକ କମ୍ପାନୀ ଦାୟୀ ନୁହେଁ, ଏବେ ନୁହେଁ ତ କେବେ ନୁହେଁ, ସ୍ୱର୍ଣ୍ଣ ଚମ୍ପା, ପ୍ରତିବିମ୍ବ, ଫଲ୍ଗୁ ବହୁତ ହୃଦୟସ୍ପର୍ଶୀ ହୋଇପାରିଛି। 29 ତାରିଖ ରାତିରେ ପ୍ରସାରିତ ନାଟକ ଦୁଇଟି ଚଢ଼େଇଙ୍କ କଥା ବେଶ ମନକୁ ପାଇଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ ଏଥରକ ମଧ୍ୟ ଆପଣଙ୍କର ଚିଠିରେ ରହିଛି ବହୁତ ଗୁଡ଼ିଏ ପ୍ରସ୍ତାବ, ଯେମିତିକି ନାଟକର ପ୍ରସାରଣ କରିବା କଥା ଲେଖିଛନ୍ତି। ଏହା ଏଇ ନିକଟ ଅତୀତରେ ପ୍ରସାରଣ କରାଯାଇଛି, ତଥାପି ଏ ସମ୍ପର୍କରେ ଆମେ ନାଟକ ବିଭାଗକୁ ଜଣାଇଦେବୁ। ତେବେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଯେଉଁ ପାଲା ଶୁଣିବା ପାଇଁ ମନ କରୁଛନ୍ତି, ଆମର ତ ନିୟମିତ ପ୍ରସାରଣ କରାଯାଉଛି, କାର୍ଯ୍ୟକ୍ରମ ଶୁଣିବା ପାଇଁ ଅନୁରୋଧ କରୁଛୁ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଆମର ଯାହା ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ରାତି 9:30 ପ୍ରସାରଣ କରାଯାଏ, ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥାଏ, ଆପଣଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ଏତଦ୍ ବ୍ୟତୀତ ଆମେ ଖେଳ ଦୁନିଆ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରୁଛୁ। ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ରାତି 8:30 ଏହି କାର୍ଯ୍ୟକ୍ରମକୁ ମଧ୍ୟ ଶୁଣିପାରିବେ ଏବଂ ଯେଉଁ ନିର୍ଦ୍ଦିଷ୍ଟ ଭାବରେ ଆପଣ ସାକ୍ଷାତକାରର ପ୍ରସାରଣ କରିବା କଥା ଲେଖିଛନ୍ତି, ଆମର ତ ବିଭିନ୍ନ ସାକ୍ଷାତକାର ପ୍ରସାରଣ କରାଯାଉଛି, ଆପଣ ଏହି କାର୍ଯ୍ୟକ୍ରମ ଶୁଣିଲେ ଜାଣିପାରିବେ। ଆହୁରି ମଧ୍ୟ ଆମର ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ସେଥିରେ ବିଭିନ୍ନ କଣ୍ଠଶିଳ୍ପୀ ବାଦ୍ୟଶିଳ୍ପୀମାନଙ୍କର ସାକ୍ଷାତକାରର ପ୍ରସାରଣ କରାଯାଉଛି। ଏହି କ୍ରମରେ ଆପଣ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର କରଙ୍କର ସାକ୍ଷାତକାର ମଧ୍ୟ ଶୁଣିପାରିବେ, କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ। ସ୍ୱର ନିର୍ଝର କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ପ୍ରତ୍ୟେକ ଶନିବାର, କେବଳ ଚତୁର୍ଥ ଶନିବାରକୁ ବାଦ ଦେଇ ଦିନ 12:30 ଆମେ ପ୍ରସାରଣ କରୁଛୁ। ଏହି କାର୍ଯ୍ୟକ୍ରମରେ ମଧ୍ୟ ବିଭିନ୍ନ ସାକ୍ଷାତକାରର ସମ୍ପାଦିତ ଅଂଶ ପ୍ରସାରଣ କରାଯାଉଛି, ଆପଣ ଏହି ସାକ୍ଷାତକାରଗୁଡ଼ିକୁ ଶୁଣିପାରିବେ ଯାହା ମନ କରିଛନ୍ତି ଏବଂ ଆମକୁ ଲେଖିଛନ୍ତି। ପାଠ୍ୟ ପୁସ୍ତକର ବିଷୟ ସମ୍ପର୍କରେ ମଧ୍ୟ ଲେଖିଛନ୍ତି, ଇତିହାସ ପୁସ୍ତକରୁ, ସାହିତ୍ୟ ପୁସ୍ତକରୁ, ବିଜ୍ଞାନ ପୁସ୍ତକରୁ, ପାଠ୍ୟ ପୁସ୍ତକର ବିଷୟ ଆଲୋଚନା କରାଯାଉ ନାହିଁ ଆମର କାର୍ଯ୍ୟକ୍ରମରେ, କିନ୍ତୁ ଆମର ଇତିହାସ, ବିଜ୍ଞାନ, ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନାର ପ୍ରସାରଣ କରାଯାଉଛି କିଶୋର ଚକ୍ର କାର୍ଯ୍ୟକ୍ରମରେ, ଆପଣ ଏହି କିଶୋର ଚକ୍ର କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅନୁରୋଧ। ଏତଦ୍ବ୍ୟତୀତ ଆପଣ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଲେଖିଛନ୍ତି, ନାରୀମଲ କାର୍ଯ୍ୟକ୍ରମ ହେଉ, ଅନୁଚିନ୍ତା କାର୍ଯ୍ୟକ୍ରମ ହେଉ, ଶୁଣୁଛନ୍ତି ନିୟମିତ ଭାବରେ ଏବଂ ସେ ସମ୍ପର୍କରେ ଚିଠି ମଧ୍ୟ ଲେଖୁଛନ୍ତି, କୃତଜ୍ଞତା ଆପଣଙ୍କୁ।
0: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ଉଭୟ ଲେଖିଛନ୍ତି ଯେ ଆମର ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗୁଛି। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁରେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକଙ୍କ ଆଲୋଚନା ବିଭକ୍ତିର ବ୍ୟବହାର ବେଶ୍ ଶିକ୍ଷଣୀୟ ଥିଲା, ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ଆମ ଆଇନରେ ଶିଶୁ ଶ୍ରମିକ ନିରୋଧ ଆଇନ, ଏ ସମ୍ପର୍କରେ ଉଷାରାଣୀ ପାଢ଼ୀ ଯେଉଁ ଆଲୋଚନା କରିଥିଲେ ତାହା ସେମାନଙ୍କୁ ଭଲ ଲାଗିଛି। ଗାନ୍ଧୀ ଚର୍ଚ୍ଚାରେ ଗାନ୍ଧିଜୀଙ୍କ ଦୃଷ୍ଟିରେ ଶିକ୍ଷା, ଏ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ବେଶ୍ ଭଲ ଲାଗିଲା। ପଲ୍ଲୀ ମଞ୍ଚରେ ପୂର୍ବଭଳି ପ୍ରଶ୍ନ

0: ପଚରାଯାଉ ବୋଲି ସେମାନେ ପ୍ରସ୍ତାବ ରଖିଛନ୍ତି। କେତେଗୁଡ଼ିଏ ନାଟକର ନାଁ ମଧ୍ୟ ସେମାନେ ଲେଖିଛନ୍ତି। ଏହି ନାଟକଗୁଡ଼ିକ ସେମାନଙ୍କୁ ଭଲ ଲାଗିଛି।
1: ଶ୍ରୋତା ବନ୍ଧୁ, ଏଇଠି ଗୋଟିଏ ପ୍ରଶଂସା ପତ୍ର, ଆପଣ ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି। ତେବେ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ପୁଣି ପ୍ରଶ୍ନ କରିଛନ୍ତି। ଗତ ସପ୍ତାହରେ ତ ଏହାର ଉତ୍ତର ଆମେ ଦେଇସାରିଛୁ। ଆଶା କରୁଛୁ ଆପଣ ଆମର କାର୍ଯ୍ୟକ୍ରମ ଶୁଣିଥିବେ। ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ।
0: ମନୋରମା ସାମନ୍ତରାୟ ଅମ୍ବରୀଶ ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଲେଖିଛନ୍ତି ଯେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗୁଛି। ଆମରି ସ୍ୱାସ୍ଥ୍ୟରେ ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଡାକ୍ତର ରୀତାଞ୍ଜଳି ପ୍ରଧାନ ବହୁତ ଉପାଦେୟ ତଥ୍ୟ ଶୁଣାଇଥିଲେ। ସେଥିପାଇଁ ମହାଶୟଙ୍କୁ ସେମାନେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ମଧୁମାଳତୀରେ ପଲ୍ଲୀ ସଂଗୀତ ବହୁତ ଆକର୍ଷଣୀୟ ହୋଇପାରିଛି ବୋଲି ସେମାନେ ଲେଖିଛନ୍ତି। ଆଞ୍ଚଳିକ ସମ୍ବାଦର ଏକ ତ୍ରୁଟି ସମ୍ପର୍କରେ ସେମାନେ ଆମକୁ ଲେଖିଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ମଇ ମାସ 13 ତାରିଖ ବୁଧବାର ରାତି 8:30 ପ୍ରସାରିତ ଅହମିଆ ଗୋଷ୍ଠୀ ସଙ୍ଗୀତଟି ସେମାନଙ୍କୁ ଭଲ ଲାଗିଛି। ତେବେ ବନ୍ଦନା କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିପାରୁଛି ବୋଲି ସେମାନେ ମତ ରଖିଛନ୍ତି। ଭାଗବତର 35ତମ ଭାଗ ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି। ତେବେ ଗତ ମେ ମାସର 13 ତାରିଖରେ ପ୍ରସାରଣ କରାଯାଇଥିବା ଆଞ୍ଚଳିକ ସମ୍ବାଦ, ଯାହା ମଧ୍ୟାହ୍ନ ସମୟରେ ପ୍ରସାରଣ କରାଯାଇଥିଲା, ସେ ସମ୍ପର୍କରେ ଯେଉଁ ଅଭିଯୋଗ କରିଛନ୍ତି, ଆମେ ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟଙ୍କୁ ଏ ସମ୍ପର୍କରେ ଜଣାଇଦେବୁ। ତେବେ ଅନୁରୋଧ କରୁଛୁ, ସିଧାସଳଖ ଭାବେ ଆପଣ ଚିଠି ଲେଖନ୍ତୁ ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ। ଆମର ପିନ୍ ହେଉଛି 753001। ଆପଣ ଆମର ସମ୍ବାଦ ପ୍ରସାରଣ ସମ୍ପର୍କରେ ଯାହା ଆପଣଙ୍କ ମନକୁ ଆସୁଛି ଲେଖିପାରିବେ ଏହି ଠିକଣାରେ।
0: ନିଶାକର ଆଣ୍ଡିଆ ଲେଖିଛନ୍ତି କାଠୁଆ ପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, ସ୍ୱର ନିର୍ଝର କାର୍ଯ୍ୟକ୍ରମ ତାଙ୍କୁ ଭାରି ଭଲ ଲାଗେ। ଧନଞ୍ଜୟ ଶତପଥୀଙ୍କର ଓଡ଼ିଶୀ କୀର୍ତ୍ତନ ସେ ଶୁଣିବାକୁ ଚାହୁଁଛନ୍ତି, ଆହୁରି ମଧ୍ୟ କେତେକ ଆଧୁନିକ ଗୀତ ସେ ଶୁଣିବାକୁ ଚାହାନ୍ତି ବୋଲି ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ଆମର ସ୍ୱର ନିର୍ଝର କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ସେ ସମ୍ପର୍କରେ ଆପଣ ଚିଠି ଲେଖିଥିବାରୁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା।
0: ପଞ୍ଚୁପାଣ୍ଡବ କୁସୁନପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସରୋଜକାନ୍ତ ପାତ୍ର। ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ବୁଧବାର ଏଫ୍ଏମ୍ ରେନ୍ବୋରେ ମୋ ପସନ୍ଦର ପ୍ରସାରଣ କରାଯାଉଛି, ରେଡିଓରୁ ଏହି କାର୍ଯ୍ୟକ୍ରମଟି ଶୁଣି ହେଉ ନାହିଁ। ତେବେ ଶ୍ରୋତାବନ୍ଧୁ ଜାଣିବାକୁ ଚାହିଁଛନ୍ତି ଯେ କିଭଳି ଭାବରେ ଏହି କାର୍ଯ୍ୟକ୍ରମଟିକୁ ଶୁଣିହେବ। ପୂର୍ବ ଭଳି ଶନିବାର ଆଉ ରବିବାର ମୋ ପସନ୍ଦ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ମୋ ପସନ୍ଦ କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି, ଏହି କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଛନ୍ତି, ବହୁତ ବହୁତ ଧନ୍ୟବାଦ। ମୋ ପସନ୍ଦ କାର୍ଯ୍ୟକ୍ରମ ଆଗରୁ ପ୍ରସାରଣ କରାଯାଉଥିଲା ଶନିବାର ଏବଂ ରବିବାର ଦିନ, ଏବେ ଆମେ ରବିବାର ଦିନ 1 ଘଣ୍ଟା ପାଇଁ ପ୍ରସାରଣ କରୁଛୁ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଶନିବାର ଦିନ ଏ କାର୍ଯ୍ୟକ୍ରମକୁ ଆଉଥରେ ପ୍ରସାରଣ କରିବା ସମ୍ଭବ ନୁହେଁ। ସମୟ ସୁବିଧା ଦେଖି ଆମେ 2 ଦିନ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ। ତେବେ ବୁଧବାର ଦିନ ଯାହା ଏଫ୍ଏମ୍ ରେନ୍ବୋରେ ପ୍ରସାରଣ କରାଯାଉଛି, ତାହା ଏଫ୍ଏମ୍ ରେନ୍ବୋ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ। ଏହି ମୋ ପସନ୍ଦ କାର୍ଯ୍ୟକ୍ରମରେ ଯାହା ପ୍ରସାରଣ କରାଯାଉଛି ତାହା ଏଫ୍ଏମ୍ ରେନ୍ବୋରେ ପ୍ରସାରଣ କରାଯାଇଥାଏ। ଆପଣ ଯେଉଁ ଜାଗାରେ ରହୁଛନ୍ତି, ଯଦି କାର୍ଯ୍ୟକ୍ରମ ଶୁଣିପାରୁ ନାହାନ୍ତି, ତେବେ ଆପ୍ଲିକେସନ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣନ୍ତୁ, ନହେଲେ ଆମର ରବିବାର ଦିନ ଯାହା ପ୍ରସାରଣ କରାଯାଉଛି ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଅନୁରୋଧ କରୁଛୁ।
0: ଶ୍ରୋତାବନ୍ଧୁ ସନ୍ତୋଷ ବେହେରା ଲେଖିଛନ୍ତି କନ୍ତଲ 8ଗଡ଼ରୁ। ଆମ କେନ୍ଦ୍ରରୁ ପ୍ରସାରିତ ନାଟକଗୁଡ଼ିକ ଶ୍ରୁତି ମଧୁର ଆଉ ଶିକ୍ଷଣୀୟ ହୋଇପାରିଥିବା ଶ୍ରୋତାବନ୍ଧୁ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ସେହି ନାଟକଗୁଡ଼ିକର ନାଁ ଆମକୁ ଲେଖିଛନ୍ତି, ଯେଉଁ ନାଟକଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗିଛି। ନାଟକ ନୀଳ ମାଷ୍ଟରାଣୀ ଏବଂ ବାଉଁଶରାଣୀ ସମୟ ସୁବିଧା ଦେଖି ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଧରଣୀଧର ବେହେରାଙ୍କ ଗୋପାଳଙ୍କ ଓଗାଳ ଶୁଣିବାକୁ ଭଲ ଲାଗିଲା। ଧନେଶ୍ୱର ବେହେରାଙ୍କ ପାଲା ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଡକ୍ଟର ଦୁର୍ଗାଚରଣ ମହାନ୍ତିଙ୍କ ଦାସକାଠିଆ ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆଗକୁ ଗଣପର୍ବ ରଜ ଆସୁଛି, ଏହି ରଜକୁ ନେଇ ଏକ ରୂପକର ପ୍ରସାରଣ କରନ୍ତୁ। ତେବେ ଚିରହରିତ କାର୍ଯ୍ୟକ୍ରମକୁ ସେ ଏସ୍ଏମ୍ଏସ୍ କରି ଲଘୁ ସଙ୍ଗୀତ ଶୁଣିବାକୁ ଅନୁରୋଧ କରିଥିଲେ, ଯାହାର ପ୍ରସାରଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନରେ ଜଣେ ଜଣେ ଶ୍ରୋତାଙ୍କର ଅନୁରୋଧର ଗୀତକୁ ନିୟମିତ ଭାବରେ ପ୍ରସାରଣ କରାଯାଉଛି।
1: ଶ୍ରୋତାବନ୍ଧୁ ଚିରହରିତ କାର୍ଯ୍ୟକ୍ରମରେ ତ ସମସ୍ତ ଏସ୍ଏମ୍ଏସ୍ କୁ ସ୍ଥାନ ଦିଆଯାଇଥାଏ ଏବଂ ଅନୁରୋଧ କରିଥିବା ସମସ୍ତ ଗୀତର ପ୍ରସାରଣ କରାଯାଇଥାଏ। ମଞ୍ଜୁଳ ମଧ୍ୟାହ୍ନ ହେଉ ବା ଚିରହରିତ କାର୍ଯ୍ୟକ୍ରମ ହେଉ, ଆପଣମାନଙ୍କର ଏସ୍ଏମ୍ଏସ୍ ର ଅନୁରୋଧ କରିଥିବା ଗୀତଗୁଡ଼ିକ ହିଁ ସ୍ଥାନ ଦିଆଯାଇଥାଏ। ଆପଣଙ୍କ ଏସ୍ଏମ୍ଏସ୍ କୁ କାହିଁକି ବା ବାଦ ଦିଆଯାଇଥିବ? ଆପଣ ଏସ୍ଏମ୍ଏସ୍ କରିବା ପୂର୍ବରୁ ନମ୍ବରଟି ଚେକ୍ କରିଦିଅନ୍ତୁ। ଯେ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ସେମାନେ ତ ବାରମ୍ବାର ନମ୍ବର କହୁଛନ୍ତି ଏବଂ କିପରି ଏସ୍ଏମ୍ଏସ୍ କରିବେ ତାହା ମଧ୍ୟ କହିଦେଉଛନ୍ତି। ଯଦି ଜାଣିପାରୁନାହାନ୍ତି, ଆମେ ଆଉ ଥରେ ଏଇ ମଞ୍ଚରୁ ଆପଣଙ୍କୁ କହି ରଖୁଛୁ, ଆପଣ ACTC ସ୍ପେସ୍ ଦେବେ, ଗୀତର ନାଁ ଲେଖିବେ, ପୁଣି ସ୍ପେସ୍ ଦେବେ।

0: ଗୀତଟି ଯେଉଁ ଚଳଚ୍ଚିତ୍ରର ତାହା ମଧ୍ୟ ଲେଖିବେ, ସେହି ଫିଲ୍ମର ନାଁ। ଯଦି ଚିରହରିତ କାର୍ଯ୍ୟକ୍ରମ ଥିବ ତେବେ ଆଲବମ୍ର ନାଁ ଲେଖିବେ, ତାପରେ ନିଜର ନାଁ ଗାଁ ଠିକଣା ଲେଖି ଆମର ଯେଉଁ ନମ୍ବର ରହିଛି 09495969 ଆଉ ଥରେ କହି ରଖୁଛୁ 09495969 ଏଇ ନମ୍ବରକୁ ପଠାଇ ଦେବେ, ତେବେ ଆପଣଙ୍କର SMS ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ଆପଣ ମନ କରୁଥିବା ଗୀତ ମଧ୍ୟ ଏଥିରେ ସାମିଲ ହେବ। ଏତଦ୍ ବ୍ୟତୀତ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଭଲ ଲାଗିଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶ୍ରୋତା ବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
0: ଆମର ମେଲ୍ ଆଇଡିଟି ହେଉଛି
1: aircuttack@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି, ଆପଣଙ୍କ ଚିଠିଗୁଡ଼ିକ ପଢ଼ୁଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ଚିଠିଗୁଡ଼ିକର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ, ଆକାଶବାଣୀ କଟକ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର 4 ଧାମ, ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ହରିହରନ୍।

ଶୁଣିଲେ ହିନ୍ଦୀ କଥାଚିତ୍ର ଚାରଧାମର ଗୀତଟି। ଗୀତଟିକୁ ଗାଇଥିଲେ ଅନୁରାଧା ପଡ଼ୱାଲ ଏବଂ ହରିହରନ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 3:10। ଶୁଣନ୍ତୁ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।